ଆକାଶବାଣୀ ଜୟପୁର ଆଜି ରବିବାର 1948 ଶତାବ୍ଦ ବୈଶାଖ 27 ଦିନ 2026 ମସିହା ମଇ ମାସର 17 ତାରିଖ ଆପଣମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ଦାସ। ଗୀତ ରଚନା କରିଛନ୍ତି ଅଚ୍ୟୁତାନନ୍ଦ।

0: ଏହାର 20ତମ ଭାଗ।
1: ଏପିସୋଡ୍ ନମ୍ବର 20 2-0।

ପ୍ରଚାର କଲୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ଜଗନ୍ନାଥ ପାଣିଗ୍ରାହୀ, ପୂର୍ଣ୍ଣପ୍ରଭା ପାଣିଗ୍ରାହୀ, ସୁବାସ ଦାସ ଏବଂ ଜ୍ୟୋତ୍ସ୍ନାରାଣୀ ଦାସ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 মিটার ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 মেগাহর্ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ

0: ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସର 20ତମ ଭାଗ ଶୁଣିଲେ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, ଦେବତା ଓ ଅସୁରଙ୍କ ମଧ୍ୟରେ ଅନେକ ସମୟରେ ଦ୍ୱନ୍ଦ୍ୱ କଳହ ଯୁଦ୍ଧ ଲାଗି ରହିଥିବା କଥା ତ ଆମେ ବିଭିନ୍ନ ପୁରାଣରୁ ପଢ଼ିଛେ। ଏମିତିକା ଥରେ ଏମାନଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା। ଯୁଦ୍ଧରେ ଅସୁରମାନେ ସମୂଳେ ବିନାଶ ହେଲେ। ସାରା ସଂସାରରେ ସୁଖ ଶାନ୍ତି ଆନନ୍ଦ ଫେରିଆସିଲା। ଦେବତାମାନେ ସବୁଠାରେ ପୂଜା ପାଇଲେ, କିନ୍ତୁ ଯେଉଁ ପରାତ୍ପର ପରମବ୍ରହ୍ମଙ୍କର ଶକ୍ତି ବଳରେ ସେମାନେ ବିଜୟଶ୍ରୀରେ ମଣ୍ଡିତ ହେଲେ ସେ କଥାକୁ ଗୁରୁତ୍ୱ ନଦେଇ ନିଜର ବଳ, ପରାକ୍ରମ ଓ ବୁଦ୍ଧି ବଳରେ ଅସୁରମାନଙ୍କୁ ପରାଜିତ କଲେ ବୋଲି ସମସ୍ତେ ଗର୍ବରେ ବାହାସ୍ଫୋଟ ମାରିବାକୁ ଲାଗିଲେ। ପରମ ପୁରୁଷ ଦେବତାମାନଙ୍କର ମନୋଭାବରୁ ଜାଣିପାରିଲେ ଯେ ସେମାନେ ମିଥ୍ୟା ଦମ୍ଭ ଅଭିମାନ କରି ତାଙ୍କର ଅସ୍ତିତ୍ୱକୁ ହେୟ ଜ୍ଞାନ କଲେଣି। ଯଦି ଏମାନଙ୍କ ମନରେ ଏହି ଚିନ୍ତନ ଦୃଢ଼ ହୋଇଯାଏ, ତାହେଲେ ଅସୁରମାନଙ୍କର ଭଳି ଏମାନଙ୍କର ମଧ୍ୟ ସର୍ବନାଶ ହେବ। ଏଥିପାଇଁ ସେ ନିଜର ଲୀଳା ପ୍ରକଟ କରି ଏଭଳି ଏକ ଅଦ୍ଭୁତ ଯକ୍ଷ ରୂପ ଗ୍ରହଣ କଲେ, ଯାହାଙ୍କୁ ଦେଖି ଦେବତାମାନେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। ଏହି ଯକ୍ଷ ସଦୃଶ ରୂପଧାରୀ ଅଦ୍ଭୁତ ପୁରୁଷଙ୍କ ବିଷୟରେ ଜାଣିବା ପାଇଁ ଇନ୍ଦ୍ର ତଥା ଅନ୍ୟ ଦେବତାମାନେ ଅଗ୍ନିଦେବଙ୍କୁ ତାଙ୍କ ନିକଟକୁ ପଠାଇଲେ। ଯେତେବେଳେ ଯକ୍ଷ ଅଗ୍ନିକୁ ଦେଖିଲେ, ତାଙ୍କର ପରିଚୟ ଆଉ ଶକ୍ତି ବିଷୟରେ ଜାଣିବାକୁ ଚାହିଁଲେ। ଅଗ୍ନି କହିଲେ ଯେ ଏ ତ୍ରିଜଗତରେ ଯାହା କିଛି ଅଛି ସେ ସବୁକୁ ଜାଳି ପୋଡ଼ି ଧ୍ୱଂସ କରିଦେବାର ଶକ୍ତି ତାଙ୍କ ନିକଟରେ ରହିଛି। ଯକ୍ଷରୂପୀ ପରମ ପୁରୁଷ ଅଗ୍ନିଙ୍କର ଏଭଳି ଅହଙ୍କାରକୁ ଦମନ କରିବା ଖଣ୍ଡିଏ ଶୁଖିଲା ଘାସ ଟୁକୁଡ଼ାକୁ ତାଙ୍କ ଆଗରେ ରଖିଦେଇ କହିଲେ, ଏହାକୁ ଜଳା। ଅଗ୍ନି ନିଜର ସମସ୍ତ ଶକ୍ତି ପ୍ରୟୋଗ କରି କୁଟାଟିକୁ ପୋଡ଼ିପାରିଲେ ନାହିଁ। ଲଜ୍ଜାରେ ସେଠାରୁ ଫେରିଆସି ଦେବତାମାନଙ୍କୁ କହିଲେ ଯେ ଏହି ଦିବ୍ୟ ଯକ୍ଷଙ୍କ ବିଷୟରେ ସେ ଜାଣିପାରିଲେ ନାହିଁ। ତାପରେ ବାୟୁ ଦେବତା, ସେ ଯକ୍ଷ ନିକଟରେ ପହଞ୍ଚିବା କ୍ଷଣି ଯକ୍ଷ ତାଙ୍କର ପରିଚୟ ଜାଣିବାକୁ ଚାହିଁଲେ। ବାୟୁଦେବ ଅତି ଗର୍ବର ସହିତ କହିଲେ, ଯଦ୍ ଇଦମ୍ ପୃଥିବ୍ୟାମ୍ ଇଦମ୍ ସର୍ବମ୍ ଅପି ଆଦିଦିୟମ୍, ମାନେ ଏହି ପୃଥିବୀରେ ଯାହା କିଛି ଅଛି ସେ ସବୁକୁ ମୁଁ ଉଡ଼ାଇ ଦେଇପାରେ। ତାଙ୍କରି ଆଗରେ ମଧ୍ୟ ଯକ୍ଷ ଘାସକୁଟାଟିଏ ରଖିଦେଇ କହିଲେ, ଏହାକୁ ଉଡ଼ାଇ ଦିଅ। ବାୟୁଦେବ ନିଜର ସମସ୍ତ ଶକ୍ତି ପ୍ରୟୋଗ କଲେ, କିନ୍ତୁ ଘାସଟି ମୋଟେ ହଲିଲା ନାହିଁ। ସେ ଅପମାନିତ ହୋଇ ଫେରିଆସି ଇନ୍ଦ୍ରଙ୍କୁ କହିଲେ, ସେହି ଦିବ୍ୟ ଯକ୍ଷଙ୍କର ସମ୍ପର୍କରେ କିଛି ଜଣାପଡ଼ୁନି। ସୁଧୀବୃନ୍ଦ, ଯେତେବେଳେ କର୍ମଚାରୀମାନେ କାର୍ଯ୍ୟରେ ସଫଳତା ହାସଲ କରିପାରନ୍ତି ନାହିଁ, ସେତେବେଳେ ମାଲିକଙ୍କର ପାଳି ପଡ଼େ। ଦେବତାମାନେ ଦେବରାଜ ଇନ୍ଦ୍ରଙ୍କୁ ଅନୁରୋଧ କଲେ ସେ ଯକ୍ଷ ନିକଟକୁ ଯିବାକୁ। ଇନ୍ଦ୍ର ଯକ୍ଷ ନିକଟରେ ପହଞ୍ଚିବା କ୍ଷଣି ତାଙ୍କର ଗର୍ବ ଅଭିମାନ ଚୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଯକ୍ଷ ଅନ୍ତର୍ଦ୍ଧାନ ହୋଇଗଲେ। ଏହା ଦେଖି ଇନ୍ଦ୍ର ଯକ୍ଷଙ୍କର ସ୍ୱରୂପ ଜାଣିବା ପାଇଁ ଧ୍ୟାନରେ ବସିଲେ। ଠିକ୍ ଏହି ସମୟରେ ସେ ଦେଖିବାକୁ ପାଇଲେ ଯେ ଅତ୍ୟନ୍ତ ଶୋଭାଯୁକ୍ତା, ନାନା ଅଳଙ୍କାରରେ ବିଭୂଷିତା ହିମାଳୟ କନ୍ୟା ଦେବୀ ପାର୍ବତୀ ଅନ୍ତରୀକ୍ଷରେ ଉଭା ହୋଇଛି। ତାଙ୍କୁ ଦର୍ଶନ କରି ଇନ୍ଦ୍ର ଚିନ୍ତା କଲେ ଯେ ଦେବୀ ଉମା ନିତ୍ୟଜ୍ଞାନବୋଧ ସ୍ୱରୂପ ଭଗବାନ ଶିବଙ୍କ ନିକଟରେ ରହୁଛନ୍ତି, ସେ ଏହି ଯକ୍ଷଙ୍କ ବିଷୟରେ ଅବଶ୍ୟ ଜାଣିଥିବେ। ଇନ୍ଦ୍ର ଅତି ବିନୟର ସହିତ ଦେବଙ୍କୁ ପଚାରିଲେ, ମା, ବର୍ତ୍ତମାନ ଯେଉଁ ଯକ୍ଷ ଆମକୁ ଦର୍ଶନ ଦେଇ ଅନ୍ତର୍ଧ୍ୟାନ ହୋଇଗଲେ ସେ କିଏ? ଦେବୀ କହିଲେ, ସେ ଯକ୍ଷ ପରାତ୍ପର ପରମବ୍ରହ୍ମ ଅଟନ୍ତି, ସେ ହିଁ ଅସୁରମାନଙ୍କୁ ସଂହାର କରିଥିଲେ। ଦେବତାମାନେ କେବଳ ନିମିତ୍ତ ମାତ୍ର ଥିଲେ। ତୁମମାନଙ୍କ ମନରେ ଯେଉଁ ମିଥ୍ୟା ଅଭିମାନ ଅହଙ୍କାର ଭରି ରହିଛି ସେସବୁ ପରିତ୍ୟାଗ କର। ସମସ୍ତେ ଜାଣି ରଖାଯାଇ ଯାହା କିଛି ଘଟୁଛି ସେସବୁ କେବଳ ସେହି ପରମ ପୁରୁଷଙ୍କ ନିର୍ଦ୍ଦେଶରେ ହେଉଛି। ସୁଧୀବୃନ୍ଦ, ସେହି ସଚ୍ଚିତ ଆନନ୍ଦରୂପୀ ପରାତ୍ପର ପରମବ୍ରହ୍ମ ସର୍ବତ୍ର ପରିପୂର୍ଣ୍ଣ ହୋଇ ରହିଛନ୍ତି। ସେ ଅନନ୍ତ, ସର୍ବାତୀତ ଏବଂ ସର୍ବରୂପ ଅଟନ୍ତି। ସେ ଏକ, ତଥାପି ଅନାଦିକାଳରୁ ବିଭିନ୍ନ ରୂପରେ ନିଜକୁ ଅଭିବ୍ୟକ୍ତ କରିଛନ୍ତି। ପରାତ୍ପର ପରମବ୍ରହ୍ମ ହିଁ ଶିବ ନାମରେ ଖ୍ୟାତ ଅଟନ୍ତି।

0: ସୃଷ୍ଟିର ଆରମ୍ଭରୁ ଏକ ହିଁ ରୁଦ୍ରଦେବ ବିଦ୍ୟମାନ ଥିଲେ। ଏକ ଏବ ତଦା ରୁଦ୍ର ନ ଦ୍ୱିତୀୟ ନସ୍ତି କଶ୍ଚନ ସଂସୃଜ୍ୟ ବିଶ୍ୱଭୁବନମ ଗୋପ୍ୟାନ୍ତି ସଞ୍ଚୁକୋଚୟା। ମାନେ ଏହି ଜଗତର ନିର୍ମାଣକର୍ତ୍ତା, ରକ୍ଷାକର୍ତ୍ତା ଏବଂ ସଂହାରକର୍ତ୍ତା ହେଉଛନ୍ତି ସେହି ଦେବଦେବ ମହାଦେବ। ସୁଧୀବୃନ୍ଦ, ସେ ହେଉଛନ୍ତି ସମସ୍ତଙ୍କର ସ୍ୱାମୀ, ଶାସକ ଆଉ ଶରଣଦାତା। ସେ ଅଣୁଠାରୁ ଆହୁରି କ୍ଷୁଦ୍ର ଏବଂ ମହାନଠାରୁ ପରମ ମହାନ ଅଟନ୍ତି। ସେ ଶିବ ମଙ୍ଗଳମୟ ଅକର୍ମ କର୍ମଦାତା। ସଂସାରର କଲ୍ୟାଣ ପାଇଁ ଭକ୍ତଙ୍କର ମନୋବାଞ୍ଛା ପୂରଣ ଉଦ୍ଦେଶ୍ୟରେ ସବୁବେଳେ ସେ ବରଦ ହସ୍ତରେ ଉଭାଇଛନ୍ତି। ତାଙ୍କରି ପାଦପଦ୍ମରେ ଶରଣାଗତ ହେଲେ ମନରୁ ସମସ୍ତ ଦୁଃଖ, ଶୋକ, ଭୟ ଦୂରୀଭୂତ ହେବା ସଙ୍ଗେ ସଙ୍ଗେ ଅପୂର୍ବ ଶାନ୍ତି ଆନନ୍ଦ ମିଳିପାରିବ।
1: ଏ ଥିଲା ଆଜିର ଅନୁଚିନ୍ତା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜି ଚାଷବାସ କଥାରେ ଆମେ ଜାଣିବା ତରଭୁଜ ଚାଷ ସମ୍ପର୍କରେ। ତରଭୁଜ ଚାଷ, ଯାହାକି ୱାଟରମେଲନ କଲ୍ଟିଭେସନ, ଓଡ଼ିଶାର ଏକ ପ୍ରମୁଖ ଅର୍ଥକାରୀ ଫସଲ। ବିଶେଷ କରି ଖରାଦିନେ ଏହାର ଚାହିଦା ବହୁତ ଅଧିକା। ଓଡ଼ିଶାରେ ବାଲିଆ ଦରସା ମାଟି ଏବଂ ନଦୀ ପଠାମ ଏହି ଚାଷ ପାଇଁ ଅତ୍ୟନ୍ତ ଉପଯୁକ୍ତ। ବର୍ତ୍ତମାନ ଜାଣିବା ତରଭୁଜ ଚାଷ ପାଇଁ କିପରି ଜଳବାୟୁ ଏବଂ ମୃତ୍ତିକା ରହିବା ଦରକାର। ତରଭୁଜ ଏକ ଗରମ ଜଳବାୟୁର ଫସଲ। ଏହାର ବୃଦ୍ଧି ପାଇଁ ଅଧିକ ତାପମାତ୍ରା ଏବଂ ପ୍ରଚୁର ସୂର୍ଯ୍ୟକିରଣ ଆବଶ୍ୟକ। ତାପମାତ୍ରା 25 ଡିଗ୍ରୀ ସେଣ୍ଟିଗ୍ରେଡ୍ରୁ 35 ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଏହି ଚାଷ ପାଇଁ ବହୁତ ଭଲ। ହାଲୁକା ବାଲିଆ ଦରସା ମାଟି ବା ନଦୀ ପଟା ମାଟିରେ ଏହା ଭଲ ହୁଏ। ମାଟିର ଅମ୍ଳତା, ଯାହାକି ପିଏଚ୍ 6.0ରୁ 7.0 ମଧ୍ୟରେ ରହିବା ଆବଶ୍ୟକ। ମାଟିରେ ଜଳ ନିଷ୍କାସନ ବ୍ୟବସ୍ଥା ରହିଥିଲେ ବହୁତ ଭଲ। ଚାଷର ସମୟ, ଓଡ଼ିଶାରେ ସାଧାରଣତଃ ଡିସେମ୍ବର ମାସରୁ ଫେବୃଆରୀ ମାସ ମଧ୍ୟରେ ତରଭୁଜ ମଞ୍ଜି ବୁଣାଯାଏ। ଖୁବ୍ ଶୀଘ୍ର ଅମଳ ପାଇଁ କିଛି ଚାଷୀ ନଭେମ୍ବର ଶେଷ ସପ୍ତାହରୁ ମଧ୍ୟ କାମ ଆରମ୍ଭ କରିଥାନ୍ତି। ବର୍ତ୍ତମାନ ଜାଣିବା ବିହନ କିପରି ଚୟନ କରିବେ। ଭଲ ଅମଳ ପାଇଁ ଉନ୍ନତ କିସମର ବିହନ ବାଛିବା ନିହାତି ଭାବରେ ଜରୁରୀ। ଉନ୍ନତ କିସମର ବିହନ ଯେପରି ଅର୍କଜ୍ୟୋତି, ଅର୍କ ମାଣିକ, ସୁଗର ବେବି, ଏହିପରି ଅନେକ ହାଇବ୍ରିଡ୍ କିସମ। ଆଜିକାଲି ବଜାରରେ ବିଭିନ୍ନ କମ୍ପାନୀର ହାଇବ୍ରିଡ୍ କିସମ ଉପଲବ୍ଧ, ଯାହା ଶୀଘ୍ର ଅମଳ ଦିଏ ଏବଂ ରୋଗ ପ୍ରତିରୋଧକ ଅଟେ। ବର୍ତ୍ତମାନ ଜାଣିବା ଜମି ପ୍ରସ୍ତୁତି କିପରି କରିବା ଏବଂ ବୁଣା ପ୍ରଣାଳୀ। ଜମିକୁ 2-3 ଥର ଭଲ ଭାବେ ହଳ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ। ତରଭୁଜ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ଖାଲ କରି ଲଗାଯାଏ। ପ୍ରତି ଧାଡ଼ିରୁ ଧାଡ଼ି ମଧ୍ୟରେ 2.5-3 ମିଟର ଏବଂ ଗଛରୁ ଗଛ ମଧ୍ୟରେ 1 ମିଟର ବ୍ୟବଧାନ ରହିବା ଉଚିତ। ଏକ ଏକର ପାଇଁ ପ୍ରାୟ 400-500 ଗ୍ରାମ ହାଇବ୍ରିଡ୍ ମଞ୍ଜି ବା 1.5 କିଲୋଗ୍ରାମ ସାଧାରଣତଃ ମଞ୍ଜି ଆବଶ୍ୟକ ହୋଇଥାଏ। ବୁଣିବା ପୂର୍ବରୁ ମଞ୍ଜିକୁ କାର୍ବନ ଡୋଜିମ 2 ଗ୍ରାମ ସହ ବିଶୋଧନ କଲେ ଚାରା ପଚା ରୋଗ ହୁଏ ନାହିଁ। ସାର ଓ ଖତ ପରିଚାଳନା, ତରଭୁଜକୁ ପ୍ରଚୁର ଖାଦ୍ୟସାର ଆବଶ୍ୟକ, ଯେପରିକି ଜୈବିକ ଖତ ଏବଂ ରାସାୟନିକ ଖତ। ଜୈବିକ ଖତ ଜମି ପ୍ରସ୍ତୁତି ସମୟରେ ଏକର ପିଛା 8-12 ଟନ୍ ସଢା ଗୋବର ଖତ ବ୍ୟବହାର କରନ୍ତୁ ଏବଂ ରାସାୟନିକ ସାର ଏକର ପିଛା 3 କିଲୋଗ୍ରାମ, ଯବକ୍ଷାରଜାନ 2 କିଲୋଗ୍ରାମ ସ୍ପରଦ ଏବଂ 20 କିଲୋଗ୍ରାମ ପଟାସ ଆବଶ୍ୟକ। ଯବକ୍ଷାରଜାନ ଅଧା ଅଂଶ ଏବଂ ସ୍ପୁରଦ ଏବଂ ପଟାସର ପୁରା ଅଂଶ ମଞ୍ଜି ବୁଣିବା ସମୟରେ ଦିଅନ୍ତୁ। ବାକି ଅଧା ଯବକ୍ଷାରଜାନ ଗଛରେ ଫୁଲ ଆସିବା ସମୟରେ ପ୍ରୟୋଗ କରନ୍ତୁ। ଜଳସେଚନ, ତରଭୁଜ ଗଛରେ ଜଳ ଆବଶ୍ୟକତା ଅଧିକ। ମାଟିର ପ୍ରକାର ଭେଦରେ 7-10 ଦିନ ବ୍ୟବଧାନରେ ଜଳସେଚନ କରିବା ଆବଶ୍ୟକ। ଧ୍ୟାନ ରଖନ୍ତୁ ଯେପରି ଗଛ ମୂଳରେ ପାଣି ଜମି ରହିବ ନାହିଁ। ଆଜିକାଲି ବୁନ୍ଦା ଜଳସେଚନ ମାଧ୍ୟମରେ ଚାଷ କଲେ ଜଳ ଅପଚୟ ରୋକାଯାଇପାରେ ଏବଂ ଅମଳ ବଢ଼ାଯାଏ। ରୋଗ ପୋକ ନିୟନ୍ତ୍ରଣ, ତରଭୁଜ ଚାଷରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ, ଯେପରି ଲାଲ କଖାରୁ ପୋକ ରୋଗ, ଫଳବିନ୍ଧା ପୋକ ରୋଗ, ଚିତ୍ରା ରୋଗ। ବର୍ତ୍ତମାନ ଜାଣିବା ଲାଲ କଖାରୁ ରୋଗ, ଏମାନେ ଗଛର ପତ୍ର ଖାଇଦିଅନ୍ତି। ଏହାର ନିରାକରଣ ପାଇଁ ନିମ ତେଲ ବ୍ୟବହାର କରାଯାଏ। ଫଳବିନ୍ଧା ପୋକ, ଏହି ପୋକ ଫଳ ଭିତରେ ପଶି ନଷ୍ଟ କରନ୍ତି, ଏଥିପାଇଁ ଫରମନ ଟ୍ରାପ୍ ବ୍ୟବହାର କରନ୍ତୁ। ଚିତ୍ରା ରୋଗ, ପତ୍ରରେ ହଳଦିଆ ଦାଗ ଦେଖାଯାଏ, ଏଥିପାଇଁ ମାଙ୍କେଜେମ୍ ନାମକ ଔଷଧ ବ୍ୟବହାର କରନ୍ତୁ। ବର୍ତ୍ତମାନ ଜାଣିବା ଅମଳ ଏବଂ ଲାଭ, ବୁଣିବାର 90-100 ଦିନ ମଧ୍ୟରେ ତରଭୁଜ ଅମଳ ପାଇଁ ପ୍ରସ୍ତୁତ ହୋଇଥାଏ। କିପରି ଚିହ୍ନିବେ, ଫଳକୁ ଟେକିଲେ ଯଦି ଗମ୍ଭୀର ଶବ୍ଦ ଆସେ ଏବଂ ଫଳର ମାଟି ସ୍ପର୍ଶରେ ଥିବା ଅଂଶ ହଳଦିଆ ପଡ଼ିଯାଏ, ତେବେ ଜାଣିବେ ଏହା ପାକଳ ହୋଇଗଲାଣି।

0: ପିଛା ପ୍ରାୟ 100 ରୁ 150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ। ତରଭୁଜ ଚାଷ ଓଡ଼ିଶାର ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ବ୍ୟବସାୟ। ସଠିକ୍ ପରିଚାଳନା ଏବଂ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କଲେ ଅଳ୍ପ ଦିନରେ ଏବଂ ଅଳ୍ପ ଖର୍ଚ୍ଚରେ ଜଣେ ଚାଷୀ ଭଲ ରୋଜଗାର କରିପାରିବ।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ରାମଚନ୍ଦ୍ର ସରକା ଏବଂ ସାଥୀ। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆମେ ପ୍ରଚାର କରୁଛୁ କନ୍ଧ ସମ୍ପ୍ରଦାୟର ଗୀତ। କନ୍ଧ ଭାଇ ଭଉଣୀମାନେ କଠିନ ପରିଶ୍ରମ କରି ନିଜର ଜୀବିକା ଉପାର୍ଜନ କରନ୍ତି। ନିଜର କ୍ଲାନ୍ତକୁ ଭୁଲିଯିବା ପାଇଁ ସେମାନେ ଖୋଜନ୍ତି ଅବସର, କାରଣ ସାମାନ୍ୟ ଅବସର ପାଇଲେ ସେମାନେ ଗୀତ ଗାଇ ନାଚ କରିବାକୁ ଭଲ ପାଆନ୍ତି। ତେଣୁ ସନ୍ଧ୍ୟା ସମୟ ହିଁ ସେମାନଙ୍କ ପାଇଁ ଉପଯୁକ୍ତ ଅବସର ସମୟ। ଏହି ସମୟରେ ଗାଁ ଦାଣ୍ଡରେ କନ୍ଧ ଯୁବତୀମାନେ ଏକାଠି ହୋଇ କନ୍ଧ ଯୁବକମାନଙ୍କୁ ଗୀତ ମାଧ୍ୟମରେ ଥଟ୍ଟା ପରିହାସ କରନ୍ତି। ସେହି ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଓ ସାଥୀମାନେ।

ପ୍ରତ୍ୟେକ ସମ୍ପ୍ରଦାୟ ଭଳି କନ୍ଧ ସମ୍ପ୍ରଦାୟରେ ମଧ୍ୟ ବିବାହ ପ୍ରଥା ରହିଛି। କନ୍ୟାକୁ ବରଘର ଗାଁରେ ଛାଡ଼ିଯିବା ସମୟରେ କନ୍ୟା ପକ୍ଷରୁ ଯାଇଥିବା କନ୍ଧ ଭାଇମାନେ ଗୀତ ମାଧ୍ୟମରେ ବରଘର ଗାଁର କନ୍ୟାମାନଙ୍କୁ ମିଶିବା ପାଇଁ ଡାକନ୍ତି। ସେମାନେ ଗୀତ ମାଧ୍ୟମରେ କହନ୍ତି ଯେ ଆଜିର ସୁଯୋଗ ହୁଏତ ଆଉ ଦିନ ଆସିବନି, ତେଣୁ ଆଉ ଡେରି ନକରି ଚାଲି ଆସ, ମିଳିମିଶି ଗୀତ ଗାଇ ଗାଁ ଦାଣ୍ଡରେ ନାଚ କରିବା। ଏହିଭଳି ଗୀତ ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଏବଂ ସାଥୀମାନେ।

0: ପ୍ରତ୍ୟେକ ଭୋଜି ଭାତରେ ଦନା ଏବଂ ଖଲିପତ୍ରର ଭୂମିକା ନିହାତି ଜରୁରୀ। ଏହାକୁ ଆଖି ଆଗରେ ରଖି କନ୍ଧ ଭାଇଭଣୀମାନେ ଦନା ଓ ଖଲିପତ୍ର ତିଆରି କରିବା ସମୟରେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି ଯେ ଶୀଘ୍ର ଶୀଘ୍ର କାମ କର, ନହେଲେ ନିକଟ ଭବିଷ୍ୟତରେ ଯଦି କୌଣସି ଭୋଜି ହୁଏ ଦନା ଓ ଖଲିପତ୍ରର ଅଭାବ ହେଲେ ଆମକୁ ନିଶ୍ଚୟ ନିନ୍ଦା କରିବେ। ତେଣୁ ହେଳା ନକରି ନିଜ ନିଜ କାମ ଶୀଘ୍ର ସାରିବା। ଏହି ମର୍ମର ଗୀତ ପରିବେଷଣ କରିଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ମୁଣ୍ଡା ଗାଁର ରାମଚନ୍ଦ୍ର ସାରକା ଏବଂ ସାଥୀମାନେ।
1: ପ୍ରଚାର କଲୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ।

0: अर्धिष्यति। ततः सायं सार्धसप्तवादने दिल्ल्यां दिल्ली कैपिटल्स दलं राजस्थान रॉयल्स दलं सम्मुखीकरिष्यति इति वार्ताः।
1: संस्कृतरे संवाद शुणिले रिले करी प्रचार कलु आकाशवाणी दिल्लीरो आकाशवाणी जयपुर। एबे आसंतु शुणिबा आजि प्रचार हेबाकु थिबा कार्यक्रम संपर्करे सूचना। सकाळ 7:25 प्रचार करिबु टिक्की राइज कार्यक्रम। एथिरे शुणिबे परिश्रमर फळ मिठा संपर्करे एक साक्षात्कार। सुरलहरी शुणिबे सकाळ 8:30 शिल्पीमाने हेले जितेन्द्र ठाकुर एवं नमिता महापात्र। सकाळ 8:45 शुणिबे सुगम संगीत। शिल्पीमाने हेले कुमार बापी, ईरा महांती एवं बाबुल सुप्रियो। हिंदी चलचित्रर गीत शुणिबे सकाळ 9:00। प्रायोजित कार्यक्रम हालो स्वास्थ्य पई कथाटी शुणिबे पूर्वान 10:00। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ଦିନ 12:30 ପ୍ରଚାର କରିବୁ ଓଡ଼ିଆ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ତପୁ ମିଶ୍ର, ସୋନୁ ନିଗମ, ଜୟଶ୍ରୀ, ନମିତା ଅଗ୍ରୱାଲ, ସୁରେଶ ୱାଡକର, ଇରା ମହାନ୍ତି ଏବଂ ମହମ୍ମଦ ଅଜିଜ। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ଶୁଣିବେ ସାଇବର ଅପରାଧରୁ ମହିଳାଙ୍କ ସୁରକ୍ଷା ପରେ ରହିଛି ସୁସ୍ଥ ସମାଜ ଗଠନରେ ନାରୀ ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସୁରଭି କ୍ରମରେ ଶୁଣିବେ କଥାରେ କଥାରେ ଏବଂ ମେସେଜର ଉତ୍ତର। ଅପରାହ୍ନ 5:30 ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ବିଷୟ ରହିଛି ଫାୟାର ଅଫିସର କାମ କାଇଟା। ସନ୍ଧ୍ୟା 6:55 ଶୁଣିବେ ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ସମ୍ପର୍କ ସେତୁ ପ୍ରଚାର କରିବୁ ରାତି 8:15। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସକାଳ 7:03। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ସବୁ ପରିସ୍ଥିତିରେ।
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟରନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ ପହିଲାରୁ ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025 କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ରାଜ୍ୟର 6 ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ଭଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସ୍ର ରାଜ୍ୟବ୍ୟାପୀ 5-ଦିନିଆ ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ୍ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9 ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା ଯୋଗାଣ ଅଧିକାରୀ ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି ଇଣ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ମସିହା ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଣ୍ଟରନ୍ୟାସନାଲ୍ ଟେଲି କମ୍ୟୁନିକେସନ ୟୁନିୟନ୍ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ

0: ବିଭାଗ ପକ୍ଷରୁ କୁହାଯାଇଛି ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ନିରବ ଘାତକ ଉଚ୍ଚ ରକ୍ତଚାପ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁଶଙ୍କର ମିଶ୍ର।
2: ଆଜି ମେ ମାସର 17 ତାରିଖ ଆଜିର ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି। କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120/80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟ୍ରୋଲିକଟି ବଢ଼ିଥାଏ ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏହି ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 କିଲୋମିଟର ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ। ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି? ଯେତେବେଳେ ତାଙ୍କର କିଛି ଗୋଟା ଦେହରେ ଅସୁବିଧା ହୋଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହୋଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡ଼ି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏହି ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ୍ନିକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ୍ନି ଫେଲିୟର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସ୍କୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି। ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣ ବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବର୍ଷ ବୟସ ପରେ ପ୍ରତି 6 ମାସରୁ ବର୍ଷେ ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି ଆକ୍ୟୁରେଟଲି ମେଜର କରିବା, ମାନେ ସଠିକ ଭାବରେ ରକ୍ତଚାପକୁ ମାପିବେ, ସଠିକ ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବେ। ଆମକୁ ଜାଣିବାକୁ ପଡ଼ିବ ଯେ ଏଭଳି ନିରବ ଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା 2 ପ୍ରକାରର ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା ଖାଦ୍ୟରେ ଲୁଣ କମ୍ ଖାଇବା, 5 ଗ୍ରାମରୁ ସାଧାରଣତଃ କମ୍ ଲୁଣ ଆମେମାନେ ଖାଇବା କଥା। ଖରାଦିନରେ ହୁଏତ 5-7 ଗ୍ରାମ ଖାଇବା, ଧୂମପାନ ନିଷେଧ, ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ, ନିୟମିତ ବ୍ୟାୟାମ କରିବା, ଶରୀର ଓଜନ କମାଇ ରଖିବା, ଯୋଗାଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ଚାପ କମ୍ ରଖିବା। ମାନସିକ ଚାପ ଅଧିକ ହେଲେ ଉଚ୍ଚ ରକ୍ତଚାପ ମଧ୍ୟ ହୋଇଥାଏ। ଦ୍ୱିତୀୟ ପ୍ରକାର ଚିକିତ୍ସା ହେଉଛି ଔଷଧ ସାହାଯ୍ୟରେ। ଆଜିକାଲି ବହୁତ ଭଲ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଔଷଧ ମିଳୁଛି। ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧକୁ ନିୟମିତ ଖାଇବାକୁ ହେବ। ମନେ ରଖିବାକୁ ହେବ ଯେ ଔଷଧ ଖାଇ ଯଦି ରକ୍ତଚାପ ସାଧାରଣ ହୋଇଯାଏ ତେବେ ମଧ୍ୟ ଔଷଧକୁ ଖାଇବାକୁ ପଡ଼ିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଦଜନକ। କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ, ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି, ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସୁସ୍ଥ କାର୍ଯ୍ୟକ୍ରମରେ ଶୁଣିଥିଲେ ନିରବ ଘାତକ ଉଚ୍ଚ ରକ୍ତଚାପ ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର।

0: ଶଶଙ୍କର ମିଶ୍ର ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ସମୟ ସକାଳ 7:15 ହେବାକୁ ଯାଉଛି ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନା କାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025 ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ 2.825 ବିଲିୟନ୍ ଡଲାର ହୋଇଛି। ବର୍ତ୍ତମାନ 280 ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବାବେଳେ 75 ଭାରତୀୟ ଫାର୍ମ ସ୍ୱିଡେନ୍ରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସ୍ଏମ୍ଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଅଧୀନରେ ଏଏସ୍ଏମ୍ଏଲ୍ ଗୁଜରାଟର ଧୁଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମାଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ଗତକାଲି ବେଙ୍ଗାଲୁରୁରେ ବିଭିନ୍ନ ରାଜନୈତିକ ଦଳ ଓ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ପିପି ଚୌଧୁରୀ କହିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଇଲି ଏବଂ ବିଜେପି ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଭିନ୍ନ ରାଜ୍ୟ ଗସ୍ତ ସମୟରେ ଜେପିସି ଦ୍ୱାରା ଆପତ୍ତି ଏବଂ ସୁପାରିଶ ଗ୍ରହଣ କରାଯାଉଛି। ସେ କହିଥିଲେ ବାରମ୍ଭାର ନିର୍ବାଚନ ଏବଂ ଏଥିଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ଦେଶର ବିକାଶ କାର୍ଯ୍ୟକୁ ପ୍ରଭାବିତ କରୁଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଡୋମିନିକାର ବୈଦେଶିକ ମନ୍ତ୍ରୀଙ୍କ ସହ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ସେ ଡୋମିନିକାର ବୈଦେଶିକ ବ୍ୟାପାର, ଆନ୍ତର୍ଜାତୀୟ ବ୍ୟବସାୟ, ବାଣିଜ୍ୟ ଏବଂ ଶକ୍ତିମନ୍ତ୍ରୀ ଭିନ୍ସ ହେଣ୍ଡରସନ୍ଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ପୂର୍ବରୁ ମାର୍ଗେରିଟା ଡୋମିନିକାର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ

ପ୍ରତିରକ୍ଷାମନ୍ତ୍ରୀ ଇରଭିଙ୍ଗ ମ୍ୟାକିନ୍ଟାଇନ୍ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ୍ ଏବଂ ହଣ୍ଡୁରାସ୍ର ସଫଳ ଗସ୍ତ ପରେ ମାର୍ଗାରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6%ରୁ 15%କୁ ବୃଦ୍ଧି କରାଯାଇଛି।

0: ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନି ବିଭାଗର ଅଧ୍ୟାପିକା ମୋନିଶା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମୋନିଶା ବାଘମାରେଙ୍କୁ ଗତ 14 ତାରିଖରେ ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ଜଣ ମାଓବାଦୀଙ୍କ ମଧ୍ୟରେ 2 ଜଣ ଡିଭିଜନାଲ୍ କମିଟି ସଦସ୍ୟ ଏବଂ 2 ଜଣ ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଏଲ୍ଏମ୍ଜି, AK-47 ରାଇଫଲ, ଏସ୍ଏଲ୍ଆର୍, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଲକ୍ଷ ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ଜଣ ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ତାରିଖରେ ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭେଲଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2 ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020ରୁ 2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି। କିବାରାଲ ଗ୍ରାମାଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ତାରିଖ ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍ ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବାବେଳେ ସାଇ ସୁଦର୍ଶନ ତେପନ ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ମିନିଟ୍ରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30 ମିନିଟ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶୁଣି ଜୟପୁର, ଏବେ ଆସନ୍ତୁ ଶୁଣିବା ଟିକି ରାଇଜ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ନମସ୍କାର ପିଲାମାନେ,
1: ଆଜି ପିଲାମାନଙ୍କ ମୁହଁକୁ ଦେଖିଲା ବେଳକୁ ଟିକେ ଉଣା ଉଣା ଲାଗୁଛି, ମାନେ ପିଲାମାନଙ୍କ ମନରେ କିଛି ଗୋଟେ ଆଶା ରହିଲା ଭଳିଆ ଲାଗୁଛି। ମାନେ ସେମାନେ ଭାବୁଥିବେ, ଅପା ବଡ଼ ଭାଇ ସକାଳୁ ଆମ ପାଇଁ କଣ ଆଣିଛନ୍ତି। ନିଶ୍ଚୟ ପିଲାମାନେ, ଅପା ବଡ଼ ଭାଇ ତମମାନଙ୍କ ପାଇଁ ପ୍ରତି ରବିବାର ଟିକିରାଇଜ କାର୍ଯ୍ୟକ୍ରମରେ ଗୀତ ଆଣିଥାଉ, ଗପ ଆଣିଥାଉ, ପୁଣି ତମମାନଙ୍କ ପରି ଛୋଟ ଛୋଟ ପିଲାମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ପ୍ରଚାର କରିଥାଉ। ତେବେ ପିଲାମାନେ, ତମମାନେ ଛୋଟ ଅଛ, ତମେ କଣ କର, ବାପା ମାଆଙ୍କ ପାଖରେ ଅଳି କର, ଅଝଟ କର ଯେ ମୋର ନୂଆ ଡ୍ରେସ୍ ଦରକାର, ମୁଁ ଆଜି ଏଇଟା ହେଲେ ଖାଇବି, କି ସେଇ ସାଙ୍ଗର କମ୍ପାସ ବକ୍ସ ଅଛି, କି ନୂଆ ବ୍ୟାଗ୍ ଅଛି, ମୋର ବି ନୂଆ ବ୍ୟାଗ୍ କିଣିଦିଅ। ଏମିତି ତମମାନଙ୍କ ମନରେ ନିଶ୍ଚୟ ଆଶା ରହିଥିବ। ହଁ ପିଲାମାନେ, କିନ୍ତୁ ଜାଣିଛ ନା, ବାପା ମା ବା ଗୁରୁଜନମାନେ ତମକୁ କହନ୍ତି, ଆଶା ହିଁ ଦୁଃଖର କାରଣ। ଯେମିତି ମୁଁ କହିଲି ତମମାନଙ୍କୁ ଯେ ତମମାନଙ୍କର ସାଙ୍ଗସାଥି ଯିଏ ନୂଆ ଡ୍ରେସ୍ ପିନ୍ଧିଲା କି ନୂଆ ବ୍ୟାଗ୍ ଆଣିଲା, ତମମାନଙ୍କର ମଧ୍ୟ ସେମିତି ଇଚ୍ଛା ହଉଥିବ, ଆଶା ରହିଥିବ ଯେ ଆମେ ମଧ୍ୟ ନୂଆ ଡ୍ରେସ୍ ପିନ୍ଧିବୁ, ନୂଆ ବ୍ୟାଗ୍ ନେଇ ସ୍କୁଲକୁ ଯିବୁ। ଏଇ ଯେଉଁ ଆଶା, ନୂଆ ଡ୍ରେସ୍ ହଉ, ନୂଆ ଜୋତା ହଉ, ପେନ୍ସିଲ୍ ହଉ କି ରବର ହଉ, ଏସବୁ ତମମାନେ ଆଶା ରଖିବା ଦରକାର ନାହିଁ। କାରଣ ବାପା ମା ଜାଣନ୍ତି ତମମାନଙ୍କର କୋଉ ସମୟରେ କଣ ସବୁ ଜିନିଷ ଦରକାର। ସ୍କୁଲକୁ ଗଲେ ନୂଆ ବ୍ୟାଗ୍ ଦରକାର, ନୂଆ ଡ୍ରେସ୍ ଦରକାର, ଆଉ ନୂଆ ପେନ୍ସିଲ୍ ଦରକାର, ନୂଆ ବହି ଦରକାର, ନୂଆ ଖାତା ଦରକାର। ତମ ମନ ଜାଣି ବାପା ମା ସବୁବେଳେ ତମମାନଙ୍କୁ ଆଣିଦେଇଥାନ୍ତି।
2: ସତରେ ପିଲାମାନେ, ବାପା ମାଙ୍କୁ କିଛି କହିବା ଆବଶ୍ୟକ ନାହିଁ, ସେମାନେ ଭଲ ସଂସ୍କାର ଦେଇକି ତୁମମାନଙ୍କୁ ଭଲ କଥା ଶିଖିକି ବଡ କରିଥାନ୍ତି। ତେଣୁ କରି ତ କୁହାଯାଏ ଯେ ବାପା ମା ହେଉଛନ୍ତି ଆମମାନଙ୍କର ଭଗବାନ ସଦୃଶ। ଭଗବାନ ଆମକୁ ଦୁନିଆକୁ ପଠେଇଥାନ୍ତି ସତ କଥା, କିନ୍ତୁ ଭଲ ମଣିଷ ରୂପରେ ସମାଜରେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଯେଉଁ ସବୁ ଭଲ ଗୁଣ ଥାଏ, ସେଇ ଗୁଣକୁ ବିକଶିତ କିଏ କରିଥାନ୍ତି? ବାପା ମା। ତେଣୁକରି ପିଲାମାନେ, ଆମେ ସବୁବେଳେ ବାପା ମାଙ୍କ କଥା ଶୁଣିବା, ଜିଦି ଜମା କରିବା ନାହିଁ। ଯଦି ଭଲ ବୁଦ୍ଧି ରଖିବା, ତାହେଲେ ନିଶ୍ଚିତ ଭାବେ ଆମେ ଭବିଷ୍ୟତରେ ବଡ଼ ବଡ଼ କାମକୁ ଅତି ସହଜରେ କରିପାରିବା। ଚାଲ ପିଲାମାନେ, ତାହେଲେ ପ୍ରଥମେ ଗୋଟେ ସୁନ୍ଦର ଗୀତ ଶୁଣିନେବା।

ଭାଇ ବର୍ତ୍ତମାନ ସବୁଠାରୁ ଜିଦି କୋଉ ଜିନିଷ ପାଇଁ କରୁଛନ୍ତି? ଗୋଟିଏ ଆମେ ଦେଖୁଛେ, ସେଇଟା ହେଲା ମୋବାଇଲ। ପିଲାମାନେ ମୋବାଇଲ ଧରିବା ପାଇଁ ଏମିତି ଜିଦି କରୁଛନ୍ତି ଯେ ନା ସେମାନେ ଠିକରେ ଖାଉଛନ୍ତି, ନା ପଢୁଛନ୍ତି, ନା ଶୋଉଛନ୍ତି। କାନ୍ଦିକି ସବୁବେଳେ ଡରଉଛନ୍ତି, ଆମକୁ ଯଦି ମୋବାଇଲ ଦେବନି ତାହେଲେ ଆମେ କିଛି କାମ କରିବୁନି। ପିଲାମାନେ ସତ କହିଲ ଦେଖି, ଏ ମୋବାଇଲ କିଏ କାଢିଛି? ଏଇ ମୋବାଇଲ ଜଣେ ଆମ ଭଳି ମଣିଷ କାଢିଛନ୍ତି। ସିଏ ଏଇ ବିଜ୍ଞାନ ଯୁଗର ସବୁଠାରୁ ବୁଦ୍ଧିଆ ମଣିଷ। ହଁ ପିଲାମାନେ, ତେଣୁକରି ତ ଆମର ଏଇ ବିଜ୍ଞାନ ଯୁଗରେ ଯାହା ଯାହା ତମମାନେ ଦେଖୁଛ, ସବୁ ଆଶ୍ଚର୍ଯ୍ୟ ଜିନିଷ ଦେଖୁଛ। ଏତେ କଥା କାହିଁକି, ତୁମେ ଅଳ୍ପ ସମୟ ପାଇଁ ଅନ୍ଧାର ଘରେ ରହିପାରିବ କି? ଜମା ରହିପାରିବନି। ଯେତେବେଳେ ମା ଲାଇଟ୍ ସ୍ୱିଚ୍ ଅନ୍ କରିଦିଅନ୍ତି, ଆଲୁଅ ଆସିଯାଏ, ସେଇ ସମୟରେ ତମେ ଖୁସି ହେଇଯାଅ। ପିଲାମାନେ ଯାହା ବି ତମେ ଦେଖୁଛ, ନଳ ଖୋଲିଦେଲେ ପାଣି ଆସୁଛି, ତମେ ଯେଉଁ ପାଣି ନଷ୍ଟ କରିଦେଉଛ, ଗଦଗଦ ପାଣି ଯାଉଛି, କେମିତି ଆସୁଛି? ପ୍ରତ୍ୟେକ ଜିନିଷରେ ପିଲାମାନେ ଆଶ୍ଚର୍ଯ୍ୟ ହିଁ ଆଶ୍ଚର୍ଯ୍ୟ। ଆଉ ଏଇସବୁ

ବିଜ୍ଞାନର ଅବଦାନ। ବୈଜ୍ଞାନିକମାନେ କେତେ ଗବେଷଣା କରିକି ପିଲାମାନେ ଯାହା ଯାହା ଜିନିଷ ତୁମମାନେ ଦେଖୁଛ, ଏମିତିକି ତୁମ ଖେଳନା ବି, ଗୋଟିଏ କଣ୍ଢେଇଟେ ତାକୁ ଯଦି ଆମେ ବ୍ୟାଟେରୀ ଲଗାଇଦେବା, ସେ ପାଟି ପାକୁ ପାକୁ କରିବ, ଆଖି ମିଟ୍ ମିଟ୍ କରିବ, କାନକୁ ହଲେଇବ, ନାଚ କରିବ, କେମିତି କରୁଛି ପିଲାମାନେ। ଗୋଟିଏ ନିର୍ଜୀବ ବସ୍ତୁଟିଏ ସେ କେତେ ହାତ ଗୋଡ଼ ହଲଉଛି, ଏମିତିକି କେତେଟା ଖେଳନା ଅଛି, ତମେ ଯାହା କହିବ ସିଏ ବି ତମକୁ ସେଇଭଳିଆ କଥା କହିବ। ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଜିନିଷ ପିଲାମାନେ, ରୋବୋଟ ମଣିଷ ଭଳିଆ କାମ କରୁଛି। ଆହୁରି ଆଶ୍ଚର୍ଯ୍ୟ, ଉଡ଼ାଜାହାଜ ଶୂନ୍ୟ ଆକାଶରୁ କେମିତି ଉଡ଼ି ଉଡ଼ି ଯାଉଛି, ହେଲିକପ୍ଟର ହଉ, ଯାହା ବି ତମେ ଦେଖୁଛ ପିଲାମାନେ। ସବୁଠୁ ଆଶ୍ଚର୍ଯ୍ୟ ତ ରେଡିଓ, ହଁ ଆମ ଆକାଶବାଣୀ ତରଫରୁ ଆମେ କେତେ କାର୍ଯ୍ୟକ୍ରମ ପ୍ରସାର କରୁଛୁ, ତମାନେ ସବୁ ମୋବାଇଲରେ ଶୁଣିପାରୁଛ, ଆଉ ରେଡିଓ ମାଧ୍ୟମରେ ବି ଶୁଣିପାରୁଛ ପିଲାମାନେ। ଆମେ ଯଦି ଚିନ୍ତା କରିବା, ଯାହା ବି ତମେ ଦେଖୁଛ, ଗାଡ଼ି ହଉ, ମଟର ହଉ, ସାଇକେଲ ହଉ, ଯାହା ବି ବାଦ୍ୟଯନ୍ତ୍ର ହଉ, ଯାହା ବି ତମେ ଦେଖୁଛ ପିଲାମାନେ, ଆମ ଭଳି ମଣିଷମାନେ ହିଁ ଗବେଷଣା କରିକି ଆମ ଆଗରେ ଆଣିକି ଥୋଇଛନ୍ତି। ତେଣୁକରି ତ କୁହାଯାଏ ପିଲାମାନେ ବିଜ୍ଞାନର ଅବଦାନ ବହୁତ ରହିଛି। ଏମିତିକି ପିଲାମାନେ ମହାକାଶଚାରୀମାନେ ଅନ୍ତରୀକ୍ଷକୁ ଯାଇକି ସେଇଠିର ସମସ୍ତ ତଥ୍ୟକୁ ଆମ ପାଖରେ ଆଣିକି ପହଞ୍ଚୁଛନ୍ତି। ଦୂରରୁ ଆମେ ଦେଖୁଛେ ଚନ୍ଦା ମାମା, ଯାହାକୁ କି ଆମେ ପୂଜା ବି କରୁଛେ, ସେଇ ଚନ୍ଦା ମାମାଙ୍କର ପୃଷ୍ଠରେ ମଧ୍ୟ ମଣିଷ ଆଜି ନିଜ ବିଜ୍ଞାନ ବଳରେ, ନିଜ ବୁଦ୍ଧି ବଳରେ, ନିଜ ଜ୍ଞାନ ବଳରେ ପହଞ୍ଚି ସାରିଲାଣି ପିଲାମାନେ। ଏଇ ଯେଉଁ ସବୁ ଜିନିଷ ତମେ ଦେଖୁଛ, ବେଳେବେଳେ ତମକୁ ତୁମ ଭବିଷ୍ୟତ କଥା ପଚାରିଲେ କି କିଏ କୁହ ଯେ ମୁଁ ଆଷ୍ଟ୍ରୋନେଟ୍ ହେବି, କିଏ କହିବ ମୁଁ ସାଇଣ୍ଟିଷ୍ଟ ହେବି। ହଁ ପିଲାମାନେ, ଏଇ ଉଚ୍ଚ ଚିନ୍ତାଧାରା ଆମେ ନିହାତି ରଖିବା। କିଏ ଜାଣିଲା ଛୋଟ ଛୋଟ ଖେଳନା ଗାଡ଼ିକୁ ତିଆରି କରୁ କରୁ କାଲି ଯେ ତମେ ବୈଜ୍ଞାନିକ ହେଇକି ବଡ଼ ବଡ଼ ଗାଡ଼ି ତିଆରି ନ କରିବ, ସେଥିରେ କ'ଣ ମାନେ ଅଛି କି? ପିଲାମାନଙ୍କୁ ତ ଏତେ କଥା ଆମେ ଉପଦେଶ ଦେଲେ, ପିଲାମାନଙ୍କୁ ବର୍ତ୍ତମାନ ଗୋଟେ ସୁନ୍ଦର କାହାଣୀ ଶୁଣେଇବା। ଜଙ୍ଗଲରେ ତ କେତେ ପ୍ରକାରର ପଶୁ ରହିଥାନ୍ତି ନା, ବାଘ, ଭାଲୁ, ହାତୀ, ହରିଣ, ଜିଆଦ, ସମ୍ବର, କେତେ କଣ ପଶୁ। ତା ଭିତରେ ସବୁଠୁ ଚାଲାକ ପଶୁ କିଏ ପିଲାମାନେ? ବିଲୁଆ। ବିଲୁଆ ଭାରି ଚତୁର, କାହାର ଉପରେ ଯଦି ବିପଦ ପଡେ ବିଲୁଆ ପ୍ରଥମେ ଦୌଡ଼ି ଆସେ, ପଚାରି ବୁଝେ କାହାର କଣ ବିପଦ ପଡିଲା। ହଁ ପିଲାମାନେ, ଅତି ସହଜରେ ତା ବୁଦ୍ଧି ବଳରେ ସେ ସବୁ ସମସ୍ୟାର ସମାଧାନ କରିଦିଏ, ବୁଦ୍ଧି ତାର ପ୍ରବଳ। ଦିନେ ବିଲୁଆ ଏମିତି ବୁଲୁଥାଏ ଜଙ୍ଗଲରେ, ହଠାତ୍ ତା ଆଖି ପଡିଲା ଗୋଟିଏ ଡାଳରେ ଗୋଟେ କାଉଟେ ଥଣ୍ଟରେ ସୁନ୍ଦର ରଙ୍ଗ ବେରଙ୍ଗର କେକ୍ଟେ ଧରିଛି। ପିଲାମାନେ, କେକ୍ ଖାଇବାକୁ କେମିତି ଲାଗେ? ତମ ଜନ୍ମଦିନ ମାନଙ୍କରେ କେତେ ସୁନ୍ଦର ସୁନ୍ଦର କେକ୍ ସବୁ କାଟିଥାଅ ନା, ସେମିତି ରଙ୍ଗ ବେରଙ୍ଗର ଗୋଟେ କେକ୍ଟେ ଧରିକି ବସିଛି କୁଆ। ତମମାନେ ତ ଦେଖୁଥିବ କୁଆମାନେ ଏ ଘରକୁ ସେ ଘରକୁ, ସେ ଡାଳରୁ ଏ ଡାଳକୁ ଉଡି ଉଡିକି ସେମାନେ ତାଙ୍କର ଖାଦ୍ୟ ଖୋଜୁଥାନ୍ତି। ଏଇ କୁଆଟିକୁ ଗୋଟେ ସୁନ୍ଦର କେକ୍ଟେ ମିଳିଛି, ଥଣ୍ଟରେ ଧରିଲା କୁଆ ଉଡି ଉଡିକି ଆସିକି ଗୋଟେ ଡାଳରେ ବସିଛି। ଏଇ ସୁନ୍ଦର କେକ୍ଟି କାହା ଆଖିରେ ପଡିଯାଇଛି? ବିଲୁଆର। ବିଲୁଆ ମୁହଁରୁ ଲାଳ ବହିବା ଆରମ୍ଭ ହେଲା। ହେଲେ କୁଆ କେକ୍ ଦେଲେ ତ ବିଲୁଆ ଖାଇବ। ବିଲୁଆର ବୁଦ୍ଧି ହଜିଗଲା, କହିଲା ଚେଷ୍ଟା କରିବା, କେମିତି କଣ କଲେ ବନ୍ଧୁଟି ମତେ କେକ୍ଟି ଦେଇଦେବେ। ବିଲୁଆ ଗଲା ସେ ଗଛ ପାଖକୁ, କୁଆକୁ କହିଲା, କୁଆ ନାନି, କୁଆ ନାନି, ଆଜି ତମେ ସକାଳୁ ସକାଳୁ କେମିତି ଗଛ ଉପରେ ବସିଛ, ଶୁଭ ସକାଳ, ଶୁଭ ସକାଳ। ବିଲୁଆ ଭାବିଲା କୁଆ କାଳେ ତାକୁ ଶୁଭ ସକାଳ କହିବ ବୋଲି, କିନ୍ତୁ କୁଆ ବି ଭାରି ଚାଲାକ ପିଲାମାନେ, ସେ କିଛି କହିଲାନି। ସେ ଜାଣିଛି ପାଟି ଆ କଲେ କେକ୍ଟି ତଳେ ପଡିଯିବ। ବିଲୁଆ କହିଲା, କୁଆ ନାନି, ଏଇ ସକାଳୁ ସକାଳୁ ତୁମକୁ ଦେଖିଲେ ନା ଆଜି ଦିନଟା ମୋର ଭାରି ବଢିଆରେ ଯିବ। କୁଆ ନାନି, ସତ କହିଲ, ଆଜି ତମେ ଏତେ ସୁନ୍ଦର କେମିତି ଦେଖାଯାଉଛ। କୁଆ କିଛି କହିଲାନି, ସେ ଜାଣିଛି ଯେ ବିଲୁଆ ଭାରି ଚାଲାକ। ବିଲୁଆ ଦେଖିଲା କିଛି ବି ତାର ଉତ୍ତର ଦଉନି କୁଆ। ବିଲୁଆ ଭାବିଲା ଏକୁ କଣ କହିଲେ ହବ, ତା ମୁଣ୍ଡକୁ ଗୋଟେ ସୁନ୍ଦର କଥା ଆସିଲା, କହିଲା, କୁଆ ନାନି, କୁଆ ନାନି, ଲୋକମାନେ କହନ୍ତି କୁଆର କଳା ଭାରି ସୁନ୍ଦର, ତୁମେ ଦେଖିବାକୁ ଭାରି ସୁନ୍ଦର ଲାଗୁଛ ଆଜି। କଥାରେ ଅଛି କୁଆ କୁଆଡେ ଭାରି ଚାଲାକ, ତମେ ବି ଭାରି ବୁଦ୍ଧିଆ, ତମ ବୁଦ୍ଧିକୁ ଲୋକମାନେ

ବହୁତ ପ୍ରଶଂସା କରୁଛନ୍ତି। ବିଲୁଆ ଦେଖିବ କୁଆର କିଛି ଉତ୍ତର ନାହିଁ। ତାପରେ କହିବ, ହଁ କୁଆ ନାନୀ, ଆଉ ଗୋଟେ କଥା କହିବାକୁ ମୁଁ ଭୁଲି ଯାଇଛି। ଜାଣିଛ ନା, ସମସ୍ତେ କଥାବାର୍ତ୍ତା ହଉଥିଲେ, ତୁମେ କୁଆଡେ ଭାରି ସୁନ୍ଦର ଗୀତ ଗାଅ। ହଁ, କୋଇଲି ତ କଳା, ସିଏ ଯେମିତି ଗୀତ ଗାଏ ନା, ତମେ ବି ସେମିତି ବଢିଆ ଗୀତ ଗାଅ। ସବୁ କଥାରେ ପ୍ରଶଂସା ଶୁଣି ଶୁଣି ଶୁଣି ଶୁଣି କୁଆ ମନରେ ଟିକେ ଗର୍ବ ଆସିଗଲା। କହିଲା, ସତରେ ମୁଁ କଳା ହେଲେ ସୁନ୍ଦର, ମୁଁ କଣ ସତରେ ଭଲ ଗୀତ ଗାଇପାରୁଛି। ତାପରେ ବିଲୁଆ କହିଲା, କୁଆ ନାନୀ, ଆଜି ସକାଳୁ ସକାଳୁ ତମେ ଯଦି ମତେ ସୁନ୍ଦର ଗୀତଟିଏ ଶୁଣେଇଥାନ୍ତ କେମିତି ଲାଗନ୍ତା। ଆଜି ତମେ ଭାରି ସୁନ୍ଦର ଦେଖାଯାଉଛ, ସକାଳଟି ଭାରି ସୁନ୍ଦର, ସୁଲୁସୁଲିଆ ପବନ ବହୁଛି। ଆଜି ମୁଁ ଯେମିତି ହେଲେ ତୁମଠାରୁ ଗୀତ ଶୁଣିକି ଯିବି, ତମ କଣ୍ଠ ଭାରି ବଢିଆ। ଏତେ ପ୍ରଶଂସା ଶୁଣି ଶୁଣି ଶୁଣି ଶୁଣି କୁଆ ମନରେ ଏତେ ଗର୍ବ ଆସିଗଲା ଯେ ସେ ଫୁଲି ଯାଇଛି, ତା ଥଣ୍ଟରେ ସେ କେକ୍ଟି ଧରିଛି। ଶେଷରେ କୁଆ ବିଲୁଆର ପ୍ରଶଂସା ଶୁଣିକି କହିବାକୁ ଲାଗିଲା, ହଁ ଏବେ ଗାଉଛି, କହୁ କହୁ ପିଲାମାନେ ପାଟିରୁ କେକ୍ଟି ତଳେ ପଡିଗଲା। ଆଉ ବିଲୁଆ ଚଟକିରି କେକ୍ଟିକୁ ଧରିକି ସେଇଠୁ ପଳେଇଲା। ବିଲୁଆ କେକ୍ଟିକୁ ନେଇକି ଯାଉଛି, କୁଆ ବା ଆଉ କଣ କରିବ, ପଛରୁ ଅନେଇ ଅନେଇ ମନେ ମନେ ଭାବିଲା, ଆମେ କେବେ ମଧ୍ୟ କାହାର ସୁନ୍ଦର ସ୍ନେହ ବଳା କଥାରେ ମଜିଯିବା ନାହିଁ। ସେ ଯାହା କଥା କହୁଛି ତା ପଛରେ କଣ କାରଣ ରହିଛି ତାକୁ ବୁଝିବା ଆବଶ୍ୟକ। ମିଛ ପ୍ରଶଂସାରେ ଆମେ କେବେ ମଧ୍ୟ ଲୋକଙ୍କୁ ବିଶ୍ୱାସ କରିବା ନାହିଁ। ଆଉ ବିଲୁଆ କଥା ଯଦି ଆମେ ଦେଖିବା, ବିଲୁଆର ବୁଦ୍ଧି ଏତେ ଯେ ସେ ନିଜ ବୁଦ୍ଧି ବଳରେ କାର୍ଯ୍ୟ ହାସଲ କରିଦେଲା, ଅର୍ଥାତ୍ ତା କେକ୍ଟିକୁ ସିଏ ପାଇଗଲା। ଦୁଇଟା ଜିନିଷ ପିଲାମାନେ, ଗୋଟିଏ ହେଲା ମିଛ ପ୍ରଶଂସାକୁ ଆମେ କେବେ ବିଶ୍ୱାସ କରିବାନି, ବିପଦରେ ପଡିବା। ଆଉ ଗୋଟେ ଜିନିଷ ହେଲା, ବୁଦ୍ଧି ଯଦି ଅଛି ଆମେ ଯେକୌଣସି ଅସମ୍ଭବ କାମକୁ କରିପାରିବା। କେମିତି ଲାଗିଲା ପିଲାମାନେ ଗପଟି, ଭଲ ଲାଗିଲା ନା? ତେଣୁ କରିକି ଆମେ ଉପସ୍ଥିତ ବୁଦ୍ଧିକୁ ନେଇକି ସମାଜରେ ଚାଲିବାକୁ ପଡିବ, କାହାର ଯେମିତି ଠକାମିର ଆମେ ଶିକାର ହବା ନାହିଁ। ଆମେ ତ କେତେ ସୁନ୍ଦର କାହାଣୀଟେ ଶୁଣିଦେଲେ, ବିଲୁଆ କଥା ହଉ ବା କାଉ କଥା ହଉ, ସତରେ ପିଲାମାନେ ଭାରି ଦୁଃଖ ଲାଗୁଛି ଯେ ଏଇ ଯୋଉ ସୁନ୍ଦର ଜଙ୍ଗଲ ଆସ୍ତେ ଆସ୍ତେ ଧ୍ୱଂସ ହବାରେ ଲାଗିଲାଣି। ଏଇ ମଣିଷ ନିଜର ସୁବିଧା ପାଇଁ ବିରାଟ ବିରାଟ ଅଟ୍ଟାଳିକା ତୋଳିକି ଜଙ୍ଗଲ ନଷ୍ଟ କରିଦେଉଛନ୍ତି, ନିଜ ଆସବାବପତ୍ର ତିଆରି କରିବା ପାଇଁ ଜଙ୍ଗଲ କାଟି ଦେଉଛନ୍ତି। ପିଲାମାନେ ଆଉ କେତେଦିନ ପରେ ଲାଗିବ ବହିର ଛବି ହିଁ ଆମେ ଦେଖିକି ଖୁସି ହେଇଯିବା, କାରଣ ଜଙ୍ଗଲ ନଥିଲେ ଜଙ୍ଗଲରେ ପଶୁ ରହିବେ କୋଉଠି, ପକ୍ଷୀ ରହିବେ କୋଉଠି। ତେଣୁକରି ପିଲାମାନେ ପରିବେଶ ସୁରକ୍ଷା ନିତାନ୍ତ ଆବଶ୍ୟକ। ତମେ ଯଦି ତମ ଜନ୍ମଦିନରେ କିଛିଟା ଗଛ ଲଗେଇବ ପିଲାମାନେ, ସେ ଗଛ ବଡ଼ ହେବ, ନିଶ୍ଚିତ ଭାବେ ପରିବେଶଟି ସୁନ୍ଦର ହିଁ ଲାଗିବ। ଏମିତି ଯଦି ସମସ୍ତେ ଆମେ ଚେଷ୍ଟା କରିବା କିଛି କିଛି ଗଛ ଲଗେଇବା ପାଇଁ ଖାଲି ଜାଗାରେ, ନିଶ୍ଚିତ ଭାବେ କିଛି ପରିମାଣରେ ତ ଆମରି ସବୁଜିମା ସୁନ୍ଦର ଦେଖାଯିବ।

ପିଲାମାନେ ସବୁବେଳେ ମନେ ରଖ, ଆମେ ଯଦି ସମୟର ସଦୁପଯୋଗ କରିବା ଆଉ ପରିଶ୍ରମ କରିବା, ଅଳସୁଆ ହେବାନି, ତାହେଲେ ତାର ଫଳ ଅତି ମିଠା ହେଇଥାଏ। ପିଲାମାନେ ଯଦି ଆମେ ପାଠ ପଢ଼ୁଛେ, ଆମେ ଅକ୍ଳାନ୍ତ ପରିଶ୍ରମ କରିବା, ପରିଶ୍ରମ କଲେ ଯାଇକି ହିଁ ଆମ ପରୀକ୍ଷା ଫଳ ଯେତେବେଳେ ବାହାରିବ, ତମ ମନ ମୁତାବକ ପରୀକ୍ଷା ଫଳ ତୁମକୁ ମିଳିବ। କିନ୍ତୁ ପିଲାମାନେ ପରିଶ୍ରମରୁ ଦୂରେଇ ଯାଇକି ଆମେ ଆଶା କରିବା, ତାଠୁ ପଡ଼ି ମୂର୍ଖାମି କିଛି ନାହିଁ ପିଲାମାନେ। ତେଣୁ କରିକି ସବୁବେଳେ କୁହାଯାଏ, ଆମେ ଯଦି ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଇଚ୍ଛା କରୁଛେ, ତାହେଲେ ଆମକୁ ପରିଶ୍ରମ କରିବାକୁ ପଡ଼ିବ। ୟା ଉପରେ ପିଲାମାନେ ଆମ ପାଖରେ ଅଛନ୍ତି କରବୀ ଲତା ବେହେରା ଭଉଣୀ। ସିଏ ଆମକୁ ଅତି ସୁନ୍ଦର ଭାବେ ପରିଶ୍ରମର ଫଳ ଉପରେ କ'ଣ କହୁଛନ୍ତି, ଚାଲ ଆମେ ଟିକେ ଶୁଣି ନେବା।

ପିଲାମାନେ ଜାଣିଛ, ସଫଳତାର ପ୍ରଥମ ଚାବି ହେଉଛି ପରିଶ୍ରମ। ଏହା ବିନା ସଫଳତାର ସ୍ୱାଦ କେବେ ବି ମିଠା ହୋଇପାରିବ ନାହିଁ। ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆମେ ଯଦି ଆଜି ପରିଶ୍ରମର ମୂଲ୍ୟକୁ ବୁଝିପାରିବା, ଭବିଷ୍ୟତରେ ଆମକୁ ଅନୁତାପ କରିବାକୁ ପଡ଼ିବ ନାହିଁ। ମୁଁ ସେହି ବିଷୟରେ ଗୋଟିଏ ଛୋଟ କାହାଣୀଟିଏ କହୁଛି। ଗୋଟିଏ ଗାଁରେ ଏକ ଘରେ ପାଞ୍ଚ ଭାଇ ମିଶିକି ରହୁଥିଲେ। ସେ ପାଞ୍ଚ ଭାଇଙ୍କ ଭିତରୁ ଚାରି ଭାଇ ଚାକିରି କରୁଥିଲେ। ତାଙ୍କ ପାଖରେ କିଛି ବି ଜିନିଷର ଅଭାବ ନଥିଲା। ସବୁଠାରୁ ସାନ ଭାଇ ବିଲରେ ଚାଷ କରି କଷ୍ଟରେ ଚଳୁଥିଲା। ତା ପାଖରେ ପଇସା ନଥିବା କାରଣରୁ ସେ ସବୁବେଳେ ବିରକ୍ତ ହୋଇଯାଉଥିଲା। ଅନ୍ୟ ଚାରି ଭାଇଙ୍କ ପାଖରେ ପଇସା ଥିବା କାରଣରୁ ତାଙ୍କ ଛୁଆମାନେ ଭଲ ସ୍କୁଲରେ ପାଠ ପଢ଼ୁଥିଲେ ଏବଂ ଶ୍ରେଣୀ ଶିକ୍ଷକମାନେ ସେମାନଙ୍କୁ ବହୁତ ଭଲ ପଢ଼ାଉଥିଲେ। ହେଲେ ସାନ ଭାଇର ପଇସା ନଥିବାରୁ ତାଙ୍କ ପିଲାମାନେ ସରକାରୀ ସ୍କୁଲରେ ପାଠ ପଢ଼ୁଥିଲେ। ଗାଁ ଲୋକମାନେ ମଧ୍ୟ ମଜାକ ଉଡ଼ାଉଥିଲେ। ଅନ୍ୟ ଭାଇଙ୍କ ପିଲାମାନେ ଭାବୁଥିଲେ, ଆମ ପାଖରେ ତ ସବୁ ଅଛି, କିଛି ବି ଜିନିଷର ଅଭାବ ନାହିଁ, ଆମେ କାହିଁକି ପାଠ ପଢ଼ିବୁ। ଏହି କାରଣରୁ ସେମାନେ ପାଠରେ ମନ ଦେଲେ ନାହିଁ, ନା ଭଲ ନମ୍ବର ଆଣିପାରିଲେ, ନା କିଛି ଶିଖିପାରିଲେ। ଏପଟେ ସାନ ଭାଇର ପିଲାମାନେ କଷ୍ଟ କରି ପାଠ ପଢ଼ୁଥିଲେ। ଭଗବାନ ବି ତାଙ୍କର ସହାୟତା କଲେ ଓ ତାଙ୍କର ଭଲ ଚାକିରି ହୋଇଗଲା। ବଡ଼ ଭାଇର ପିଲାମାନେ ପାଠ ନ ପଢ଼ି ଖରାପ ବାଟରେ ଯାଇ ଅମଣିଷ ହୋଇଗଲେ। କିଏ ଜାଣିଛି ସମୟ କେତେବେଳେ ବଦଳି ଯାଇପାରେ। ଆମକୁ ବି ପରିସ୍ଥିତିର ସାମ୍ନା କରି ଯଦି ଆମେ ଠିକ୍ ସମୟରେ କଠିନ ପରିଶ୍ରମ କରିବା, କଥାରେ ନୁହେଁ କାମରେ ଦେଖାଇବା, ଆଉ ଈଶ୍ୱରଙ୍କ ଉପରେ ଭରସା ରଖି ପରିଶ୍ରମ କରିବା, ନିଶ୍ଚୟ ଆମକୁ ଭଲ ଫଳ ମିଳିଥାଏ। ଯଦି ନିଜ ସଫଳତାକୁ ଅନୁଭବ କରିବାକୁ ଚାହୁଁଛ, ତେବେ ପରିଶ୍ରମ ମଧ୍ୟ ନିଜକୁ ହିଁ କରିବାକୁ ପଡ଼ିବ। ତେଣୁ ପିଲାମାନେ, ଆମେ ସମୟକୁ ନଷ୍ଟ ନ କରି ମୋବାଇଲରେ ସମୟକୁ ନ ବିତାଇ ଟିକେ ଯଦି ପରିଶ୍ରମ କରି ପାଠ ପଢ଼ିଦେବା, କାଲି ଆମ ଭବିଷ୍ୟତ ଆମେ ନିଜେ ଗଢ଼ିପାରିବା। ତେଣୁ କଥାରେ ଅଛି, ସବୁବେଳେ ପରିଶ୍ରମର ଫଳ ମିଠା ହୋଇଥାଏ। ଧନ୍ୟବାଦ।

0: ହଁ ପିଲାମାନେ, ଏମିତି ତ ସମୟ ଆଗକୁ ଆଗକୁ ବଢି ଚାଲିଛି। ବର୍ତ୍ତମାନ ଖରାଦିନ ଆସିଗଲାଣି। ନିଶ୍ଚିତ ଭାବେ ତମେ ଯେତେବେଳେ ଘରୁ ବାହାରିବ, ହାତରେ ପାଣି ବୋତଲ ଧରିବାକୁ ଭୁଲିବ ନାହିଁ, ଆଖିରେ କଳା ଚଷମା ଲଗେଇବ, ଟୋପି ଲଗେଇବ, ନିଜର ଶରୀରର ସୁରକ୍ଷା ନିଜେ କରିବ। ତେଣୁ କରିକି ପିଲାମାନେ, ଆମେମାନେ ଯାହା କହୁଛୁ, ଗୁରୁଜନମାନେ ଯାହା କହୁଛନ୍ତି ନିଶ୍ଚୟ ଶୁଣିବ। ଖରାରେ ବାହାରେ ଜମା ଖେଳିବ ନାହିଁ, ଠିକ ଅଛି।
1: ତେବେ ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବ। ପୁଣି ମିଶିବା ଆସନ୍ତା ରବିବାର ଠିକ 7:25 ରେ ଆମର ଏହି କାର୍ଯ୍ୟକ୍ରମ ଠିକ ରାଇଜରେ। ଆଜି ପାଇଁ ଉଠିବା ତାହେଲେ ପିଲାମାନେ।

କରିଥିଲେ ରଞ୍ଜନ କୁମାର ବେହେରା ଏବଂ ସୁରଭି ମହାପାତ୍ର। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ଜିତେନ୍ଦ୍ର ଠାକୁର ଏବଂ ନମିତା ମହାପାତ୍ର। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:00। ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ଶୁଣିବେ ପୂର୍ବାହ୍ନ 10:00। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ଦିନ 12:30 ପ୍ରଚାର କରିବ ଓଡ଼ିଆ ଭକ୍ତି ଗୀତ। ଶିଳ୍ପୀମାନେ ହେଲେ ତପୁ ମିଶ୍ର, ସୋନୁ ନିଗମ, ଜୟଶ୍ରୀ, ନମିତା ଅଗ୍ରୱାଲ, ସୁରେଶ ୱାଡକର, ଇରା ମହାନ୍ତି ଏବଂ ମହମ୍ମଦ ଅଜିଜ। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଏଥିରେ ଶୁଣିବେ ସାଇବର ଅପରାଧରୁ ମହିଳାଙ୍କ ସୁରକ୍ଷା। ପରେ ରହିଛି ସୁସ୍ଥ ସମାଜ ଗଠନରେ ନାରୀ ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:00 ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସୁରଭି କ୍ରମରେ ଶୁଣିବେ କଥାରେ କଥାରେ ଏବଂ ମେସେଜ୍ର ଉତ୍ତର। ଜାଣିବା କଥାରେ ରହିଛି ୱାର୍ଲଡ ହାଇପରଟେନସନ୍ ଡେ ଏବଂ ନିଯୁକ୍ତି ସୂଚନା। ଅପରାହ୍ନ 5:30 ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ। ସନ୍ଧ୍ୟା 6:55 ଶୁଣିବେ ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ପର୍କ ସେତୁ ପ୍ରଚାର କରିବୁ ରାତି 8:15। ରାତି 8:30 ଶୁଣିବେ ସମାଚାର ଦର୍ପଣ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅଖିଳ ଭାରତୀୟ ନାଟକ ଶୁଣିବେ ରାତି 9:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସକାଳ 8:00। ପ୍ରଥମେ ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: नमस्कार, आकाशवाणी से समाचार प्रभात के साथ मैं लवलीन निगम। प्रधानमंत्री नरेंद्र मोदी और नीदरलैंड्स के प्रधानमंत्री रॉब येथिन के बीच विचार विमर्श के बाद दोनों देशों ने संबंधों को रणनीतिक साझेदारी के स्तर तक बढ़ाने पर सहमति व्यक्त की। प्रधानमंत्री मोदी दो दिन की

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଜିତେନ୍ଦ୍ର ଠାକୁର ଏବଂ ନମିତା ମହାପାତ୍ର। ଗୀତ ରଚନା କିଶୋର ଚନ୍ଦ୍ର ନନ୍ଦ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
5: ଏଥର ଶିଳ୍ପୀ ଇରା ମହାନ୍ତି।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଏଥର ନିଜାମଙ୍କ ଗୀତରେ ଶିଳ୍ପୀ ବାବୁଲ ସୁପ୍ରିୟ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଏକ ବିଶେଷ ଉପସ୍ଥାପନା ଶୁଣନ୍ତୁ। ଉପସ୍ଥାପନା କରିଛନ୍ତି ଦମୟନ୍ତୀ ବୈକାର।

କହିଲେ କହିଲେ ଦିଲ୍ ଶବ୍ଦକୁ ଛାଡ଼ିଦେଲେ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇପାରେ କି? ଆପଣ ଲକ୍ଷ୍ୟ କରିଥିବେ, ପ୍ରତ୍ୟେକଟି ହିନ୍ଦୀ ଫିଲ୍ମରେ ଦିଲ୍ ଶବ୍ଦକୁ ନେଇ ଗୋଟେ ଗୋଟେ ଗୀତ ନିଶ୍ଚୟ ଲେଖା ହେଇଥିବ, ଗୋଟେ ଗୋଟେ କାହିଁକି, ପ୍ରାୟ ଅଧିକାଂଶ ଗୀତ। କୋଉ ଫିଲ୍ମରେ ହିରୋ ହିରୋଇନ୍ର ଦିଲ୍ କଥା କହେ, କୋଉ ଫିଲ୍ମରେ ପୁଣି ଋଷି ଯାଏ, ତ ଆଉ କୋଉ ଫିଲ୍ମରେ ଲମ୍ବା କାହାଣୀ କହେ, ପୁଣି କୋଉଠି ଚୁପଚାପ ହେଇଯାଏ, ଖାଲି ଦିଲ୍ ଦିଲ୍ ଆଉ।

ଆପଣ କଣ ଭାବୁଛନ୍ତି ଆଜ୍ଞା, ଆମର ଏଇ ଦିଲ ସବୁବେଳେ ଚୁପଚାପ ଥାଏ, କେତେବେଳେ କେମିତି ଆମେ ଚମକିଗଲେ ଭୟ ପାଇଲେ ଆହୁରି ଜୋରରେ ଥକ୍ ଥକ୍ ହୁଏ, ବିଶେଷ କରି ପ୍ୟାର ମହବତ ମାମଲାରେ।

ସମସ୍ତେ କହନ୍ତି ଆଜ୍ଞା ମନକୁ ବସ କରିବା ଖୁବ୍ କଷ୍ଟ, ଆଉ ଯିଏ ଥରେ ବସ କରିଦେଲା ସରିଗଲା କଥା, ସେ ପାର ପାଇଗଲା। କିନ୍ତୁ ଏ ଦିଲକୁ ସମ୍ଭାଳିବା ସତରେ କଣ ଏତେ ସହଜ? ଆପଣ ସମ୍ଭାଳି ପାରନ୍ତି?

0: ଉଡୁଥିବା କଥା ଆପଣ ଶୁଣିଥିବେ। ଉଡ଼ିମାନେ ପ୍ରବଳ ବେଗରେ, ପବନଠୁ ଆହୁରି ବେଗବାନ।
1: ସେ ପୁଣି ଧରା ଦେବ କେମିତି, କେମିତି ବୋଲ ମାନିବ କହିଲେ।

ଆଜ୍ଞା, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ସୁପର ଡୁପର ଜଣାଶୁଣା ଫିଲ୍ମ ଷ୍ଟାର ସଲମାନ ଖାନ, ଫିଲ୍ମ ଟାଇଗର ଜିନ୍ଦା ହେ। ଆଜ୍ଞା, ସେଇ ଫିଲ୍ମରେ ଦିଲକୁ ନେଇ ସଲମାନ ଖାନ ଅଭିନୀତ ଏକ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖିଥିବେ, ଆଉ ଗୀତ ଏକଦମ ସୁପର ହିଟ୍ ରୋମାଣ୍ଟିକ।

ଏଠି ଆଜ୍ଞା ଦିଲ୍ କଥା କହିଲା ବେଳକୁ ଆପଣଙ୍କର ମନେ ପଡ଼ିଯାଉଥିବ ଫିଲ୍ମ ଦିଲ୍ ତୋ ପାଗଲ ହେ କଥା। ଆଜ୍ଞା ହଁ, 1997 ଏକ ଧମାକାଦାର ଏବଂ ରୋମାଣ୍ଟିକ ଫିଲ୍ମ ଯାହା ସେହି ବର୍ଷ 31 ଅକ୍ଟୋବରରେ ରିଲିଜ ହୋଇଥିଲା। ଡାଇରେକ୍ଟର ଥିଲେ ୟଶ ଚୋପ୍ରା। ଟାଇଟଲ୍ ସଙ୍ଗ୍ ୱାଓ ରୋମାଣ୍ଟିକ।

ଦିଲକୁ ନେଇ କେବଳ କଣ ହିନ୍ଦୀ ଫିଲ୍ମରେ ଗୀତ ଲେଖାଯାଇଛି? ଏ ଦିଲକୁ ନେଇ ବହୁ ସଂଖ୍ୟାରେ ଗୀତ, ଗଜଲ, ଶିର, ସାଇରୀ ସାଇରୀ ସାଇରୀ କଥା କହିଲା ବେଳକୁ ସାଇରୀଟିଏ ମନେ ପଡ଼ିଲା। ତୁଝେ ଦୁଃଖ ଥା, ତୁଝେ ଦୁଃଖ ଥା, ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତୁଝେ ଦୁଃଖ ଥା, ପର ଇସ ଦିଲ କା ଦୁଃଖ ଭି କମ ନହିଁ ଥା। ତେରା ଦିଲ ଟୁଟା ଥା, ତେରା ଦିଲ ଟୁଟା ଥା, ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା। ପର ମେରା ଦିଲ ଭି ଜୁଡ଼ା ହୁଆ ନହିଁ ଥା।

ସମ୍ପର୍କ ଭିତରେ କାଳି ମନର ସମ୍ପର୍କ ଖୁବ୍ ବଡ଼। ଥରେ ଯଦି ମନ ମିଶିଯାଇଛି ପର ନିଜର ପାଖ ପରିସ୍ଥିତି କିଛି ଦେଖାଯାଏନି, କେବଳ ସେଇ ସମ୍ପର୍କ ହିଁ ମନ ଭିତରେ ଥାଏ।

ଯୋଗ୍ୟ କହିଛି, ପ୍ରେମରେ ପଡ଼ିଲେ ଇଦିଲ ଅଜବ ପାଗଳାମି କରେ। କ'ଣ କ'ଣ ଇଚ୍ଛା କରେ, କ'ଣ କ'ଣ ଭାବେ, କ'ଣ କ'ଣ ହୁଏ, ଯିଏ ଥରେ ପ୍ରେମରେ ପଡ଼ିଛି ସେ ହିଁ ଜାଣେ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ ଏକ ବିଶେଷ ଉପସ୍ଥାପନା। ଉପସ୍ଥାପନାରେ ଥିଲେ ଦମୟନ୍ତୀ ବୈକାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାଭ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
1: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ବୁଝିଲେ ଶ୍ରୋତା ବନ୍ଧୁ, ଆମେ ସମସ୍ତେ ନିଜକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟକୁ କଣ୍ଟ୍ରୋଲ କରିବା, ଧୂମ ମଦ୍ୟପ

ଠାରୁ ଦୂରେଇ ରହିବା, ସନ୍ତୁଳିତ ଖାଦ୍ୟ ପ୍ରତି ଯତ୍ନବାନ ହେବା, ଜୀବନଶୈଳୀକୁ ପରିବର୍ତ୍ତନ କରିବା, ନିୟମିତ ବ୍ୟାୟାମ କରିବା, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆଉ ମାନସିକ ଚାପଠୁ ଦୂରେଇ ରହିବା, ସବୁ ଅବସ୍ଥାରେ ସବୁ କିଛିକୁ ରାଜି ରହି ଜୀବନକୁ ଆଗେଇ ନେବା, ସୁସ୍ଥ ରହିବା ଆଉ ସମସ୍ତଙ୍କୁ ସାଥିରେ ରଖି ଶାନ୍ତିରେ ରହିବା, ନା କ'ଣ କହୁଛନ୍ତି?

0: ଆମ ଶରୀରରେ ଯେତେ ପ୍ରକାର ଅଙ୍ଗ ରହିଛି ସବୁଠାରୁ ମୁଖ୍ୟ ଅଙ୍ଗ ହେଲା ହାର୍ଟ। କାହିଁକି ନା ଶରୀରର ସବୁ ଅଙ୍ଗମାନଙ୍କୁ ଟିକେ ନା ଟିକେ ରେଷ୍ଟ ମିଳୁଛି, କିନ୍ତୁ ହାର୍ଟକୁ ବିଲକୁଲ ରେଷ୍ଟ ମିଳେ ନା। ଆପଣ ଉଠନ୍ତୁ, ଶୁଅନ୍ତୁ, ବସନ୍ତୁ, ଖାଆନ୍ତୁ, ଯାହା ବି କରନ୍ତୁ ନା କାହିଁକି, ହାର୍ଟ ସବୁବେଳେ ବିଟ୍ କରିଥାଏ ବା ବ୍ଲଡ୍କୁ ପମ୍ପିଂ କରିବାକୁ ପଡ଼ିଥାଏ। ଆଜିର ଆଧୁନିକ ଚିକିତ୍ସା ଯୁଗରେ ବି ହାର୍ଟ ଆଟାକ୍ ମୃତ୍ୟୁ ସଂଖ୍ୟା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ସାଧାରଣ ଭାଷାରେ ଯଦି କୁହାଯାଏ, ହାର୍ଟ ବା ହୃଦପିଣ୍ଡ ମଣିଷ ଶରୀରର ପ୍ରତ୍ୟେକ କୋଷ, ଟିସୁ ଏବଂ ଅଙ୍ଗକୁ ଅହରହ ରକ୍ତ ସଞ୍ଚାଳନ କରୁଥାଏ। ଆଉ ଯେତେବେଳେ ଆମ ହାର୍ଟ କୌଣସି କାରଣରୁ ବିଭିନ୍ନ କର୍ମ କରିବାରେ ଅସମର୍ଥ ହୋଇପଡ଼େ, ସେତେବେଳେ ହୋଇଥାଏ ହାର୍ଟ ଆଟାକ୍ ବା ହୃଦଘାତ। ତେବେ ବ୍ୟସ୍ତବହୁଳ ଜୀବନରେ କେମିତି ନେବେ ହୃଦପିଣ୍ଡର ଯତ୍ନ, ହାର୍ଟ ଆଟାକ୍ରୁ କେମିତି ରଖିବେ ନିଜକୁ ସୁରକ୍ଷିତ, ସେଥିପାଇଁ ତ ଏଇଥର ବିଷୟବସ୍ତୁ ରହିଛି, ହୃଦରୋଗ କ'ଣ, ଏହାର କାରଣ, ଲକ୍ଷଣ ଏବଂ ପ୍ରତିକାର। ଆପଣ ଫୋନ୍ ଯୋଗେ ମଇ 13 ତାରିଖ ଦିନ ଏ ସମ୍ପର୍କିତ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ଏହାର ଉତ୍ତର ଦେବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ କାର୍ଡିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ବଦ୍ରୀ ଦଣ୍ଡପାଣି। ସାର୍ ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆଜିର ବିଷୟବସ୍ତୁକୁ ନେଇକି ତ ଆମେ କଥାବାର୍ତ୍ତା କରିବା, କିନ୍ତୁ ଯେହେତୁ ଏବେ ଆମର କେତେଟି କଲ୍ ଆସିଯାଇଛି, ପ୍ରଥମେ କଲ୍ ରିସିଭ୍ କରିନେବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
1: ନମସ୍କାର ମ୍ୟାଡମ୍,
0: କିଏ କହୁଥିଲେ? ଝାରସୁଗୁଡା ଜିଲ୍ଲାରୁ ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି? ବହୁତ ବଢିଆ ଲାଗିଲା, ଖୁସି ଲାଗିଲା। ହଁ, ଆମ ପାଖରେ ସାର୍ ପହଞ୍ଚି ଯାଇଛନ୍ତି, ଆପଣଙ୍କର କଣ ସମସ୍ୟା ରହିଛି ଆପଣ ଜାଣିଛନ୍ତି। ଆଜି ଆମର କାର୍ଡିଓଲୋଜି ବିଭାଗରେ ଅଛନ୍ତି ସାର୍, ଆସୁଛନ୍ତି। ସାର୍ ବସୁଛନ୍ତି, ଆପଣଙ୍କର କଣ ପରାମର୍ଶ ନେବାର ଅଛି ନା ଜାଣିବାର ଅଛି, କଣ ସମସ୍ୟା ଅଛି କହିଲେ?
2: ନମସ୍କାର, କୁହନ୍ତୁ।
1: ଏଇ ହୃଦରୋଗ ଅଛି, ମାନେ ହୃଦରୋଗର ହେବାର ମାନେ କାରଣଟା କଣ ଅଛି? ଆଉ ଆମର ଯୋଉ TMT ଟେଷ୍ଟ ସାର୍, ମାନେ ଯୋଉ କରା ହଉଛି ସେ TMT ଟେଷ୍ଟ ସାର୍ କଣ ଆଉ କେତେବେଳେ ସାର୍ କରିବା ଦରକାର ଅଛି?
2: ଆଜ୍ଞା, ହୃଦରୋଗର ତ ଆପଣ ଯେମିତି ହୃଦରୋଗର ବହୁତ କାରଣ ଅଛି, ଯେମିତି ଆମେ ଛୋଟ ଛୁଆମାନଙ୍କର ଯଦି ଦେଖିବା, ସେମାନଙ୍କର କିଛି ମା ଛୁଆ ପେଟରେ ଥିଲା ବେଳେ କିଛି ଜନ୍ମଗତ ତ୍ରୁଟି ଯୋଗୁଁ ହୋଇଥାଏ, ଯେମିତି ଆମେ ହୋଲ କହନ୍ତି, ହାର୍ଟ ହୋଲ ହେଲା, ଛୋଟ ଛୁଆମାନଙ୍କର ସେ ସମସ୍ୟା ଥାଏ। ବାକି ମଣିଷଟା ଯେତେବେଳେ ବଡ଼ ହବ, ଧୀରେ ଧୀରେ ତାର ଜୀବନଶୈଳୀ ରିଲେଟେଡ୍ ସମସ୍ୟା, ଯେମିତି ଡାଇବେଟିସ୍ ହେଲା, ବ୍ଲଡ୍ ପ୍ରେସର ହେଲା, ଅତ୍ୟଧିକ ଧୂମ୍ରପାନ ହେଲା, ସେସବୁ ଯୋଗୁଁ ଆମର ହାର୍ଟ ଭିତରେ ଯୋଉ ରକ୍ତନଳୀ ଥାଏ ସେଗୁଡ଼ା ବନ୍ଦ ହେଇଯାଇଥାଏ। ତ ଯେତେବେଳେ ବୟସ ଅଧିକା ହବ, ହାର୍ଟ ଆଟାକ୍ ଆମେ କହୁ, ହାର୍ଟ ଆଟାକ୍ ହୁଏ ବେଳେ ବେଳେ। ଆମର ହାର୍ଟର ମାଂସପେଶୀ ଯୋଉ ଅଛି, ସେ ମାଂସପେଶୀ ଦୁର୍ବଳ ହେଇଯାଏ, ଦୁର୍ବଳ ହେଇକି ଆମର ହାର୍ଟର ଯୋଉ ପମ୍ପିଂ ପାୱାରଟା ଅଛି ସେଟା କମିଯାଏ। ତ ସେଟା ଯୋଗୁଁ ଆମେ ଯୋଉଟା କହୁଛେ ହାର୍ଟ ଫେଲିଅର କହୁଛେ, ଯେମିତି ଆମର କିଡ଼ନୀ ଫେଲିଅର ଅଛି ସେମିତି ହାର୍ଟ ଫେଲିଅର, ହାର୍ଟ ତାର କାମ କରିପାରିବନି ଠିକରେ, ତାର ପମ୍ପିଂ ପାୱାରଟା କମିଯିବ। ଆଉ କିଛି ସମସ୍ୟା ଅଛି, ଯେମିତି ଆମର ହୃଦର ସ୍ପନ୍ଦନ ସମସ୍ୟା ଅଛି, ହୃଦସ୍ପନ୍ଦନ ହଠାତ୍ ବଢ଼ିଯିବ, ହଠାତ୍ କମିଯିବ, ସେ ସ୍ପନ୍ଦନର ରୋଗ ଅଛି, ତାର ବି ସମସ୍ୟା ଅଛି। ତ ଏସବୁ ମୋଟାମୋଟି ହାର୍ଟ ରୋଗ ଅଛି। ଆପଣ ସେକେଣ୍ଡ କ୍ୱେଶ୍ଚିନ୍ ଯୋଉ ପଚାରିଲେ, TMT ଯୋଉଟା ଆମେ କହୁଛେ ଟ୍ରେଡମିଲ୍ ଟେଷ୍ଟ, ଟ୍ରେଡମିଲ୍ ଟେଷ୍ଟଟା କିଛି ନୁହଁ, ଏଇଟା ଗୋଟେ ଏକ୍ସରସାଇଜ୍ ଟେଷ୍ଟଟା। ପେସେଣ୍ଟ କ'ଣ କରିବ, ଗୋଟେ ମେସିନ୍ ଉପରେ ଧାଇଁବ, ମେସିନ୍ ଉପରେ ଧାଇଁଲା ପରେ ତାର ଯୋଉ ଏକ୍ସର୍ସନ୍ ଯୋଗୁଁ, ଯୋଉ ପରିଶ୍ରମ ଯୋଗୁଁ ହାର୍ଟ ଉପରେ ଟିକେ ପ୍ରେସର ପଡ଼ିବ। ହାର୍ଟ ଉପରେ ପ୍ରେସର ପଡ଼ିଲେ, ଯଦି କିଛି ହାର୍ଟରେ ସମସ୍ୟା ଥିବ, ତାହେଲେ ସେ ଲୋକଟି ଧାଇଁଲା ବେଳେ ତାର ଲକ୍ଷଣ ଦେଖାଯିବ, ଲକ୍ଷଣ ଦେଖାଯିବ। ତା ସାଙ୍ଗରେ ଆମେ ECG ବି କରିଥାଉ, କଣ୍ଟିନ୍ୟୁଅସ୍ ECG କରିଥାଉ, ଯେତେ ସମୟ ସେ ଧାଉଁଥିବ ସେତେ ସମୟ ECG ହଉଥିବ। ତ ସେ ECG ବି କିଛି ପ୍ରୋବ୍ଲେମ୍ ଥିଲେ ହାର୍ଟରେ, ECGରେ ବି ପ୍ରୋବ୍ଲେମ୍ ଆସେ। ତ ଆମେ ସେ ଯୋଉ ଧାଇଁଲା ବେଳେ ECGଟା ଦେଖିବା ଆଉ ପେସେଣ୍ଟର ଲକ୍ଷଣଟା ଦେଖିବା,

0: ଏଇ ତାର
1: ଆଜ୍ଞା
0: ମାନେ ଉପକାରିତା?
1: ଆଜ୍ଞା, ଆଉ ଗୋଟେ ଆଜ୍ଞା ଗୋଟେ ଶେଷ ପ୍ରଶ୍ନ ଏଇଟା ଅଛି ଆଜ୍ଞା, ଯେ ଯେମିତିକି ଆଜ୍ଞା ମୋର ଟିକେ ସୁଗର ଅଛି ଆଜ୍ଞା, ମୁଁ ଏଇଟା ଜଷ୍ଟ ଗୋଟେ ହପ୍ତାହ ଆଗରୁ ଟେଷ୍ଟ କରିଥିଲି 210 ଥିଲା, ତ ସେଟା ମୋର ମାନେ ହାର୍ଟରେ କିଛି ପ୍ରୋବ୍ଲେମ ପକେଇବ କି କାଲି ମୋତେ କଣ ସାବଧାନ ମାନେ ରହିବା ଲାଗି ପଡିବ?
0: ଆପଣଙ୍କର ଡାଇବେଟିସ ଯଦି ପୁରା ଟାଇଟ କଣ୍ଟ୍ରୋଲ ହେଇକି ନ ରହିବ ତାହେଲେ ହାର୍ଟ ଉପରେ ସେ ପ୍ରଭାବ ପକାଏ, ତ ତେଣୁକରି ଆପଣ ଡାଇବେଟିସ ପୁରା କଣ୍ଟ୍ରୋଲ କରିକି ରଖନ୍ତୁ। ଆପଣ ଯୋଉ ଡାକ୍ତରଙ୍କୁ ଦେଖାଉଛନ୍ତି ଯେମିତି ସୁଗରଟା ପୁରା କଣ୍ଟ୍ରୋଲ ହେଇକି ରହିବ, ଆମର ଖାଲି ପେଟରେ ଯେମିତି ହଁ, କିନ୍ତୁ ରେଗୁଲାର ପ୍ରତି 3 ମାସରେ ଆପଣ ଚେକ୍ କରୁଥାନ୍ତୁ ଯେମିତି ସେ ମାନେ ନିୟନ୍ତ୍ରଣ ବାହାରକୁ ନ ଯାଏ। ଠିକ ଅଛି,
1: ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଭାଇ,
1: ବହୁତ ବହୁତ ଧନ୍ୟବାଦ।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
3: ଆଜ୍ଞା ନମସ୍କାର।
2: ନମସ୍କାର,
3: ମୁଁ ଫୁଲବାଣୀରୁ ଅନିତା ପଟ୍ଟନାୟକ କହୁଥିଲି।
2: କୁହନ୍ତୁ, ଆପଣଙ୍କର କଣ ଜାଣିବାର ଅଛି ନା ସମସ୍ୟା ରହିଛି, କିଛି ପରାମର୍ଶ ନେବାକୁ ଚାହୁଁଛନ୍ତି?
3: ହଁ, ଆଜିକାଲି ଯୁବପିଢି ମାନଙ୍କୁ କାହିଁକି ବେଶୀ ହାର୍ଟ ଆଟାକ୍ ହୁଏ?
0: ନମସ୍କାର,
3: ନମସ୍କାର।
0: ହଁ ନମସ୍କାର, ବହୁତ ଭଲ ପ୍ରଶ୍ନଟିଏ ପଚାରିଲେ। ଯେ ଆମେ ଦେଖୁଛୁ ଯେ କିଛି ବର୍ଷ ତଳେ 20-30 ବର୍ଷ ତଳେ ଯୋଉ ହାର୍ଟ ଡିଜିଜଟା 70-80-60 ପରେ ହଉଥିଲା, ବର୍ତ୍ତମାନ ସେଇଟା ଏଜ୍ଟା ଟିକେ କମିଯାଇଛି। ଇଭେନ୍ ଆମେ ଦେଖୁଛୁ 20-30 ବର୍ଷରେ ମଧ୍ୟରେ ହାର୍ଟ ଆଟାକ୍ ହେଉଛି, କାର୍ଡିଆକ୍ ଆରେଷ୍ଟ ହେଉଛି, ଆଉ ଏମିତି ଦେଖାଯାଇଛି ଯେ ପାଶ୍ଚାତ୍ୟ ଦେଶରେ ଯେଉଁ ହାର୍ଟ ଆଟାକ୍ ଆସେ ଆଉ ଆମ ଇଣ୍ଡିଆର ଲୋକଙ୍କୁ ଯେଉଁ ହାର୍ଟ ଆଟାକ୍ ଆସେ ତାର ମାନେ ବୟସ ଡିଫରେନ୍ସ ଆମକୁ ପ୍ରାୟ 10 ବର୍ଷ ଜଲ୍ଦି ହେଇଥାଏ। ମାନେ ଗୋଟେ ଆମେରିକା କିମ୍ବା ୟୁରୋପର ଲୋକଙ୍କୁ ଯଦି 60-70 ହାର୍ଟ ଆଟାକ୍ ଆସୁଛି ତାହେଲେ ଭାରତୀୟ ଲୋକଙ୍କୁ ପ୍ରାୟ 10 ବର୍ଷ ଆଗରୁ ଆସିଥାଏ। ତ ୟାର ମୂଳ କାରଣ ହେଉଛି ଯେ ଆମେ କହୁଛେ ମାନେ ଇଣ୍ଡିଆ ହେଉଛି ଡାଇବେଟିସର କ୍ୟାପିଟାଲ, ମାନେ ଡାଇବେଟିସ ବହୁତ ବଢ଼ିଯାଇଛି ଇଣ୍ଡିଆରେ। ସବୁଠୁ ଅଧିକା ରୋଗୀ ଡାଇବେଟିସ ରୋଗୀ ଅଛନ୍ତି ଇଣ୍ଡିଆରେ। ଆଉ ଦ୍ୱିତୀୟ କଥା ହେଉଛି ଯେଉଁ ସ୍ୱାସ୍ଥ୍ୟ ସଚେତନତା, ପାଶ୍ଚାତ୍ୟ ଦେଶରେ ସଚେତନତା ଅଧିକା କିନ୍ତୁ ଆମ ଭାରତବର୍ଷରେ ସଚେତନତାଟା ଟିକେ କମିଯାଇଛି, ପ୍ଲସ୍ ଡାଇବେଟିସର ମାତ୍ରାଟା ଅଧିକା। ତୃତୀୟ କାରଣ ହେଲା ଯେ ଆମର ୟଙ୍ଗଷ୍ଟାର ଆଉ ୟଙ୍ଗ ମାସ୍ ଯେଉଁମାନେ ଅଛନ୍ତି ସେମାନଙ୍କର ଦିନଚର୍ଯ୍ୟା, ଖାଇବା ପିଇବା ଶୈଳୀ ଆଉ ବଦଭ୍ୟାସ ସେଗୁଡ଼ା ସବୁ ବଢ଼ିଯାଇଛି। ଯେମିତି ଆଜିକାଲି ଦେଖିବେ 25-15-20 ବର୍ଷ ପିଲା ଅତ୍ୟଧିକ ଧୂମ୍ରପାନ ବା ସ୍ମୋକିଂ କରୁଛନ୍ତି, ଡ୍ରଗ୍ସ ନେଉଛନ୍ତି, ତାପରେ କୁସଙ୍ଗରେ ପଡ଼ିକି ବିଭିନ୍ନ ପ୍ରକାର ଔଷଧ ଖାଉଛନ୍ତି, ତାପରେ ଶୋଇବା ଉଠିବା ଶୈଳୀ ଚେଞ୍ଜ ହେଇଯାଇଛି, ଷ୍ଟ୍ରେସ୍ ଲେଭେଲ ଚେଞ୍ଜ ହେଇଯାଇଛି, ଲୋକଙ୍କର ଏକ୍ସପେକ୍ଟେସନ୍ସ ବଢ଼ିଯାଇଛି, ଷ୍ଟ୍ରେସ୍ ଲେଭେଲ ବଢ଼ିଯାଇଛି। ତ ଏସବୁ କାରଣ ଯୋଗୁଁ ଅତି କମ୍ ବୟସରେ ଆମେ ଦେଖୁଛୁ ହାର୍ଟ ଆଟାକ୍ ହେଉଛି। ଇଭେନ୍ 20-25 ବର୍ଷରେ ହାର୍ଟ ଆଟାକ୍ ଦେଖୁଛୁ। ତାର ମୁଖ୍ୟ କାରଣ ହେଉଛି ସ୍ମୋକିଂ, ଷ୍ଟ୍ରେସ୍ ଆଉ ଯୋଉ ଖାଦ୍ୟଶୈଳୀ ଆଉ ଜୀବନଚର୍ଯ୍ୟା।
2: ଠିକ୍ ଅଛି ମ୍ୟାଡମ୍, ଧନ୍ୟବାଦ।
4: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
5: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
4: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ପ୍ରଥମେ ଆମେ ଜାଣିବା ଏ ଯୋଉ ହୃଦଘାତ ବା ହୃଦରୋଗ ଯାହାକୁ କୁହାଯାଉଛି ସେଇଟା କଣ?
0: ହୃଦରୋଗ, ମୁଁ ଯେମିତି ଏବେ ଜଣେ କଲର୍ ପଚାରୁଥିଲେ ଯେ ହୃଦରୋଗ ଆମର ପ୍ରତି ବୟସ ଅନୁସାରେ ଅଲଗା ଅଲଗା ହୃଦରୋଗ ଥାଏ। ଯେମିତି ଛୋଟ ଛୁଆର ହୃଦରୋଗ କହିଲେ ସେମାନଙ୍କର ଜନ୍ମଗତ ତ୍ରୁଟି ଥାଏ ହାର୍ଟରେ।
2: ଏ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା, ଏଠୁ ଗୋଟେ କଲ୍ ନେଇଯିବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ।
6: ହ୍ୟାଲୋ ମ୍ୟାଡମ୍, ନମସ୍କାର, ମୁଁ ସେରଗଡରୁ କହୁଛି ମ୍ୟାଡମ୍।
2: ନମସ୍କାର, ସେରଗଡରୁ ଭାଇଙ୍କ ନାଁ କଣ କହିଲେ? ସୁନୀଲ ଭାଇ, କୁହନ୍ତୁ, ଆପଣ ଜାଣିଛନ୍ତି ଆଜି ଆମର ବିଷୟବସ୍ତୁ ରହିଛି କାର୍ଡିଓଲୋଜି ବିଷୟରେ, ଆପଣଙ୍କର କଣ ସମସ୍ୟା ରହିଛି ପଚାରିଲେ ସାର୍ ଶୁଣୁଛନ୍ତି।
0: ନମସ୍କାର, କୁହନ୍ତୁ
6: ସାର୍। ନମସ୍କାର ସାର୍, ସାର୍ ମୋର ବୟସ 45, ବର୍ତ୍ତମାନ କିଛି ଦିନ ହବ ମୋର ସାର୍ ଗୋଟେ ନେଡି ମାନେ ଲେଫ୍ଟ ସାଇଡ୍ ନେଡି ବର୍ତ୍ତମାନ କାଟୁଛି କଣ ପାଇଁ କହିଲେ?
0: ଆପଣଙ୍କର କିଛି ବଦଭ୍ୟାସ ଅଛି, ସ୍ମୋକିଂ, ଆଲକୋହଲ, ଡାଇବେଟିସ?
6: ନାଇଁ ସାର୍,
0: ଆପଣଙ୍କ ଓଜନ ଟିକେ କମେଇବାକୁ ପଡିବ।

0: ଆପଣ ଅଧିକା ସମୟ ଠିଆ ହେଇକି କାମ କରୁଛନ୍ତି,
1: ହଁ ସାର୍, ହଁ
0: ବେଶୀ ସମୟ ଠିଆ ହେଇକି କାମ କଲେ ଆଉ ଓଜନ ଅଧିକା ଥିବା ଲୋକଙ୍କର ଟିକେ ଲେଡ଼ିଟା ବଥା ହୁଏ, ଯେଉଁଟାକୁ ଆମେ ପ୍ଲାଣ୍ଟାର ଫାସାଇଟିସ୍ କହୁଛୁ। ଆପଣ
1: ହଁ ସାର୍,
0: ଟିକେ ନିକଟସ୍ଥ ଡାକ୍ତରଙ୍କୁ ଟିକେ ଦେଖେଇବେ, ଆପଣଙ୍କୁ ସେ ଯାଞ୍ଚ କରିକି କହିବେ। ତ ଏଇ ଦୁଇଟା ମୁଖ୍ୟ କାରଣ ଥାଇପାରେ ଆପଣଙ୍କର, ଟିକେ ଯାଞ୍ଚ କରିଦେବେ। ନିକଟସ୍ଥ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଆସି ଆପଣଙ୍କୁ ଡିଟେଲ୍ସ କହିଦେବେ। ଠିକ୍ ଅଛି,
1: ହଉ ସାର୍,
0: ଥ୍ୟାଙ୍କ ୟୁ।
1: ହଉ ସାର୍, ଥ୍ୟାଙ୍କ ୟୁ। ନମସ୍କାର।
2: ଆପଣ କହୁଥିଲେ ହୃଦଘାତ ପ୍ରକାର
0: ହଁ,
2: ବିଷୟରେ।
0: ତ ହୃଦରୋଗ ଯଦି ଦେଖିବା ଆମେ, ଛୋଟ ଛୁଆଙ୍କର ଯେଉଁ ହୃଦରୋଗ ଥାଏ ସେଟା ଜନ୍ମଗତ ତ୍ରୁଟି ଯୋଗୁଁ ଥାଏ। ମା ପେଟରେ ଥିଲାବେଳେ ଆମର ଯେଉଁ ହୃଦୟର ଯେଉଁ ବିଭିନ୍ନ କୋଠରୀ ତିଆରି ହୁଏ, ଯେଉଁ ଅର୍ଗାନୋଜେନେସିସ୍ କହନ୍ତି, ସେଟା ପ୍ରଥମ 3 ମାସ ଭିତରେ କମ୍ପ୍ଲିଟ୍ ହୋଇଯାଏ। ତ ସେ ପ୍ରଥମ 3 ମାସ ଭିତରେ ଯଦି କିଛି ଡିଫେକ୍ଟ ହୁଏ, କିଛି ଜେନେଟିକ୍ ଡିଫେକ୍ଟ ହେଲା, କିମ୍ବା ମା କିଛି ଔଷଧ ଖାଇଦେଇଛି, କିମ୍ବା ମାଆକୁ କିଛି ରୋଗ ହୋଇଛି, ତ ସେସବୁ କାରଣରୁ ଆମର ହାର୍ଟ ଭିତରେ ଗୋଟେ ହୋଲ୍ ହୁଏ, ମାନେ ଗୋଟେ ରନ୍ଧ୍ର ହୋଇଯାଏ। ତ ରନ୍ଧ୍ର ହୋଇଯାଏ ବେଳେବେଳେ ଡିଫେକ୍ଟିଭ ହାର୍ଟଟା, ହାର୍ଟଟା ଫର୍ମେସନ୍ ହିଁ ଡିଫେକ୍ଟିଭ ହୁଏ। ତ ସେସବୁ ରୋଗ ଜନ୍ମ ପରେ ଜଣାପଡ଼େ। ତ ଆଜିକାଲି ଆମର ଫିଟାଲ ଇକୋ ବି ଆସୁଛି, ମାନେ ଛୁଆ ଗର୍ଭରେ ଥିଲାବେଳେ ଆମେ ଅଲ୍ଟ୍ରାସାଉଣ୍ଡ କରିକି ଜାଣିଦେଉ, ସୋ ଦ୍ୟାଟ୍ ଆମେ ଅତି ଶୀଘ୍ର ତାକୁ ଆବର୍ସନ୍ ବି କରିପାରିବା। ତ ସେସବୁ ସୁବିଧା ବି ଅଛି। ତ ସେସବୁ ହେଲା ଛୁଆମାନଙ୍କର ରୋଗ, ଯେଉଁ ମାନେ ଜନ୍ମଗତ ତ୍ରୁଟି ରୋଗ। ଦ୍ୱିତୀୟଟା ହେଉଛି ଆମର ଯେଉଁଟା ବୟସ୍କ ଲୋକଙ୍କର ଯେଉଁ ରୋଗ ଥାଏ, ବୟସ୍କ ଲୋକଙ୍କ ରୋଗ ପ୍ରାୟ ଜୀବନଶୈଳୀ ଉପରେ ଯେଉଁ ରୋଗ ଅଛି, ଯେମିତି ବହୁତ ଦିନ ଧରି ଡାଇବେଟିସ୍ ଅଛି, ବହୁତ ଦିନ ଧରି ବ୍ଲଡ଼ ପ୍ରେସର ଅଛି, କିମ୍ବା ବହୁତ ମୋଟାପା ଅଛି, ମେଦବହୁଳତା ଅଛି, ସେସବୁ ଯୋଗୁଁ ଆମର ହାର୍ଟରେ ଯେଉଁ ବ୍ଲକେଜ୍ କହନ୍ତି ଆମେ, ହାର୍ଟରେ ବ୍ଲକେଜ୍ ଆସେ। ତ ସେ ବ୍ଲକେଜ୍ ଯୋଗୁଁ ଆମର ହାର୍ଟ ଆଟାକ୍ ହୁଏ, ବା ଯାହା ଆମେ କହୁଛେ ହୃଦଘାତ, ଯେଉଁ କହୁଛେ ହୃଦଘାତ ସମସ୍ୟା ହୁଏ। ତ ଏଇଟା ଏଲ୍ଡରଲି ମାନଙ୍କର, ବୟସ୍କମାନଙ୍କର ହୁଏ। ଆଉ ତୃତୀୟ ସମସ୍ୟା ହେଉଛି ଯେ ସ୍ପନ୍ଦନ ଜନିତ ସମସ୍ୟା। ଆମର ଯେଉଁ ହୃଦସ୍ପନ୍ଦନ ଅଛି, ସେ ହୃଦସ୍ପନ୍ଦନଟା ବେଳେବେଳେ ବଢ଼ିଯାଏ, ବେଳେବେଳେ କମିଯାଏ। ତ ଏଇଟା ଯେଉଁ ବଢ଼ିଯାଏ ହୃଦସ୍ପନ୍ଦନଟା, ସେଇଟା ପ୍ରାୟ ଯେକୌଣସି ବୟସରେ ମଧ୍ୟ ହେଇପାରିବ। ସେଇଟା କିଛି ମାତ୍ରାରେ ଜେନେଟିକ୍ ଥାଏ, କିଛି ଜିନ୍ର ପ୍ରଭାବ ଯୋଗୁଁ ହୃଦସ୍ପନ୍ଦନଟା ହଠାତ୍ ବଢ଼ିଯାଇଥାଏ। ଆଉ ଯେଉଁ ହୃଦସ୍ପନ୍ଦନଟା କମିଯାଇଥାଏ ବୟସ୍କ ଲୋକମାନଙ୍କର, ଯେଉଁଟା ଆମେ ହାର୍ଟ ବ୍ଲକ୍ କହୁଛୁ, କମ୍ପ୍ଲିଟ୍ ହାର୍ଟ ବ୍ଲକ୍, ସେଥିରେ ହୃଦସ୍ପନ୍ଦନଟା ପାଖାପାଖି ଯେଉଁ ଆମର ରହିବା କଥା 60ରୁ 100 ଭିତରେ ରହିବା କଥା, ସେମାନଙ୍କର ବହୁତ କମିଯାଏ, 30, 20, 40 ଏମିତି ହେଇଯାଏ। ତ ସେସବୁ କ୍ଷେତ୍ରରେ ସେମାନଙ୍କର ହୃଦସ୍ପନ୍ଦନ ଜନିତ ଯେଉଁ ଲକ୍ଷଣ ଆସେ, ବାରମ୍ବାର ମୂର୍ଚ୍ଛା ପଡ଼ିଯିବା, କିମ୍ବା ଆଖି ଅନ୍ଧାର ହେଇଯିବା, ଏସବୁ ସମସ୍ୟା ହୁଏ ଅତ୍ୟଧିକ ବୟସ୍କ ବ୍ୟକ୍ତିମାନଙ୍କର। ଏସବୁ ଛଡ଼ା ବାକି ଯେଉଁ ରହିଲା କୋଲେଷ୍ଟ୍ରଲ ସମସ୍ୟା, ବ୍ଲଡ଼ ପ୍ରେସର ସମସ୍ୟା, ଏସବୁ ଅଲଗା ରୋଗ ଅଛି। ଆଉ ଗୋଟେ ରୋଗ ଅଛି ଆମେ ଯେଉଁଟା କହୁଛେ ହାର୍ଟ ଫେଲିୟର। ହାର୍ଟ ଫେଲିୟର ମାନେ ଆମର ଯେଉଁ ହାର୍ଟର କାମ ହେଉଛି ସେ ପମ୍ପିଂ କରିକି ବିଶୁଦ୍ଧ ରକ୍ତକୁ ପୁରା ଶରୀରକୁ ପଠାଇବା। ତ ସେ ବିଶୁଦ୍ଧ ରକ୍ତକୁ ଯେଉଁ ପମ୍ପିଂ ପାୱାରଟା ଅଛି, ସେ ପମ୍ପିଂ ପାୱାରଟା ଯଦି କମିଯିବ, ତାହେଲେ ପୁରା ଶରୀରକୁ ଯେଉଁ ବ୍ଲଡ଼ଟା ପମ୍ପିଂ ହେଉଥିଲା ସେଇଟା ଟିକେ କମିଯାଇଥାଏ। ତା ଯୋଗୁଁ ପେସେଣ୍ଟକୁ ହାର୍ଟ ଫେଲିୟର ହୋଇଥାଏ। ସେ ହାର୍ଟ ଫେଲିୟର ବିଭିନ୍ନ ଲକ୍ଷଣ ଅଛି, ଯେମିତି ଧଇଁ ସଇଁ ଲାଗିବା, ଗୋଡ଼ ହାତ ଫୁଲିବା, ଶୋଇଲେ ଧଇଁ ସଇଁ ଲାଗିବା, କିମ୍ବା ଅତ୍ୟଧିକ ଚାଲିଲେ କିମ୍ବା କାମ କଲେ ଧଇଁ ସଇଁ ହେବା, ଏସବୁ ତାର ହାର୍ଟ ଫେଲିୟର ଲକ୍ଷଣ ହୋଇଥାଏ। ମୁହଁ ବି ଫୁଲିଥାଏ, ଗୋଡ଼ ବି ଫୁଲିଥାଏ, ଏସବୁ ତାର ଲକ୍ଷଣ ହୋଇଥାଏ।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ, ନମସ୍କାର।
3: ନର୍ମଦା ପାଣିଗ୍ରାହୀ କହୁଥିଲି।
2: କୋଉଠୁ କହୁଛନ୍ତି ଭଉଣୀ?
3: ମୁଁ କହୁଛି ବେଲଗାଁରୁ ମ୍ୟାଡମ।
2: ହଁ, ଆପଣଙ୍କର କଣ ସମସ୍ୟା ରହିଛି ନା ସାର୍ଙ୍କଠୁ କଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ।
3: କଣ ହେଇଛି ବୋଲି କହିଲେ, ଆମର ଏଇ 4 ଦିନ ତଳେ ମାନେ ମୋର ଟିକେ ଗ୍ୟାଷ୍ଟ୍ରିକ ଅଛି, କିନ୍ତୁ ଛାତିଟା ଏତେ ପେନ୍ ହେଲା ଯେ କହିବାକୁ ନାହିଁ ସେ ଛାତି ଯୋଗୁଁ। ଆଜ୍ଞା ନମସ୍କାର। ଆଜ୍ଞା
0: ଆଜ୍ଞା ନମସ୍କାର, କୁହନ୍ତୁ।
3: ଛାତିଟା ଏତେ ଜୋରେ କାଟିଲା ମାନେ ମୁଁ ଆଉ ସମ୍ଭାଳି ପାରିଲିନି।
0: ଆପଣଙ୍କ ବୟସ କେତେ? ଆପଣଙ୍କ ବୟସ କେତେ?
3: ମୋର 45 ବର୍ଷ।
0: ଆଚ୍ଛା, ଆଉ କିଛି ରୋଗ ଅଛି, ପୁରୁଣା ରୋଗ, ବ୍ଲଡ ପ୍ରେସର, ଡାଇବେଟିସ?
3: ନାଇଁ କିଛି ନାହିଁ, କିନ୍ତୁ ଗ୍ୟାଷ୍ଟ୍ରିକ ଟିକେ ଅଛି, କିନ୍ତୁ ବହୁତ ଜୋରରେ ପେନ୍ ହେଲା ବୋଲିକି ଡାକ୍ତରଙ୍କ ସହ ପରାମର୍ଶ କଲି। ସେ କହିଲେ ଏଇଟା କଣ ଛାତିର ଦରଜ ହଉଛି, ତମେ ଗୋଟେ କଣ ଇସିଜି କାଢିବା ପାଇଁ କହିଲେ।
0: ଆଜ୍ଞା।
3: ତ ଏଇ ଯୋଉ ମେଡିସିନ ଦୋକାନରୁ ଗୋଟେ ଟାବ୍ଲେଟ ଗୋଟେ ଖାଇଲାରୁ ମୋ ଛାତିରେ ଟିକେ ଭଲ ଲାଗିଲା, କିନ୍ତୁ ତାଙ୍କେ କହୁଛନ୍ତି ଇସିଜି କାଢିକି ହାର୍ଟ ଆଟାକ୍ ହେଲା।

0: ଦେଖନ୍ତୁ, ଯୋଉ ଆପଣ ଯୋଉ ପ୍ରକାର କହୁଛନ୍ତି ଛାତି ବଥା, ଛାତି ବଥା ଆପଣ ନିଜକୁ ନିଜେ ଚାରିଟା କ୍ୱେଶ୍ଚିନ୍ ପଚାରନ୍ତୁ। ଏ ଚାରିଟା କ୍ୱେଶ୍ଚିନ୍ ରୁ ଯଦି ଦିଟା ବି କ୍ୱେଶ୍ଚିନ୍ ୟେସ୍ ହଉଛି, ତାହେଲେ ସିଏ ହାର୍ଟ ଆଟାକ୍ର ଲକ୍ଷଣ ହେଇପାରେ। ପ୍ରଥମ କଥା ହଉଛି ଛାତି ବଥାଟା କୋଉଠି ହଉଛି। ଛାତି ବଥାଟା ଯଦି ପୁରା ସେଣ୍ଟରରେ ହଉଛି ଆଉ ବହୁତ ଜାଗାରେ ହଉଛି, ଆଉ ସେଇଟା ଯଦି ବାଁ ହାତକୁ କିମ୍ବା ଡାହାଣ ହାତକୁ କିମ୍ବା ଦିଟା ଜାଗା ହାତକୁ ଯାଉଛି, ଆଉ ଛାତି ବଥାଟା ଯଦି ଦୌଡ଼ାଦୌଡ଼ି କଲେ, ଉଠାଣି ଚଢ଼ିଲେ, ସିଢ଼ି ଚଢ଼ିଲେ ବଢ଼ୁଛି ଏବଂ ରେଷ୍ଟ ନେଲେ ସାଙ୍ଗେ ସାଙ୍ଗେ କମିଯାଉଛି, ତାହେଲେ ସେ ହାର୍ଟ ବ୍ଲକେଜ୍ର ଲକ୍ଷଣ ହେଇପାରେ। ତ ଏ ଯୋଉ ତିନିଟା କଥା ହେଲା, କୋଉ ଜାଗାରେ ହଉଛି, କ'ଣ କଲେ ବଢ଼ୁଛି, କ'ଣ କଲେ କମୁଛି, ଠିକ ଅଛି, ଆଉ ସେ ଜାଗାରେ ହିଁ ରହୁଛି କି ଆଉ କୁଆଡ଼େ ଯାଉଛି। ତ ଏ ତିନିଟା ଚାରିଟା କ୍ୱେଶ୍ଚିନ୍ରୁ ଆପଣଙ୍କର ଯଦି ଯେକୌଣସି ଗୋଟେ କିମ୍ବା ଦୁଇଟା ପଜିଟିଭ, ଯେମିତି ଆପଣ କହିଲେ ମଝି ଛାତିରେ ଯଦି ବଥା ହଉଥିବ, ସେ ବଥାଟା ଗୋଟିଏ ପିନ୍ ପଏଣ୍ଟ ହେଇକି ରହେନି ୟୁଜୁଆଲି, ଯେମିତି ଲୋକ ଗୋଟିଏ ଆଙ୍ଗୁଠି ଦେଖାନ୍ତି, ସେମିତି ଯଦି ହଉଛି ତାହେଲେ ଏଟା ହାର୍ଟ ଆଟାକ୍ର ଲକ୍ଷଣ ନହେଇପାରେ। ପୁରା ଛାତିଟା ଆଗ ପଟ ଛାତିଟା ପୁରା ବଥା ହେବ, ଏମିତି ଲାଗିବ କି ଛାତି ଉପରେ କିଏ ଗୋଟେ ଓଜନ ରଖିଦେଇଛି କିମ୍ବା ଛାତି ଗୋଟେ ବୋଝ ରଖିଦେଇଛି, ସେ ଟାଇପ୍ର ଯଦି ଫିଲିଂ ଆସୁଥିବ, ଆଉ ସେଇଟା ଦୌଡ଼ାଦୌଡ଼ି କଲେ, କାମ କଲେ, ସିଡ଼ି ଚଢ଼ିଲେ ବଢ଼ୁଥିବ ଆଉ ରେଷ୍ଟ ନେଲେ କମିଯାଉଥିବ। ଏସବୁ ଯଦି ପ୍ରକାର ଅଛି ତାହେଲେ ଆପଣ କିଛି ବ୍ୟସ୍ତ ହୁଅନ୍ତିନି। ତଥାପି ଯେହେତୁ ଆପଣଙ୍କର ବୟସ 45 ହେଲାଣି, ରୁଟିନ୍ ଇସିଜି କରିବାରେ କିଛି ଅସୁବିଧା ନାହିଁ, ଆପଣ ଇସିଜି ଗୋଟେ କରିପାରିବେ।
1: ଏଇଠି ଆପଣଙ୍କ ମାଧ୍ୟମରେ ଭଉଣୀ ଆମେ ଗୋଟେ କଥା କହିବୁ ଯେ ଯଦି କିଛି ରୋଗ ହଉଛି, ଆପଣ ଡକ୍ଟରଙ୍କ ପରାମର୍ଶ ନେଇକି ଔଷଧ ଖାଆନ୍ତୁ, ଦୋକାନକୁ ଯାଇକି ମାଗିକି ଔଷଧ ଖାଆନ୍ତୁ ନାହିଁ ବାରମ୍ବାର। ଆମେ ସେଇଟା ଆପଣଙ୍କୁ ମାନେ ରିକ୍ୱେଷ୍ଟ କରୁଛୁ ଯେ ସେମିତି କଲେ ପଛକୁ ଯୋଉ ଅସୁବିଧାଟା ହୁଏ ସେତେବେଳେ ମାନେ ରୋଗଟା ବଢି ଯାଇଥାଏ।
0: ହଁ, ସେ ମ୍ୟାଡାମ ଠିକ କଥା କହିଲେ ଯେ ଆପଣ ଯାଞ୍ଚ କରାନ୍ତୁ, କାହିଁକିନା ଇସିଜିଟା ଆଜିକାଲି ସବୁ ଜାଗାରେ ଆଭେଲେବୁଲ ଅଛି, ଏଇଟା ଏମିତି କଷ୍ଟଲି ଓ ଟେଷ୍ଟ ବି ନୁହଁ, ତ ତେଣୁକରି ଆମେ ନିହାତି କରିବା ଦରକାର।
2: କାନ, ନାକ, ଗଳା, ଆଖି, ଦାନ୍ତ ଏବଂ ଡାଇବେଟିସ୍ ହରମୋନ୍ ସମସ୍ୟା ଆମର ପ୍ରତିଦିନ ଜୀବନକୁ ପ୍ରଭାବିତ କରିଥାଏ।
3: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ENT, ଅପ୍ଥାମୋଲୋଜି, ଡେଣ୍ଟାଲ କେୟାର ଏବଂ ଏଣ୍ଡୋକ୍ରିନୋଲୋଜି ବିଭାଗ ମାଧ୍ୟମରେ ଶ୍ରବଣ, ଦୃଷ୍ଟି, ଦାନ୍ତ ଓ ଡାଇବେଟିସ୍ ଥାଇରଏଡ୍ ସମ୍ବନ୍ଧୀୟ ରୋଗର ସଠିକ୍ ନିର୍ଣ୍ଣୟ ଓ ଚିକିତ୍ସା ସେବା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଉପଲବ୍ଧ।
2: ଚିକିତ୍ସା ଓ ଭରସା ଆମ ପ୍ରତିବଦ୍ଧତା। ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ୍, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର, କିଏ କହୁଥିଲେ?
4: ମୁଁ
1: ଶ୍ୟାମ ସୁନ୍ଦର ବାବୁ। କୋଉଠୁ କହୁଛନ୍ତି ଆପଣ? ଶେରଗଡ଼ରୁ କହୁଥିଲେ। ଆଜି ଜାଣିଛନ୍ତି ଆମର ହୃଦରୋଗ ବିଶେଷଜ୍ଞ ଆସିଛନ୍ତି ଡକ୍ଟର ବଦ୍ରି।
4: ସେଇ ତ ଯୋଗୁଁ ଶୁଣୁଥିଲି ତା ଆଗରୁ। ଆଉ
1: ଆପଣଙ୍କର ତାହେଲେ କଣ ସମସ୍ୟା ରହିଛି?
4: ରେଡିଓର ଗୋଟେ ନିୟମିତ ଶ୍ରୋତା, ଆଉ ସେଥିପାଇଁ ଶୁଣୁଥିଲି ତ।
0: ନମସ୍କାର, ନମସ୍କାର ଶ୍ୟାମ ସୁନ୍ଦର ବାବୁ, କୁହନ୍ତୁ ଆପଣଙ୍କ କଣ ପ୍ରଶ୍ନ ଅଛି, କୁହନ୍ତୁ।
4: ମାନେ ଏମିତି ଏମିତି ବେଳେ ବେଳେ ହଉଛି ଯେ ପ୍ରାୟ ଆଫ୍ଟର 50 ବିଭିନ୍ନ ପ୍ରକାରର ତ ସବୁ ଇଏ ଆସୁଛି, ହେଲେ ହୃଦରୋଗର କେମିତି ଜଣାପଡିବ ଆଫ୍ଟର 50 କଣ ତା ପାଇଁ ପ୍ରିକସନ ନେଇ ହବ କି?
0: ହଁ, ନିହାତି ଆପଣ ବହୁତ ଭଲ ପ୍ରଶ୍ନଟି ପଚାରିଛନ୍ତି ଯେ ଲକ୍ଷଣ ଯଦି କହିବା, 4-5 ଲକ୍ଷଣ ଅଛି। ଗୋଟେ ହଉଛି ଛାତି ବଥା ହେବା, ପୁରା ମଝି ଛାତି ବଥା ହେବ, ଦୌଡ଼ାଦୌଡ଼ି କଲେ ବଥା ହେବ, ସିଡ଼ି ଚଢ଼ିଲେ ବଥା ହେବ, ରେଷ୍ଟ ନେଲେ କମିଯିବ। ଦ୍ୱିତୀୟଟି ହେଉଛି ଅତ୍ୟଧିକ ଧଇଁ ସଇଁ ଲାଗିବା, ଆପଣଙ୍କୁ ଆଗରୁ ଧଇଁ ସଇଁ ଲାଗୁନଥିଲା କିନ୍ତୁ ଲକ୍ଷ୍ୟ କରିବେ ଯଦି କିଛି ଦିନ ଆଗରୁ ଯଦି ଠିକ୍ଠାକ୍ ଥିଲେ, ଯଦି ରିସେଣ୍ଟରେ ଯଦି କିଛି ଧଇଁ ସଇଁ ଲାଗୁଛି କିମ୍ବା ସିଡ଼ି ଚଢ଼ିଲେ କିମ୍ବା ଉଠାଣି ଚଢ଼ିଲେ କାମ କଲେ ଧଇଁ ସଇଁ ଲାଗୁଛି ଆଉ ରେଷ୍ଟ ନେଲେ କମିଯାଉଛି, ତ ସେଇଟା ବି ହାର୍ଟ ରୋଗର ଲକ୍ଷଣ ହୋଇପାରେ। ତୃତୀୟ ହେଉଛି ଅତ୍ୟଧିକ ଥକାପଣ ଲାଗିବା, ବହୁତ ଫେଟିକ୍ ଯୋଉଟା ଆମେ କହୁଛନ୍ତି, ଆଗରୁ ହଉନଥିଲା ଏବେ ଯଦି ହଉଛି ବହୁତ ହାଲିଆ ଥକାପଣ ହବା, ସେଇଟା ଗୋଟେ ଲକ୍ଷଣ ହେଇପାରେ। ଚତୁର୍ଥଟି ହଉଛି ଆମର ମୁଣ୍ଡ ବୁଲେଇକି କିଛି ଲୋକ ପଡ଼ିଯାଆନ୍ତି, ହୃଦସ୍ପନ୍ଦନ ହଠାତ୍ ବଢ଼ିଯିବ, ଛାତି ଧଡ଼ଧଡ଼ ହବ, କିମ୍ବା ଆଖି ବୁଲେଇକି ପଡ଼ିଯିବା, ହଠାତ୍ ମୂର୍ଚ୍ଛା ହେଇଯିବା, ଏସବୁ ବି କିଛି ସ୍ପନ୍ଦନ ଜନିତ ରୋଗ ଅଛି, ହୃଦସ୍ପନ୍ଦନ ଜନିତ ରୋଗ, ତାହା ବି ଲକ୍ଷଣ ହେଇପାରେ। ତ ଆପଣ ନିହାତି ଯଦି ଏସବୁ କିଛି ଲକ୍ଷଣ ଥାଏ, ବେଳେ ବେଳେ ଫୁଲା ବି ହେଇଥାଏ, ଆଖି ଫୁଲିବ, ମୁହଁ ଫୁଲିବ, ଗୋଡ଼ ଫୁଲିବ, ଏ ଫୁଲା ରୋଗ ବି ବେଳେବେଳେ

0: ରୋଗର ଲକ୍ଷଣ ହେଇଥାଏ। ତେଣୁ ଏ ପ୍ରକାର ଯଦି କିଛି ରୋଗ ଅଛି, ଲକ୍ଷଣ ଅଛି, ତାହେଲେ ଆମେ ଯାଞ୍ଚ କରିବା।
1: ତାଙ୍କର ସେକେଣ୍ଡ ଥିଲା ଯେ 50 ବର୍ଷ ବୟସ ପରେ କଣ ସିଏ ପ୍ରିଭେନ୍ସନ ନେଇ ପାରିବେ ନ ହବା,
0: ଏଟା ବହୁତ ଭଲ ପ୍ରଶ୍ନ ଯେ 50 ବର୍ଷ ପରେ କଣ ପ୍ରିକସନ ନେବେ। 50 ବର୍ଷ ତ ନା ଆଜିକାଲି ମାନେ ପାଠ କହୁଛି ଯେ ଇଭେନ 30 ବର୍ଷରୁ ଆମେ ପ୍ରିକସନ ନେବା। ପ୍ରଥମ ପ୍ରିକସନ ହେଉଛି ଆମର ଓଜନ ବଢ଼େଇବାନି, ଓଜନ ବଢ଼ିବାକୁ ଦେବାନି, ଆମର ଉଚ୍ଚତା ଅନୁସାରେ ଓଜନ ଠିକ୍ଠାକ୍ ରଖିବା। ସେକେଣ୍ଡ ହେଉଛି ବିଭିନ୍ନ ପ୍ରକାର ଯେଉଁ ଅଛି ଆଜିକାଲି ଯେଉଁ ମଦ୍ୟପାନ ହେଲା, ଧୂମ୍ରପାନ ହେଲା, ଏସବୁଠୁ ଦୂରେଇ ରହିବା।

0: ଆମର ଓଜନ ବଢ଼େଇବାନି, ଓଜନ ବଢ଼ିବାକୁ ଦେବାନି, ଆମର ଉଚ୍ଚତା ଅନୁସାରେ ଓଜନ ଠିକ୍ଠାକ୍ ରଖିବା। ସେକେଣ୍ଡ ହେଉଛି ବିଭିନ୍ନ ପ୍ରକାର ଯେଉଁ ଅଛି ଆଜିକାଲି ଯେଉଁ ମଦ୍ୟପାନ ହେଲା, ଧୂମ୍ରପାନ ହେଲା, ଏସବୁଠୁ ଦୂରେଇ ରହିବା। ଚତୁର୍ଥଟି ହେଲା ଆମର ଯଦି କିଛି ରୋଗ ଅଛି ଯେମିତି ବ୍ଲଡ୍ ପ୍ରେସର ହେଲା, ଡାଇବେଟିସ୍ ହେଲା, ସେସବୁ ଯଦି ଅଛି ତାକୁ ଯେମିତି ନିୟନ୍ତ୍ରିତ କରିକି ରଖିବା। ଚତୁର୍ଥଟି ହେଲା ଅତ୍ୟଧିକ ଷ୍ଟ୍ରେସ୍ ଆଉ ଅତ୍ୟଧିକ ଲୁଣ ଏବଂ ତେଲର ସେବନ, ଯେମିତି ଆମେ ଆଜିକାଲି ଯେଉଁ ଖାଦ୍ୟରେ ଅତ୍ୟଧିକ ତେଲର ମାତ୍ରା, ଯେଉଁଟା ଆମେ କହୁଛେ ସାଚୁରେଟେଡ୍ ଫ୍ୟାଟି ଆସିଡ୍ କହୁଛେ, ଅତ୍ୟଧିକ ତେଲ, ମସଲା ଆଉ ଲୁଣ, ଏ ତିନିଟାରୁ ଯଦି ଆମେ ନିବୃତ ରହିବା।
1: ନାଇଁ ସାର୍, ମୋର ତ ବିପି ଅଛି, ହେଲେ ଏଇଠି କଣ ହେଲା, ମୁଁ ଯେତେବେଳେ ସିଡି ଆଗ ଚଢି ପଡୁଥିଲି, ତିନି ମହଲା ପର୍ଯ୍ୟନ୍ତ ପଳଉଥିଲି, କିଛି ଅସୁବିଧା ହଉନଥିଲା। ଏବେ ଟିକେ ଗଲେ ପୁରା ଧଇଁସେଇ ଲାଗିଯାଉଛି।
0: ତାର ଗୋଟେ କାରଣ ହେଇପାରେ ଯେ ଆପଣଙ୍କର ବିପି ଯଦି ନିୟନ୍ତ୍ରିତ ନଥିବ ତାହେଲେ ବି ଧଇଁସଇଁ ଲାଗିବ। ଦ୍ୱିତୀୟ ହେଉଛି ଯଦି କିଛି
1: ମେଡିସିନ ସବୁବେଳେ ନିଏ ପ୍ରାୟ ମୁଁ,
0: ସେଟା ଆପଣ କଣ୍ଟ୍ରୋଲ କରିବାକୁ ପଡିବ ବିପି ମେଡିସିନ ଖାଇକି। ତା ବାଦ ଯଦି କିଛି ବିପି ବିପି କଣ୍ଟ୍ରୋଲରେ ଥାଇକି ମଧ୍ୟ ଯଦି ଆପଣଙ୍କୁ ଲକ୍ଷଣ ଆସୁଛି ତାହେଲେ ହୃଦରୋଗୀଙ୍କ
1: ହେଲେ ଏବେ ସାର ଆମର ବେଳେବେଳେ ଏମିତି ଆର ମାନେ ଛାତିର ଏ ଯୋଉ ପିଞ୍ଜରା ହାଡ଼ର ଠିକ ତଳଟାକୁ ଟିକେ କେତେବେଳେ କେମିତି ବେଶୀ ଟିକେ ପେନ୍ ହେଇଯାଉଛି।
0: ହଁ ହେଇପାରେ, ଯଦି ଆପଣଙ୍କର ସେ ପେନ୍ଟା ଦୌଡ଼ାଦୌଡ଼ି କଲେ, ଉଠାଣି ଚଢ଼ିଲେ, ସିଡ଼ି ଚଢ଼ିଲେ, କାମଦାମ କରିଦେଲେ ବଢ଼ୁଛି ଏବଂ ରେଷ୍ଟ ନେଲେ କମିଯାଉଛି, ତାହେଲେ ସେ ପେନ୍ଟା ମାନେ ହାର୍ଟର ବ୍ଲକେଜ୍ର ଲକ୍ଷଣ ହେଇପାରେ। ଆପଣ ଟିକେ ପରାମର୍ଶ କରିକି ECG ଏବଂ ଅନ୍ୟାନ୍ୟ ଯାହା ଟେଷ୍ଟ ଅଛି ସେସବୁ ଟେଷ୍ଟ କରିଦେଲେ ଭଲ ହେବ। ଯେହେତୁ ବୟସ ବି 50 ହେଲାଣି ଆଉ ବ୍ଲଡ୍ ପ୍ରେସର ବି ଅଛି, ତ ସେସବୁ ଦୃଷ୍ଟିରୁ ଦେଖିଲେ ଆମେ ଯାଞ୍ଚ କରିଦେବାଟା ଭଲ।
2: ହଉ ଭାଇ ରହିଲୁ, ଧନ୍ୟବାଦ। ଏଠି ଆମ ଶ୍ରୋତାବନ୍ଧୁଙ୍କୁ ବୁଝେଇ ଦିଅନ୍ତୁ, ଯୋଉ ହାର୍ଟ ଆଟାକ୍ କହୁଛନ୍ତି, କାର୍ଡିଆଟିକ୍ ଆରେଷ୍ଟ କହୁଛନ୍ତି, ହାର୍ଟ ଫେଲିୟର କହୁଛନ୍ତି, ଆ ଭିତରେ ସବୁ କଣ ଗୋଟେ ଜିନିଷ ନା ଏଇଟା ଅଲଗା ଅଲଗା ଅଛି, ପାର୍ଥକ୍ୟ ଅଛି?
0: ଏଇଟା ବଢିଆ ପ୍ରଶ୍ନଟେ ଯେ ଆମେ କହୁଛେ ହାର୍ଟ ଆଟାକ୍ ଯୋଉଟା କହୁଛେ, ଏଇଟା ହାର୍ଟ ଭିତରେ ଯୋଉ ରକ୍ତ ନଳୀ ଅଛି।
2: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
3: ନମସ୍କାର,
2: କିଏ କହୁଥିଲେ?
3: ମୁଁ କହୁଥିଲି ବିଶ୍ୱଜିତ ପାଣିଗ୍ରାହୀ କହୁଥିଲି।
2: ବିଶ୍ୱଜିତ ଭାଇ କୋଉଠୁ କହୁଛନ୍ତି?
3: ମୁଁ କହୁଥିଲି ତାରାତାରିଣୀ ପାଖରୁ, ପୁରୁଷୋତ୍ତମପୁର କହୁଥିଲି।
2: ପୁରୁଷୋତ୍ତମପୁର କହୁଛନ୍ତି, ଆଜି ଜାଣିଛନ୍ତି ବୋଧେ ଆପଣ ଆମ ପାଖରେ ହୃଦରୋଗ ବିଶେଷଜ୍ଞ ଅଛନ୍ତି, ୟାକୁ ନେଇକି ଆପଣଙ୍କର ସମସ୍ୟା ରହିଛି ନା ଜାଣିବାକୁ ଚାହୁଁଛନ୍ତି, କଣ ପରାମର୍ଶ ନେବେ ପଚାରନ୍ତୁ।
3: ଡାକ୍ତର ସାର ନମସ୍କାର।
0: ନମସ୍କାର ନମସ୍କାର, କୁହନ୍ତୁ।
3: ଆଚ୍ଛା ସାର, ଏବେ ଆଗ ଗୋଟେ 50-100 ବର୍ଷ ତଳେ ହାର୍ଟ ରୋଗ ଥିଲା ନା ଏବେ ଜଷ୍ଟ ଆରମ୍ଭ ହେଇଛି?
0: ନା ନା, ହାର୍ଟ ରୋଗ ତ ଆଗରୁ ବି ଥିଲା, ମାନେ ମନୁଷ୍ୟ ସୃଷ୍ଟି ଆଗରୁ ହିଁ ଅଛି ରୋଗ, କିନ୍ତୁ ରୋଗ ଅଛି ତ ଆମେ ଯୋଉ ରୋଗଟା, କିନ୍ତୁ ତାର ପ୍ୟାଟର୍ଣ୍ଣଟା ଚେଞ୍ଜ ହେଇଯାଇଛି। ପ୍ୟାଟର୍ଣ୍ଣଟା ଇନ୍ ଦ ସେନ୍ସ, ଆଗ ଯୋଉ ରୋଗଟା 60-70-80 ଆସୁଥିଲା ସେଟା ଏବେ ଟିକେ ଜଲ୍ଦି ପଳେଇ ଆସୁଛି, ଯେହେତୁ ଆମର ଲାଇଫ ଷ୍ଟାଇଲ, ଖାଇବା ପିଇବା ଶୈଳୀ, ବିଭିନ୍ନ ଷ୍ଟ୍ରେସ୍ ଲେଭେଲ ସବୁ ବଢ଼ିଯାଇଛି, ତ ତେଣୁକରି ଏ ରୋଗ ଗୁଡ଼ାକ ଆଜିକାଲି କମ୍ ବୟସରେ ବି ଦେଖାଗଲାଣି। ତ ବୟସ୍କ ଲୋକଙ୍କର ଯେଉଁ ରୋଗ ଆମେ କହିଲେ ହୃଦରୋଗ, ସେ ଭିତରେ ହାର୍ଟ ଆଟାକ୍ ଆସିଲା, ହାର୍ଟ ବ୍ଲକ୍ ହେଲା ଯେଉଁଥିରେ ଆମର ହୃଦସ୍ପନ୍ଦନଟା କମିଯାଉଛି, ଅତ୍ୟଧିକ ଉଚ୍ଚ ରକ୍ତଚାପ ହେଲା, ଅତ୍ୟଧିକ କୋଲେଷ୍ଟ୍ରଲ ମାତ୍ରା ହେଲା, ଏସବୁ ଅତ୍ୟଧିକ ମାନେ ବୟସ ବଢ଼ିବା ସାଙ୍ଗରେ ଏସବୁ ରୋଗ ଗୁଡ଼ା ହେଇଥାଏ।
3: ପ୍ରାଚୀନ ଯୁଗରେ ଥିଲା, ଏବେ ମଧ୍ୟ ରହିଛି, ଆଗକୁ ମଧ୍ୟ ଆହୁରି ବଢିବ, ତାହେଲେ ଏ ପ୍ରତି ସଚେତନତା କିପରି ଲୋକମାନେ ସଚେତନ ହେଇପାରିବେ ସେ ସମ୍ପର୍କରେ କହିଲେ ଭଲ ହେଇଥାନ୍ତା।
0: ସଚେତନତା ଦେଖିବା ଯଦି ଆମେ, ପ୍ରଥମ କଥା ହେଉଛି ଯେ ଆମର ଓଜନ ବଢ଼ିବାକୁ ଦେବାନି, ଯେଉଁଟା ମେଦବହୁଳତା ବହୁତ ବଢ଼ିଯାଇଛି ସେଟା ଆମେ ଓଜନ ବଢ଼ିବାକୁ ଦେବାନି। ଦ୍ୱିତୀୟ, ଆମର ଖାଦ୍ୟପେୟରେ ସଂଯମତା ରଖିବା, ଯେମିତି ଆମର ଅତ୍ୟଧିକ ତେଲ ମସଲା ଲୁଣ ଅଂଶ ଖାଇବା ସେସବୁ କମେଇବା, ଆମେ ଯେମିତି ଫଳମୂଳ ଫଳାହାର ଯେମିତି ଲୋକାଲ ଖାଦ୍ୟ ଆମେ ଆଗ ଖାଉଥିଲେ, ଯେଉଁ ଆମର ପୂର୍ବପୁରୁଷମାନେ ଯେଉଁ ଥିଲେ, ଆମ ବାପା ମା ଆମର ଜେଜେବାପା, ସେମାନଙ୍କର ଖାଦ୍ୟ ଶୈଳୀ କେମିତି ଥିଲା, ସେମାନେ ଲୋକାଲି ଯାହା ଆଭେଲେବଲ୍ ଥିଲା ସେଗୁଡ଼ା ଖାଇକି ସେମାନେ ବଞ୍ଚୁଥିଲେ। ଲୋକାଲି ଯାହା ଫ୍ରୁଟ୍ସ ଥିଲା, ପନିପରିବା ଥିଲା, ଜମିର ଯେଉଁ ଫସଲ ଥିଲା ସେଗୁଡ଼ା ଖାଇକି ବଞ୍ଚୁଥିଲେ। ତ ଲୋକାଲ ଖାଇବା, ଫ୍ରୁଟ୍ସ ଭେଜିଟେବୁଲ୍ସ ପନିପରିବା ଅଧିକ ଖାଇବା, ଆଉ ଯେଉଁଥିରେ ଆମେ ସିନ୍ଥେଟିକ୍ ଜିନିଷ ଯେମିତି କମେଇଦେବା, ଆଉ ଅତ୍ୟଧିକ ଷ୍ଟ୍ରେସ୍ ମାତ୍ରାଟା ଯେମିତି କମେଇବା, ଏବଂ ନିୟମିତ ବ୍ୟାୟାମ କରିବା। ଆମେ ଆଜିକାଲି ବ୍ୟାୟାମ କଥା କହୁଛେ, କିନ୍ତୁ କିଛି ବର୍ଷ ପୂର୍ବେ ବ୍ୟାୟାମ ଶବ୍ଦଟା କମ୍ ଥିଲା, କାହିଁକି ନା ଆମର

0: ଦୈନନ୍ଦିନ କାର୍ଯ୍ୟକ୍ରମ ହିଁ ଗୋଟେ ବ୍ୟାୟାମ ଥିଲା, କିନ୍ତୁ ସେଇଟା ଆମେ ଆଜିକାଲି ସିଡେଣ୍ଟ୍ରି ଲାଇଫଷ୍ଟାଇଲ୍ ଯେହେତୁ ହେଇଯାଇଛି ତ ଆମକୁ ଆଜିକାଲି ବ୍ୟାୟାମ ଦରକାର ପଡୁଛି, ତ ବ୍ୟାୟାମଟା ଟିକେ ଆମେ ଅଧିକା କରିବା ଯୋଉଟାକି ଆମ ହାର୍ଟ ପାଇଁ ଅତ୍ୟନ୍ତ ଉପଯୋଗୀ। ହଁ ତାଙ୍କର ହଁ ସେମାନେ ତ ବ୍ୟାୟାମ ତାଙ୍କ ପାଇଁ ତ ବ୍ୟାୟାମ ଦରକାର ନାହିଁ, କିନ୍ତୁ ତାଙ୍କର ଯୋଉ ଅତ୍ୟଧିକ ଡାଇବେଟିସ୍ ଥିବ, ସୁଗର ଥିବ, ବ୍ଲଡ୍ ପ୍ରେସର ଥିବ, କିମ୍ବା ଓଜନ ମାନେ ବୟସ ଜନିତ ରୋଗ ଯୋଉଟା ଆମେ କହିଲେ ବୟସ, ଏସବୁ ରୋଗ ଯୋଗୁଁ ତାଙ୍କର ଚାଷୀମାନଙ୍କର ଯୋଉମାନେ ଅତ୍ୟଧିକ ପରିଶ୍ରମ କଲା ବାଦ ମଧ୍ୟ ତାଙ୍କର ଯୋଉ ହେଉଛି ତାଙ୍କର ଏଇ ଦୁଇ ତିନିଟା ଜିନିଷ ଥାଏ, ହୁଏତ ତାଙ୍କର ଡାଇବେଟିସ୍ ଥିବ, ବ୍ଲଡ୍ ପ୍ରେସର ଥିବ, ତାଙ୍କର ଅଜାଣତରେ ବଢି ଯାଇଥିବ ସେମାନେ ଜାଣିନଥିବେ, ବୟସ ବୟସ ବଢିଲେ ସେ କୋଲେଷ୍ଟ୍ରଲ ଡିପୋଜିଟ୍ ହେଇକି ଆମର ହାର୍ଟରେ ଯୋଉ ରକ୍ତନାଳ ଅଛି ସେଟା ଜାମ୍ ହବ ହିଁ ହବ। ଆମେ ଯେତେ ପ୍ରିକସନ୍ ନେଲେ ମଧ୍ୟ ବୟସଟା ଗୋଟେ ପ୍ରକାର ରୋଗ କହିଲେ ଚଳେ, 70, 80, 90 ଯୋଉଟା ଆମେ କହୁଛେ 80 ବର୍ଷରେ ତ ବ୍ଲକେଜ୍ ଆସିବ ହିଁ ଆସିବ, ଏଟା ଧ୍ରୁବ ସତ୍ୟ।
1: ବୁଝିଲେ, ବହୁତ ବହୁତ ଧନ୍ୟବାଦ ଭାଇ।
0: ଥ୍ୟାଙ୍କ ୟୁ
2: ସାର୍ଙ୍କୁ ମଧ୍ୟ ଧନ୍ୟବାଦ। ଆକାଶବାଣୀ ମାଧ୍ୟମରେ ଯୋଉ ସଚେତନତା ବାର୍ତ୍ତା ବାଣ୍ଟିଲେ ଲକ୍ଷ ଲକ୍ଷ ଲୋକ ଯୋଉ ଉପକୃତ ହେବେ, ହାର୍ଟ ଡିଜିଜ୍ରୁ ଯୋଉ ରକ୍ଷା ପାଇବେ
1: ନିହାତି ଭାବରେ। ବର୍ତ୍ତମାନ ଯୁଗରେ ତ ଯେତେବେଳେ ଶୁଣିବେ ଯାହାଠୁ ଶୁଣିବେ କେବଳ ହାର୍ଟ ପ୍ରୋବ୍ଲେମ ହିଁ ରହୁଛି।
2: ଆପଣ ପୁଷ୍ପିତା ମ୍ୟାଡମ୍ କହୁଥିଲେ ତ?
1: ଆଜ୍ଞା ଆଜ୍ଞା,
0: ଧନ୍ୟବାଦ,
2: ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଶ୍ରୋତାବନ୍ଧୁ, ଏଇଠି ଆପଣଙ୍କୁ କହି ରଖୁଛୁ ଯେହେତୁ କାର୍ଯ୍ୟକ୍ରମର ଅବଧି ସରି ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ, ସେତେବେଳେ ଯାଏ ବିଦାୟ ନେଉଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
4: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର, ସୁଲଭ ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

0: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ, ଆକାଶବାଣୀ ଜୟପୁର।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102-9282।
3: ସାବିତ୍ରୀ, ମୁଁ ଅଫିସ ଯାଉଛି।
4: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
3: ବାପରେ, ଏତେ ଟଙ୍କା!
4: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
3: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
4: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଏ ନୁହେଁ କାହାଣୀ। ଏ ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ଶିଳ୍ପୀ ପ୍ରଣବ ପଟ୍ଟନାୟକ, ଗୀତିକାର ଶିବବ୍ରତ ଦାସ, ସଙ୍ଗୀତ ପରିଚାଳନା ଉପେନ୍ଦ୍ର କୁମାର।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଏବେ ଗେଲ୍ ଗ୍ୟାସ୍ PNG କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
3: ଏଥର ଶିଳ୍ପୀ ମହମ୍ମଦ ଅଜିଜ ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅକ୍ଷୟ ମହାନ୍ତି। ଚଳଚ୍ଚିତ୍ର ମମତା ମାଗେ ମୂଲ।

0: ପୌର ପରିଷଦ ସୁନାବେଳା।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: ଏଥର ଶିଳ୍ପୀ ଅକ୍ଷୟ କୁମାର ମହାନ୍ତି ଏବଂ ଲୀଲା, ଗୀତିକାର ଅକ୍ଷୟ ମହାନ୍ତି, ସଙ୍ଗୀତରେ ସଜେଇଛନ୍ତି ଭୁବନ ହରି। ଚଳଚ୍ଚିତ୍ର ମା ଓ ମମତା।

0: ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ ଉପରେ କ୍ୟାସ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ।
2: ପରବର୍ତ୍ତୀ ଶିଳ୍ପୀ ମହମ୍ମଦ ରଫି। ଜୀବନାନନ୍ଦ ପାଣିଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଶାନ୍ତନୁ ମହାପାତ୍ର। ଚଳଚ୍ଚିତ୍ର ଅରୁନ୍ଧତୀ।

ଶେଷ ଗୀତଟିକୁ ନେଇଛୁ ହାକିମ ବାବୁ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ, ଗୀତିକାର ଦେବଦାସ ଛଟରାୟ, ସଙ୍ଗୀତ ସରୋଜ ପଟ୍ଟନାୟକ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ପୂର୍ବାହ୍ନ 11:00 ପ୍ରଚାର କରୁଛୁ ଆକାଶବାଣୀ ଲାଇଭ।

ନମସ୍କାର ଶ୍ରୋତା ବନ୍ଧୁ, ଜୀବନ ଗୋଟେ ଲମ୍ବା ଯାତ୍ରା। ଏ ଯାତ୍ରା କେବେ ଗପ ପାଲଟେ ତ କେବେ ଗୀତ। ଗୀତ ପରି ସର୍ଗମରେ ବନ୍ଧା ହୋଇଛେ ଆମେ, ସୁଖ ଦୁଃଖକୁ ସାଥିରେ ଧରି ଯିଏ ଯାହାର ରାସ୍ତାରେ ଚାଲୁ ସତ, କିନ୍ତୁ ତାରି ଭିତରେ ହସିବାକୁ ଆମେ ଭୁଲିନାହୁଁ। ଠିକ୍ ଯେମିତି ପୁରୁଣା ଗୀତର ଧୁନ୍, ସେମିତି ଏକ ଗୀତିମୟ ଯାତ୍ରା ଆଜିର ଆକାଶବାଣୀ ଲାଇଭ୍ରେ। ମୁଁ ତପସ୍ୱିନୀ ମହାପାତ୍ର।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଗତକାଲି ସବୁ ବିବାହିତ ନାରୀମାନେ ସାବିତ୍ରୀ ବ୍ରତ ପାଳନ କରିଥିବେ ନିଶ୍ଚୟ। ସାବିତ୍ରୀ ଅମାବାସ୍ୟା ହେଉଛି ଓଡ଼ିଶାରେ ନାରୀମାନଙ୍କର ଗୋଟିଏ ପବିତ୍ର ପର୍ବ। ଏହି ଦିନରେ ସ୍ତ୍ରୀମାନେ ତାଙ୍କର ସ୍ୱାମୀଙ୍କର ଦୀର୍ଘାୟୁ ଏବଂ ସୁଖ ସମୃଦ୍ଧି ପାଇଁ ଉପବାସ ରଖନ୍ତି। ପୌରାଣିକ କଥା ଅନୁଯାୟୀ ସାବିତ୍ରୀ ତାଙ୍କ ଭକ୍ତି ଅନିଷ୍ଠାରେ ସତ୍ୟବାନଙ୍କୁ ପୁନଃ ଜୀବନ ଦେଇଥିଲେ। ସେଥିପାଇଁ ତ ଏହି ପର୍ବକୁ ସତୀତ୍ୱ ଓ ପ୍ରେମର ପ୍ରତୀକ ବୋଲି ମଧ୍ୟ କୁହାଯାଏ, ଯାହାକି ଆମ ସଂସ୍କୃତି, ଭକ୍ତି ଓ ପ୍ରେମର ଏକ ସୁନ୍ଦର ଉତ୍ସବ। ତ ଏହି ସୁନ୍ଦର ଉତ୍ସବ ପାଇଁ ଏକ ସୁନ୍ଦର ଗୀତଟି ହୋଇଯାଉ।

ମଧୁର ସୁରରେ ଯେଉଁଠି ମନକୁ ଛୁଏଁ ସେହି କଣ୍ଠ ସଦା ଆମ ସହିତ ରୁହେ। ଆସନ୍ତୁ ଆଜି ଆମେ ଶୁଣିବା ଏମିତି ଏକ କଣ୍ଠ ଯାହା ଦଶକ ଧରି ସଙ୍ଗୀତକୁ ସୁନ୍ଦର କରିଆସୁଛି। ତାଙ୍କରି ସ୍ୱରରେ ଅଛି ମାଧୁର୍ଯ୍ୟ, ଅଛି ଜୀବନର ଅନୁଭବ। ସେ ହେଉଛନ୍ତି ସଙ୍ଗୀତର ଏକ ଜୀବନ୍ତ ଐତିହ୍ୟ, ଆଶା ଭୋସଲେ। ଖାସ୍ କରି ସେ ଗାଇଥିବା ମୁଦ୍ରା ଗୀତଗୁଡ଼ିକ ଶ୍ରୋତାଙ୍କର ହୃଦୟକୁ ଛୁଇଁପାରିଛି। ତ ତାଙ୍କ କଣ୍ଠରୁ ଶୁଣିନେବା ଏହି ଗୀତଟି।

0: ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: ଆଶା ଭୋସଲେ ହେଉଛନ୍ତି ଭାରତର ଏକ ପ୍ରସିଦ୍ଧ ଗାୟିକା, ଯିଏ ହଜାର ହଜାର ଗୀତ ଗାଇ ସଙ୍ଗୀତ ପ୍ରେମୀମାନଙ୍କ ହୃଦୟକୁ ଜିତିଛନ୍ତି। ପୂର୍ବେ ଲୋକମାନେ ମୁଖ୍ୟତଃ ଆଧୁନିକ ଗୀତ ପାଇଁ ତାଙ୍କୁ ଜାଣୁଥିଲେ। ପରେ ସେ ନିଜର ଧୈର୍ଯ୍ୟ ଏବଂ ପରିଶ୍ରମ ବଳରେ ମୁଜ୍ରା ଶୈଳୀର ଗୀତ ତାଙ୍କ କ୍ୟାରିୟରରେ ଏକ ନୂତନ ପରିଚୟ ଦେଇଥିଲା। ତାଙ୍କରି ଏହି ଗୀତରେ ଥିଲା ଭାବନା, ମଧୁରତା ଏବଂ ଜୀବନର ଅନେକ ଅନୁଭୂତି।
4: ସୁପରହିଟ୍ ଗାନେ ଇସ୍ ଚ୍ୟାନେଲ ପରି ହି ହେ ସୁନହେରେ ଗାନେ ଔର କୁଛ ୟାଦେ। ସବସ୍କ୍ରାଇବ ନାଓ ଆଣ୍ଡ ପ୍ରେସ୍ ଦ ବେଲ୍ ଆଇକନ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍?
1: ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ସୁର ଯେଉଁଠାରେ ହୃଦୟ ସହିତ ମିଶିଯାଏ ସେଇଠି ଆଶା ଭୋସ୍ଲେଙ୍କର କଣ୍ଠ ଜୀବନ୍ତ ହୋଇଯାଏ। ସର୍ବୋପରି କହିବାକୁ ଗଲେ ଆଶା ଭୋସ୍ଲେଙ୍କ ମୁଜ୍ରା ଗୀତଗୁଡ଼ିକ କେବଳ ଯେ ସଙ୍ଗୀତ ନୁହେଁ, ସେଗୁଡ଼ିକ ଭାବନା, ଅଭିନୟ ଓ କଳାର ଏକ ସୁନ୍ଦର ସମନ୍ୱୟ, ଯାହାକି ଗୋଟିଏ କଳାକାର ଏବଂ ଶ୍ରୋତା ହିଁ ଅନୁଭବ କରିପାରିବେ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ସଙ୍ଗୀତରେ ଯେଉଁଠି ଜୀବନ ଭରେ ସେଇ କଣ୍ଠ ଆଜି ମନକୁ ଛୁଇଁଯାଏ ନିରନ୍ତରେ। ଆଶା ଭୋସ୍ଲେଙ୍କର ଜୀବନୀ ଆମକୁ ଏହା ଶିଖାଏ ଯେ ପରିଶ୍ରମ ଏବଂ ଧୈର୍ଯ୍ୟ ଥିଲେ ଜୀବନରେ କିଛି ଅସମ୍ଭବ ନୁହେଁ। ସେଥିପାଇଁ ତ କଥାରେ ଅଛି, କଷ୍ଟ କଲେ କୃଷ୍ଣ ମିଳେ। ଆସନ୍ତୁ ଶୁଣିବା ଆଶାଙ୍କ ଆଉ ଗୋଟିଏ ଜଣାଶୁଣା ଏବଂ ଭାବପ୍ରବଣ ଗୀତ ବିଷୟରେ, ଯାହାକି ଭଲ ପାଇବା ଓ ଜୀବନର ସଂଘର୍ଷ ଉପରେ ଆଧାରିତ। ଗୀତଟିରେ ନାୟିକା ମନର ବେଦନା ଓ ଭାଙ୍ଗିଯାଇଥିବା ସ୍ୱପ୍ନର ଅନୁଭୂତି ଶ୍ରୋତାଙ୍କୁ ଭାବୁକ କରିଦିଏ। ଆସନ୍ତୁ ନା ଗୀତଟିର ଗଭୀରତାକୁ ଅନୁଭବ କରି ସେଥିରେ ନିଜକୁ ହଜେଇଦେବା।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପ୍ରେମର ସୁର ଯେତେବେଳେ ହୃଦୟକୁ ଛୁଏଁ, ମନ ହୋଇଯାଏ ଶାନ୍ତ ଓ ସୁନ୍ଦର, ଯେଉଁଠି ପ୍ରେମ, ଆକର୍ଷଣ ଓ ଶେଷରେ ନିରବର ଅନୁଭୂତି ପରିଲକ୍ଷିତ ହୁଏ।

ଆଶା ଭୋସଲେ କେବଳ ଗାୟିକା ନୁହନ୍ତି, ସେ ହେଉଛନ୍ତି ଭାବନାର ସୁନ୍ଦର ପ୍ରକାଶ। ତାଙ୍କରି ପ୍ରତ୍ୟେକ ଗୀତ ମନର ତାରକୁ ଛୁଇଁଯାଏ। ତେବେ ଆସନ୍ତୁ ଶୁଣିନେବା ଏକ ଗୀତ ତାଙ୍କରି କଣ୍ଠରୁ।

ସମୟ ବଦଳେ, ତା ସହିତ ବଦଳେ ଗୀତର ଛନ୍ଦ, କିନ୍ତୁ ହୃଦୟର ସ୍ପନ୍ଦନରେ ରହିଯାଏ ଜୀବନକୁ ବହୁତ ନିକଟରୁ ଶୁଣିଥିବା ଗୀତର ମୁକୁଡ଼ା। ତେବେ ସେମିତି କିଛି ହୃଦୟର କଥା ଆଉ ଗୀତକୁ ନେଇ ପୁଣି କେବେ ଆପଣଙ୍କ ସହିତ ଆକାଶବାଣୀ ଲାଇଭ୍ରେ ମୁଁ ତପସ୍ୱିନୀ ମହାପାତ୍ର। ତେବେ ଆଜି ପାଇଁ ଏତିକି। ଶେଷରେ ଶୁଣନ୍ତୁ ଏକ ସୁନ୍ଦର ଗୀତ।

ଶୁଣୁଥିଲେ ଆକାଶବାଣୀ ଲାଇଭ୍। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 12:01। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ। ଜବ୍ ତକ୍ ହେ ଜାନ୍ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ନୀତି ମୋହନ। ଗୀତ ରଚନା କରିଛନ୍ତି ଗୁଲଜାର। ସଙ୍ଗୀତ ପରିଚାଳନା ଏ ଆର୍ ରେହମାନ୍।

0: ଖାମସିଆଁ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଅରିଜିତ ସିଂ। ଗୀତ ରଚନା କରିଥିଲେ ରଶ୍ମି ସିଂ, ସଙ୍ଗୀତ ପରିଚାଳନା ଅଜିତ କାଙ୍ଗୁଲି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
3: କଣ ରିମା, ଘରେ ସୋଲାର ଲଗେଇଦେଲ?
4: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
3: ଚିନ୍ତା ନାହିଁ ମାନେ?
4: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
3: ସତରେ?
4: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
5: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ମରଜାୱା ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ରଶ୍ମି ବିରାକ, ସଙ୍ଗୀତ ପରିଚାଳନା ତନିଷ୍କ ବାଗ୍ଚୀ।

ଏଥିରେ ଶୁଣନ୍ତୁ ସିଟି ଲାଇଟ୍ସ ଚଳଚ୍ଚିତ୍ରର ଗୀତଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି ରଶ୍ମି ମିଶ୍ର। ସଙ୍ଗୀତ ପରିଚାଳନା ଜିତ୍ କାଙ୍ଗୁଲି।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଜନ୍ନତ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କେ କେ। ଗୀତ ରଚନା କରିଛନ୍ତି ସୟିଦ କ୍ୱାତ୍ରୀ, ସଙ୍ଗୀତ ପରିଚାଳନା ପ୍ରୀତମ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ପ୍ରିୟ ଶ୍ରୋତାମାନଙ୍କୁ କହି ରଖୁଛୁ, ଆପଣମାନେ ପୁଣିଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 12:30। ଶୁଣନ୍ତୁ କେତୋଟି ଭକ୍ତି ଗୀତ। ଆଜି ପାଇଁ ପ୍ରଥମେ ଶିଳ୍ପୀ ହେଲେ ତପୁ ମିଶ୍ର, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର।

ଶୁଣନ୍ତୁ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସ 21 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଲସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସ 21 ତାରିଖ ବୁଧବାର ଅପରାହ୍ନ 3:00 to 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣି ଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଆମ ଫୋନ୍ ନମ୍ଘର ହେଲା 06854-230690। ଘୋଷଣାଟି ଏତିକିରେ ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଜୟଶ୍ରୀ। ଗୀତ ରଚନା କରିଛନ୍ତି ଶିବକୁମାର ରଥ, ସଙ୍ଗୀତ ପରିଚାଳନା ଅମରେନ୍ଦ୍ର ମହାନ୍ତି।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଆଜି ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ୱାନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ଏଥିରେ ବିଷୟ ରହିଛି ଫାୟାର ଅଫିସରର କାମ କାଇଟା। ଏ ସମ୍ପର୍କରେ ଆପଣ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0684230690। ବିଷୟଟି ପୁଣି ଥରେ କହି ରଖୁଛୁ, ଫାୟାର ଅଫିସରର କାମ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତ। ଏଥର ଶିଳ୍ପୀ ହେଲେ ନମିତା ଅଗ୍ରୱାଲ। ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ। ସଙ୍ଗୀତ ପରିଚାଳନା ରାଧାକାନ୍ତ ନନ୍ଦ।

0: ଧରି ଚାଲୁଛି କି,
1: ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
2: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆପଣମାନେ ଶୁଣିଛନ୍ତି ଭକ୍ତି ଗୀତ। ଏଥର ଶିଳ୍ପୀ ହେଲେ ସୁରେଶ ୱାଡେକର। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତ ପରିଚାଳନା ବିକାଶ ଶୁକ୍ଲା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଇରା ମହାନ୍ତି। ଗୀତ ରଚନା କରିଛନ୍ତି ନିର୍ମଳ ନାୟକ। ସଙ୍ଗୀତ ପରିଚାଳନା ପ୍ରଶାନ୍ତ ପାଢ଼ୀ।

ଶୁଣିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ନୀଲ କମଲ ଏହି ଚଳଚ୍ଚିତ୍ରରୁ ଶୁଣିଛନ୍ତି ଭକ୍ତି ଗୀତ। ଶିଳ୍ପୀ ହେଲେ ଆଶା ଭୋସଲେ। ଗୀତ ରଚନା କରିଛନ୍ତି ସାହିର। ସଙ୍ଗୀତ ପରିଚାଳନା ରବି।

0: ହିନ୍ଦୀ ଚଳଚ୍ଚିତ୍ରରୁ ଶୁଣିଲେ ଭକ୍ତିଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଚାଷବାସ କଥା।
1: ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜି ଚାଷବାସ କଥାରେ ଜାଣିବା ମାଟିର ଉର୍ବର ଶକ୍ତିର ବୃଦ୍ଧି ପାଇଁ ଫସଲ ଅବଶେଷର ପରିଚାଳନା। ଫସଲ କାଟିବା ପରେ ଡାଳ, ପତ୍ର ଓ ଚେର ସହିତ ଲାଗିଥିବା ଗଛର ଅବଶେଷ ଇତ୍ୟାଦିକୁ ଫସଲ ଅବଶେଷ ଭାବେ ଜଣାଯାଏ। ସେହିପରି ଆମ ରାଜ୍ୟ ଓଡ଼ିଶାରେ 20,000 ମେଟ୍ରିକ ଟନ୍ ଫସଲ ଅବଶେଷ ଉତ୍ପାଦନ ହୋଇଥାଏ। ଚାଲନ୍ତୁ ବର୍ତ୍ତମାନ ଜାଣିବା ଫସଲ ଅବଶେଷର ପ୍ରମୁଖ ପ୍ରକାର। ପ୍ରଥମ, ଶସ୍ୟ ଜାତୀୟ, ତୈଳବୀଜ ଜାତୀୟ, ଡାଲି ଜାତୀୟ ଧାନ, ଗହମ, ବାଜରା, ମୁଗ, ବିରି, ଝୁଡୁଙ୍ଗ, ହରଡ଼, ଅଳସୀ, ଚିନାବାଦାମ ଓ ଅନ୍ୟାନ୍ୟ ଫସଲ ଆଦିର ଫସଲ ବର୍ଜ୍ୟବସ୍ତୁ। ମକା, କପା, ଝୋଟ ଆଦିର କାଣ୍ଡ, ଆଖୁର ଅବଶେଷ ଭାବରେ ଗଛର ଅଗ୍ରଭାଗ ଓ ପତ୍ର ଆଦି। ଅନ୍ୟ ବର୍ଜ୍ୟବସ୍ତୁ ଯଥା ଧାନକୁଣ୍ଡା, ପରତଗୁଣ୍ଡ, ଚା ଗୁଣ୍ଡ, ଦ୍ୱିତୀୟ ଫସଲ ବୁଣିବା ପାଇଁ ଜମି ଶୀଘ୍ର ଖାଲି କରିବା ପାଇଁ ଫସଲ ଅବଶେଷର ଏକ ବଡ଼ ଭାଗ ମୁଖ୍ୟତଃ ଜମିରେ ଜଳାଇ ଦିଆଯାଏ। ଏହି ଫସଲ ଅବଶେଷକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ସାରା ପୃଥିବୀ ବର୍ଷର ଗବେଷକଙ୍କ ଦ୍ୱାରା ଅନୁସନ୍ଧାନ କରାଯାଇଛି, ଯେପରିକି ବୟନ ଶିଳ୍ପ, ଶକ୍ତି ଉତ୍ପାଦନ, ବାୟୋଗ୍ୟାସ ଉତ୍ପାଦନ, ପଶୁ ଆହାର, ଖତ ଓ ସାର ଇତ୍ୟାଦି। ଜୈବିକ ଶକ୍ତି ପ୍ରଦାନକାରୀ ଗଛର ବଢ଼ୁଥିବା ଧାରା, ପଶୁ ଆହାର ବଢ଼ୁଥିବା ଚାହିଦା ଏବଂ ଜୈବିକ କୃଷିର ବଢ଼ୁଥିବା ଧାରା ଫସଲ ଅବଶେଷ ପାଇଁ ଏକ ପ୍ରତିଯୋଗିତାମୂଳକ ସୁଯୋଗର ସଂକେତ ପ୍ରଦାନ କରୁଛି। ମାଟିର ଗୁଣ ଉପରେ ଫସଲ ଅବଶେଷର ଲାଭ। ପ୍ରଥମେ, ଫସଲ ଅବଶେଷକୁ ମାଟିରେ ମିଶାଇ ଦେଲେ ଭୌତିକ ବଫର ରୂପେ କାର୍ଯ୍ୟ କରିଥାଏ ଏବଂ ବର୍ଷା ଓ ପବନର ପ୍ରତ୍ୟକ୍ଷ ପ୍ରଭାବ ଦାୟୀରୁ ରକ୍ଷା କରି ଓ ମୃତ୍ତିକା କ୍ଷୟରୁ ରକ୍ଷା କରିଥାଏ। ଜୈବତର ମାତ୍ରା ବଢ଼ାଇଥାଏ ଏବଂ ମୃତ୍ତିକାର ଜଳଧାରଣ କ୍ଷମତାକୁ ବଢ଼ାଇଥାଏ। ଫସଲ ଅବଶେଷ ଦ୍ୱାରା ଜମିକୁ ଆଚ୍ଛାଦୀକରଣ କଲେ ଶୀତଦିନେ ମୃତ୍ତିକାର ତାପମାତ୍ରା କମିଥାଏ। ଫସଲ ଅବଶେଷ ଆଚ୍ଛାଦୀକରଣ ଯୋଗୁଁ ଜମିରେ ବାଷ୍ପୀକରଣ ପ୍ରକ୍ରିୟା କମ୍ ମାତ୍ରାରେ ହୋଇଥାଏ ଓ ଏହା ମୃତ୍ତିକାର ଜଳଧାରଣ କ୍ଷମତା ବଢ଼ାଇଥାଏ। ଫସଲ ଅବଶେଷ ମୃତ୍ତିକା ଅମ୍ଳୀୟତାର ଉନ୍ନତି ସାଧନରେ ସାହାଯ୍ୟ କରିଥାଏ, ଯେତେବେଳେ ଅଧିକ ଅଙ୍ଗାର ଓ ଯବକ୍ଷାଯାନ ଅନୁପାତର ଅବଶେଷ ପ୍ରୟୋଗ କରାଯାଏ। ଫସଲ ଅବଶେଷ ଜୈବିକ ବାୟୋମାସ୍ ତିଆରି କରିବା ପାଇଁ ସୂକ୍ଷ୍ମ ଓ ଅତିସୂକ୍ଷ୍ମ ଜୀବାଣୁମାନଙ୍କର ବୃଦ୍ଧି ଏବଂ ଗତିବିଧି ପାଇଁ ଶକ୍ତି ପ୍ରଦାନ କରିଥାଏ। ବର୍ତ୍ତମାନ ଜାଣିବା ଫସଲ ଅବଶେଷ ଜଳାଇବା ଦ୍ୱାରା ପ୍ରତିକୂଳ ପ୍ରଭାବ। ପ୍ରଥମେ, ପୋଷକ ତତ୍ତ୍ୱର ହାନି। ଏହି ଅନୁମାନ କରାଯାଇଛି ଯେ 1 ଟନ୍ ଧାନର ନଡ଼ା ଜଳାଇବା ଦ୍ୱାରା 5.5 କିଲୋଗ୍ରାମ ଯବକ୍ଷାର୍ଜାନ, 2.0 କିଲୋଗ୍ରାମ ଫସ୍ଫରସ୍, 25 କିଲୋଗ୍ରାମ ପଟାସ୍ ଏବଂ 1.2 କିଲୋଗ୍ରାମ ସଲ୍ଫର ସହିତ ଜୈବିକ ଅଙ୍ଗାର ଜମିରୁ ନଷ୍ଟ ହୋଇଥାଏ। ସାଧାରଣତଃ ବିଭିନ୍ନ ଫସଲର ଅବଶେଷ 80% ଯବକ୍ଷାର୍ଜାନ, 25% ଫସ୍ଫରସ୍, 50% ସଲ୍ଫର ଏବଂ 20% ପଟାସ୍ ଧାରଣ କରିଥାଏ। ଯଦି ଏହି ଅବଶେଷକୁ ମାଟିରେ ମିଶାଇ ଦିଆଯାଏ ତେବେ ମାଟିର ବିଶେଷତଃ ଜୈବିକ ଅଙ୍ଗାର ଓ ଯବକ୍ଷାର୍ଜାନ ସମୃଦ୍ଧ ହୋଇଥାଏ। ଦ୍ୱିତୀୟରେ, ମୃତ୍ତିକାର ଗୁଣ ଉପରେ ପ୍ରଭାବ। ଫସଲର ଅବଶେଷକୁ ମାଟିରେ ଜଳାଇବା ଦ୍ୱାରା ମାଟିର ଉତ୍ତାପ ବୃଦ୍ଧି ପାଇଥାଏ, ଯାହାଦ୍ୱାରା ମାଟିରେ ଥିବା ଅଣୁଜୀବମାନଙ୍କର ମୃତ୍ୟୁ ଘଟିଥାଏ। ତୃତୀୟରେ, ସବୁଜ ଗୃହ ବାଷ୍ପ ଓ ଅନ୍ୟ ବାଷ୍ପ ନିଃସରଣ। ଏହା ଆକଳନ କରାଯାଇଛି ଯେ ଧାନ ନଡ଼ାରେ ଥିବା ଅଙ୍ଗାର ଜଳିବା ଦ୍ୱାରା କାର୍ବନ ଅକ୍ସାଇଡ୍, କାର୍ବନ ମୋନକ୍ସାଇଡ୍, ମିଥେନ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ନିର୍ଗତ ହୋଇଥାଏ। ବର୍ତ୍ତମାନ ଜାଣିବା ନିଷ୍କର୍ଷ। ଫସଲର ଅବଶେଷରେ ପଶୁ ଆହାର, ଜାଳେଣୀ, ଶିଳ୍ପ ସମ୍ବନ୍ଧୀୟ କଞ୍ଚାମାଲ

0: ରୂପେ ଅଧିକ ଅର୍ଥନୈତିକ ମୂଲ୍ୟ ରହିଛି। ଏହି ଅବଶେଷରେ ଏକ ବଡ଼ ଭାଗ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବହାର ନ କରି ବର୍ଜ୍ୟବସ୍ତୁ ରୂପରେ ବିବେଚନା କରାଯାଏ। ଏହି କୃଷି ଅବଶେଷ ଉପରେ ବିସ୍ତୃତ ଧ୍ୟାନ ଦିଆଯାଇ ପାରୁନାହିଁ, କାରଣ ଗୋଟିଏ ପାଖ ହେଉଛି ଇଚ୍ଛାଶକ୍ତିର ଅଭାବ ଏବଂ ଅନ୍ୟ ପାଖ ହେଉଛି ଆର୍ଥିକର ଅଭାବ। ଯେପର୍ଯ୍ୟନ୍ତ ଚାଷୀମାନଙ୍କୁ ଏହାର ପ୍ରତିକୂଳ ପ୍ରଭାବ ମଣିଷ, ପଶୁ, ମୃତ୍ତିକା ସ୍ୱାସ୍ଥ୍ୟ, କୃଷି ବିବିଧତା, ମାଟିରେ ଥିବା ସୂକ୍ଷ୍ମ ଅଣୁଜୀବମାନଙ୍କ ଉପରେ କିପରି ପଡୁଛି ସେଥିପ୍ରତି ଅବଗତ କରାଯାଏ ନାହିଁ, ସେ ପର୍ଯ୍ୟନ୍ତ ଫସଲ ଅବଶେଷ ଜଳାଇବା ଉପରେ ନିଷେଧାଦେଶ ଜାରିକରଣ ଫଳପ୍ରଦ ହୋଇପାରିବ ନାହିଁ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 1:20 ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଟିକିନା ତ୍ରିପାଠୀ ଏବଂ ଲିଲି ତ୍ରିପାଠୀ।

0: ନମସ୍କାର ଶ୍ରୋତା ଭଉଣୀ, ଶୁଭେଚ୍ଛା ଓ ଶୁଭକାମନା ସହିତ ଘର ଓ ଘରଣୀର ଏକ ନୂତନ ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆଜି ପାଇଁ ଉପସ୍ଥାପନାରେ ମୁଁ ଟିକିନା
1: ଓ ମୁଁ ଲିଲି।
0: ଅପା, ଆଜି କେତେ ତାରିଖ କହିଲ?
1: ଆଜି ମେ ମାସ 17 ତାରିଖ। କାଇଁ କଣ ହେଲା କି ତାରିଖ ପଚାରିଲ ଯେ?
0: ଅପା, ତମେ ଜାଣିଛ ଆଜିକୁ 160 ବର୍ଷ ପୂର୍ବେ 1865 ମସିହାରେ ଯେତେବେଳେ ITU ଗଠନ ହୋଇଥିଲା ସେତେବେଳେ ଟେଲିଗ୍ରାମ ପଠାଇବା ମଧ୍ୟ ଏକ ବଡ କାମ ଥିଲା।
1: ହଁ, ଆଉ ଆଜି ଆମେ ଭିଡିଓ କଲ୍ ମାଧ୍ୟମରେ ସାରା ଦୁନିଆ ସହିତ ଯୋଡି ହୋଇପାରୁଛୁ। ସେତେବେଳେ ଟେଲିଗ୍ରାମ ପଠାଇବା ପାଇଁ ବହୁତ ଦିନ ଲାଗୁଥିଲା, ଆଜି ମାତ୍ର ଗୋଟିଏ ସେକେଣ୍ଡରେ ହ୍ୱାଟ୍ସଆପ୍ ମାଧ୍ୟମରେ ମେସେଜ ଚାଲିଯାଉଛି।
0: ପୂର୍ବେ ଚିଠିକୁ ଅପେକ୍ଷା କରିବାକୁ ପଡୁଥିଲା, STD ବୁଥ ବାହାରେ ଲାଇନ ଲାଗୁଥିଲା, ଆଜି ପ୍ରତ୍ୟେକଙ୍କ ପକେଟରେ 5G ଅଛି।
1: କିନ୍ତୁ ଟିକିନା, ଜାଣିଛ ବିଶ୍ୱରେ ଏବେ ବି 2.6 ବିଲିୟନ୍ ଲୋକ ଇଣ୍ଟରନେଟ୍ ସହିତ ଜଡିତ ନାହାନ୍ତି। ଭାରତରେ ଏବେ ବି ଗାଁ ଏବଂ ସହର ମଧ୍ୟରେ ଏକ ଡିଜିଟାଲ ବିଭାଜନ ରହିଛି।
0: ଅପା, ଖାସ ସେଥିପାଇଁ ତ ମେ ମାସ 17 ତାରିଖକୁ ୱାର୍ଲଡ ଟେଲି କମ୍ୟୁନିକେସନ ଆଣ୍ଡ ଇନଫରମେସନ ସୋସାଇଟି ଡେ ଭାବେ ପାଳନ କରାଯାଉଛି। ଏହାର ଥିମ୍ ହେଉଛି କେହି ବି ପଛରେ ରହିବେ ନାହିଁ।
1: ଜାଣିଛ ଏ ବର୍ଷର ଥିମ୍ ହେଉଛି ଭଲ ପାଇଁ AI, ସଂଯୋଗହୀନକୁ ସଂଯୋଗ କରିବା, ଯାହାର ଅର୍ଥ AI ବ୍ୟବହାର କରି ସେହି ଲୋକମାନଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚାଇବା ଯେଉଁମାନେ କି ଏବେ ବି ପଛରେ ରହିଯାଇଛନ୍ତି।
0: ତେବେ ଚାଲନ୍ତୁ ସମସ୍ତେ ମିଶି ଏହି ବିପ୍ଳବକୁ ପାଳନ କରିବା। ଆଉ ହଁ, ଇନଫରମେସନ ସୋସାଇଟି ଡେ ସେତିକି ବେଳେ ଗଢା ହେବ ଯେତେବେଳେ ସୂଚନା ସମସ୍ତଙ୍କ ପାଖରେ ଥିବା।

0: ନା 120/80 କହିଲେ କଣ ଜାଣିଛ କି?
1: ଓ ଏଇଟା ଗୋଟେ ଜାଣିବିନି କି? ଏଇଟା ବା ନର୍ମାଲ ବିପି ନମ୍ବର। ତେବେ ଏଥିରୁ ଯଦି କମ୍ କିମ୍ବା ଅଧିକ ହୁଏ ତାହା ହେଲେ ଆମ ଶରୀର ପାଇଁ ଏହା କ୍ଷତିକାରକ।
0: ହେଲେ

0: ନା 120/80 କହିଲେ କଣ ଜାଣିଛ କି?
1: ଓ ଏଇଟା ଗୋଟେ ଜାଣିବିନି କି? ଏଇଟା ବା ନର୍ମାଲ ବିପି ନମ୍ବର। ତେବେ ଏଥିରୁ ଯଦି କମ୍ କିମ୍ବା ଅଧିକ ହୁଏ ତାହା ହେଲେ ଆମ ଶରୀର ପାଇଁ ଏହା କ୍ଷତିକାରକ।
0: ହେଲେ ନର୍ମାଲ ରଖିବା ପାଇଁ କଣ କରିବାକୁ ପଡିବ ଜାଣିଛ କି କିଛି?
1: ହଁ ପା, ଏ ଯେମିତି 30 ବର୍ଷ ପରେ ପ୍ରତି 6 ମାସରେ ଥରେ ନିଜର ବିପି ଚେକ୍ କରିବା, ଲୁଣ କମ୍ ଖାଇବା, ଚିନ୍ତା କରିବା ନାହିଁ, କିଛି ଅସୁବିଧା ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇବା। କାରଣ ବିପି ହେଉଛି ସାଇଲେଣ୍ଟ କିଲର। ସାଇଲେଣ୍ଟ ଏଥିପାଇଁ କୁହାଯାଏ ଯେ ଏହାର ଲକ୍ଷଣ ଦେଖାଯାଏ ନାହିଁ କିନ୍ତୁ ଭିତରେ କ୍ଷତି ହେଉଥାଏ। ହାର୍ଟ ଆଟାକ୍, ଷ୍ଟ୍ରୋକ୍, କିଡନୀ ଫେଲୁଅର୍, ଏସବୁର ମୂଳ କାରଣ ଉଚ୍ଚ ରକ୍ତଚାପ। ଏବେ ବି 46% ଲୋକ ସେମାନଙ୍କର ବିପି ଅଛି ବୋଲି ଜାଣନ୍ତି ନାହିଁ। ଏଥିପ୍ରତି ଧ୍ୟାନ ନ ଦେଲେ ବଡ଼ ଅସୁବିଧା ମଧ୍ୟ ହୋଇପାରେ। ତେଣୁ ଏଥିପ୍ରତି ସଚେତନତା ବା ଜାଗ୍ରତ ପାଇଁ ଏହି ବର୍ଷର ଥିମ୍ କ'ଣ ଜାଣିଛ? ନୋ ୟୋର୍ ନମ୍ବର, ନିଜର ସଂଖ୍ୟା ଜାଣନ୍ତୁ। ଯଦି ଏହା 140/90ରୁ ଅଧିକ ହେଲା ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ତେବେ ଶ୍ରୋତା, ପୁଣି ଆମେ ସମସ୍ତେ ନିଜର ଏବଂ ପିତାମାତାଙ୍କର ବିପି ଚେକ୍ କରାଇବା, କାହିଁକି ନା ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର୍, ପ୍ରତିଷେଧକ ଚିକିତ୍ସା ଅପେକ୍ଷା ବହୁତ ଭଲ। ତେଣୁ ଆଜିର ଦିନ ବା ମେ 17 ତାରିଖକୁ ମଧ୍ୟ ୱାର୍ଲଡ ହାଇପର ଟେନ୍ସନ୍ ଡେ ରୂପେ ପାଳନ କରାଯାଏ। ତେବେ ଶ୍ରୋତା ଭଉଣୀ, ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ।

0: ଗୋଟିଏ ମୁଦ୍ରାର ଯେମିତି ଦୁଇଟି ପାର୍ଶ୍ୱ ଥାଏ, ସେମିତି ସୋସିଆଲ ମିଡିଆରେ ମଧ୍ୟ ଦୁଇଟି ପାର୍ଶ୍ୱ ରହିଛି। ଏ ଯେମିତି ସୋସିଆଲ ମିଡିଆ ହେଉଛି ବନ୍ଧୁତ୍ୱର ଆଡା, ଦୂରରେ ଥିବା ସାଙ୍ଗମାନଙ୍କ ସହିତ ଭିଡିଓ କଲ୍, ନୂଆ ଦକ୍ଷତା ଶିଖିବା, ବ୍ୟବସାୟ ବଢାଇବା, ଆଉ ଏ ଯେମିତି ରିଲ୍ସ ବନେଇ ଲୋକମାନଙ୍କ ପାଖରେ ଷ୍ଟାର ହୋଇପାରିବା।
1: ସେହିପରି ଅନ୍ୟ ପାର୍ଶ୍ୱରେ ସେହି ସୋସିଆଲ ମିଡିଆ ଚିନ୍ତାର ଫ୍ୟାକ୍ଟ୍ରି ବା କାରଖାନା ମଧ୍ୟ ପାଲଟିଛି। ମିଛ ଖବର, ସାଇବର ବୁଲିଂ, ଘଣ୍ଟା ଘଣ୍ଟା ସ୍କ୍ରୋଲ କରି ଆଖିରେ ଯନ୍ତ୍ରଣା ଏବଂ ନିଦ ହଜିଯିବା।
0: ଭଲ କଥା ହେଲା ଜଣେ ଚାଷୀ ଭାଇ ୟୁଟ୍ୟୁବରୁ ଚାଷ ଶିଖୁଛନ୍ତି,
1: କିନ୍ତୁ ବ୍ୟତିକ୍ରମଟି ହେଉଛି ବହୁତ ପିଲା ଗେମ୍ ଯୋଗୁଁ ନିଜର ପାଠପଢା ଭୁଲି ଯାଉଛନ୍ତି।
0: ଜରୁରୀ ସମୟରେ 10 ମିନିଟରେ ରକ୍ତଚାପ ଜାଣିପାରୁଛନ୍ତି।
1: ସେହି ପ୍ଲାଟଫର୍ମରେ ଗୋପନୀୟତା ପ୍ରକାଶ ପାଇଯାଏ।
0: ତେଣୁ ଶ୍ରୋତା ଭଉଣୀ, ଭୁଲ କଏନ୍ର ବା ମୁଦ୍ରାର ନୁହେଁ, ଆମର ଆମେ ବ୍ୟବହାର କରୁଥିବା ହାତର। ଛୁରୀରେ ପନିପରିବା ବି କାଟିପାରିବା, ଆଉ ଆଙ୍ଗୁଠି ମଧ୍ୟ। ଏହି ସୋସିଆଲ ମିଡିଆ ମଧ୍ୟ ସେମିତି ଏକ ମାଧ୍ୟମ।
1: ତେଣୁ ଶ୍ରୋତା ଭଉଣୀ, ସୀମା ଭିତରେ ରହି ଅଳ୍ପ ସମୟ ବ୍ୟବହାର କରିବା,
0: ଯାହା ବି ଅନ୍ୟକୁ ଫରୱାର୍ଡ କରିବା ଭଲ ଭାବରେ ଭେରିଫାଇ କରିବା ପରେ ପଠାଇବା, କାଳେ ଏହା ମିଛ ମଧ୍ୟ ହୋଇପାରେ।
1: ଅନଲାଇନ୍ ଜୀବନ ଏବଂ ପ୍ରକୃତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା,
0: କାରଣ ସୋସିଆଲ ମିଡିଆ ଆମର ମାଲିକ ନୁହେଁ, ତାର ଖରାପ ଦିଗରୁ ନିଜକୁ ବଞ୍ଚାଇ ରଖିବା।

0: ଭିତରେ କିଏ କ'ଣ କରୁଛି ତାହା କାହାକୁ ଜଣାନାହିଁ। ଆଜି ଏ ପ୍ରଶ୍ନ ପ୍ରତିଟି ବାପା ମାଙ୍କ ମନରେ ଅଛି, ପ୍ରତିଟି ଝିଅର ମନରେ ଅଛି। ତେଣୁ ଏହି ସାଇବର ଅପରାଧରୁ ମହିଳାମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ଆମର ସାଇବର ଆଇନ କ'ଣ ଏତେ ଶକ୍ତିଶାଳୀ ଯେ ଅପରାଧୀ ଡରିବ, ଚାଲନ୍ତୁ ଶୁଣିବା ଆଜିର ଆମର ବିଶେଷ ଅତିଥିଙ୍କଠାରୁ ଜାଣିବା ଆଜିର ଆମର ଆଲୋଚ୍ୟ ବିଷୟ ସମ୍ପର୍କରେ ଏକ ସୁନ୍ଦର ସାକ୍ଷାତକାରଟି।
1: ମ୍ୟାଡାମ ନମସ୍କାର।
2: ନମସ୍କାର।
1: ଘର ଘରଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ।
2: ଧନ୍ୟବାଦ।
1: ମ୍ୟାଡାମ ଆପଣଙ୍କର ପରିଚୟ ଆମ ଶ୍ରୋତା ଭଉଣୀମାନଙ୍କୁ ଜଣାଇବେ।
2: ବହୁତ ବହୁତ ଧନ୍ୟବାଦ ଆପଣଙ୍କ କାର୍ଯ୍ୟକ୍ରମରେ ମୋତେ ଯୋଗାଯୋଗ କରିଥିବାରୁ। ମୁଁ ବର୍ଷା ପଟ୍ଟନାୟକ, ମୁଁ ବ୍ୟାଙ୍କରେ ଜବ୍ କରେ, ବିଶାଖପାଟଣାରେ ରୁହେ।
1: ଧନ୍ୟବାଦ ମ୍ୟାଡାମ। ମ୍ୟାଡାମ ଆଜିର ଆମର ଆଲୋଚ୍ୟ ବିଷୟ ରହିଛି ସାଇବର ଅପରାଧ କ'ଣ।
2: ଦେଖନ୍ତୁ, ସାଇବର ଅପରାଧ ମାନେ ହେଉଛି କମ୍ପ୍ୟୁଟର, ମୋବାଇଲ, ଇଣ୍ଟରନେଟ୍ ବା ଅନ୍ୟ ଡିଜିଟାଲ ଉପକରଣ ମାଧ୍ୟମରେ ଯେଉଁ ସବୁ ବେଆଇନ କାମ କରାଯାଉଛି ସେସବୁକୁ ଆମେ ସାଇବର ଅପରାଧ ବୋଲି କହିବା। ଏଗୁଡିକ ବହୁତ ପ୍ରକାରର ରହିଛି, ଯେପରିକି ଆର୍ଥିକ ଠକେଇ, ପରିଚୟ ଚୋରି, ନକଲି ଖବର ଓ ଠକେଇ, ଏହିପରି ବହୁତ ପ୍ରକାରର ସାଇବର ଠକେଇ ରହିଛି।
1: ମ୍ୟାଡାମ ସାଇବର ଅପରାଧ ହେଲେ ପ୍ରଥମେ ଆମେ କ'ଣ କରିବା?
2: ସାଇବର ଅପରାଧ ଯଦି ଆପଣଙ୍କ ଦ୍ୱାରା ଘଟୁଛି ତେବେ ଆପଣ ତୁରନ୍ତ 1930 ନମ୍ବରକୁ କଲ୍ କରନ୍ତୁ। ଏହା ହେଉଛି ସାଇବର କ୍ରାଇମର ହେଲ୍ପଲାଇନ୍ ନମ୍ବର। ତାପରେ ମଧ୍ୟ ଆପଣ cybercrime.government.in ରେ ଅନଲାଇନ୍ ଅଭିଯୋଗ କରିପାରିବେ, କିମ୍ବା ନିକଟସ୍ଥ ଥାନାରେ ଏଫଆଇଆର ଦିଅନ୍ତୁ, କିମ୍ବା ବ୍ୟାଙ୍କକୁ ଜଣାଇ କାର୍ଡ ଆକାଉଣ୍ଟକୁ ବ୍ଲକ୍ କରନ୍ତୁ। ଆପଣ ଏହିସବୁରୁ ନିଜକୁ ମୁକ୍ତି ପାଇବା ପାଇଁ ଆପଣ ନିଜକୁ ସୁରକ୍ଷିତ ରଖିପାରିବେ, ଯେପରିକି ଓଟିପି, ସିଭିଭି, ପାସୱାର୍ଡ କାହାକୁ ଦିଅନ୍ତୁ ନାହିଁ, ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ, 2-step ଭେରିଫିକେସନ ଅନ୍ ରଖନ୍ତୁ। ଆଉ ଆପଣ ଯେଉଁ ବି ଆପ୍ ଡାଉନଲୋଡ କରୁଛନ୍ତି ସେସବୁକୁ କେବଳ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ହିଁ ଡାଉନଲୋଡ କରନ୍ତୁ।
1: ମ୍ୟାଡାମ ସାଇବର ଅପରାଧ ହେଲେ ପ୍ରଥମେ ଆମେ କ'ଣ କରିବା?
2: ଯଦି ସାଇବର ଅପରାଧ ହେଉଛି ତେବେ ଅପରାଧର ପ୍ରଥମ 1 ଘଣ୍ଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ଅପରାଧ ହେବାର ସଙ୍ଗେ ସଙ୍ଗେ ଆପଣ 1930 ନମ୍ବର କଲ୍ କରିବେ। ଏହା ହେଉଛି ନ୍ୟାସନାଲ ସାଇବର କ୍ରାଇମ ହେଲ୍ପଲାଇନ୍ ନମ୍ବର। ଆପଣଙ୍କୁ ଯେଉଁ ମାଧ୍ୟମରେ ଅପରାଧ ହୋଇଛି, ଯେପରିକି ଠକେଇ ମେସେଜ ହଉ କି ହ୍ୱାଟ୍ସଆପ ଚାଟ ହଉ କି କଲ, ସେସବୁକୁ କଲ୍ର ରେକର୍ଡିଂ ରଖିବେ, ଇମେଲରେ ଯଦି ହୋଇଛି ଇମେଲର ସ୍କ୍ରିନ୍ସଟ୍ ରଖିବେ, କୌଣସି ଜିନିଷକୁ ବି ଡିଲିଟ୍ କରିବେନି, ସବୁକୁ ସେଭ୍ କରିକି ରଖିବେ। ଯଦି ଆପଣଙ୍କର ବ୍ୟାଙ୍କ କିମ୍ବା କାର୍ଡରୁ କିଛି ପଇସା ଯାଇଛି ତେବେ ସେହି କାର୍ଡ କିମ୍ବା ସେହି ବ୍ୟାଙ୍କକୁ ବ୍ଲକ୍ କରିଦିଅନ୍ତୁ ସଙ୍ଗେ ସଙ୍ଗେ। ଆପଣ cybercrime.government.in ରେ ଅଭିଯୋଗ କରନ୍ତୁ। ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଆପଣଙ୍କ ଦ୍ୱାରା ଯଦି କୌଣସି ବି ଅପରାଧ ହୋଇଛି ସଙ୍ଗେ ସଙ୍ଗେ ଆପଣ ଇମେଲ, ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମର ପାସୱାର୍ଡକୁ ତୁରନ୍ତ ଚେଞ୍ଜ କରିଦିଅନ୍ତୁ, ସବୁ ଡିଭାଇସ୍ରୁ ଲଗ୍ ଆଉଟ୍ କରି 2-step ଭେରିଫିକେସନକୁ ଅନ୍ କରନ୍ତୁ।
1: ମ୍ୟାଡାମ ବେଳେବେଳେ କ'ଣ ହୁଏ ନା, ଭୟରେ ମଧ୍ୟ କୌଣସି ମହିଳା ସାଇବର ଠକେଇରେ ଯଦି ଶିକାର ହେଇଥିବେ କହିବାକୁ ଲାଜ କରନ୍ତୁ।
2: ସେପରି ଭୁଲ କେବେ ବି କରନ୍ତୁ ନାହିଁ, କେବେ ବି ଲାଜରେ ଚୁପ୍ ରୁହନ୍ତୁ ନାହିଁ। ଯେତେ ଡେରି ହେବ ସେତେ ଟଙ୍କା ଫେରି ପାଇବାର ସମ୍ଭାବନା କମିଯିବ। ତେଣୁ ଆପଣଙ୍କୁ ଯେତେବେଳେ ବି ଆପଣଙ୍କ ଦ୍ୱାରା କିଛି ବି ଭୁଲ ହଉଛି ସଙ୍ଗେ ସଙ୍ଗେ ଆପଣ ଜଣାନ୍ତୁ, ଠକ ସହ ଆଉ କଥା ହୁଅନ୍ତୁ ନାହିଁ, କିମ୍ବା ଟଙ୍କା ଆଉ ପଠାନ୍ତୁ ନାହିଁ, ମେସେଜ ଚାଟ ଡିଲିଟ୍ କରନ୍ତୁ ନାହିଁ, ଏହି ସବୁ ଚାଟ ଗୁଡାକୁ ସେଭ୍ କରିକି ରଖନ୍ତୁ। ଏହିସବୁ ହେଉଛି ଗୋଟିଏ ଗୋଟିଏ ପ୍ରମାଣ।
1: ତାହେଲେ ମ୍ୟାଡାମ କ'ଣ ଅନ୍ୟର କାହାର ୱାଇଫାଇ ବ୍ୟବହାର କରିବା କିମ୍ବା ପାସୱାର୍ଡ ଚୋରି କରିବା କ'ଣ ଏକ ସାଇବର ଅପରାଧ କି?
2: ହଁ ନିହାତି, ଅନ୍ୟ କାହାର ପାସୱାର୍ଡ ଚୋରି କରିବା ଏକ ସାଇବର ଅପରାଧ ଆଇନ ଅଛି, ଯଦ୍ୱାରା କି ସେହି ଅପରାଧୀମାନଙ୍କୁ ଦଣ୍ଡ ଦେଇପାରିବା। ଯେପରିକି Section 43 ଅଛି, ବିନା ଅନୁମତିରେ କାହାର କମ୍ପ୍ୟୁଟର ଆକାଉଣ୍ଟ ବା ଡାଟା ଆକ୍ସେସ କଲେ, ପାସୱାର୍ଡ ଚୋରି କଲେ ସେହି ଅପରାଧୀଙ୍କୁ ଜୋରିମାନା 1 କୋଟି ଟଙ୍କା ପର୍ଯ୍ୟନ୍ତ ହୋଇପାରେ। Section 66 ରହିଛି, ଯାହା ହେଉଛି ଯଦି ଚୋରି କରି ହ୍ୟାକିଂ କରନ୍ତି, ଡାଟା ନଷ୍ଟ କରନ୍ତି ବା ଅସାଧୁ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ତେବେ ସେହି ଅପରାଧୀଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଜେଲ, ତା ସହିତ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ହୋଇପାରେ। ଏହିପରି ବହୁତ ସାରା ଆଇନ ରହିଛି।
1: ତାହେଲେ ମ୍ୟାଡମ କେଉଁ ସବୁ ପାସୱାର୍ଡ ଗୁଡିକୁ ଚୋରି ଭାବରେ ଗଣାଯିବ?
2: ହଁ, ଯଦି କାହାର ଫୋନ ନେଇ ଆମେ ଚୁଟିଆ ପାସୱାର୍ଡ ଦେଖିବା, ଫିସିଂ ଲିଙ୍କ ପଠାଇ ପାସୱାର୍ଡ ମାଗିବା, କି ଲଗର ସଫ୍ଟୱେୟାର ବ୍ୟବହାର କରି ଟାଇପ୍ କରୁଥିବା ପାସୱାର୍ଡ ରେକର୍ଡ କରିବା, ସୋସିଆଲ ଇଞ୍ଜିନିୟରିଂ ଦ୍ୱାରା ପାସୱାର୍ଡ ଜାଣିବା, ବନ୍ଧୁର ପାସୱାର୍ଡ ଜାଣି ତା ବିନା ଅନୁମତିରେ ଆକାଉଣ୍ଟ ଖୋଲିବା, ଏହା ବି ଅପରାଧ ହୋଇଛି।
1: ତାହେଲେ ମ୍ୟାଡମ ବିନା ଅନୁମତିରେ କାହାର ଫଟୋ ସେୟାର କରିବା କ'ଣ ଗୋଟେ ଅପରାଧ କି?
2: ହଁ ନିହାତି ଭାବରେ, ଆପଣ ଯାହା କହିଲେ କି ବିନା ଅନୁମତିରେ ଅନ୍ୟ କାହାର ଫଟୋ ସେୟାର କରିବା, କିମ୍ବା ଫଟୋକୁ ଯଦି ଆମେ ପରିବର୍ତ୍ତନ ମଧ୍ୟ କରୁଛେ ଆମେ ତା ଫଟୋ ଆଣିକି ତା ବିନା ଅନୁମତିରେ, ତେବେ ତାହା ମଧ୍ୟ ଏକ ଅପରାଧ। ତା ପାଇଁ ମଧ୍ୟ ବହୁତ ସାରା ଆଇନ ରହିଛି। ଆମେ ବନ୍ଧୁର ଫଟୋ ତାକୁ ନ ପଚାରିକି ଆମେ ଇନଷ୍ଟାରେ କିମ୍ବା ହ୍ୱାଟ୍ସଆପରେ ଷ୍ଟାଟସ ଦେବା କି ଷ୍ଟୋରି ପକେଇବା, କିମ୍ବା କାହାର ଫଟୋକୁ ଏଡିଟ୍ କରିକି ମିମ୍ ବନାଇ ଭାଇରାଲ କରିବା, ଏଆଇ ଦ୍ୱାରା ନକଲି ଫଟୋ କିମ୍ବା ଭିଡିଓ ବନାଇବା, ଆଜିକାଲି ତ ବ୍ରେକଅପ୍ ପରେ ପୁରୁଣା ବ୍ୟକ୍ତିଗତ ଫଟୋ ଲିକ୍ କରିବା ଯୋଉଟାକି ରିଭେଞ୍ଜ ପୋର୍ନ ବୋଲି କୁହାଯାଉଛି, ସେସବୁ କରିବା, କିମ୍ବା ହ୍ୱାଟ୍ସଆପ ଗ୍ରୁପରେ କାହାର ଫଟୋକୁ ନେଇ ଥଟ୍ଟା କରିବା, ଏସବୁକୁ ମଧ୍ୟ ଗୋଟେ ଗୋଟେ ପ୍ରକାର ଅପରାଧ ହୋଇପାରେ।
1: ମ୍ୟାଡାମ ଯଦି ଆମ ସହିତ ଏଭଳି କିଛି ଘଟଣା ହୁଏ ତାହେଲେ ଆମକୁ କ'ଣ କରିବା ଉଚିତ?
2: ହଁ, ଯଦି ଆମ ସହିତ ଏପରି କିଛି ହେଉଛି ତେବେ ଆମେ ସଙ୍ଗେ ସଙ୍ଗେ ସ୍କ୍ରିନ୍ସଟ୍ କିମ୍ବା ଲିଙ୍କ

0: ଏବେ ଆମେ ଆଲୋଚନା କରୁଥିଲେ ସୋସିଆଲ ମିଡିଆର ଦୁଇ ସାଇଡ୍ ଉଭୟ ଭଲ ଓ ଖରାପ ଦିଗ ସମ୍ପର୍କରେ। କିଛି ଲୋକ ନିଜର ଖରାପ ମାନସିକତାକୁ ସୋସିଆଲ ମିଡିଆରେ ଉପଯୋଗ କରନ୍ତି ଏବଂ ସମାଜକୁ କଳୁଷିତ କରନ୍ତି। ସେମାନେ ଏହି ସୋସିଆଲ ମିଡିଆର ଅପବ୍ୟବହାର କରି ନାରୀମାନଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରନ୍ତି। ବେଟି ବଞ୍ଚାଓ ବେଟି ପଢ଼ାଓ ସହିତ ଆଉ ଏକ ନୂଆ ନାରା ଯୋଡ଼ି ହେବା ଦରକାର, ମହିଳାଙ୍କୁ ସାଇବର ସୁରକ୍ଷିତ କର।
1: ବହୁତ ବଢିଆ କଥାଟି କହିଲେ ଆପା। ହଁ, କାହିଁକି ନାହିଁ, ପ୍ରତି ଏକ ଘଣ୍ଟାରେ 7 ଜଣ ମହିଳା ସାଇବର ଷ୍ଟକିଂ ଅନ୍ଲାଇନ୍ ନିର୍ଯାତନା ବିଷୟରେ ରିପୋର୍ଟ କରନ୍ତି। ଘରେ ବାହାରେ CCTV ଅଛି, କିନ୍ତୁ ଫୋନ୍

0: ଆକାଉଣ୍ଟ ର ନାଁ ସେଭ କରିଦବା, ତାକୁ କିଛି ବି ଡିଲିଟ୍ କରିବା ନାହିଁ। ତାପରେ ସଙ୍ଗେ ସଙ୍ଗେ 1930 ନମ୍ବର କୁ କଲ କରିଦବା। ତାପରେ ଆମକୁ ଯୋଉ ପ୍ଲାଟଫର୍ମ ଆମର ଏହି ପୋଷ୍ଟ କରାଯାଇଛି ସେଇ ପୋଷ୍ଟ ଟିକୁ ରିପୋର୍ଟ କରିବା ଏବଂ ନିକଟସ୍ଥ ଥାନାରେ ଏଫଆଇଆର ମଧ୍ୟ ଦେବା। ଆଉ ଏହି କଥା ମଧ୍ୟ ମନେ ରଖନ୍ତୁ, ଯଦି ଆମେ ଭାବିବା ଯେ ଫଟୋ ସାଧାରଣ ଫଟୋ, ତ ସେପରି କିଛି ନୁହେଁ। ସାଧାରଣ ଫଟୋ ହେଲେ ବି ମାଲିକଙ୍କର ଅନୁମତି ନିହାତି ଦରକାର। ଆମେ କହିବା ଯେ ନାଇଁ ସମସ୍ତେ ତ କରୁଛନ୍ତି, ସେମିତି ନୁହେଁ। ସମସ୍ତେ କରୁଛନ୍ତି କହି ଆଇନରୁ କେହି ବି ବର୍ତ୍ତି ପାରିବେ ନାହିଁ।
1: ଧନ୍ୟବାଦ ମ୍ୟାଡମ। ମ୍ୟାଡମ, ଅନଲାଇନ୍ ସପିଂ ଠକେଇରୁ ମଧ୍ୟ ଆମେ କିପରି ରକ୍ଷା ପାଇପାରିବା?
0: ହଁ ଦେଖନ୍ତୁ, ଆଜିକାଲି ତ ଅନଲାଇନରେ ହିଁ ସମସ୍ତେ ସପିଂ କରିବାକୁ ବହୁତ ପସନ୍ଦ କରୁଛନ୍ତି। ଆଜିକାଲି ସମସ୍ତେ ଘରେ ବସି ହିଁ ଫୋନରେ ଏମିତି ଦେଖିକି ଅନଲାଇନ୍ ହିଁ ସପିଂ କରୁଛନ୍ତି, କିନ୍ତୁ ଏହି ସପିଂ ଦ୍ୱାରା ମଧ୍ୟ ଆମେ ଠକେଇର ଶିକାର ହୋଇପାରିବା। ଯେତେବେଳେ ବି ସପିଂ କରୁଛେ ତା ଆଗରୁ ଆମେ ପ୍ରଥମେ ସେଇ ୱେବସାଇଟ କିମ୍ବା ସେଇ ଆପ୍ ଟିକୁ ଯାଞ୍ଚ କରିବା, ଯେପରିକି ଆମେ କେବଳ ଭରସା ଯୋଗ୍ୟ ଆପ୍ କୁ ହିଁ ଦେଖିବା, ଯେପରିକି ଆମାଜନ, ଫ୍ଲିପକାର୍ଟ, ମିନ୍ତ୍ରା, ମେସୋ, ଏଇ ଟାଇପ୍ ର ଆମେ ଆପ୍ ଗୁଡାକୁ ହିଁ ଡାଉନଲୋଡ କରିବା। କୌଣସି APK ଫାଇଲ୍ କୁ ଇନଷ୍ଟଲ କରିବା ନାହିଁ। ଆଉ ଆମେ ଅଧିକ ଶସ୍ତା ଦେଖିକି ଲୋଭ କରିବା ନାହିଁ, ଯେପରିକି ଆମେ ଭାବିବା ଯେ iPhone 15 ଯଦି ଆମକୁ 15,000 ମିଳୁଛି, ସେଇଟା ତ ଆମେ ଦେଖୁ ଦେଖୁ ଜଣ କହିଦେବ ଯେ ନା ଏଇଟା 99% ହଉଛି ଠକେଇ ବୋଲି, କିନ୍ତୁ ସେମିତି ନୁହେଁ। ଆମେ ଯୋଉ ଜିନିଷର ଆମେ ଦାମ ଦେଖୁଛେ ସେଟାକୁ ଅନ୍ୟ ସାଇଟ୍ ସହିତ ତୁଳନା କରନ୍ତୁ। ଯଦି ଟିକେ କିଛି ଏପଟ ସେପଟ ଅଛି ହଁ ତ କିଣନ୍ତୁ, କିନ୍ତୁ ଏତେ ଯଦି ବହୁତ କମ ଦାମରେ ମିଳୁଛି ସେଟାକୁ କିଣନ୍ତୁ ନାହିଁ। ଆଉ ଆପଣ ଯଦି ଏମିତି ପେମେଣ୍ଟ ପାଇଁ ଯଦି ଦେଖୁଛନ୍ତି ତାହେଲେ COD କିମ୍ବା UPI ହିଁ ବାଛନ୍ତୁ। ଯଦି ଆପଣ ଅଜଣା ୱେବସାଇଟ୍ରେ କରୁଛନ୍ତି ତାହେଲେ କ୍ୟାସ୍ ଅନ୍ ଡେଲିଭରି ହିଁ କରନ୍ତୁ। ଆଉ ଯଦି ଆପଣ ଆଗରୁ ପେମେଣ୍ଟ କରିବାକୁ ଚାହୁଁଛନ୍ତି ତାହେଲେ କେବଳ କ୍ରେଡିଟ୍ କାର୍ଡ କିମ୍ବା UPI ବ୍ୟବହାର ହିଁ କରନ୍ତୁ, ଅନ୍ୟ କିଛି କରନ୍ତୁ ନାହିଁ। ଯେପରିକି କେବେ ସିଧା ବ୍ୟାଙ୍କ ଟ୍ରାନ୍ସଫର ବା QR କୋଡ୍ ସ୍କାନ୍ କରି ଟଙ୍କା ପଠାନ୍ତୁ ନାହିଁ। ସବୁବେଳେ ଜିନିଷ ଯେତେବେଳେ କିଣୁଛନ୍ତି ତା ଆଗରୁ ସବୁବେଳେ ସେଲର୍ର ରେଟିଂ ଓ ରିଭ୍ୟୁ ପଢ଼ନ୍ତୁ, ଯେପରିକି ଯୋଉ ଜିନିଷ ବି ଦେଖୁଛନ୍ତି ତାର 4+ ରେଟିଂ ଥିଲେ ହିଁ ସେସବୁକୁ ଆଣନ୍ତୁ। ଆଉ ତାର ରିଭ୍ୟୁ ଦେଖନ୍ତୁ, ଯେପରିକି ରିଅଲ ଇମେଜ ତାର ପ୍ରକୃତ ଫଟୋ ଯୋଉ ଆସେ ସେଟାକୁ ଦେଖନ୍ତୁ ଭଲରେ, ସମସ୍ତେ ଭଲ କମେଣ୍ଟ କରିଛନ୍ତି କି ନାହିଁ ସେସବୁ ଦେଖିକି ତାପରେ କିଣନ୍ତୁ। ଏବଂ ଆପଣଙ୍କୁ ଯେତେବେଳେ ବି ପାର୍ସଲ ଆସୁଛି, ଆପଣ କିଣିଲା ପରେ ପାର୍ସଲ ଆସୁଛି, ସବୁବେଳେ ପାର୍ସଲ ଟିକୁ ଭିଡିଓ କରନ୍ତୁ ଖୋଲିଲା ବେଳେ, କାହିଁକି ନା ମହଙ୍ଗା ଜିନିଷ ଡେଲିଭରି ହେଲେ ଖୋଲିବା ବେଳେ ଭିଡିଓ ରେକର୍ଡ କରିବା ଉଚିତ। ଯଦି ଖାଲି ଡବା ଭଙ୍ଗା ଜିନିଷ କିଛି ଆସିବ ଆପଣ ଏଇଟା ଭିଡିଓଟା ପ୍ରମାଣ ରହିବ ଯେ ତୁରନ୍ତ ଆପଣଙ୍କର ରିଟର୍ନ କିମ୍ବା ରିଫଣ୍ଡ ହେଇଯିବ।
1: ମ୍ୟାଡମ, ଆଜିକାଲି କଣ ହଉଛି ନା ସରକାରୀ ୱେବସାଇଟ୍ ରେ ନକଲି ୱେବସାଇଟ୍ ତିଆରି କରି ଠକେଇ କରୁଛନ୍ତି, ତାକୁ ଆମେ କେମିତି ଚିହ୍ନଟ କରିବା?
0: ହଁ ନିହାତି, ସରକାରୀ ୱେବସାଇଟ୍ ରେ ନକଲି କପି ଚିହ୍ନିବା ପାଇଁ ବହୁତ ସାରା ଉପାୟ ରହିଛି, ଯେପରିକି ଠକମାନେ PM କିସାନ, ସ୍କଲାରସିପ, ପାନ କାର୍ଡ, ଚାକିରି ଆଦି ନାଁରେ ନକଲି ସରକାରୀ ୱେବସାଇଟ୍ ବନାଇ ଟଙ୍କା ଲୁଟୁଛନ୍ତି। ଆପଣ ଯେତେବେଳେ ବି କୌଣସି ୱେବସାଇଟ୍ ଦେଖୁଛନ୍ତି ତେବେ ପ୍ରଥମେ ଆପଣ URL ଡୋମେନ୍ ଦେଖନ୍ତୁ। ସବୁଠୁ ବଡ ପ୍ରମାଣ ହେଉଛି ଏହା ଯେ ସରକାରୀ ସାଇଟ୍ ର ଶେଷରେ ସବୁବେଳେ government.in ଥିବ, NIC.in ଥିବ, କିନ୍ତୁ ନକଲି ୱେବସାଇଟ୍ ରେ ଶେଷରେ .com, .org, .in, .net, .online ଏହି ଟାଇପ୍ ର ଥିବ। ଯଦି ଥିବ ଏସବୁ ତେବେ ଆପଣ ଜାଣିବେ ଯେ ଏସବୁ ନକଲି।
1: ଠିକ୍ କହିଲେ ମ୍ୟାଡମ। ଓଡ଼ିଶାରେ ସାଇବର ଅପରାଧର ସୁରକ୍ଷା ପାଇଁ କଣ କଣ ଯୋଜନା ଚାଲିଛି ମ୍ୟାଡମ?
0: ଓଡ଼ିଶାରେ ସାଇବର ଅପରାଧର ସୁରକ୍ଷା ପାଇଁ ବର୍ତ୍ତମାନ ସରକାର ବହୁତ କିଛି ଯୋଜନା ବାହାର କଲେଣି, ଯେପରିକି ନୂଆ ସାଇବର ପୋଲିସ ଷ୍ଟେସନ ଓ ନିଯୁକ୍ତି ଦିଆଯାଉଛି, ରାଜ୍ୟବ୍ୟାପୀ ସଚେତନର ଅଭିଯାନ ଚାଲିଛି ଏବଂ ଅପରେସନ ସାଇବର ଶିଳ୍ପ ନାଁରେ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛି ବର୍ତ୍ତମାନ ଓଡ଼ିଶା ପୋଲିସ। ପୋଲିସ ମାନଙ୍କୁ 7 ମାସିଆ ସାଇବର କ୍ରାଇମ ତଦନ୍ତ ଟ୍ରେନିଂ ଦିଆଯାଉଛି, ସୁଭଦ୍ରା ସୁରକ୍ଷା ଯୋଜନା, ଏହିଭଳି ବହୁତ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବର୍ତ୍ତମାନ।
1: ଆପଣ ଆମକୁ ବହୁମୂଲ୍ୟ ସମୟ ଦେଇ ଆମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ଶ୍ରୋତା ଭଉଣୀ, ନାରୀଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ସ୍ୱାଗତ ଯୋଗ୍ୟ, ଯାହା ଆମେ ଆମ ଅତିଥିଙ୍କ ଠାରୁ ଶୁଣିଲେ।
3: ତୋ ଫିର ଇଣ୍ଟରନେଟ କେ ଦୁରୁପଯୋଗ ସେ ହୋନେ ୱାଲେ ଅନଲାଇନ ଫ୍ରଡ୍ ସେ ବଚନେ କେ ଲିଏ କ୍ୟା କରନା ହୈ, ଇସ ଜାଲସାଜି ସେ କୈସେ ବଚନା ହୈ, ଧ୍ୟାନ ରହେ, ଫୋନ କଲ ପର ଅନଜାନ ଲୋଗୋ କୋ, ମେସେଜ ଚାଟ ପେ ଧୋକେବାଜୋ କୋ, ଅପରିଚିତ ଅର ଅନଜାନୋ କୋ।

0: साइबर फाइनेंशियल फ्रॉड में फंस जाना तो कॉल 1930 पर लगाना।
1: नारी माने सुरक्षित रहिले समाज सुरक्षित रहिबो। आम शास्त्र रे कह जाइछि जेउठी नारी को सम्मान दिया जाय थे सेठारे देवता माने मध्य बास करंती।
2: किंतु एक सुस्थ समाज केवल पूजा करिबा द्वारा गठित हुए कि नाही, एहा सेतेबेले संभव जेतेबेले जणे मां घरे निज संतान को संस्कार दियंती, जणे शिक्षयित्री भाबरे आगामी भविष्यत गढंती एवं जणे डाक्टर भाबरे समस्तक स्वास्थ्यर जत्न नियंती।
1: हाँ, एक सुस्थ समाज मेरुदंड हेउची नारी। श्रोता भौणी, एहि सुस्थ समाज गठन रे नारीर भूमिका कौन, एहि संपर्क रे आलोचना करिया पई आज आम गहन रे उपस्थित अछंती आमर विशेष अतिथि।
3: मैडम, आकाशवाणी घर ओ घरणी कार्यक्रम को आपनको बहुत बहुत स्वागत जणाउछि।
4: धन्यवाद मैडम।
3: मैडम, आपनको परिचयटा टिके आम श्रोता भौणी मानको जणैबे।
4: मो नाम मैडम अनुपमा सप्तकी, मो रायगडा जिल्ला रे बास करे, मो अंचले शिक्षयित्री।
3: धन्यवाद मैडम। मैडम, 5-10 बयसर पिला मानंकु समाजर मूलद्वा बोली कहाजे, एतरे महिला शिक्षयित्री हिसाबरे आपण एई बयसर अतिवाहित करथुवा पिला मानंकु सुस्थ अभ्यास दबा पई बा संस्कार दबा पई आपण कोण करंती?
4: मैडम, सत कथा कहले, निश्चित भाबरे 5-10 बयस्क पिला मानंकु समाजर मूलद्वा बोली कहाजाय, कारण एई बयसटि कोमल माटी बोली होइत। मु प्रतिदिन भल कामटिए कराए, तिकी जहार करिबा पई क्षम अछि से हिसाब मे त करिया को दिया, ଯେମିତିକି ଧନ୍ୟବାଦ କହିବ, କେମିତି ସେ ସେଠି କାମ କରିବ, କେମିତି ସାହାଯ୍ୟ ନେବ, ଅନ୍ୟ ସାହାଯ୍ୟ ନେବ, ଅନ୍ୟକୁ ସାହାଯ୍ୟ କରିବ, ଧନ୍ୟବାଦ ଜଣାଇବ, ଏସବୁ। ଆଉ ମହିଳା ଶିକ୍ଷୟିତ୍ରୀ ତ ଶିକ୍ଷୟିତ୍ରୀ ଜଣେ ମୁଁ ଯେହେତୁ ମା ଭଳି ସ୍ନେହ ଦେଇ ଛୋଟ ଛୋଟ ଅଭ୍ୟାସ ମାଧ୍ୟମରେ ଏକ ବଡ ଚରିତ୍ର ଗଠନ କରିବାକୁ ଚେଷ୍ଟା କରେ। ଏଇ ମୂଳଦୁଆ ହିଁ ଆମ ଆଗାମୀ କାଲିର ଏକ ସୁସ୍ଥ ସମାଜ ଗଠନ କିମ୍ବା କରିପାରିବ।
3: ଯେମିତିକି ମହିଳା ଶିକ୍ଷୟିତ୍ରୀଙ୍କ ଭିତରେ ପିଲାମାନେ ବିଦ୍ୟାଳୟ ପରିସରରେ ସେମାନଙ୍କ ମା ହିସାବରେ ସେମାନେ ମାନନ୍ତି, ତ ଏଇ ଯୋଉ ମାର ରୂପ ଆପଣ ଧାରଣ କରନ୍ତି ବିଦ୍ୟାଳୟରେ ଥିବାବେଳେ, ସେତେବେଳେ ଆପଣ ପିଲାମାନଙ୍କୁ କିପରି ସୁସ୍ଥ ସମାଜ ଗଠନରେ ସାହାଯ୍ୟ କରିପାରିବେ?
4: ଘରେ ଯେତେବେଳେ ପିଲାମାନେ ଥାନ୍ତି ସେ ମା କୁ ଖୋଜନ୍ତି, କିନ୍ତୁ ବିଦ୍ୟାଳୟ ଯେତେବେଳେ ସେମାନେ ରୁହନ୍ତି ତ ମାକୁ ଖୋଜନ୍ତି, ଯେମିତିକି ପିଲାଟି ତଳେ ପଡିଗଲେ ମା ବୋଲି ଚିଲ୍ଲାନି, ସେ ମ୍ୟାମ୍ ବୋଲି ଚିଲ୍ଲାଏ, ମ୍ୟାମ୍ ବୋଲି ଡାକେ। ସେ ଟାଇମରେ ମୁଁ କଣ କରେ, ମୋର ସ୍ନେହ ତାକୁ ସୁରକ୍ଷାର ଅନୁଭବ ଦିଏ। ଗୋଟେ ସୁରକ୍ଷିତ ଅନୁଭବ କରୁଥିବା ପିଲା ହିଁ ପ୍ରଶ୍ନ ପଚାରିବେ, ଭୟ ଯଦି କଲା ସେ କିଛି କରିପାରିବନି। ଭୟ ବିନା ବଡ ହେଉଥିବା ପିଲା ହିଁ ଆଗାମୀ କାଲିର ଆତ୍ମବିଶ୍ୱାସ ଏବଂ ନିର୍ଭୟ ନାଗରିକ ହୁଏ। ଏହା ଏକ ସୁସ୍ଥ ସମାଜର ପ୍ରଥମ ଭୟହୀନ ପିଲା।
3: ନିଶ୍ଚିତ ମ୍ୟାଡମ, ଯେମିତି ଡେ ଟୁ ଡେ ଲାଇଫରେ ଆମର କିଛି ସୁସ୍ଥ ଅଭ୍ୟାସ ଅଛି ଯୋଉଟାକି ପିଲାମାନଙ୍କୁ ଶିଖେଇବାକୁ ପଡେ, କି ଯେମିତିକି ଆମେ କହୁଛେ ହାତ ଧୋଇବା, କାହାକୁ କିଛି ଯଦି ଆମେ ଫେଭର ପାଇଲେ ତାହେଲେ ଧନ୍ୟବାଦ ଜଣାଇବା, ଏସବୁ ଛୋଟ ଛୋଟ ଭଲ ଅଭ୍ୟାସ ଗୁଡିକ ଆପଣ କେମିତି ଶିଖାନ୍ତି ପିଲାମାନଙ୍କୁ? ଏଇ ଯୋଉ ଭଲ ଅଭ୍ୟାସ ଗୁଡିକ ସୁସ୍ଥ ସମାଜ ଗଠନରେ ସହିତ କିଛି ସମ୍ପର୍କ ଅଛି କି?
4: ହଁ, ନିଶ୍ଚିତ ରୂପେ ବହୁତ ବଡ ସମ୍ପର୍କ ଅଛି। ଯୋଉ ହାତ ଧୋଇବା, ଧନ୍ୟବାଦ କହିବା, ଏସବୁ ଛୋଟ ଛୋଟ କଥା ହେଇପାରେ, କିନ୍ତୁ ଏଇ କଥା ହିଁ ଗୋଟେ ପିଲାର ମୂଳଦୁଆ ପକାଏ, ପିଲାଟି ଏଥର ହିଁ ଶିଖିବା ଷ୍ଟାର୍ଟ କରେ। ମୁଁ ତ ଏସବୁକୁ ଡାଏଟ୍ କୁହେନି, ମୁଁ ତାଙ୍କମାନଙ୍କୁ ଗୋଟେ ଖେଳ କରିଦିଏ, ମହିଳାଙ୍କ ଖେଳ ମାଧ୍ୟମରେ ଶିଖାଏ, ଯେମିତିକି ଜନ୍ ବାବା ଭଗା ମାଧ୍ୟମରେ ହାତ ଧୋଇବା, କିମ୍ବା 3 ଜାଦୁକରୀ ଶବ୍ଦ ବୋଲି କୁହେ ତାଙ୍କୁ, ପ୍ଲିଜ୍, ସରି, ଥ୍ୟାଙ୍କ ୟୁ, 3 ହେଉଛି ଜାଦୁକରୀ ଶବ୍ଦ। ଏ ଶବ୍ଦ ମାଧ୍ୟମରେ ଅନ୍ୟକୁ ସମ୍ମାନ ଦେବା ଶିଖାଏ। ପିଲାଟି ଘରକୁ ଯାଇ ମଧ୍ୟ ତା ବାପାଙ୍କୁ ମଧ୍ୟ ଅଟକାଇ ଦେଇପାରିବ, ଯଦିକି ତା ବାପା କିଛି ଭୁଲ କରନ୍ତି ତାଙ୍କୁ ସୁଧାରି ପାରିବ। ସେ ପିଲା ସୁଧୁରିଲେ ଘର ସୁଧୁରିବ, ଘର ସୁଧୁରିଲେ ସମାଜ ସୁଧୁରିବ, ତ ଏ ହିସାବରେ ଏ ଗୋଟେ ବହୁତ ବଡ ପ୍ରଭାବ ପକ।
3: ମ୍ୟାଡମ, କିଛି କଥା ଯଦି ଆମେ ସେମିତି ଡାଇରେକ୍ଟ ନ କହି ଯଦି ପିଲାମାନଙ୍କୁ ଯଦି କିଛି କାହାଣୀ ଉପାୟରେ କହୁ, ତାହେଲେ ମୋ ମତରେ ପିଲାମାନେ ଜଲ୍ଦି ଶିଖନ୍ତି, ତାହେଲେ ଏଇ ଯୋଉ କାହାଣୀ ଗୁଡିକ ମାଧ୍ୟମରେ ଆପଣ କେମିତି ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବେ ପିଲାମାନଙ୍କ ପାଇଁ?
4: ମ୍ୟାଡମ, ନିଶ୍ଚିତ ରୂପେ କାହାଣୀରୁ ତ ଆମେ ବି ଯେତେ ସାନ ଥିଲୁ ଆମେ ବି ଦେଖୁଥିବୁ, ଆମକୁ ଧର୍ମରେ ଗୋଟେ କଥା ଯଦି ଆମକୁ ଡାଇରେକ୍ଟ କୁହାଯାଏ ଆମେ ଶୁଣିବା ବି ଇଚ୍ଛୁକ ନଥାଉ, ଯଦି କାହାଣୀ ମାଧ୍ୟମରେ କୁହାଯାଏ ହଁ ସେ କାହାଣୀରେ ଏମିତି ଏମିତି ଥିଲା, ଏମିତି ଏମିତି କଲେ ଏମିତି ହବ, ତ ସେଇ ଜିନିଷର ମନରେ ପୁରା ଛାପ ପକାଏ। ସେଥିପାଇଁ ଆମେ କଣ କରୁ, ପ୍ରତି ଶୁକ୍ରବାର କାହାଣୀରୁ ଶିଖ ବୋଲି ଗୋଟେ କାର୍ଯ୍ୟକ୍ରମ ହୁଏ ଆମ ସ୍କୁଲରେ, ଯେମିତି ସୁଶୀଲା କାଉ କାହାଣୀରୁ ପରିଶ୍ରମ କଣ ଶିଖିପାରୁ, ସିଂହ ମୂଷା କାହାଣୀରୁ ସାହାଯ୍ୟ କରିବା ଶିଖାଉ, ପିଲାଟି ଘରକୁ ଯାଇ ମଧ୍ୟ ନିଜ ଆଈ ଜେଜେମାଙ୍କୁ ନୈତିକ ଶିକ୍ଷା ଶୁଣାଏ। ବାଡ଼ି, ମୁଁ କହିବା କଥା ବାଡ଼ିରେ ନୁହେଁ, କାହାଣୀ ଦ୍ଵାରା ହିଁ ସଂସ୍କାର ଆସେ, ଆଉ ସଂସ୍କାରୀ ପିଲାମାନେ ହିଁ ସୁସ୍ଥ ସମାଜର ଗ୍ୟାରେଣ୍ଟି ଦେଇପାରନ୍ତି।
3: ଠିକ କହିଲେ ମ୍ୟାଡମ, ଯେମିତିକି ଆମ ସୋକଲ୍ଡ ସମାଜରେ କୁହାଯାଇଛି ପୁଅମାନେ କାନ୍ଦନ୍ତି ନାହିଁ, ଯେମିତିକି ଆମର ଗୋଟେ ଢେଗ ଅଛି ଯେ ମର୍ଦ କୋ ଦର୍ଦ ନେଇ ହୋତା, ସେଟା ଘରେ ଘରେ ଏଇ ଯୋଉ ଢେଗଟା ପରିଚାଳିତ ହେଇଛି ଯେ ମର୍ଦ କୋ ଦର୍ଦ ନେଇ ହୋତା, କି ପୁଅମାନେ କାନ୍ଦନ୍ତି ନାହିଁ, ତ ଭଳି ଚିନ୍ତାଧାରା ଯେମିତିକି ଆମର ପ୍ରାଥମିକ ସ୍ତରରୁ ହିଁ ଆସିଯାଇଥାଏ, ମାନେ ଯୋଉଟାକି ଆମର ଘରଠୁ ହିଁ ଆସିଯାଇଥାଏ, ତ ଆପଣ

0: ଶ୍ରେଣୀରେ ପୁଅ ଝିଅ ଯେମିତିକି ସମାନ ସବୁ କାର୍ଯ୍ୟରେ ସବୁ ଥିଙ୍କିଙ୍ଗରେ, ସେଇ ଭାବନାଟା ଆପଣ କେମିତି ସେଇ ସବୁ ଶିଖାନ୍ତି?
1: ହଁ ନିଶ୍ଚିତ ମ୍ୟାଡମ, ନା ପୁଅ ଝିଅ ଦିଜଣ ଯାକ ଗୋଟେ ସମାଜର ଦିଟା ଅଙ୍ଗ, ଦିଜଣଙ୍କ ସମସ୍ତଙ୍କୁ ସମାନ ରଖିଲେ ହିଁ ସମାଜଟା ଆଗକୁ ବଢିପାରିବ। ତ ମୋ ହିସାବରେ ମୁଁ ମୋ ଶ୍ରେଣୀରେ ତ କୌଣସି ପ୍ରକାର ଭାବଭେଦ ସୃଷ୍ଟି କରେନି। ମୋ ଶ୍ରେଣୀରେ ଗୋଟେ ଗୋଲାପ ରଙ୍ଗର ଚାର୍ଟ ଯଦି ଥିବ ତାକୁ ମୁଁ ରବିକୁ କହିବି ସେ ଚାର୍ଟକୁ ଉଠେଇକି ଆଣେ। କାର୍ ନଥିବ କିମ୍ବା ବହି ଅଲଗା ଥିବ ତ ମୁଁ ସୀମାକୁ କହିବି ସେ ବହି ମଧ୍ୟ ପଢେ ବୋଲି ମଧ୍ୟ ମୁଁ କହେ। କାମର କୌଣସି ରଙ୍ଗ ନଥିବ, କୌଣସି ପୁଅ କାନ୍ଦେ ତେବେ ମୁଁ କହେ ମନ ଖୋଲି କାନ୍ଦ, କାନ୍ଦିଲେ ମନ ସଫା ହୁଏ। ଯଦି 6 ବର୍ଷ ବୟସରୁ ସମାନତାର ମଞ୍ଜି ପଡିଯାଏ ତେ ବଡ ହେଲେ ଯୌତୁକ ଭେଦଭାବ ଭଳି ଏସବୁ ଯୋଉ ଫାଲତୁ ପ୍ରଥା ଅଛି ଅଟୋମେଟିକାଲି ସେ ଶେଷ ହୋଇଯିବ ନା।
0: ହଁ ଠିକ କହିଲେ ମ୍ୟାଡମ। ଶିକ୍ଷକ ଏବଂ ଯୋଉ ଆମର ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ କେତେ ଗୁରୁତ୍ୱପୂର୍ଣ୍ଣ ମ୍ୟାଡମ?
1: ମୁଁ ଅଭିଭାବକ ମାନଙ୍କୁ କୁହେ ଆପଣ କ୍ୟାପ୍ଟେନ ଅଧିନାୟକ ଜଣେ, ଆମେ କୋଚ, ଆମେ ପ୍ରଶିକ୍ଷକ। ତ ପିଟିଏମ ମିଟିଂରେ ମଧ୍ୟ ପ୍ୟାରେଣ୍ଟସ ମିଟିଂରେ ସମୟରେ ମଧ୍ୟ ମୋ ମାର୍କ ସହିତ ପୁଅ ଝିଅ ମିଛ ତ କହୁ ମାର୍କ ଦେଇଥିଲେ ଦିଆଯାଏ। ତ ପୁଅ ଝିଅ ତ ମିଛ କହୁନି, କଥା ନିଶ୍ଚିତ ପଚାରେ ତମ ପୁଅ ତମ ଝିଅ ମିଛ କହିଛି କି, ମାର୍କ ପାଇଁ ଅଧିକ ମାର୍କକୁ କମ୍ କହିଛି କି କମ୍ ମାର୍କକୁ ଅଧିକ କହିଛି କି, ଏସବୁ ପଚାରେ। ଘରେ ମା ସତ କୁହ ବୋଲି କହିବେ ଏବଂ ସ୍କୁଲରେ ମୁଁ ସତ୍ୟର ଶକ୍ତି ବିଷୟରେ ବୁଝାଇବି। ତ ପିଲାଟି ନିଶ୍ଚିତ ଭାବରେ ଜଣେ ସଚ୍ଚୋଟ ବ୍ୟକ୍ତି ହୋଇଉଠିବ। ସଚ୍ଚୋଟ ବ୍ୟକ୍ତି ମାନେ ଏକ ସୁସ୍ଥ ସମାଜ ଗଠନ କରନ୍ତି।
0: ଏମିତି କହିଥିଲେ ଯେ ଶିକ୍ଷା ଦ୍ୱାରା ସମାଜ ପରିବର୍ତ୍ତିତ ହୁଏ। ଆଜିର ନୂଆ ଶିକ୍ଷକ ଏବଂ ମା ମାନଙ୍କୁ ଆପଣ କଣ ସନ୍ଦେଶ ଦେବେ?
1: ନୂଆ ଶିକ୍ଷକ ମାନଙ୍କୁ ମୁଁ କହିବି ଯେ ଆପଣ କେବଳ ABCD ପଢା ପାଠ ପଢାନ୍ତିନି, ଆପଣ ମଣିଷ ଗଢୁଛନ୍ତି। ଖାଲି ABCD ପଢିଲେ ତ ହବନି, ଏଇ ଦାୟିତ୍ୱକୁ ବୁଝନ୍ତୁ, ମଣିଷ ଗଢିବା ଗୁରୁ ଦାୟିତ୍ୱକୁ ବୁଝନ୍ତୁ। ଆଉ ମା ମାନଙ୍କୁ କହିବି ପିଲାକୁ କେବଳ ଟପର ନୁହେଁ, ଜଣେ ଭଲ ମଣିଷ ହେବାର ଶିକ୍ଷା ଦିଅନ୍ତୁ, ଗୋଟେ ଭଲ ମଣିଷ ତିଆରି କରନ୍ତୁ। କାରଣ ଏକ ସୁସ୍ଥ ସମାଜ ଡିଗ୍ରୀ ଦ୍ୱାରା ନୁହେଁ ବରଂ ଦୟା ସେବା ନୈତିକତା ଦ୍ୱାରା ଗଠିତ ହୁଏ। ଆଉ ଏଇ ତିନୋଟି ଗୁଣ ଦେବାର ଶକ୍ତି ଭଗବାନ ନାରୀକୁ ସବୁଠାରୁ ଅଧିକ ଦେଇଛି। ସେ ନାରୀର ହସ୍ତକ୍ଷେପତା ବହୁତ ଦରକାର, ସେଥିପାଇଁ ମାର ଗୁରୁତ୍ୱପୂର୍ଣ୍ଣ ଅଧିକ।
0: ବହୁତ ବଢିଆ କଥାଟି କହିଲେ। ଶେଷରେ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ ମ୍ୟାଡମ୍? ଜଣେ ଶିକ୍ଷୟିତ୍ରୀ ହିସାବରେ ଏତିକି ବର୍ଷ ଶିକ୍ଷାଦାନ କରିବା ଭିତରେ ଆପଣ କଣ ବାର୍ତ୍ତା ଦେବାକୁ ଚାହିଁବେ ପିଲାମାନଙ୍କୁ?
1: ହଁ ନିଶ୍ଚିତ ମ୍ୟାଡମ, ଜଣେ ଶିକ୍ଷୟିତ୍ରୀ ହିସାବରେ ମୁଁ ତ ପିଲାମାନଙ୍କୁ ବାର୍ତ୍ତା ଦେବି ଯେ ଶିକ୍ଷୟିତ୍ରୀକୁ ଯେଉଁମାନେ ତୁମମାନଙ୍କୁ ପାଠ ପଢଉଛନ୍ତି ସେମାନଙ୍କୁ ଶିକ୍ଷୟିତ୍ରୀ ଭାବେ ଦେଖାନ୍ତି, ଗୋଟେ ମା ବୋଲି ଭାବ। ଆଉ ପ୍ରତ୍ୟେକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ମୁଁ ବାର୍ତ୍ତା ଦେବି ଯେ ତମେ ନିଜକୁ ଶିକ୍ଷୟିତ୍ରୀ କି ଶିକ୍ଷକ ଭାବିକି ପିଲାମାନଙ୍କୁ ପାଠ ପଢାଅନି, ଗୋଟେ ମା ବୋଲି ଭାବିକି ପିଲାଙ୍କୁ ପାଠ ପଢାଅ। କାହିଁକିନା ସେମାନେ ତମର ଖାଲି ଛାତ୍ରଛାତ୍ରୀ ନୁହନ୍ତି, ସେମାନେ ତମର ପିଲା ମଧ୍ୟ। ତ ଏ ଯୋଉ ମା ପିଲାର ସମ୍ପର୍କରେ ସବୁକିଛି ସଲ୍ଭ।
0: ନିଶ୍ଚିତ ମ୍ୟାଡମ୍, ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
2: ଶ୍ରୋତା ଭଉଣୀ, ଆଜି ତ ସମୟ ହେଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତେବେ ତା ପୂର୍ବରୁ ଚାଲନ୍ତୁ ଶୁଣିନେବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
3: ଉପସ୍ଥାପନାରେ ରହିଛି ୱାର୍ଲ୍ଡ ଏଡ୍ସ ଭ୍ୟାକ୍ସିନ୍ ଡେ।
4: ପରବର୍ତ୍ତୀ ଉପସ୍ଥାପନାରେ ରହିଛି ଏଡ୍ସ ଠାରୁ କିପରି ଦୂରେଇ ରହିବା।
3: ପରବର୍ତ୍ତୀ ସାକ୍ଷାତକାରରେ ରହିଛି ଏଡ୍ସ କ'ଣ ଓ କାହିଁକି ହୁଏ।
4: ପୁଣି ଥରେ ଏକ ସାକ୍ଷାତକାରରେ ରହିଛି ମହିଳାଙ୍କ ପାଇଁ ଯୋଗ ଓ ଧ୍ୟାନର ଉପକାରିତା।
3: ତେବେ ଶ୍ରୋତା ଭଉଣୀ, କାର୍ଯ୍ୟକ୍ରମଟି କିପରି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ SMS ପଠାଇବା ନମ୍ବର ହେଉଛି 9438268568। ଆଉ ଥରେ କହି ରଖୁଛୁ 9438268568। ଶ୍ରୋତା ଭଉଣୀ, ଆଜି ପାଇଁ ଏତିକିରେ ରହୁଛୁ। ନମସ୍କାର।

ଏତେବେଳେ ଯାଏ ଶୁଣୁଥିଲେ ଘର ଓଘରଣୀ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ଟିକିନା ତ୍ରିପାଠୀ ଏବଂ ଲିଲି ତ୍ରିପାଠୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସ 21 ତାରିଖ ଗୁରୁବାର ଅପରାହ୍ନ 5ଟାରେ ଶୁଣିବେ ହାଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିରେ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଏ ସମ୍ପର୍କରେ ଆପଣ ନିଜ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସ 21 ତାରିଖ ବୁଧବାର ଅପରାହ୍ନ 3:00 to 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଆମ ଫୋନ୍ ନମ୍ଘର ହେଲା 06854230690। ଘୋଷଣାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ ଦୁଇଟାରେ ଶୁଣିବେ ମିଡ୍ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ, ସ୍ୱିଡିସ୍ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା, ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ, 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ପାଞ୍ଚଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ, ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ, ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚବେ। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିସ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ ସଂଘ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ ଉଭୟ ନେତା ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ୟୁରୋପ ଗସ୍ତ। ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ ପରିମାଣ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା। 2000-2025 ମଧ୍ୟରେ ଭାରତରେ ସ୍ୱିଡିସ୍ ନିବେଶ 2.8 ବିଲିୟନ୍ ଡଲାରରୁ ଅଧିକ ଥିବା ଜଣାପଡ଼ିଛି। ଗତ 2018 ମସିହାରେ ଶ୍ରୀ ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ନିରନ୍ତର ଭବିଷ୍ୟତ ପାଇଁ ମିଳିତ ନବସୃଜନ କ୍ଷେତ୍ର ଉପରେ ସହମତି ପ୍ରକାଶ ପାଇଥିଲା। ଶ୍ରୀ ମୋଦି କହିଛନ୍ତି,
1: ହମ୍ ନେଦରଲ୍ୟାଣ୍ଡକୁ ଭାରତ କେ ସବସେ ମହତ୍ୱପୂର୍ଣ୍ଣ ପାର୍ଟନର ମେ ସେ ମାନତେ ହେଁ। ନେଦରଲ୍ୟାଣ୍ଡ ଭାରତ କେ ଟପ୍ 5 ଇନ୍ଭେଷ୍ଟର୍ସ ମେ ସେ ଏକ ହେ। ହମାରେ ହିଷ୍ଟୋରିକଲ, କଲ୍ଚର ଔର ପିପଲ ଟୁ ପିପଲ ଟାଇଜ୍ ବି ବହୁତ ଗହରେ ହେଁ। ଡେମୋକ୍ରାଟିକ ଭାଲ୍ୟୁଜ, ମାର୍କେଟ ଇକୋନୋମି ଔର ରିସ୍ପନ୍ସିବଲ ବିହେଭିୟର, ଇଏ ହମାରୀ ସାଜୀ ସୋଚ କା ହିସ୍ସା ହେ। ହମେ ନେଦରଲ୍ୟାଣ୍ଡ କି ଏକ୍ସପର୍ଟିଜ ଔର ଭାରତ କେ ସ୍ପିଡ ଔର ସ୍କେଲ କୁ ହର କ୍ଷେତ୍ର ମେ ଯୋଡ଼ନା ଚାହିଏ।
0: ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗତକାଲି ହେଗ୍ଠାରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହାରିସ୍ କହିଛନ୍ତି, ଜାହାଜର କ୍ରୁ ସଦସ୍ୟ ଏବଂ ନୌଚାଳନା ସ୍ୱାଧୀନତାରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ। ବିଶ୍ୱ ଶକ୍ତି ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ହାରିସ୍ ଏହା କହିଛନ୍ତି। ଓମାନ ଉପକୂଳରେ ଭାରତ ପତାକାଯୁକ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ଶ୍ରୀ ହରିସ୍ ଏହି ମନ୍ତବ୍ୟ ଦେଇଛନ୍ତି। ସୋମାଲିଆରୁ ଆସୁଥିବା ଏହି ଜାହାଜର 14 ଜଣ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ପଶ୍ଚିମ ଏସିଆରେ ବର୍ଦ୍ଧିତ ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ତାରିଖରେ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା। ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ। ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2ଟି ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। 5ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି। ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ। 2027 ଜନଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଛତିଶଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ

ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଗଣନା କରି ଘରକୁ ଘର ବୁଲି ଗୃହ ତାଲିକା ପ୍ରସ୍ତୁତି କରିବା କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସଠିକ୍ ଗଣନାକୁ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବେ ଘରକୁ ଘର ଗଣନା ପ୍ରକ୍ରିୟା ସହିତ ପ୍ରଥମ ଥର ପାଇଁ ଡିଜିଟାଲ୍ ଉପକରଣର ବ୍ୟବହାର କରାଯାଉଛି। କ୍ଷେତ୍ର ପରିଦର୍ଶନ ସମୟରେ ଘର ସ୍ଥିତି, ପରିବାରର ବିବରଣୀ, ଉପଲବ୍ଧ ଥିବା ସୁବିଧା ଓ ସୁଯୋଗ, ପରିବାରର ସମ୍ପତ୍ତି ସମ୍ପର୍କିତ ସୂଚନା ଆଧାରିତ 33 ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଗୁଜରାଟ, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ପୁଡୁଚେରୀରେ ଆଜିଠାରୁ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା, ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି। ବିଶ୍ୱସ୍ତରରେ ପ୍ରାୟ 140 କୋଟି ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି, ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି। 1865 ମସିହାରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମେ ମାସ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800-1178-00 ଡାଏଲ୍ କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922 ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 29 ତାରିଖ ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ, କରେଇକାଲ, କେରଳମ୍, ମାହେ ଏବଂ ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 26 ତାରିଖକୁ ମୌସୁମୀ କେରଳମ୍ ସ୍ୱର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ପ୍ରେମ ବନ୍ଧନ ଚଳଚ୍ଚିତ୍ରରୁ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଆନନ୍ଦ ପକ୍ଷୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ସମୟ ଦିନ 2:30 ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33ରୁ 37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ଘନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି ବିଭିନ୍ନ ଜିଲ୍ଲାରେ। ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି, 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି, 50 ପାଖାପାଖି ଯେଉଁ ଏବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହୋଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ

ଡିଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ତାରିଖ ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800117800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ, ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି ଟୋପି ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା ସଙ୍ଗୀତ ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର 1 ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି 1 କିଲୋଗ୍ରାମ ପିଛା 80.09 ଟଙ୍କା ହୋଇଥିବାବେଳେ ଭୁବନେଶ୍ୱର ଓ କଟକରେ 88.26 ଟଙ୍କା ଏବଂ ପୁରୀରେ 86.07 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର 1 କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହିଲାରୁ ଆରମ୍ଭ ହେବ। 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶାର 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ଭଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ତାରିଖଠାରୁ ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଟି ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା

ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନୀଗୁଡ଼ା ଛକରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପାଇପ୍ ବୋଝେଇ ଟ୍ରକ୍ ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ମା ଝିଅଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଇଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ଦିନ ମଧ୍ୟରେ ଦିନ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ୍ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ

ଭବାନୀ କାର୍ଯ୍ୟକ୍ରମ ଏଥିରେ ସୁରଭିରେ ଶୁଣିବେ ମେସେଜ୍ର ଉତ୍ତର ଏବଂ ଜାଣିବା କଥାରେ ରହିଛି ୱାର୍ଲ୍ଡ ହାଇପରଟେନସନ୍ ଡେ ଏବଂ ନିଯୁକ୍ତି ସୂଚନା ସମ୍ପର୍କରେ। ଅପରାହ୍ନ 5:30 ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ, ଏଥିରେ ରହିଛି ଲାଇଫ୍ ଅନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଆଜି ପାଇଁ ବିଷୟବସ୍ତୁ ରହିଛି ଫାୟାର ଅଫିସରର କାମ କାଇଟା। ଶ୍ରୀମଦ୍ ଭାଗବତ ଶୁଣିବେ 6:20। ହିନ୍ଦୀ ଭଜନ ପ୍ରଚାର କରିବୁ 6:30। ସନ୍ଧ୍ୟା 6:55 ଶୁଣିବେ ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30 କିଷାନବାଣୀ ଡାଇଲଗ କାର୍ଯ୍ୟକ୍ରମ ଶୁଣିବେ। କାର୍ଯ୍ୟକ୍ରମ ସମ୍ପର୍କ ସେତୁ ପ୍ରଚାର କରିବୁ ଆଜି ରାତି 8:15। ରାତି 8:30 ଶୁଣିବେ ସମାଚାର ଦର୍ପଣ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅଖିଳ ଭାରତୀୟ ନାଟକ ପେଟେଣ୍ଟ ମେଡିସିନ ଶୁଣିବେ ରାତି 9:30, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ପ୍ରଚାର କରିବୁ କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆକାଶବାଣୀ ଜୟପୁର ସମୟ ଦିନ 2:48 ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣନ୍ତୁ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ସେତେବେଳେ ଯେ ବିଦାୟ ଦିଅନ୍ତୁ, ନମସ୍କାର।
1: चित्रगुप्त की तर्ज थी मजरू सुल्तानपुरी की रचना आपने सुनी। लता मंगेशकर किशोर कुमार की आवाजों में फिल्म थी गंगा की लहरें। आप सुन रहे हैं सदाबहार नगमे, देश की सुरीली धड़कन विविध भारती से।

0: ଯେତେ ରାଗ ପଛେ ମୁଁ ତୁମକୁ ମନେଇଦେବି, ତୁମେ ଯେତେ କଷ୍ଟ ଦିଅ ମୁଁ ସବୁ ସହିଯିବି, ତୁମେ ଭାଙ୍ଗିଦେଲେ ମୁଁ ତାକୁ ଗଢ଼ିଦେବି,
1: ତୁମେ ଯେତେ ଅସଜଡ଼ା କର ମୁଁ ତାକୁ ସଜାଡ଼ିଦେବି, ତୁମେ ସ୍ୱପ୍ନ ଦେଖ ମୁଁ ତାକୁ ପୁରା କରିଦେବି, ଥରେ ଭଲ ପାଇ ଦେଖ ସବୁଦିନ ପାଇଁ ତମର ହେଇଯିବି।
0: ସାଥୀ, ଏହି ସୁନ୍ଦର କବିତା ସହ ସ୍ୱାଗତ ଜଣାଉଛୁ ଆଜିର ସୁରଭି କାର୍ଯ୍ୟକ୍ରମକୁ। ଆଜିର ସୁରଭି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ
1: ଆଉ ମୁଁ ସାଇ ସ୍ୱସ୍ତିକ ପାଢୀ।
0: ନମସ୍କାର।

0: 25% ଆଣିବା ପାଇଁ ଦିନ ଯାକ ଭିତରେ କେତେ ଘଣ୍ଟା ଆପଣ ପାଠ ପଢୁଥିଲେ, କେତେ ସମୟ କଷ୍ଟ କରୁଥିଲେ?
1: ଆକ୍ଚୁଆଲି ମୁଁ ତ ହଷ୍ଟେଲରେ ରହୁଥିଲି, ହଷ୍ଟେଲ ହିସାବରେ ଆମର କ୍ଲାସେସ ସବୁଦିନ ସନ୍ଡେ ବି କ୍ଲାସେସ ଥିଲା, ଯେହେତୁ ଆମର ବୋର୍ଡ ଏକ୍ସାମ ଥିଲା, ତ ଆମେ ସକାଳୁ ଉଠୁଥିଲୁ 5ଟାରୁ, 6ଟାରୁ ଏକାଡେମିକ୍ ଯାଉଥିଲୁ, 6ଟାରୁ ଲଞ୍ଚ ଟାଇମ୍ ରେ ପଢୁଥିଲୁ ପାଖାପାଖି 2ଟା ଯାଏଁ, ତାପରେ ଲଞ୍ଚ କରିକି ଆସିଲା ପରେ ଆଉ ଥରେ 3ଟାରୁ ରାତି 8ଟା ଯାଏଁ ପଢୁଥିଲୁ, ଦିନ କରି ଗଲା ପରେ ଆଉ ଥରେ ଏକାଡେମିକ୍ ଯାଉଥିଲୁ ପାଖାପାଖି 11ଟା ଯାଏଁ ପଢୁଥିଲୁ, ସେ ହେଇଯାଉଥିଲା ଆରାମସେ 16 ଘଣ୍ଟା ପାଖାପାଖି ପଢୁଥିଲୁ।
0: ଆଚ୍ଛା, ତ ଘରଠୁ ଦୂରରେ ରହିକି 75% ଆଣିଛନ୍ତି ହଷ୍ଟେଲରେ ରହିକି, ଏଟା ତ ବହୁତ ବଡ କଥା। ତ ହଷ୍ଟେଲରେ ରହିବା ସମୟରେ ଘରକୁ କେତେ ମିସ୍ କରୁଥିଲେ?
1: ଯେତେବେଳେ ଫର୍ଷ୍ଟ 2 ମାସ ମୁଁ ମିସ୍ କରିଥିଲି ଘରକୁ, ତାପରେ ହଷ୍ଟେଲ ଏନଭାରମେଣ୍ଟ ବି ଏମିତି କି ସମସ୍ତେ ଘରେ ଛାଡ଼ ଆସନ୍ତି ନା, ତ ସେଇଟା ବି ଗୋଟେ ଫ୍ୟାମିଲି ଟାଇପ୍ ର ହେଇଯାଏ, ତ ମୁଁ ସେ ଏନଭାରମେଣ୍ଟ ରେ ଆଡପ୍ଟ ହେଇଯାଇଥିଲି ନିଜେ ନିଜେ, ତ ତାପରେ କିଛି ଲାଗିଲାନି ମତେ।
0: ଆଚ୍ଛା, ତ ଭବିଷ୍ୟତରେ ଆପଣ କଣ ହେବାକୁ ଆଶା ରଖିଛନ୍ତି ଭାଇ?
1: ଏବେ ତ ମୁଁ ଗୋଟେ ଲୟର ହେବାକୁ ଚାହୁଁଛି, କାହିଁକି ଟିକେ ଜୁଡିସିଆଲ ଲାଇନ ଟିକେ ଇଣ୍ଟରେଷ୍ଟ ଅଛି, ତ ଲ ପାଇଁ ପ୍ରିପାରେସନ କରୁଛି।
0: ବହୁତ ବଢିଆ ଭାଇ। ପ୍ଲସ ଟୁ ଲାଇଫ ରେ ସବୁଠୁ ବଡ ଚ୍ୟାଲେଞ୍ଜ ଆପଣଙ୍କ ପାଇଁ କଣ ଥିଲା?
1: ସବୁଠୁ ବଡ ଚ୍ୟାଲେଞ୍ଜ ଥିଲା ମାନେ, ଯେହେତୁ ମତେ ଟିକେ ମାନେ ସ୍ପୋର୍ଟସ ଖେଳା ଖେଳି ବହୁତ ଭଲ ଲାଗେ, ତ ମୁଁ ବୋର୍ଡସ ପାଇଁ ସ୍ପୋର୍ଟସ ଫୋର୍ଟସ ମାନେ ବହୁତ ଛାଡିଦେଲି, କିଛି ଖେଳିବାକୁ ଖାଲି ଦିନରେ ପାଠ ପଢୁଥିଲି, ଏକ୍ସରସାଇଜ ଦଉଥିଲି, ତ ମତେ ସେ ଟିକେ ସ୍ପୋର୍ଟସ ଟିକେ ଛାଡିବା ପାଇଁ ବହୁତ ଟାଇମ ଲାଗିଲା, ସେଟା ଟିକେ ମୋର ଟିକେ ବହୁତ ବଡ ଷ୍ଟେପ ଥିଲା।
0: ଆଚ୍ଛା, ତ ଖାଲି ପାଠ ପଢିକି ନିଜକୁ ଫ୍ରଷ୍ଟ୍ରେଟ ଲାଗୁଥିଲା ନା ନାଇଁ?
1: ନାଇଁ, ଫ୍ରଷ୍ଟ୍ରେଟ ଲାଗୁନଥିଲା, କାହିଁକି ହଷ୍ଟେଲ ଆସିଲା ପରେ ସାଙ୍ଗମାନଙ୍କ ସହ ବସି ଟିକେ କଥାବାର୍ତ୍ତା, ରିଲାକ୍ସେସନ ହେଲା ବେଳକୁ ଟିକେ ରିଲାକ୍ସ ବି ହଉଥିଲା, ସେଥିପାଇଁ କିଛି ଟେନସନ ନଥିଲା, କାହିଁକି ଏତେ ବର୍ଡେନ ବି ନଥିଲା ନା ଉପରେ, କିଏ ଫୋର୍ସ ବି କରୁନଥିଲେ ପଢିବା ପାଇଁ, ନିଜ ଇଚ୍ଛାରେ କରିବା ପାଇଁ ବି ସବୁ ମୋଟିଭେଟ କରୁଥିଲେ, ତ ସେଥିପାଇଁ ଏତେ ଷ୍ଟ୍ରେସ ନଥିଲା।
0: ଆଚ୍ଛା, ତାହେଲେ ଆପଣଙ୍କର ହିସାବରେ ଭାଇ ମୋବାଇଲ ଆଉ ସୋସିଆଲ ମିଡିଆ ପାଠ ପଢାଇବା ପାଇଁ ଆମକୁ ସାହାଯ୍ୟ କରେ କି ନାହିଁ? ଆପଣଙ୍କୁ କେତେ ସାହାଯ୍ୟ କରିଛି ପ୍ଲସ ଟୁ ଲାଇଫ ରେ?
1: ସୋସିଆଲ ମିଡିଆ ତ ସାହାଯ୍ୟ କରେନି, ସେଟା ଯେମିତି ହେଲେ ଗୋଟେ ଡିସଆଡଭାଣ୍ଟେଜ, କିନ୍ତୁ ଆପଣ ଯଦି ୟୁଟ୍ୟୁବ ଗୁଗୁଲ ସେଟା ଯଦି ଆପଣ ଭଲ ଭାବରେ ୟୁଜ କଲେ, ପାଠ ପଢାପଢି ପାଇଁ ୟୁଜ କଲେ, ତାହେଲେ ସେଟା ଆପଣଙ୍କ ଗୋଟେ ବେନିଫିଟ। ଯଦି ଆପଣ ମୋବାଇଲ ପଢେଇବେ କି ଯଦି ଫୋନ ଧରିକି ବସିବେ କି ୟାଡ ସିଆଡ ଜିନିଷ ମାନେ ସୋସିଆଲ ମିଡିଆ ଚଲେଇବେ, ୟୁଟ୍ୟୁବ ରେ ଟିକେ ସର୍ଟ ଦେଖିଦେଇ ଭାବିବେ, ହେଲେ ସେଟା ଟିକେ ଆପଣଙ୍କୁ ମାନେ ପ୍ରୋବ୍ଲେମ ଦେଇପାରେ, ସେଟା ବହୁତ ଡିଷ୍ଟ୍ରାକ୍ସନ ହେଇଯାଏ। ଗୋଟେ ମାଇଣ୍ଡ ଡିଷ୍ଟ୍ରାକ୍ଟ ହେଲେ ମାନେ ଆଉ ପଢିବାକୁ ଇଚ୍ଛା ହବନି।
0: ତ ଆପଣଙ୍କ ସହିତ ସେମିତି କେବେ ହେଇଛି କି ନାହିଁ?
1: ହଁ, ସେଟା ସବୁ ଷ୍ଟୁଡେଣ୍ଟ ଲାଇଫ ରେ କମନ, ସେ ଯେତେ ପାଠ ପଢା ଟିକେ ଯାହା ଫୋନ ଦେଖି ଇଚ୍ଛା ହବ, କିନ୍ତୁ ଗୋଟେ ଥର ଧରିଲେ ତାପରେ ଆପଣ ମାଇଣ୍ଡ ନିଜେ କଣ୍ଟ୍ରୋଲ କରିବାକୁ ପଡିବ କି ନାଇଁ ମୁଁ ପଢିବି, ଯାଇକି ଟିକେ ଦେଖିବି 10 ମିନିଟ କି ଅଧଘଣ୍ଟା ଦେଖିବି, ସେମିତି ଟାଇମ ସେଡ୍ୟୁଲ ଯଦି କରି ଦେଖିବେ ସେମିତି କିଛି ନାହିଁ। ଯେହେତୁ ମୁଁ ହଷ୍ଟେଲ ଦେଉଥିଲି ତ ମୋର ଫୋନ ଏତେ ନଥିଲା, ୟୁଜ ଫୋନ ହିଁ ନଥିଲା ମୋ ଘରେ ୟୁଜ କରିବାକୁ।
0: ଆଚ୍ଛା, ତାହେଲେ ଭାଇ ଗୋଟେ ଷ୍ଟୁଡେଣ୍ଟ ହିସାବରେ ଆପଣଙ୍କ ମତରେ ସକ୍ସେସ ର ଡେଫିନେସନ କଣ?
1: ସକ୍ସେସ ର ଡେଫିନେସନ, ଯେହେତୁ ସକ୍ସେସ ଗୋଟେ ଷ୍ଟୁଡେଣ୍ଟ କୁ ସକ୍ସେସ ସେତେବେଳେ ମିଳେ ଯେତେବେଳେ ସେ ହାର୍ଡୱାର୍କ କରିବ ଆଉ ତା ନିଜ ଇଣ୍ଟରେଷ୍ଟ ରେ ପାଠ ପଢିବ। ସକ୍ସେସ ଖାଲି ପାଠରେ ନାହିଁ, ସ୍ପୋର୍ଟସ ରେ ଅଛି, ସବୁ ଜିନିଷରେ ଅଛି, ଯାହା କଣ୍ଟେଣ୍ଟ କ୍ରିଏସନ ରେ ଅଛି, ଗୋଟେ ଇନଫ୍ଲୁଏନ୍ସର ହାର ଅଛି, ସବୁ ଜିନିଷରେ ଅଛି। ତମେ ଯୋଉ କ୍ଷେତ୍ରରେ ଫୋକସ କରୁଛ ସେଇ କ୍ଷେତ୍ରରେ ତମକୁ ଯଦି କନଷ୍ଟାଣ୍ଟଲି ଆଉ କନସିଷ୍ଟେଣ୍ଟଲି ରହିବ ହେଲେ ତମକୁ ସକ୍ସେସ ମିଳିବ।
0: ସକ୍ସେସ ପାଇବା ପାଇଁ ହାର୍ଡୱାର୍କ ବେଶୀ ଜରୁରୀ ନା ସ୍ମାର୍ଟୱାର୍କ ବେଶୀ ଜରୁରୀ?
1: ଦୁଇଟା ଯାକ ଜରୁରୀ, ଯଦି ତମ ହାର୍ଡୱାର୍କ କୁ ସ୍ମାର୍ଟଲି କରିବ ହେଲେ ସେଟା ଗୋଟେ ଭଲ ବେରେ ଯିବ, ଖାଲି ହାର୍ଡୱାର୍କ କରିବ ତମକୁ କିଛି ମନେ ରହୁନଥିବ। ଏବେ ଦେଖିବାକୁ ଗଲେ ଗୋଟେ କ୍ରିକେଟର ଯଦି ହାର୍ଡୱାର୍କ କରିବ କିନ୍ତୁ ସର୍ଟସ ଯଦି ଭଲସେ ଖେଳି ପାରିବନି ଆଉ ସେ ଯଦି ପରଫର୍ମ କରିପାରିଲାନି ମ୍ୟାଚରେ ହେଲେ କିଛି ଫାଇଦା ନାହିଁ ନା। ଯଦି ସ୍ମାର୍ଟଲି ଗୋଟେ ଜିନିଷ ଫୋକସ କରିକି ସେ କଲା ଆଉ କେମିତି ଖେଳ ଅଛି ଖାଲି ସ୍କିଲ୍ସ ଉପରେ ଫୋକସ କଲା ନା କି ହାର୍ଡୱାର୍କ ଉପରେ, ହେଲେ ସେଇ ହିସାବରେ ଆପଣଙ୍କୁ ଦେଖିବାକୁ ପଡିବ ସବୁ ଜିନିଷ, ଖାଲି ହାର୍ଡୱାର୍କ କଲେ ତ କିଛି ହବନି ନା।
0: ତାହେଲେ ଭାଇ ଗୋଟେ ଭଲ ଷ୍ଟୁଡେଣ୍ଟର ଗୁଣ କଣ ରହିବା ଦରକାର?
1: ଗୋଟେ ଭଲ ଷ୍ଟୁଡେଣ୍ଟର ଗୁଣ ଦେଖ, ଆଜିକାଲି ମାନେ ସୋସାଇଟିର ମାଇଣ୍ଡସେଟ୍ ହେଇଗଲାଣି କି ଗୋଟେ ଟପର୍ ହି ଗୋଟେ ଭଲ ଷ୍ଟୁଡେଣ୍ଟ, ସେମିତି କିଛି ନାହିଁ। ଗୋଟେ ଆଭରେଜ ଷ୍ଟୁଡେଣ୍ଟ ବି ଗୋଟେ ଭଲ ଷ୍ଟୁଡେଣ୍ଟ ହେଇପାରିବ, ଯେମିତିକି ଟିଚର୍ସ କୁ ରେସ୍ପେକ୍ଟ କରିବା, ନିଜ ପ୍ୟାରେଣ୍ଟସ କଥା ଶୁଣିବା, ପରିଶ୍ରମ କରୁଛି କିନ୍ତୁ ଦେଖାଯାଉନି, ସେ ଏମିତି କିଛି ନାହିଁ, ସେ ପରିଶ୍ରମ ଧୀରେ ଧୀରେ କରିକି ତା ରେଜଲ୍ଟ ନିଜେ ନିଜେ ଆସିବ, ଆଉ କେବେ କାହାକୁ ଜବାବ ଦେବନି, ଯାହା କହିଲେ କଥା ଶୁଣିବ, ସେଇଟା ହେଲା ଗୋଟେ ଭଲ ଷ୍ଟୁଡେଣ୍ଟର ଗୁଣ।
0: ଆଚ୍ଛା ଭାଇ, ଲାଇଫ ରେ କେବେ ଫେଲିୟର ପାଇଛନ୍ତି କି ନାହିଁ?
1: ଫେଲିୟର ତ ବହୁତ ଥର, ସେଟା ସବୁ ଷ୍ଟୁଡେଣ୍ଟ ଏକ୍ସପିରିଏନ୍ସ କରନ୍ତି, ମାନେ ଫେଲିୟର ହିଁ ତ ସକ୍ସେସ ଆସେ ନା, ଫେଲିୟର ଇଜ୍ ଦ କି ଟୁ ସକ୍ସେସ, ଯାହା ଆମେ ଶୁଣିଛୁ ଛୋଟବେଳେ ଶୁଣି ଶୁଣି ଆସୁଛି ଜିନିଷଟା, ତାହେଲେ ଫେଲିୟର ଯେତେବେଳେ ମିଳିବନି ସେତେବେଳେ ସକ୍ସେସ ମିଳିବନି ଆମକୁ, ତ ଫେଲିୟର ଇଜ୍ କମନ।
0: ଫେଲିୟର ହେଲା ପରେ ନିଜକୁ କେମିତି ସମ୍ଭାଳନ୍ତି?
1: ଫେଲିୟର ହେଲା ପରେ ଆପଣଙ୍କୁ ନିଜକୁ ନିଜ ମାନେ ଗୋଟେ ଆପଣଙ୍କ ମନୋବଳକୁ ପୁରା ଷ୍ଟ୍ରଙ୍ଗ କରିବାକୁ ପଡିବ,

0: ଏମିତି ନାହିଁ କି ଫେଲ ହେଇଗଲା କିଛି ନାହିଁ ଲାଇଫ ରେ, ସେମିତି କିଛି ନାହିଁ। ଗୋଟେ ଫେଲ ହେଲେ ଲାଇଫ ରେ ଆହୁରି ବି ଚାନ୍ସ ଅଛି, ସେ ଚାନ୍ସ କୁ ୟୁଜ କରିବେ, ଭଲ ୱେରେ ୟୁଜ କଲେ ଯାଇକି ଆପଣଙ୍କୁ ଫଳ ମିଳିବ। ଗୋଟେ ନା ଗୋଟେ ଦିନ ଲାଇଫ ରେ ସକ୍ସେସ ଆସିବ।
1: ତ ଆପଣ ନିଜକୁ ମୋଟିଭେଟ କରିଦିଅନ୍ତି କି ମୁଁ ନେକ୍ସଟ ଷ୍ଟେପ୍ ଆଗକୁ ଯିବି ଆଉ ମୁଁ ନିଜେ ସକ୍ସେସ ପାଇବି। ତାହେଲେ ଯଦି ଜଣେ ଷ୍ଟୁଡେଣ୍ଟ କେବେ ଫେଲ୍ୟୁର ହେଇଯାନ୍ତି, ଆପଣ ତାଙ୍କୁ କଣ ଉପଦେଶ ଦେବାକୁ ଚାହିଁବେ ଯେ ନିଜକୁ ସେ କେମିତି ସମ୍ଭାଳିବେ?
0: କିଛି ନାହିଁ, ଯଦି ବି କିଏ ଯଦି ଫେଲ୍ୟୁର ହଉଛନ୍ତି, ଡିମୋଟିଭେଟ ହଉଛନ୍ତି, ଓଭର ଥିଙ୍କ କରୁଛନ୍ତି, ହେଲେ କିଛି ନାହିଁ, ଆପଣ ଗୋଟେ ଜାଗାରେ ଚୁପଚାପ ବସିବେ, ଟିକେ ମେଡିଟେଟ କରିବେ କି ନିଜ ମନକୁ ଶାନ୍ତି ରଖିବେ, ବେଶୀ ଭାବେ କି ଦରକାର ନାହିଁ, ପ୍ରେସରାଇଜ ନିଜକୁ ନେବା ଦରକାର ନାହିଁ, ବ୍ରେକ ନେଇପାରିବେ। କାହିଁକି ବହୁତ ଥର ପିଲାମାନେ ବହୁତ ପାଠ ପଢିକି ଫ୍ରଷ୍ଟ୍ରେଟ ହେଇଯାନ୍ତି, ତାପରେ ତାଙ୍କୁ ରେଜଲ୍ଟ ମିଳେନି, ସେମିତି କିଛି ନାହିଁ। ତମେ ଧୀରେ ଧୀରେ ସ୍ମାର୍ଟଲି ଫୋକସ ଯଦି କରିବ ତମ କାମ, ହେଲେ ସେଟା ଧୀରେ ଧୀରେ ରେଜଲ୍ଟ ଦେଖେଇବ। ଫେଲିୟର ହେଲେ କିଛି ଟେନସନ ନାହିଁ, ସେଥିରେ ଓଭର ଥିଙ୍କ କରିବା ଦରକାର ନାହିଁ। ତମେ ନିଜକୁ ଷ୍ଟ୍ରଙ୍ଗ ରଖି ଯଦି ଫୋକସ କରି ସବୁ ଜିନିଷ କରିବ, ତମେ ଫଳ ନିଜେ ନିଜେ ଦେଖାଯିବ।
1: ତ ଭାଇ, ଯେହେତୁ ତମେ ଏବେ ଗୋଟେ ପ୍ଲସ ଟୁ ଏକ୍ସାମ ଗୋଟେ ଦେଇକି ଆସିଛନ୍ତି, ତ ନେକ୍ସଟ ଆପଣଙ୍କର ଯିଏ ଜୁନିୟର ସେମାନଙ୍କୁ ଆପଣ କିଛି ଉପଦେଶ ଦେବେ କି କିଛି ମେସେଜ ଦେବେ?
0: ଫାଷ୍ଟ ଜିନିଷ ମୁଁ ତ ବେଷ୍ଟ ଅଫ ଲକ୍ କହିବି, ଏବେ ଯୋଉ ବୋର୍ଡ ଏଫେୟରିଂ ଷ୍ଟୁଡେଣ୍ଟ ଅଛନ୍ତି 2027 ର, ମୁଁ ଖାଲି ଏଇଟା କହୁଛି ମଜା ମସ୍ତି ଖେଳ ଯାହା କରୁଛୁ କର, ସବୁ ଗୋଟେ ପ୍ରପର ଟାଇମ ରେ କର, ଆଉ ଯେତେ ଟାଇମ ପାଠ ପଢୁଛ ସେତେ ଟାଇମ ଭଲସେ ମନ ଧ୍ୟାନ ଦେଇ ପଢ, ଟିଚର୍ସ ର କଥା ଶୁଣ, ଆଉ ଯାହା ପ୍ୟାରେଣ୍ଟସ କହୁଛନ୍ତି ସେ କଥା ଶୁଣ। ପ୍ୟାରେଣ୍ଟସ ଆଜିକାଲି ଗୋଟେ ପ୍ରେସରାଇଜ କରିଦିଅନ୍ତି, ବଟ ସେଟା କିଛି ନାହିଁ, ସେ ଯାହା ବି କୁହନ୍ତି ଭଲ ପାଇଁ କୁହନ୍ତି, ହେଲେ ସେଇ ହିସାବରେ ଆମ କଥା ଶୁଣିକି ଯଦି ଠିକ ବାଟରେ ପଳେଇବୁ ନା, ହେଲେ କିଛି ପ୍ରୋବ୍ଲେମ ହବନି।
1: ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ନିଜର ମୂଲ୍ୟବାନ ସମୟ କାଢି ଆମ ସହିତ ଏତେ ସୁନ୍ଦର ଭାବରେ କଥା ହେଲେ, ଆମକୁ ବହୁତ କିଛି ଶିଖେଇଲେ, ଆପଣଙ୍କ ଲାଇଫ ଜର୍ଣ୍ଣି ବିଷୟରେ ଜାଣିକି ଆମକୁ ବହୁତ ଖୁସି ଲାଗିଲା। ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁରର ଯୁବବାଣୀ ବିଭାଗ ତରଫରୁ ବହୁତ ବହୁତ ଧନ୍ୟବାଦ ଭାଇ।
0: ଧନ୍ୟବାଦ।
2: ତେବେ ସାଥୀ, ଶୁଣୁଥିଲେ ଆଜି ଦିନର ସାକ୍ଷାତକାର କ୍ରିବି ନନ୍ଦ ଭାଇଙ୍କ ସହିତ। ଭାଇଙ୍କ ଠାରୁ ଆଜି ବହୁତ କିଛି ଜାଣିବାକୁ ମିଳିଲା, ପରୀକ୍ଷାରେ କେମିତି ସଫଳତା ପାଇବାର ତାର କିଛି ଟିପ୍ସ ମଧ୍ୟ ଦେଲେ, ତେଣୁ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ।

0: ତେବେ ସାଥୀ ଆଉ ବିଳମ୍ବ ନ କରି ଆରମ୍ଭ କରିବା ଆପଣମାନଙ୍କର ଅପେକ୍ଷାର କାର୍ଯ୍ୟକ୍ରମ, ମାନେ ଆପଣମାନେ ପଠାଇଥିବା ମେସେଜ ଆଉ ଭଏସ୍ ମେସେଜର କାର୍ଯ୍ୟକ୍ରମ। ପ୍ରଥମ ମେସେଜଟି କରିଛନ୍ତି କେ ମୋହନ ରାଓ ଆଚାରୀ ଭାଇ, ସୁନାରୀ ଷ୍ଟ୍ରିଟ୍, ଜୟପୁରରୁ। ସେ କହିଛନ୍ତି 11/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ଶୁଭ୍ରାଂଶୁ ଭାଇ ଆଉ ଶ୍ରୀ ପଦ୍ମା ଭଉଣୀ। ଖେଳ ହିଁ ଜୀବନ ବିଷୟରେ ଜାଣିକି ବହୁତ ଭଲ ଲାଗିଲା। ସମସ୍ତ ବିଷୟଗୁଡ଼ିକ ମନ ଛୁଆଁ ହୋଇଥିଲା। ଯୁବବାଣୀର ପ୍ରୋଗ୍ରାମଟି ବହୁତ ଭଲ ଲାଗିଥିଲା। ତେବେ ଉପସ୍ଥାପନା କରିଥିବା ଶ୍ରୀ ପଦ୍ମା ଭଉଣୀ ଏବଂ ଶୁଭ୍ରାଂଶୁ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ।
1: ସେ ପୁଣି କହିଛନ୍ତି 12/5/2026 ଆଜିର ଯୁବବାଣୀ କାର୍ଯ୍ୟକ୍ରମଟିକୁ ନେଇ ଆସିଥିଲେ ବର୍ଷା ପଟ୍ଟନାୟକ ଓ ସାଇ ସ୍ୱସ୍ତିକ ଭାଇ। ଉପସ୍ଥାପନା ଶୈଳୀ ଶୁଣି ଭଲ ଲାଗିଲା। ଏଥିରେ ସମସ୍ତ ବିଷୟଗୁଡ଼ିକ ବହୁତ ଭଲ ହୋଇଥିଲା। ତେବେ ଉଭୟଙ୍କୁ ବହୁତ ବହୁତ ଧନ୍ୟବାଦ।
0: ସେ ପୁଣି ଥରେ କହିଛନ୍ତି 13/5/2026 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ପୁଷ୍ପାଞ୍ଜଳି ଭଉଣୀ ଆଉ ଶୁଭ୍ରାଂଶୁ ଭାଇ। ଆଜିର କାର୍ଯ୍ୟକ୍ରମଟି ବହୁତ ଭଲ ହୋଇଥିଲା। ଉପସ୍ଥାପନା ଶୈଳୀ ଶୁଣି ବହୁତ ଭଲ ଲାଗିଲା। ତେବେ ଆଜିର ଅନୁଚିନ୍ତାଟି ମଧ୍ୟ ବହୁତ ଭଲ ହୋଇଥିଲା। ସୁନ୍ଦର ଗୀତରୁ ଆରମ୍ଭ ହୋଇ ସାକ୍ଷାତକାର ମଧ୍ୟ ଖୁବ୍ ସୁନ୍ଦର ଥିଲା। ତେବେ ଉପସ୍ଥାପନା କରିଥିବା ଶୁଭ୍ରାଂଶୁ ଭାଇ ଆଉ ପୁଷ୍ପାଞ୍ଜଳି ଭଉଣୀଙ୍କୁ ବହୁତ ବହୁତ ଧନ୍ୟବାଦ।
1: ପରବର୍ତ୍ତୀ ମେସେଜଟି କରିଛନ୍ତି ଚିନ୍ତାମଣି ପ୍ରଧାନ। 13/5/2026 ଆଜିର ଯୁବବାଣୀ ଶୁଣିଲି ଉପସ୍ଥାପକ ଶୁଭ୍ରାଂଶୁ ଆଉ ଉପସ୍ଥାପିକା ପୁଷ୍ପାଞ୍ଜଳିଙ୍କର ସୁନ୍ଦର ଉପସ୍ଥାପନାର ଭାବ ମୋ ମନ।

0: ଭରିଦେଲା ଅସରନ୍ତି ଆନନ୍ଦ। ପ୍ରତ୍ୟେକ ଗୀତ ପୂର୍ବରୁ ଯେଉଁ ଭାବ ବିନିମୟ କଲେ ତାହା ପ୍ରକୃତ ପକ୍ଷେ ହୃଦୟକୁ ଛୁଇଁ ପାରିଥିଲା, ଏଣୁ ଉପସ୍ଥାପକ ଆଉ ଉପସ୍ଥାପିକାଙ୍କୁ ହୃଦୟରୁ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ କେ ମୋହନ ରାଓ ଆଚାର୍ଯ୍ୟ ଭାଇ ଆଉ ଚିନ୍ତାମଣି ପ୍ରଧାନ ଭାଇ। ଆପଣମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଆମକୁ ମେସେଜ କରୁଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏମିତି ହିଁ ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଆଉ ଆମକୁ ମେସେଜ କରୁଥାନ୍ତୁ।
0: ତେବେ ବର୍ତ୍ତମାନ ଶୁଣିବା ସାଥୀ ଆପଣମାନେ ପଠେଇଥିବା ଭଏସ୍ ଏସ୍ଏମ୍ଏସ୍ ଗୁଡିକ।
2: ନମସ୍କାର, 10 May 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ଆସିଥିଲେ ଶ୍ରୁତି ପାଢୀ ଓ ଶ୍ରିୟା ପଟ୍ଟନାୟକ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ଥିଲା, ବହୁଜନ ହିତାୟ ବହୁଜନ ସୁଖାୟ ଏ ସୁନ୍ଦର ବିଷୟବସ୍ତୁ ଉପରେ ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି। ଉଗ୍ରେଶନ ପଟେଲ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାର ଆସିଥିଲେ ଶ୍ରିୟା ପଟ୍ଟନାୟକ, ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। ବହୁଜନ ହିତାୟ ବହୁଜନ ସୁଖାୟ ଏ ସୁନ୍ଦର ବିଷୟବସ୍ତୁକୁ ନେଇକରି ଏବଂ ଆକାଶବାଣୀ 90 ବର୍ଷ ପୂର୍ତ୍ତି ଉପଲକ୍ଷକୁ ନେଇକରି ଅନେକ କିଛି କଥା ଉଗ୍ରେଶନ ପଟେଲ ଭାଇଙ୍କ ପାଖରୁ ଜାଣିବାକୁ ପାଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶ୍ରୋତାବନ୍ଧୁମାନଙ୍କର ସୁନ୍ଦର ଗୁଡିକ ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। କିଛି ଜାଣିବା କଥା ହସ ପସରା ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୋଡ଼ିଲା ଅଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀରରୁ। ନମସ୍କାର, 11 May 2026 ଆକାଶବାଣୀ ଜୟପୁର ଯୁଗବାଣୀ ବିଭାଗ ସୃଜନୀ କାର୍ଯ୍ୟକ୍ରମଟି ଆସିଥିଲେ ଶୁଭ୍ରାଂଶୁ ପଣ୍ଡା ଓ ଶ୍ରୀ ପଦ୍ମା ସାହୁ, ତା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ହୋଇଥିଲା, ସମ୍ପାଦକ ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା ମାତୃଭାଷା ପ୍ରତି ମମତା। ଏ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଗପସପରେ ସୁନ୍ଦର ସାକ୍ଷାତକାରଟି ଶୁଣିଥିଲି, ରାଜେଶ୍ରୀ ସ୍ୱାଇଁ ଭଉଣୀଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟି ଆସିଥିଲେ ଶୁଭ୍ରାଂଶୁ ପଣ୍ଡା ଭାଇ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। ତାଙ୍କର ସୁନ୍ଦର ସୁନ୍ଦର କବିତା ଏବଂ ତା ସହିତ ଦେବୀ କବିତା ଉପରେ ଯେଉଁ ତଥ୍ୟ ଗୁଡିକ ପ୍ରଚାର କରିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶେଷରେ କିଛି ଜାଣିବା କଥା ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ମୋର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ମତାମତଟି ଅଛି, ଦେଖନ୍ତୁ ଏଇ ଯେଉଁ ବିଷୟବସ୍ତୁ ଉପରେ ଆଜି ଆଲୋଚନା କଲେ ସମ୍ପାଦକୀୟରୁ, ଯାହାର ବିଷୟବସ୍ତୁ ରଖିଥିଲେ ମାତୃଭାଷା ପ୍ରତି ମମତା, ଏଇ ବିଷୟବସ୍ତୁକୁ ନେଇକରି ଆପଣମାନେ ଗତ May 11 ବି ସେ ସୁନ୍ଦର ବିଷୟବସ୍ତୁ ରଖିଥିଲେ ମାତୃଭାଷା ପ୍ରତି ମମତା। ଯଦି ଗୋଟେ ବିଷୟବସ୍ତୁ ଯଦି ଆପଣମାନେ ଆଲୋଚନା କରିବେ ତାହେଲେ କେମିତି କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇପାରିବ, ଏବଂ କ'ଣ ପାଇଁ 2 ସମବାର ଗୋଟେ ବିଷୟବସ୍ତୁ ଉପରେ ଆଲୋଚନା କରାଗଲା, ଏହାର କାରଣ ଟିକେ ଜଣେଇଲେ ମୁଁ ନିହାତି ଭାବରେ ଖୁସି ରହିବି। କାରଣ ମଝିରେ ମୁଁ ଅନେକ ଥର ଅଭିଯୋଗ ଗୁଡାକ ଦେଇଛି, ପ୍ରଶଂସା ଗୁଡାକ ଦେଇଛି, ତା ସହିତ ସୁନ୍ଦର ଭାବରେ ଉତ୍ତର ଗୁଡିକ ମିଳୁଛି, ଏହାର ଟିକେ ଉତ୍ତର ମିଳିଗଲେ ମୁଁ ନିହାତି ଭାବରେ ଖୁସି ହେବି ଯେ କ'ଣ ପାଇଁ ଗୋଟେ ବିଷୟବସ୍ତୁକୁ ନେଇକରି ଆପଣମାନେ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କଲେ। ମୋଟାମୋଟି କହିବାକୁ ଗଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 12 May 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସନ୍ଧାନ କାର୍ଯ୍ୟକ୍ରମଟି ଆସିଥିଲେ ସାଇ ଶକ୍ତି ପାଢୀ, ବର୍ଷାରାଣୀ ପଟ୍ଟନାୟକ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ହୋଇଥିଲା, ସମ୍ପାଦକ ଶୁଣିଥିଲେ, ଯାହାର ବିଷୟବସ୍ତୁ ଥିଲା ସୁସ୍ଥ ଶରୀର ପାଇଁ ବ୍ୟାୟାମର ଜରୁରୀ, ଏ ସୁନ୍ଦର ବିଷୟବସ୍ତୁ ଉପରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲେ, ଯାହାର ବିଷୟବସ୍ତୁ ଥିଲା ଖେଳ ହିଁ ଜୀବନ, ଶୁଭଙ୍କର ଭାଇଙ୍କ ସହ ସାକ୍ଷାତକାର କରାଯାଇଥିଲା, ଯାହାକୁ ସାକ୍ଷାତକାରଟି ଆସିଥିଲେ ବର୍ଷାରାଣୀ ପଟ୍ଟନାୟକ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବେ। ଖେଳକୁ ନେଇକରି ଅନେକ କିଛି କଥା ଶୁଭଙ୍କ ଭାଇଙ୍କ ପାଖରୁ ଜାଣିବାକୁ ପାଇଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଶେଷରେ କିଛି ଖେଳ ପରିକ୍ରମା ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 13 May 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ଆସିଥିଲେ ପୁଷ୍ପାଞ୍ଜଳି ଗୌଡ଼, ଶୁଭ୍ରାଂଶୁ ପଣ୍ଡା, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ହୋଇଥିଲା, ବିଶେଷ କାର୍ଯ୍ୟକ୍ରମ ଗୀତ ସୁରେ ମଧୁଚାରେ ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଲାଗିଥିଲା। ମିଠା ମିଠା ଗୀତ ଗୁଡିକ ବାସିଥିଲା ଏବଂ ସୁନ୍ଦର ବିଷୟବସ୍ତୁ ଉପରେ ଆପଣମାନେ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରିଥିଲେ, ଆଲୋଚନା କରିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲି, ଯାହାର ବିଷୟବସ୍ତୁ ଥିଲା କୃତ୍ରିମ ବୁଦ୍ଧିମତା ବା AI କ'ଣ, ଏ ସୁନ୍ଦର ବିଷୟବସ୍ତୁ ଉପରେ ଗୋଟେ ଭାଇଙ୍କ ସହ ସାକ୍ଷାତ କରାଇଥିଲା, ଯାହାକୁ ସାକ୍ଷାତକାରଟି ଆସିଥିଲେ ପୁଷ୍ପାଞ୍ଜଳି ଗୌଡ଼, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ। କୃତ୍ରିମ ବୁଦ୍ଧିମତା କ'ଣ ବା AI କ'ଣ, ଏ ସୁନ୍ଦର ବିଷୟବସ୍ତୁରେ ଅନେକ କିଛି କଥା ଜାଣିବାକୁ ପାଇଥିଲେ ସେ ଭାଇଙ୍କ ପାଖରୁ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 15 May 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ଆସିଥିଲେ ଶୁଭ୍ରାଂଶୁ ପଣ୍ଡା, ତନୁଜ ଖଡ଼ଗ୍ରାହୀ, ତା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣ ହୋଇଥିଲା, ଶ୍ରୋତାମାନଙ୍କ ଅନୁରୋଧରେ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତ ଗୁଡ଼ିକ ଶୁଣିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୋଡ଼ିଲା ଅଞ୍ଚଳ ଭୋଇ କହୁଛି, ଗ୍ରାମ ତଲକ ଜିଲ୍ଲା ବଲାଙ୍ଗୀର, ଆଜି ପାଇଁ ରହୁଛି, ନମସ୍କାର।
1: ବହୁତ ବହୁତ ଧନ୍ୟବାଦ ନୀଳାଞ୍ଚଳ ଭୋଇ ଭାଇ, ଆପଣ ଏମିତି ହିଁ ଆମ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଆଉ ଆମକୁ ଭଏସ୍ ମେସେଜ ପଠାଉଥାନ୍ତୁ। ତେବେ ସାଥୀ, ବିଳମ୍ବ ନ କରି ବର୍ତ୍ତମାନ ଶୁଣିବା ହସ ପସରା।
0: ବର୍ଷା କଥା କ'ଣ ଆଜିକାଲି

0: ମୁଁ ଯେତେ ମାରିଲେ ତୁ ବିରକ୍ତ ହଉନୁ।
1: ଓହୋ ବାପା, ଆପଣ ତ ମୋ ଭଲ ପାଇଁ ମାରୁଛନ୍ତି ନା, ମୋ ବିରକ୍ତ କଣ ପାଇଁ ହେବି ଯେ।
0: ସୁନା ପିଲା, ହେଲେ ତୁ ରାଗକୁ କେମିତି କଣ୍ଟ୍ରୋଲ କରୁଛୁ?
1: ମୁଁ ଟଏଲେଟ୍ ସଫା କରି ରାଗ କଣ୍ଟ୍ରୋଲ କରୁଛି।
0: ଆଚ୍ଛା, ଟଏଲେଟ୍ ସଫା କରିବା ଆଉ ରାଗ ଶାନ୍ତ ହେବା ଭିତରେ ସମ୍ପର୍କ କଣ ରହିଛି?
1: ସେ କଥା କଣ କି ବାପା, ଯେ ତମର ଯୋ ଦାନ୍ତ ଘଷିବା ବ୍ରଶ ଟା ନାହିଁ, ମୁଁ ସେଥିରେ ଟଏଲେଟ୍ ସଫା କରିଦଉଛି ପରା।
0: ହେ
1: ତେବେ ସାଥୀ, ବର୍ତ୍ତମାନ ଶୁଣିବା କିଛି ଜାଣିବା କଥା। ପ୍ରଥମେ ଶୁଣିବା ୱାର୍ଲ୍ଡ ଟେଲିକମ୍ୟୁନିକେସନ ଇନଫର୍ମେସନ ସୋସାଇଟି ଡେ ବିଷୟରେ।
0: ପ୍ରତିବର୍ଷ ମେ 17 ତାରିଖରେ ବିଶ୍ୱ ଦୂରସଞ୍ଚାର ଓ ସୂଚନା ସମାଜ ଦିବସ ପାଳନ କରାଯାଏ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଦୂରସଞ୍ଚାର ଓ ସୂଚନା ପ୍ରଯୁକ୍ତିର ଗୁରୁତ୍ୱକୁ ସମାଜର ସମ୍ମୁଖରେ ପ୍ରକାଶ କରିବା। ଆଜିର ଆଧୁନିକ ଯୁଗରେ ମୋବାଇଲ, ଇଣ୍ଟରନେଟ୍, କମ୍ପ୍ୟୁଟର ଓ ଅନ୍ୟାନ୍ୟ ଯୋଗାଯୋଗର ମାଧ୍ୟମ ମାନବ ଜୀବନକୁ ଗତିଶୀଳ କରିଛି। ପୂର୍ବରୁ ଗୋଟିଏ ସନ୍ଦେଶ ପଠାଇବା ପାଇଁ ଅନେକ ଦିନ ଲାଗୁଥିଲା, ବର୍ତ୍ତମାନ ଏହା କେବଳ କିଛି ସେକେଣ୍ଡରେ ପଠାଯାଇ ପାରୁଛି। ବର୍ତ୍ତମାନ ଯେକୌଣସି ସନ୍ଦେଶ ପଠାଇବାକୁ କିଛି ସେକେଣ୍ଡର ହିଁ ସମୟ ଲାଗୁଛି। ଦୂରସଞ୍ଚାର ଯୋଗୁଁ ଶିକ୍ଷା, ବ୍ୟବସାୟ, ଚିକିତ୍ସା, କୃଷି ଓ ସମସ୍ତ ପ୍ରକାର ସରକାରୀ ସେବା ମଧ୍ୟ ସହଜରେ ଲୋକଙ୍କ ପାଖରେ ପହଞ୍ଚି ପାରିଛି। ଏହି ଦୂରସଞ୍ଚାର ଦ୍ୱାରା ସମସ୍ତ ଲୋକ ବହୁତ ସୁବିଧା ପାଇପାରୁଛନ୍ତି। ଏହି ଦିବସ ଆମକୁ ସୂଚନା ପ୍ରଯୁକ୍ତିର ସଠିକ୍ ବ୍ୟବହାର ସହିତ ସାଇବର ସୁରକ୍ଷା ପ୍ରତି ସଚେତନ ମଧ୍ୟ କରାଇଥାଏ। 1865 ମେ ମାସ 17 ତାରିଖରେ ଆନ୍ତର୍ଜାତୀୟ ଦୂରସଞ୍ଚାର ସଂଘ ବା ଇଣ୍ଟରନେଟ୍ ଟେଲିକମ୍ୟୁନିକେସନ ୟୁନିୟନ ଗଠିତ ହୋଇଥିଲା। ଏହି ସଂଘର ପ୍ରତିଷ୍ଠାକୁ ମନେ ପକାଇବା ପାଇଁ 1969 ଏହି ୱାର୍ଲ୍ଡ ଟେଲିକମ୍ୟୁନିକେସନ ଡେ ପାଳନ କରାଯାଇଛି। 2006 ଏହାକୁ ବିଶ୍ୱ ସୂଚନା ସମାଜ ଦିବସ ଭାବରେ ସ୍ୱୀକୃତି ମିଳିଥିଲା। ଦୂରସଞ୍ଚାର ଦ୍ୱାରା ଆମେ ମହାମାରୀ କରୋନା ସମୟରେ ବହୁତ ସାହାଯ୍ୟ ପାଇଥିଲୁ, ଯେମିତିକି ଅନଲାଇନ୍ ଏଜୁକେସନ, ୱାର୍କ ଫ୍ରମ୍ ହୋମ୍, ବ୍ୟାଙ୍କିଂରେ ଆମେ ବହୁତ ଉପକୃତ ହୋଇଥିଲୁ। ଏହା ଆମ ପାଇଁ ଉପକୃତ ସତ, କିନ୍ତୁ ଏହାର ସଠିକ୍ ବ୍ୟବହାର ନ କଲେ ଆମେ ବିପଦରେ ମଧ୍ୟ ପଡ଼ିପାରିବା। ସାଥୀ, ବର୍ତ୍ତମାନ ଶୁଣି ନେବା ୱାର୍ଲ୍ଡ ହାଇପରଟେନସନ ଡେ ସମ୍ପର୍କରେ।
1: ମେ ମାସ 17 ତାରିଖକୁ ୱାର୍ଲ୍ଡ ହାଇପରଟେନସନ ଡେ ଭାବରେ ପାଳନ କରାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏହି ନିରବ ଘାତକ ରୋଗ ସମ୍ପର୍କରେ ସଚେତନ କରାଇବା ଏବଂ ଏହାର ପ୍ରାଥମିକ ଚିକିତ୍ସା ବା ଏହି ରୋଗର ପ୍ରତିରୋଧ ପାଇଁ ପ୍ରୋତ୍ସାହନ କରିବା। ଉଚ୍ଚ ରକ୍ତଚାପ ଏକ ଗୁରୁତ୍ୱ ସ୍ୱାସ୍ଥ୍ୟ ସମସ୍ୟା, ବର୍ତ୍ତମାନ ଏହା ସ୍ୱଳ୍ପ ବୟସ୍କ ବ୍ୟକ୍ତିଙ୍କଠାରେ ମଧ୍ୟ ଦୃଶ୍ୟମାନ ହେଉଛି। ଏହାର କାରଣ ଅତ୍ୟଧିକ ମାନସିକ ଚାପ ବା ଅନିୟମିତ ଖାଦ୍ୟାଭ୍ୟାସ, ଅଧିକ ଲୁଣର ସେବନ, ଧୂମପାନ, ମଦ୍ୟପାନର ଅଭ୍ୟାସ, ଅତ୍ୟଧିକ ତେଲୀୟ ଖାଦ୍ୟର ବ୍ୟବହାର। ଜଣେ ସାଧାରଣ ସୁସ୍ଥ ବ୍ୟକ୍ତିଙ୍କ ରକ୍ତଚାପ 120x80 ମିଲିମିଟର୍ସ ଅଫ୍ ମର୍କ୍ୟୁରୀ ରହିବା ଉଚିତ। ଯଦି ଜଣେ ବ୍ୟକ୍ତିଙ୍କ ରକ୍ତଚାପ 120x80 ମିଲିମିଟର୍ସ ଅଫ୍ ମର୍କ୍ୟୁରୀରୁ ଅଧିକ ରୁହେ ତେବେ ଏହାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପର ସଠିକ୍ ସମୟରେ ଚିକିତ୍ସା ନହେଲେ ଏହା ହୃଦରୋଗ, ଷ୍ଟ୍ରୋକ୍, କିଡ଼ନୀ ରୋଗ, ପକ୍ଷାଘାତ ଭଳି ରୋଗ ଶରୀରରେ ସୃଷ୍ଟି କରିଥାଏ। ଉଚ୍ଚ ରକ୍ତଚାପର ପ୍ରାଥମିକ ଲକ୍ଷଣ ହେଉଛି ମୁଣ୍ଡ ବିନ୍ଧିବା ଏବଂ ଭାରି ଭାରି ଲାଗିବା, ଥକା ଲାଗିବା ସହ ଆଖିକୁ ଅସ୍ପଷ୍ଟ ଦେଖାଯିବା। ଏହି ରୋଗରୁ ରକ୍ଷା ପାଇବାର ଉପାୟ ହେଲା ନିୟମିତ ଭାବରେ ନିଜ ରକ୍ତଚାପକୁ ମାପିବା, ଖାଦ୍ୟରେ ଲୁଣର ପରିମାଣ କମ୍ କରିବା, ପ୍ରତିଦିନ ବ୍ୟାୟାମ କରିବା। ଏହାଦ୍ୱାରା ଉଚ୍ଚ ରକ୍ତଚାପରୁ ମୁକ୍ତି ପାଇହେବ।

0: ସାଥୀ, ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ ଆସି ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ।
1: କିନ୍ତୁ ତା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ଆଗାମୀକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ୱାର୍ଲଡ ଏଡ୍ସ ଭ୍ୟାକ୍ସିନ୍ ଡେ ଏବଂ ଇଣ୍ଟର

0: ବର୍ତ୍ତମାନ ଶୁଣିବା ସାଥୀ ଏକ ବିଶେଷ ଘୋଷଣା। ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସ 21 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହେଲୋ ସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ଆମ ବିଷୟ ରହିଛି ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଏ ସମ୍ପର୍କରେ ଆପଣ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସ 21 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବରଟି ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ ସାଥୀ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି। ଆମ ଫୋନ୍ ନମ୍ବର ହେଲା 06854230690। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ଜଣାଇବାକୁ ଯେପରି ନ ଭୁଲନ୍ତି ସେଥିପାଇଁ ଆମ ନମ୍ବରଟି ହେଉଛି
1: 9438226858
0: ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com। ତେବେ ଆପଣଙ୍କ ମତାମତ ଅପେକ୍ଷାରେ ରହିଲୁ ସାଥୀ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷାରାଣୀ ପଟ୍ଟନାୟକ,
1: ମୁଁ ସାଇ ସ୍ୱସ୍ତିକ ପାଢ଼ୀ।
0: ରହୁଛୁ ସାଥୀ, ନମସ୍କାର।

ଶୁଣିଲେ ଯୁବବାଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ବର୍ଷାରାଣୀ ପଟ୍ଟନାୟକ ଏବଂ ସାଇ ସାତ୍ୱିକ ପାଢ଼ୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସର 21 ତାରିଖ ଗୁରୁବାର ଅପରାହ୍ନ 5:00 ପ୍ରଚାର କରିବୁ ହାଲସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି? ଏ ସମ୍ପର୍କରେ ଆପଣ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସର 21 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ଘର ହେଲା 0685423069। ବିଷୟଟି ପୁଣି ଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି? ଆମ ଫୋନ୍ ନମ୍ଘରଟି ହେଲା 0685423069। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସୂଚନା।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ଉପସ୍ଥାପନାରେ ସୁଜାତା ଆଚାରୀ ଏବଂ ଜୟନ୍ତ ପଟ୍ଟନାୟକ, ବୈଷୟିକ ସହାୟତା କେ ଅରୁଣ କୁମାର ଏବଂ ସୁବାସ ପ୍ରଧାନୀ। ଏହି ସଜୀବ ପ୍ରସାରଣ ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଆମ ଟକ୍ ଷ୍ଟୁଡିଓକୁ।
1: ଟିକେ ସ୍ଲୋ ସାଇଲେନ୍ସ ସାଇଲେନ୍ସ ଶୁଣୁଛନ୍ତୁ।

0: ଅଧିରିରେ ସେ ବିକ୍ଟିମ୍ କେ ଆରି ଜନ ପାଣି ବୁଡ଼ି ମରିଲେ ମିଶା ଆମେ ଯିବୁ ଆରି ଜନ ଯଦି ଅସୁବିଧା ତାନେ ଆଛେ ଯଦି ଆମ୍ବୁଲାନ୍ସ ନା ମିଲ୍ସି ଆଛେ ବୋଲେ ମିଶା ଆମର ଜନ 112 କୁ ଲଗେଇଲେ ବୋଲେ ଫାୟାର ଷ୍ଟେସନର ରିଲେଟେଡ୍ ଫାୟାର ଆରି ଆକ୍ସିଡେଣ୍ଟ ଆରି ଜନ ବୁଡ଼ି ମରିଲେନି ଆଇଟା ମିଶା ଯାଇକିରି ଆମେ ଉଦ୍ଧାର କରଲୁନି ଆରି ଆମର ଜନ ଏବେ ଆଜିକାଲି ଆମର ଜନ ବିଭିଆଇପି ଆଜ୍ଞା ନେତା ମନ୍ତ୍ରୀ ସାର୍ ମୁନ୍ ମିଶା ଆସବା ଅଛତ ସେ ମିଟିଂ ଲଗେ ମିଶା ଆମେ ଆମର ଫାୟାର ଡ୍ୟୁଟି ପଡ଼ିଲାନି ଆଇତି ମିଶା ଗଲୁନି ଆରି ଜନ ଲଗେ ଆମର ଜନ ଫାୟାର ସେଫ୍ଟି ମାଗବା ଅଛେ ଆଜ୍ଞା ମନ ତାକର ତାନେ ମିଶା ଯାଇକିରି ଆମର ଗାଡ଼ି ଯାଇକିରି ଏଇଟା ଫାୟାର ଷ୍ଟେସନର ଯେତିକି ଆମର କାମ ରସି ଆଇ କାମ କେ ଆମେ ସବୁ କରବୁ ଅଛେ
1: ଚୁଆ ଭିତରେ ଅଦର କନ କାଇ ତାନେ ଅଦର
0: ହେଇଗଲାନି
1: କାଇ ସେ ଆଇ ଦେଖବା ଲୋକ ମାନେ ସଙ୍ଗ ସଙ୍ଗ ବୋଲାନି ଏ ଫାୟାର ଗାଡିକି ଡାକା ଫାୟାର ଗାଡିକି ଡାକା ହେଲେ ଆଇ ଚୁଆ ଭିତରେ ଅଦରଲେ ଆଇଟା ମିଶା ତମେ
0: ଆମେ କରବୁ ଯେ ଆଜ୍ଞା ଜନ ଚୁଆ ଭିତରେ ତାନେ ଅଦର ଲାଇନି ପିଲା ହ ଟୋକି ହ ବୁଢା ହ ନନି ହ ଜନି ମିଶା ହେଲେ ଆଗେ ଯଦି ତମେ ଯଦି ଆଇ ଚୁଆ ଭିତରକେ ପାକେ ଅଛି କି ଦୂରେ ଅଛି ଯଦି ତମର ଦ୍ୱାରା ରସି ବୋଲେ ଆମର ଡୋରି ଡୋରି ଡୁରା ଯଦି ଲମାଟା ଆଛେ ବୋଲେ ଯଦି ଏସି ଆଛେ ବୋଲେ ଏଇ ଚୁଆ ତାନେ ପକେଇକିରି ଆଲି ଇଟା ଧର କି ବାବୁ କି ଧର କି ନନି ଆମେ ଅଲପ ଟେକବୁ ବୋଲି ଯଦି ଏତିକି ଯଦି କରିପାରବାସ ବୋଲେ ଶୀଘ୍ର ଶୀଘ୍ର ବଞ୍ଚି ଯାଇସି ଆର୍ ଯଦି ସେତିକି ନା ଏସି ଅଛେ ତମର ଦ୍ୱାରା ବୋଲେ ଆମର ଫାୟାର ଷ୍ଟେସନ 112 ନମ୍ବର କେ ଲଗାଇକରି ମିଶା ଆମର ଫାୟାର ସାର୍ ମନ୍ କେ ଡାକିଲେ ଆମେ ଏଇଟା ଉଦ୍ଧାର କରବୁ ଆମର ଯେଉଁ ରସି ଅଛେ ରଫ ତାନେ ବାନ୍ଧଲା ଡେର୍ନା ଅଛେ ଏଇଟା ତାନେ ଉତରି କରି ଆମର ଜନ ରହିବେ ଫାୟାର ସାର୍ମନ୍ ଯାଇକିରି ସେଫ୍ଟି ଧରିକିରି ଯାଇକିରି ତାକେ ଚେର ନଟ ବୋଲିକିରି ଗୋଟେ ନଟ ଅଛେ ବୋଲେ ଏଇଟା ଆମର ଜନ କହିବୁ ଦେଶିଆ ଭାଷା ତାନେ ଚେର ବୋଲେ ଆମର ଚୌକି ଚୌକି ପୁରା ଗୋଟେ ପାସ ଗୋଟେ ପକେଇକିରି ତାକେ ବାନ୍ଧିକିରି ଆମେ ଉପରେ ଟେକବୁ
2: ଆଜ୍ଞା
3: ହ୍ୟାଲୋ ସୁରୱାନି ଆପା ନମସ୍କାର
2: ଜୁହାର ଜୁହାର କେନ୍ତା ଅଛ ବାବୁ
3: ଭଲ ଅଛେ ମିଳାଞ୍ଚଳ କହୁଛେ ବଲାଙ୍ଗୀର ଜିଲ୍ଲାର
2: ମିଳାଞ୍ଚଳ ବାବୁ ତମର ପ୍ରଶ୍ନ କାଇଟା ଅଛି ଖୁଆ ଗାଈ
3: ମୋର ପ୍ରଶ୍ନ ମୁଁ ବିଶେଷ କି ଜାଣିବା ପାଇଁ ଚାହୁଁଥିଲି ଯେ ମୁଁ ସେଥିପାଇଁ ଲଗେଇଛି ଫୋନ ଯେ ମୋର ପ୍ରଶ୍ନଟି ରହିବ ଯେ ଗୋଟେ ଯଦି ଇଚ୍ଛୁକ ପ୍ରାର୍ଥୀ କି ପ୍ରାର୍ଥିନୀ ଯଦି ଗୋଟେ ଫାୟାର ଟେଷ୍ଟ ଯଦି କାମ କରିବା ପାଇଁ ହେଲେ ତାକେ କୋଉ କ୍ଲାସ ପର୍ଯ୍ୟନ୍ତ ପଢିବା ପାଇଁ ହେବ ଏବଂ ତା ପାଖରେ କଣ କଣ ଆବଶ୍ୟକତା ଥିବାର ଅଛି ଏବଂ କେମିତି ଗଲେ ଗୋଟେ ଫାୟାର ଟେସନ ଗୋଟେ ଚାକିରି
1: ପାଇବା ପାଇଁ ଏଇଟା ତ ଆଜି ଆମର ଏଇ ଟପିକ ଏଇ ଜନ ବିଷୟ ଅଛେ ଏଇ ବିଷୟ ନୁ ବାହାରିବା କଥା ହେଲେ ମିଶା ଅଲପ ଉନା ସମୟ ଭିତରେ ଆମର ଆଜ୍ଞା ତମକୁ ବୁଝାଇ ଦେବ
0: ବୁଝାଇବି ଆଜ୍ଞା ହେଲେ ଗୋଟେ ଫାୟାର ଯଦି ଯବାନ ଏବା କାଜେ ଆଜ୍ଞା ତାର ଶିକ୍ଷାଗତ ସବୁଠାରୁ କମ ଶିକ୍ଷାଗତ ଯୋଗ୍ୟତା ଏସି ଅଛେ ପ୍ଲସ୍ ଟୁ ବୋଲେ କାଇଟା ଆର୍ଟ୍ସ ହଉ ସାଇନ୍ସ ହଉ କି କମର୍ସ ମିଶା ହଉ କି ଭୋକେସନାଲ ମିଶା ହଉ ହେଲେ ପ୍ଲସ୍ ଟୁ ପାସ୍ କରିବାର ଅଛେ ଆରି ଆମର ଯେନ୍ ଇଭେଣ୍ଟ ଅଛେ ରନିଂ 5 କିଲୋମିଟର ଅଛେ 1600 ଅଛେ ରସି ଅଛେ ଲଙ୍ଗ ଜମ୍ପ ହାଇ ଜମ୍ପ 50 ମିଟର ପହଁରା 100 ମିଟର ପହଁରା ଅଛେ ଆରି ବାଲି ବସ୍ତା ଅଛେ ଗୋଟେ ମିନିଟ୍ ତାନେ 100 ମିଟର କେ କଭର କରବାର ଅଛେ ଏସବୁ ଜିନିଷ କଭର କରି ସାରିଲା ପରେ ଆମର ଜନ ରିଟିନ ଏକ୍ଜାମ ବୋଲିକିରି ଗୋଟେ ଅଛେ 100 ମାର୍କର ଆଇଟା କ୍ୱାଲିଫାଇ କରିକିରି ସବୁ ମାର୍କ କେ ମିଶାଇଲା ପଛେ ଯଦି ଜନ କେଟାଗୋରି ତାନେ ଏସ୍ସି ଏସ୍ଟି ବୋଲବୁ ଅଛେ ଆମର ଜନ ଆଇଟା ଆଇ ହିସାବରେ ଯଦି ଯେତିକି ପୋଷ୍ଟ ଅଛେ ଆଇ ହିସାବରେ ଯଦି ଆଇ ଲୋକ ଯଦି ଆଇସି ଅଛେ ପ୍ରାର୍ଥୀ ହଉ କି ପ୍ରାର୍ଥୀ ମିଶା ହଉ ଆଇ ନମ୍ବର ତାନେ ଯଦି ଆଇସି ଅଛେ ବୋଲେ ପାଇଯିବା କେ ଏସ୍ସି
1: ହେଲେ
3: ଦ୍ୱିତୀୟ କ୍ୱେଶ୍ଚିନ୍ ଟେ ଦେଖନ୍ତୁ ଯଦି ଗୋଟେ ଗାଁ ପାଖ ଯଦି ଫାୟାର ଷ୍ଟେସନ ନଥିବ ଯଦି ସେ କଲ୍ କରିବା ପାଇଁ ଚାହିଁବ କି ତାର ଯଦି ଘର ଦ୍ୱାରା ଯଦି ନିଆଁ ଲାଗିଥିବ ଯେ କୌଣସି କାମ ଥିବ ତାହେଲେ ବର୍ତ୍ତମାନ ତ ସେ 15 ମିନିଟ ଭିତରେ ପହଞ୍ଚି ପାରିବ ନାହିଁ ତାହେଲେ କେମିତି କର ଗୋଟେ ଫାୟାର ଷ୍ଟେସନ ତରଫରୁ ଖୁବ ଶୀଘ୍ର ତାଙ୍କ ଗାଁକୁ ଗାଡି ଅମରି ପାରିବ
0: ଆଇଟା ଆଜ୍ଞା ଏବେ ଆମର ଓଡ଼ିଶା ତାନେ 314 ବ୍ଲକ ଅଛେ 314 ବ୍ଲକ ତାନେ 314 ବ୍ଲକ ଫାୟାର ଷ୍ଟେସନ ଅଛେ ଆରି ଏକ୍ସଟ୍ରା ମିଶା ଅଛେ ଏବେ ଆମର ଜନ ଭୁବନେଶ୍ୱର ଅଛେ କଟକ ଏସବୁ ଜାଗା ତାନେ 3-4 ଫାୟାର ଷ୍ଟେସନ ଅଛେ ତ 314 ବ୍ଲକରୁ 354 ନା ଟୋଟାଲି କେତେଟା ଷ୍ଟେସନ ଅଛେ ଆଉ ଷ୍ଟେସନ ଭିତରେ 15 ମିନିଟ ଭିତରେ ନାଇଁ ଆଜ୍ଞା ଆମେ ଯେତେବେଳେ 112 ଫୋନ୍ ଆଇଲାନି ଆମେ ଗୋଟେ ମିନିଟ୍ ଭିତରେ ଆମର ଲକ୍ ସବୁ ଯେତିକି ଆମର ସାର୍ ମନ ଅଛେ ତାମର ଗାଡ଼ି ସବୁବେଳେ 24 ଘଣ୍ଟା ଆମେ କେନ୍ତା କଲ୍ ଆଇଲେ ବୋଲେ ଗୋଟେ ମିନିଟ୍ ମିଶା ନା ଲାଗ୍ସି ଅଛେ।

0: ଆକ୍ସିଡେଣ୍ଟ ହେଇକିରି ପଡିକିରି ମରୁଛନ୍ତି ହେଲେ ସବୁ ରୋଡ ରେ ପଡିଲା ବେଳକୁ ପୁରା ଟ୍ରକ ଫ୍ରକ ଚେପାଇ ଦେଲେ ରୋଡ ରେ ମିଶି ଯାଇ ଥାଉଛନ୍ତି ଲୋକମାନେ ହେଲେ ସେମାନଙ୍କୁ ସେଟା ଘୃଣା ଲାଗୁଛି କି ନାହିଁ
1: ହେଲେ ଆଜ୍ଞା ସେଟା କାଏ ହେଲାନି ବୋଲେ ଘୃଣା ତ ଆମର ଡ୍ୟୁଟି ଆଜ୍ଞା ସେଟା ହେଲେ ଲକ ମନ ପୁରା ମିଶିକିରି ରହିଗଲାନି ସେଟାକେ ଯଦି ଆମ୍ବୁଲାନ୍ସ ହେଲାନି ବୋଲେ ଭଲ କଥା ଡକ୍ଟର ଆଜ୍ଞା ମନ ମିଶା ଆସିକିରି ସେଟାକେ ନେବାଏ ଆର୍ ଯଦି ନା ହେଲାନି ବୋଲେ ଆମର ଯେନ୍ କଲ୍ ଆଇଲା ଅଛେ ବୋଲେ ଆମେ ଜରୁରୀ ଭାବରେ ଏଟା କରବାକେ ବାଧ୍ୟ ଆଜ୍ଞା ଆମର କାମ ସେଟା ଘିନ୍ ଲାଗିଲେ ମିଶା କାଇ କରିବୁ ଆଜ୍ଞା ଆମର ତ ଡ୍ୟୁଟି କରିବାକୁ ପଡ଼ସି ଯଦି ଆମ୍ବୁଲାନ୍ସ ନା ରହିଛି ବୋଲେ ତ ଆମକେ ବାଧ୍ୟ କରିବାକୁ ପଡ଼ସି ଆମର ଡିପାର୍ଟମେଣ୍ଟ କେ ଏଇଟା ଦେଲା ଅଛତ ସରକାର ଆଇ କାମ କଲେ ସରକାର ତ ଦରମା ତ ଦେଲାନି ଆଜ୍ଞା କିନ୍ତୁ ଡିଜାଷ୍ଟର ବାବଦ କେ କିଛି ଗୋଟେ ଦେତା ବୋଲେ ଆମର କର୍ମଚାରୀ ମିଶା ହେଲେ ଉପକୃତ ହେତା ଆଜ୍ଞା ଡିଜାଷ୍ଟର
2: ଆମର
3: ମନ କେ ଶ୍ରଦ୍ଧା କରୁଥିଲେ ଶ୍ରୋତା ମନ କେ ପ୍ରଶ୍ନ ପଚାରିକରି ଶ୍ରଦ୍ଧା
2: କରୁଥିଲେ ଇ ଆଜ୍ଞା ଗୋଟେ ଜଣ ପଚାରିଲେ ଏବେ ବଢିଆ କଥା ଗୋଟେ ପଚାରିଲେ ଏବେ ଦେଖା ଇ ଟ୍ରକ ଟ୍ରକ ଗୋଟେ ଚେପାଇଲା ବୋଲେ ଆଇ ଜଣ ମାନେ ଚେପାଇଛି ଲିପି
3: ଯାଇରେ
2: କେନ୍ତା କରି ରାପି କରି କେନ୍ତା କରି ହେ ମାନବାକୁ ପଡୁଛି
3: ସେଟା ତ ସେମାନେ ସୋସିଆଲ ୱାର୍କ ବୋଲବା କି ନାଇଁ ତାଙ୍କ ଡ୍ୟୁଟି ନହେଲେ ତ ସେମାନେ ଉଠି ଯାଇଛି
2: ହେଲେ ମିଶା ବାପା ଡାବୁ ଦେଲେ ମିଶା ଇ ଯେନ୍ କାମ ବୋଲବାଟା ଇଟା ଜେସେ କରକେ ନା ପାର
3: କସଟ କାମ କାଇ
2: ଅଲପ ଗିନ ହେବ
1: ସେଟା ଆଜ୍ଞା ଡିଜାଷ୍ଟର ହିସାବ ଗଲାନି ହେଲେ ଆମର ଗଭର୍ଣ୍ଣମେଣ୍ଟ ଯଦି ଆମକେ ଦୟା କରିକିରି ଯଦି ଆମକେ ଯଦି ଗୋଟେ ଡିଜାଷ୍ଟର ଆଲାଉନ୍ସ ମିଶା କିଛି ଗୋଟେ ଦେତା ବୋଲେ ଆମର କର୍ମଚାରୀ ସେ କାମ କରବା କାଜେ ଆର ଅଧିକା ଟିକେ ତାଙ୍କ ମନକେ ଉତ୍ସାହିତ ମିଳିଲା ଆରେ ଆମର ଲୋକ ମିଶା ଅଲପ ଖୁସି ଏତାଏ
2: ହେଲେ ଫୋନ ଗୋଟେ ହେଲା ଉଠାଇ ଦଉ
3: ହେଲୋ ହ୍ୟାଲୋ ରେଡ଼ି କୁ ପଚାର ଜୁହାର ଜୁହାର ତମର ପରିଚୟ ଦିଅ ବହିନି
4: ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି
3: କେନ୍ତା ରାଚାସ ବହିନି
4: ମୁଁ ଭଲ ଅଛେ ଦିଦି ପୁରା ନିମା ଅଛେ
3: ତମର ପ୍ରଶ୍ନ କେଇଟା ଅଛି କୁହା
4: ପ୍ରଶ୍ନ ଆଜି ତ ମୁଇଁ ନାଇଁ ଶୁଣି ପାରୁଥାଇ ଲଗଉଛେ ଲଗଉଛେ ଏବେ ଲାଷ୍ଟ କଲ୍ ଲାଗଲା ତ
1: ନମସ୍କାର ଆଜ୍ଞା ନମସ୍କାର
4: ଆଜ୍ଞା ଆଜି ଆମର ପ୍ରଶ୍ନ ହେଲା ଆମେ ଫାୟାର ଅଫିସ ର କାମ କାଇଁଟା ବୋଲେ ଆମେ ମାନେ ସମସ୍ତେ ତ ଜାଣିଛୁ କି ଏତିକି ଯେ ଜାଣିଛୁ କି ଫାୟାର ଅଫିସ ର କାମ ସେମାନେ ଅଗ୍ନିଶମ ବାହିନୀ ଯୋଉଠି ଘର ପଡିଗଲେ ଯୋଉଠି ଅଗ୍ନି ଲାଗିଲେ ସେମାନେ ଯାଇକି ସାହାଯ୍ୟ କରନ୍ତି ତ ଆଜ୍ଞା ମୋର ପ୍ରଶ୍ନ ହେଲା ସେଇଟା ତ ଆମେ ଜାଣିଛୁ ତାପରେ ସେଇ ନିଆଁ ଲିଭାଇବା ଛଡା କି କୌଣସି ଠାରେ ଅଗ୍ନି ଯୋଉ ଲାଗିଥିଲେ ଯୋଉ ଯାଉଛନ୍ତି ତା ଛଡା ଆଉ କୌଣସି ଘଟଣା ଦୁର୍ଘଟଣାରେ ବି ଏଇ ଫାୟାର ଅଫିସ ବାଲେ ସାହାଯ୍ୟ କରନ୍ତି କି ସେଇଟା ଟିକେ କହିବେ ଆଜ୍ଞା
1: ହେଲେ ଆଜ୍ଞା ଆମର ନିଆଁ ଲିଭାଇବା ସହିତ ଆମର ଜଣେ ବୁଢ଼ି ମରିଲାନି ଆଇତି ମିଶା ଗଲୁନି ଆକ୍ସିଡେଣ୍ଟ ହେଲାନି ଆଇତି ମିଶା ଗଲୁନି କ'ଣ ଏ ଚୁଆଁ ହାତୀ ପଡ଼ିଗଲା କି କ'ଣ ଗାଈ ଏଇ ବନ୍ଦ ଭିତରେ ପଶିଗଲା କି କ'ଣ ଦଲ ତାନି ଦଲ ବୋଲେ ଆମର ଜଣ ଦଲ ଦଲି ବୋଲି ବୁଝେ ଆଜ୍ଞା ଆଇ ଭିତରେ ମିଶା ଯଦି କ'ଣ ଆସେ ତ ବୋଲେ ବହୁତ କଷ୍ଟରେ ଆମର କର୍ମଚାରୀ ମାନେ ଯାଇକିରି ତାକେ ଜୀବନ ଉଦ୍ଧାର କରି ଆଣିଲୁନି ଆରେ ଆମର ଜନ ଭିଆଇପି ବିଭିଆଇପି ଜନ ଗଭର୍ଣ୍ଣମେଣ୍ଟର ଜନ ଡ୍ୟୁଟି ପତର ପଡ଼ିଲାନି ଆଇତି ମିଶା ଆମେ ଯାଇକିରି ଫାୟାର ପ୍ରୋଟେକ୍ସନ କରଲୁନି ଆରେ ସବୁ ପ୍ରକାର ଡ୍ୟୁଟି ଆମେ କରଲୁନି
3: ଧନ୍ୟବାଦ ଲାଗ ଜୁହାର ଲାଗ
2: ବଢିଆ ବଢିଆ ପ୍ରଶ୍ନ ମନ ସବୁ ପଚାରିଲେ ଆରେ କାଇଟା ମନ ଭିତରେ ଆଛେ କି ବୋଲିନି ତୋକେ
3: ମନ ଭିତରେ ଆଛେ କାଇକି ଇଏ ଦେ ଆମର ଏବେ ଡାଙ୍ଗରି ଠକି କି ମାଝି ଠକି ମନ ଜନ ଖାଇସେ କୁଲିବୁତି କରିବା ଗାଲିନି କି ପାଣିରେ ପାଣି ଲଗେ ମୁଁ ଦେଲା କେଡ଼େବେଳେ ଖସି ଗଲାନି ସେଡ଼େ ବେଳେ ସେମାନେ କେମିତି ଉଦ୍ଧାର କରିବାଟା ପଚାରିଲେନି
1: ଏବେ ଦେଖା ଆଜ୍ଞା ଯଦି ଜନ ମୁଁ ଦେଇକି ଗଲେ ପଡ଼ି

ମନ୍ତ୍ରା ଏବଂ ଭୀମସେନ ମହାରଣା। ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଏଡ୍ସ କ'ଣ ଓ କାହିଁକି, ଏ ସମ୍ପର୍କରେ ସାକ୍ଷାତକାର ଡାକ୍ତର ସଞ୍ଜୟ କୋବ୍ରାଙ୍କ ସହିତ। ପରେ ରହିଛି ଅନ୍ୟ ଏକ ସାକ୍ଷାତକାର ମାତାରାଣୀ ଦାସଙ୍କ ସହିତ, ମହିଳାଙ୍କ ପାଇଁ ଯୋଗ ଓ ଧ୍ୟାନର ଉପକାରିତା ସମ୍ପର୍କରେ। ଅପରାହ୍ନ ପାଞ୍ଚଟାରେ ଯୁବବାଣୀ, ଏଥିରେ ଶୁଣିବେ କିଛି କଥା କିଛି ଗୀତ। ବିଷୟ ରହିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ସମୟର ସଦୁପଯୋଗ କରିବା କିପରି। ଚୈତିଜାନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି ଏଡ୍ସଠାରୁ ଦୂରେଇ ରହିବା। ଭେଟଘାଟରେ ଜାଣିବେ ଏଡ୍ସ ସୁଜାକାଇଟା। ଶେଷରେ ଶୁଣିବେ ଗଛ ଲଗାଉ ଆରି ଜଙ୍ଗଲ ବଢ଼ାଉ। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 6:10। ଶ୍ରୀମଦ୍ ଭାଗବତ ଶୁଣିବେ 6:20। 6:30 ଯୁବଶକ୍ତି, 6:55 ଆଜିର ପ୍ରସଙ୍ଗ ଏବଂ 7:25 ଜିଲ୍ଲା ହଲଚଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:00 ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। 7:30 ରହିଛି କୃଷି ଓ କୃଷକ କାର୍ଯ୍ୟକ୍ରମ। ପଲ୍ଲୀ ଗୀତ ଶୁଣିବେ 8:15। ଶିଳ୍ପୀମାନେ ହେଲେ ଶ୍ୟାମାମଣି ଦେବୀ, ଭାସ୍କର ଚନ୍ଦ୍ର ବେହେରା ଏବଂ ମାନସୀରାଣୀ ପାତ୍ର। 9:30 ଶୁଣିବେ ଲୋକନାଟ ଉଷାବତୀ ହରଣ, ରଚନା ଲକ୍ଷ୍ମୀଧର ସାହୁ, ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 10:40। ଶୁଣିଲେ ଆଜି ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଆମେ ନେଇଛୁ କ୍ୟା କେହିନା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କବିତା କ୍ରିଷ୍ଣମୂର୍ତ୍ତି ଏବଂ ହରିହରନ୍। ମଜରୁ ସୁଲତାନ ପୁରୀଙ୍କ ଗୀତ, ସଙ୍ଗୀତ ରାଜେଶ ରୋଶନ।

ଏଥର ଶୁଣନ୍ତୁ କୟାମତ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତ ସଙ୍ଗୀତ ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆଜି ଶୁଣନ୍ତୁ ଏହାର 84ତମ ଭାଗ।

ବ୍ରହ୍ମାଙ୍କ ଶରୀରରୁ ଗନ୍ଧର୍ବ ଅପ୍ସରାମାନେ ମଧ୍ୟ ସୃଷ୍ଟି ହେଲେ, କିନ୍ନରମାନେ ଜାତ ହେଲେ, ଋଷିମାନେ ସୃଷ୍ଟି ହେଲେ। ସ୍ୱୟମ୍ଭୀବ ମନୁଙ୍କର ପ୍ରିୟବ୍ରତ ଓ ଉତ୍ତାନପାଦ ନାମରେ ଦୁଇଟି ପୁଅ ହେଲେ। ଦେବହୂତି ତାଙ୍କର କନ୍ୟା, କର୍ଦ୍ଦମ ଋଷି ବିବାହ କଲେ ଦେବହୂତିଙ୍କୁ। ସ୍ୱୟମ୍ଭୁବ ମନୁ ଓ ସତରୂପା ଉଭୟ କର୍ଦ୍ଦମ ଋଷିଙ୍କ ଆଶ୍ରମରେ ପହଞ୍ଚି ତାଙ୍କୁ ନିଜ କନ୍ୟାକୁ ପ୍ରଦାନ କଲେ।

ଶୁଣିଲେ ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 84ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ମୀରାଙ୍କ ଗୀତ ସଙ୍ଗୀତ ହୃଦୟନାଥ ମଙ୍ଗେସ୍କର।

ଶୁଣିଲେ ହିନ୍ଦୀ ଭଜନ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିବେ ଅଳ୍ପ ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଫସଲି ନୋଟ ରେ କହିକି ଖେଳୁଛୁ।
1: ବ୍ରୋ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
2: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
3: ବଡ଼ ବୋହୁ, ଏଇଟା ତୁମ ନାଁରେ।
4: ଏତେ ଜଲ୍ଦି କଣ ପାଇଁ?
3: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
4: କିନ୍ତୁ ଜେଜେ ମା, ତୁମ ନାଁରେ
5: ସବୁ କିଛି। ମୁଁ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
3: ଶୁଭ ଶୁଭ କୁହ କଣ?
6: ଆର୍ବିଆଇ କହେ,
7: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ର।

0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦେୟ ହ୍ରାସ କରାଯାଇଛି। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତର ଖାତାର ପୁନଃ ମୂଲ୍ୟାଙ୍କନ ଲାଗି ପ୍ରଶ୍ନ ପିଛା 25 ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ପୁନଃ ମୂଲ୍ୟାୟନ ପରେ ମାର୍କ ବୃଦ୍ଧି ହେଲେ ଦେୟ ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ କୁମାର କହିଛନ୍ତି।
1: OSM के माध्यम से इस बार मार्किंग की गई है। जो कंसर्न्स रेज किए जा रहे हैं, 3% पास परसेंटेज घटा है पिछले वर्ष के तुलना में, 88% से 85% पर आया है। कुछ एक बच्चों को ऐसा भी लग रहा है कि उनको ज्यादा नंबर आने चाहिए थे और उनको कम नंबर आए हैं, तो इस पे भी जो भ्रांति है और जो क्लैरिफिकेशन है वो हम आपके समक्ष देना चाहेंगे।
0: ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ସ୍କାନ୍ କପି ପାଇବା ପାଇଁ 100 ଟଙ୍କା ଦେୟ ଦେବେ। ସେହିଭଳି ନମ୍ଘର ଭେରିଫିକେସନ ପାଇଁ ମଧ୍ୟ 100 ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ସ୍କାନ୍ କପି ପାଇଁ 700 ଓ ନମ୍ଘର ଭେରିଫିକେସନ ପାଇଁ 500 ଟଙ୍କା ଦେବାକୁ ପଡ଼ୁଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ନବୀନ ଆସନ୍ତାକାଲି ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ଶ୍ରୀ ନବୀନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ା ଟାଉନ୍ହଲ୍ଠାରେ 153 ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। 31 ମହିଳା ସମିତି ଗୃହ ନିର୍ମାଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି ଗୃହ ମହିଳାମାନଙ୍କର ସଭା କରିବା ପାଇଁ ବେଶ୍ ସହାୟକ ହେବ। ମହିଳା ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ଏବଂ ପରବର୍ତ୍ତୀ ସୋମବାର

0: 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋହାହିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସଣ୍ଡେ ଅନ୍ ସାଇକେଲ୍ କାର୍ଯ୍ୟକ୍ରମକୁ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଛନ୍ତି। ଫିଟ୍ ଇଣ୍ଡିଆ ଫିଟ୍ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଓ ସମସ୍ତଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ବ୍ୟସ୍ତବହୁଳ ଜୀବନ ଓ ବଢ଼ୁଥିବା ତୈଳ ସଂକଟ ସମୟରେ ସାଇକେଲ୍ ଚଳାଇବା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଇନ୍ଧନ ଓ ପରିବେଶକୁ ମଧ୍ୟ ସୁରକ୍ଷିତ କରିଥାଏ। ସାଇକେଲକୁ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସବୁଜ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ପାଇଁ ଶ୍ରୀ ସୁରଜ ଆହ୍ୱାନ ଦେଇଛନ୍ତି।
1: ସଣ୍ଡେ ଅନ୍ ସାଇକେଲ୍ସ ଏ କାର୍ଯ୍ୟକ୍ରମ ଓଡ଼ିଶା ଗଭର୍ଣ୍ଣମେଣ୍ଟ କା ସ୍ପୋର୍ଟସ୍ ଡିପାର୍ଟମେଣ୍ଟ ନେ କିଆ ହେ ନୌଜବାନ ବହୁତ ସାରେ ଷ୍ଟୁଡେଣ୍ଟସ୍ ପାର୍ଟିସିପେଟ କିଏ ଥେ ଅର୍ ସବ ସଂକଳ୍ପ ଲିଏ ଥେ କି ହର ସଣ୍ଡେ କୋ ଓ ଅପନେ ସାଇକେଲ ପେ ହି ବିତାଏଙ୍ଗେ ଯାହା ପି ଉନକା କାର୍ଯ୍ୟକ୍ରମ ରହେ ଓ ସାଇକେଲ ମେ ହି ଯାଏଙ୍ଗେ। ଏ ସାଇକେଲ ଏକ ସଷ୍ଟେନେବଲ ଅର୍ କ୍ଲିନ୍ ଏନର୍ଜି ଇକୋସିଷ୍ଟମ କେ ବାରେ ମେ ବି ଇମ୍ପୋର୍ଟାନ୍ସ ଦେ ରହା ହେ ଅର୍ ସବସେ ଜ୍ୟାଦା ଜରୁରୀ ଚିଜ ହେ କି ସାଇକ୍ଲିଂ ସେ ହମ ଖୁଦ କୋ ଫିଟ୍ ରଖ ସକତେ ହେ।
0: ରାଜ୍ୟରେ ଅପରାଧ ତଥା ଅପରାଧୀଙ୍କ ଦମନ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇ ଭି ଖୁରାନିଆ କହିଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ଭନ କରୁଛନ୍ତି। ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ୍ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଆହ୍ୱାନ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ଅଛନ୍ତି। ଆଗାମୀ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତା 26 ତାରିଖରେ ଏକ ପ୍ରାକ୍ ବନ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ବନ୍ୟାର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ଏଥିସହ ବିଭିନ୍ନ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ, ବିପଦ ସ୍ଥିତିର ଆକଳନ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥର 39 ଚକ ନିର୍ମାଣ ସହ 4 ନହକା ନିର୍ମାଣ ମଧ୍ୟ ଶେଷ ହୋଇଛି। 3 ରଥର ଢମକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାକି 3 ରଥର ଶେଷ ଗୋଟିଏ ଗୋଟିଏ ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ 3 ରଥ ସାଲଗୁଜରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍ କାର୍ଯ୍ୟ ଏବଂ ରୂପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାରୁ 5 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ବିତରଣ କରାଯିବ। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ

0: ଦୂରସଞ୍ଚାର ସଂଘ ପ୍ରତିଷ୍ଠାପିତ ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତି ବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ସ୍ୱର୍ଶ କରିଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରରେ କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ସୁସ୍ଥ ନିରୋଗ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସନ୍ଡେ ଅନ୍ ସାଇକେଲ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ବାପାଙ୍କୁ ସରପ୍ରାଇଜ ଦେବି, ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ସୁନ୍ଦୁ।
1: କଣ ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ, ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ୍ କରିପାରନ୍ତି।
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। RBI କହେ ସ୍ମାର୍ଟ ବନ, କୁଲ ରୁହ।
2: ଅସଲି ନୋଟରେ କାହିଁକି ଖେଳୁଛୁ? ବ୍ରୋ, ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ। RBI କହେ ସ୍ମାର୍ଟ ବନ, କୁଲ ରୁହ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବର୍ତ୍ତମାନ ପିଢ଼ି ନିକଟରେ ଇତିହାସକୁ ଜୀବନ୍ତ କରି ସଜାଇ ରଖିଥାଏ ସଂଗ୍ରହାଳୟ। ବିଶ୍ୱର ପ୍ରମୁଖ ପ୍ରାନ୍ତରେ ଥିବା ସଂଗ୍ରହାଳୟଗୁଡ଼ିକ ଇତିହାସର ତଥ୍ୟକୁ ବେଶ୍ ସୁରକ୍ଷିତ ଭାବେ ରଖିଛି। ସଂଗ୍ରହାଳୟର ଗୁରୁତ୍ୱ ଉପଲବ୍ଧି କରି ଅନ୍ତର୍ଜାତୀୟ ସଂଗ୍ରହାଳୟ ସଂଘ ପ୍ରତିଷ୍ଠା ହେବା ପରେ 1977 ପ୍ରଥମ ଥର ମେ 18 ତାରିଖରେ ପାଳିତ ହୋଇଥିଲା ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଅତୀତର ଅନେକ ସ୍କାରକ କେତେକ ସ୍ଥାନରେ ଏବେ ମଧ୍ୟ ଅବହେଳିତ, ଅଲୋଡ଼ା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି। ସମସ୍ତେ ମିଶି ଏହାର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ। ୟୁନେସ୍କୋର ତଥ୍ୟ ଅନୁସାରେ ସମଗ୍ର ବିଶ୍ୱରେ ପ୍ରାୟ 1,04,000 ସଂଗ୍ରହାଳୟ ରହିଛି। ଆସନ୍ତାକାଲି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଆସନ୍ତୁ କେତେକ ଚମତ୍କାର ସଂଗ୍ରହାଳୟ ସମ୍ପର୍କରେ ଜାଣିବା। କରୋନା ମହାମାରୀ ପରେ ଆଭାସୀ ବା ଭର୍ଚୁଆଲ ବ୍ୟବସ୍ଥାର ଯଥେଷ୍ଟ ବିକାଶ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମଧ୍ୟ ଏପରି ଏକ ସଂଗ୍ରହାଳୟ ଆରମ୍ଭ କରିଛି। ଦେଶର ମହାକାଶ ଗବେଷଣା ସଂସ୍ଥା ମହାକାଶରେ କାର୍ଯ୍ୟରତ ଉପଗ୍ରହ, ସେଠାକୁ ଯାଉଥିବା ଯାନ ଆଦି ସମ୍ପର୍କରେ ଜାଣିବା ଲାଗି ସମସ୍ତଙ୍କ ମନରେ ଉତ୍କଣ୍ଠା ରହିବା ସ୍ୱାଭାବିକ। ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ପକ୍ଷରୁ ଦେଶର ପ୍ରଥମ ଭର୍ଚୁଆଲ ସ୍ୱେସ୍ ମ୍ୟୁଜିୟମ୍ ଲୋକାର୍ପଣ କରାଯାଇଥିଲା। ଏହାର ନାମ ରଖାଯାଇଛି ସ୍ପାର୍କ। ଏଠାରେ ଲଞ୍ଚ ଭେହିକିଲ, ସାଟେଲାଇଟ୍, ବିଭିନ୍ନ ବୈଜ୍ଞାନିକ ଉପକରଣ ଆଦି ଦେଖିହେବ। ଇସ୍ରୋ ପକ୍ଷରୁ ଏହାର ବିଟା ଭର୍ସନ ଆରମ୍ଭ କରାଯାଇଥିବା ବେଳେ ଜଣେ ଏହାକୁ ଆକ୍ସେସ୍ କରି ସଂଗ୍ରହାଳୟ ଦେଖିପାରିବେ। ଚନ୍ଦ୍ରଯାନ, ମଙ୍ଗଳଯାନଠାରୁ ଆରମ୍ଭ କରି ଗଗନଯାନ ପର୍ଯ୍ୟନ୍ତ ଏଠାରେ ଦେଖିହେବ। ଚୀନ୍ର ହେନାନ୍ ପ୍ରଦେଶ ଅନ୍ତର୍ଗତ ଝାଙ୍ଗଝୋରେ ରହିଛି ଭଙ୍ଗା ହୃଦୟର ସଂଗ୍ରହାଳୟ ବା ବ୍ରୋକନ୍ ହାର୍ଟ ମ୍ୟୁଜିୟମ୍। 2010 ଜଣେ 27 ବର୍ଷୀୟ ଯୁବକ ଏହି ସଂଗ୍ରହାଳୟ ଆରମ୍ଭ କରିଥିଲେ। ଚୀନ୍ର ବିଭିନ୍ନ ପ୍ରାନ୍ତରୁ ଭଳିକି ଭଳି ଜିନିଷମାନ ସଂଗ୍ରହ ହୋଇ ଏଠାରେ ପ୍ରଦର୍ଶିତ ହୋଇଛି। ଯେଉଁ କେତେଜଣ ପ୍ରେମରେ ଅସଫଳ ହୋଇଛନ୍ତି ସେମାନେ ଏହାର ନିଦର୍ଶନ ସ୍ୱରୂପ କିଛି ନା କିଛି ସାମଗ୍ରୀ ଏହି ସଂଗ୍ରହାଳୟକୁ ଦାନ କରନ୍ତି। ସେସବୁ ସାମଗ୍ରୀ ମଧ୍ୟରେ ଚିଠି, ବିଭିନ୍ନ ପ୍ରକାର ଅଳଙ୍କାର, ଦାମୀ ଉପହାର ମଧ୍ୟ ରହିଛି। ନିକଟରେ ଜଣେ ମହିଳା ସଂଗ୍ରହାଳୟକୁ ତାଙ୍କ

0: ପ୍ରେମିକ ଉପହାର ଭାବେ ଭେଟି ଦେଇଥିବା ଏକ ହୀରା ମୁଦି ଦାନ କରିଥିଲେ। ଏକ ଦୁର୍ଘଟଣାରେ ପ୍ରେମିକ ଜଣକ ପ୍ରାଣ ହରାଇବାର ଅନେକ ବର୍ଷ ପରେ ନିଜ ପ୍ରିୟ ମୁଦିକୁ ସେ ବିଫଳ ପ୍ରେମ ସଂଗ୍ରହାଳୟକୁ ଦାନ କରିବାକୁ ସ୍ଥିର କଲେ। ସଂଗ୍ରହାଳୟକୁ ପ୍ରତିଦିନ ସହସ୍ରାଧିକ ଲୋକ ଆସୁଥିବା ବେଳେ ବର୍ତ୍ତମାନ ପିଢ଼ିର ଯୁବକ ଯୁବତୀ ସେମାନଙ୍କ ପ୍ରେମକୁ କିଭଳି ଅତୁଟ ରଖିପାରିବେ ସେ ଦିଗ ପ୍ରତି ମଧ୍ୟ ଏଠାରେ ଯତ୍ନବାନ ହେଉଛନ୍ତି। ସମସ୍ତଙ୍କ ଖାଇବା ପାଖରେ ଲୁଣ ଏବଂ ଲଙ୍କାଗୁଣ୍ଡର ଡବା ନିଶ୍ଚୟ ଦେଖିବାକୁ ମିଳେ, ତେବେ ଏହାକୁ ନେଇ ସଂଗ୍ରହାଳୟ ପ୍ରତିଷ୍ଠା ହୋଇପାରେ ବୋଲି ଭାବିବା ଆଶ୍ଚର୍ଯ୍ୟ ଲାଗୁଥିବ। ଇସ୍ରାଏଲ୍ର ହଦେରା ସହରରେ ଏପରି ଏକ ଅଜବ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ଏଥିରେ 37,000 ଯୋଡ଼ି ଲୁଣ ଲଙ୍କା ଡବା ରଖାଯାଇଛି। ଏହାର ନାମ ମଧ୍ୟ ସଲ୍ଟ ଆଣ୍ଡ ପିପର ମ୍ୟୁଜିୟମ। ଏତେ ସଂଖ୍ୟକ ଡବା ସଂଗ୍ରହ କରିବା ଲାଗି ଏହାର ମାଲିକ ଐତନ ବାର୍ ଓନ୍ସ 2014 ମସିହାରୁ ସଂଗ୍ରହ ଆରମ୍ଭ କରିଥିଲେ। ବାର୍ ଓନ୍ସଙ୍କ ସଂଗ୍ରହରେ ସାନ୍ତାକ୍ଲସ୍, ଖ୍ରୀଷ୍ଟମାସ ଟ୍ରି, ଶୌଚାଳୟ ସିଟ୍, ବିଭିନ୍ନ ଜୀବଜନ୍ତୁ, ପାରମ୍ପରିକ ପୋଷାକ ପିନ୍ଧିଥିବା ମଣିଷ, ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଏବଂ ତାଙ୍କ କୁକୁର ଆକୃତିର ଲୁଣ ଲଙ୍କା ଡବା ରହିଛି। ଏଠାରେ ଥିବା ସବୁଠାରୁ ପୁରୁଣା ଡବା 1703 ମସିହାର ହୋଇଥିବା ବେଳେ ସବୁଠାରୁ ଦାମୀ ଡବାର ମୂଲ୍ୟ $17,000 ବୋଲି ଜଣାଯାଇଛି। ଏହା ବ୍ୟତୀତ ପ୍ରତ୍ନତତ୍ତ୍ୱବିତ୍ ଆଣ୍ଡ୍ରିଆ ଲୁଡେନ୍ ଆଉ ଦୁଇଟି ଏପରି ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି। ଗୋଟିଏ ଆମେରିକାର ଟେନେସି ଅନ୍ତର୍ଗତ ଗ୍ୟାଟ୍ଲିନବର୍ଗଠାରେ 2002 ମସିହା ଏବଂ ଆଉ ଗୋଟିଏ ସ୍ପେନ୍ର ଗୁଆଡାଲେଷ୍ଠାରେ 2010 ମସିହାରେ ଖୋଲାଯାଇଛି। ଉଭୟରେ 20,000 ଲେଖାଏଁ ଏପରି ଲୁଣ ଲଙ୍କା ଡବା ରହିଛି। ଏବେ ସବୁଠୁ ଚର୍ଚ୍ଚାରେ ରହିଛି ସୁନା। ତେବେ କଲମ୍ବିଆର ବୋଗୋଟାଠାରେ ଥିବା ସୁନା ସଂଗ୍ରହାଳୟ ଭିତରକୁ ପ୍ରବେଶ କଲେ ଏକ ଭିନ୍ନ ଦୁନିଆରେ ଥିବାର ଅନୁଭୂତି ମିଳେ। ଏଠାରେ ପ୍ରାୟ 55,000 ଶୁଦ୍ଧ ସୁନାର କଳାକୃତି ପ୍ରଦର୍ଶିତ ହୋଇଛି। ଏ ସମସ୍ତ କଳାକୃତି ପ୍ରାଚୀନ ଦକ୍ଷିଣ ଆମେରିକା ସଂସ୍କୃତିର ହୋଇଥିବା ବେଳେ ଏଠାରେ ପ୍ରଦର୍ଶିତ ସମସ୍ତ ଉଜ୍ଜଳ ବସ୍ତୁ ନିଶ୍ଚିତ ଭାବେ ସୁନା ବୋଲି ଜାଣିବେ। ଏହି ସଂଗ୍ରହାଳୟର ନାମ ମ୍ୟୁଜିଓ ଡେଲ୍ ଓରୋ। ପ୍ରତିବର୍ଷ ପ୍ରାୟ 5,00,000 ପର୍ଯ୍ୟଟକ ଏହି ସଂଗ୍ରହାଳୟ ପରିଦର୍ଶନରେ ଆସିଥାନ୍ତି। 1934 ମସିହାରେ କଲମ୍ବିଆର ବ୍ୟାଙ୍କ ଅଫ୍ ଦି ରିପବ୍ଲିକ୍ ସେଠାକାର ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ସଂଗ୍ରହ କରି ରଖିବା ଲାଗି ପଦକ୍ଷେପ ନେବା ଆରମ୍ଭ କଲା। ଏହି ବ୍ୟବସ୍ଥାରେ ସାମିଲ ହୋଇଥିବା ପ୍ରଥମ ଜିନିଷର ନାମ ଥିଲା ପୋପୋରୋ କୁଇମ୍ବାୟା। 70 ବର୍ଷ ଧରି ଏହା ପ୍ରଦର୍ଶିତ ହୋଇଥିଲା। ଏବେ ବ୍ୟାନ୍ ରିପ୍ କଲ୍ଚରାଲ୍ ଏହି ସଂଗ୍ରହାଳୟ ପରିଚାଳନା ଦାୟିତ୍ୱରେ ଅଛି। 2008 ମସିହା ଅକ୍ଟୋବର ମାସରେ ଏହି ସଂଗ୍ରହାଳୟର ବିସ୍ତାର କରାଯାଇଥିଲା।
1: ଶୁଣିଲେ ଜନଜୀବନ ସମ୍ବାଦ ଉପସ୍ଥାପନା ଲହରିକା ପଟ୍ଟନାୟକ।
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆସିକି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ବିଷ୍ଣୁ ମୋହନ କବି ଏବଂ ଅସୀମ ପଣ୍ଡା। ଡକ୍ଟର ନିର୍ମଳ ନାୟକଙ୍କ ଗୀତ। ସଙ୍ଗୀତ ଅଭିଜିତ ମଜୁମଦାର।

ଏଥର ଶୁଣନ୍ତୁ ଭଉଁରୀ ଚଳଚ୍ଚିତ୍ରର ଗୀତ। ନିମାଇ ମହାନ୍ତିଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଜାଗୃତି ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଲଭ୍ ୟୁ ହମେସା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଶ୍ରୀଚରଣ ମହାନ୍ତି ଏବଂ ଶ୍ରେୟା। ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରେମାନନ୍ଦ।

0: ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ, ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହିତ ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲ୍ୟାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ। ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ। ନେଦରଲ୍ୟାଣ୍ଡସ୍କୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲ୍ୟାଣ୍ଡସ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି। ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଷ୍ୟତର ରୂପରେଖ ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଆଗାମୀ ଦିନରେ ଦ୍ୱିପାକ୍ଷିକ ବନ୍ଧୁତ୍ୱ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଭାରତର ସାମୁଦ୍ରିକ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଡିଜିଟାଲ୍ କ୍ଷେତ୍ର, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବାକୁ ଡଚ୍ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 25 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଗରିକ ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ପାଇବେ। ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ 19 ଜଣ ମହିଳା ଥିବାବେଳେ ମରଣୋତ୍ତର ଭାବେ 16 ଜଣ ରହିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପଦ୍ମ ପୁରସ୍କାର 1954 ମସିହାରେ ପ୍ରତିଷ୍ଠା କରାଯାଇଥିଲା। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଭିଡି ସତୀଶନ୍ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ମନ୍ତ୍ରିମଣ୍ଡଳ

ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ ବିଧାନସଭା ନିର୍ବାଚନରେ ଦୁଇ ତୃତୀୟାଂଶରୁ ଅଧିକ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ବଳରେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧ୍ୟାଦେଶ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି। ଏହାଫଳରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା 38 ପହଞ୍ଚିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଏଣିକି ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ୍ ଘୋଷଣା କରିଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଏହି ଜଳପଥ ଉପରେ ତେହେରାନ ନିଜର ପୂର୍ଣ୍ଣ ସାର୍ବଭୌମତ୍ୱ ପ୍ରୟୋଗ କରିବାରୁ ନିବୃତ୍ତ ରହିଥିଲା। ଏବେ ଏହି ନୀତିରେ ପରିବର୍ତ୍ତନ କରାଯିବ। ଇରାନ୍ ସଂସଦର ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ୍ ଅଜିଜି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ଏକ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସାମୁଦ୍ରିକ ଯାତାୟତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ୍ ଏକ ବୃତ୍ତିଗତ ବ୍ୟବସ୍ଥା ବିକଶିତ କରିଛି। ବାଣିଜ୍ୟିକ ଜାହାଜ ଏବଂ ଇରାନ୍କୁ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକର ଗମନାଗମନକୁ ଏଣିକି ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକାର ତଥାକଥିତ ସ୍ୱାଧୀନତା ପ୍ରକଳ୍ପ ସହିତ ଜଡ଼ିତ ଅଂଶୀଦାରଙ୍କୁ ପ୍ରସ୍ତାବିତ ମାର୍ଗରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଅଜିଜି ସ୍ୱଷ୍ଟ କରିଛନ୍ତି। ରୁଷ୍ର ମସ୍କୋ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଫଳରେ 4 ଜଣଙ୍କର ପ୍ରାଣହାନୀ ଘଟିଛି। ମସ୍କୋ ନିକଟବର୍ତ୍ତୀ ପୋଗରେଲ୍କି ଗ୍ରାମରେ ଏକ ଘରେ ଡ୍ରୋନ୍ ଆକ୍ରମଣ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଘରର ଭଙ୍ଗାରୁଜା ଅଂଶରେ ପୋତି ହୋଇ 2 ଜଣଙ୍କର ମୃତ୍ୟୁ ହୋଇଛି। ଡ୍ରୋନ୍ ଆକ୍ରମଣ ଫଳରେ ଅଧିକାଂଶ କୋଠା ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ 12 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୁଷ୍ର ପଦାଧିକାରୀମାନେ କହିଛନ୍ତି, ମସ୍କୋ ଅଭିମୁଖେ ଆସିଥିବା 81 ଡ୍ରୋନ୍କୁ ପ୍ରତିହତ କରାଯାଇଛି। ରୁଷ୍ର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ୍ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରୁଷ୍ର ଆକ୍ରମଣ ଫଳରେ ୟୁକ୍ରେନ୍ରେ 24 ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା। କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ରେଳ ସଂଯୋଗର ଉନ୍ନତି କରିବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାରୋହରେ ଶ୍ରୀ ବୈଷ୍ଣବ କହିଛନ୍ତି, ଦକ୍ଷିଣ ଏବଂ ଉତ୍ତର କର୍ଣ୍ଣାଟକରେ ବହୁଦିନ ଧରି ରହିଥିବା ଦାବି ପୂରଣ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି, ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର ରେଳ ସେବା ଆରମ୍ଭ କରାଯିବ। ରେଳ ଭିତ୍ତିଭୂମିର ପ୍ରସାର ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି, କର୍ଣ୍ଣାଟକରେ ବର୍ତ୍ତମାନ 12 ଯୋଡ଼ା ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଖୁବ୍ ଶୀଘ୍ର ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7,000 କିଲୋମିଟର ବ୍ୟାପୀ ରେଳପଥ ପ୍ରଶସ୍ତୀକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4 କରିଡରକୁ ସଂଯୋଗୀକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟା ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତଥର ମୂଲ୍ୟାଙ୍କନ ଏବଂ ପାସାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି, ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ ସିବିଏସ୍ଇ ଦ୍ୱାରା ପ୍ରଚଳନ କରାଯାଇଛି। 2014 ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଲକ୍ଷ ଉତ୍ତର ଖାତା, ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ୍ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି, ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 23 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭରରେ

0: ସମ୍ବଲପୁର ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ପ୍ରଜ୍ଞା ପାଣିଗ୍ରାହୀଙ୍କର ନିର୍ଦ୍ଦେଶକ୍ରମେ ବିକଳ୍ପ ସମାଧାନ କେନ୍ଦ୍ର ସମ୍ବଲପୁର ସିଭିଲ୍ କୋର୍ଟଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଶିଶିର ରଥ ଅଧ୍ୟକ୍ଷତା କରି ଜନସାଧାରଣଙ୍କର ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହଲଚଲ କ୍ରମରେ ଶୁଣିଲେ ସମ୍ବଲପୁର ଜିଲ୍ଲା ସମ୍ପର୍କ।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ଓହୋ, କି ଜାତି ପିଲା ମିଶାରୁ ଇ କୁଆଡେ ଗଲା, କଣ ଗଲା, ବୈଠକ
2: ଜୁହାର
1: ଲାଗୁ, ଜୁହାର
2: ଲାଗୁ, ହେଇ ଯାଉଛ
1: ଭଲ କଥା ତୁ ମିଶାର ରେ
2: ମାଇ ଭାଇନା। ବୈଠକ ଘରକୁ ଆଇକିରି ଗୋଟେ କୁଣେ ବଇଛି,
1: ସମୟ ଜ୍ଞାନ ନାହିଁ,
2: ସମୟ ଜ୍ଞାନ ନାହିଁ, ମୁଁ ଆଗରେ ଆଗରେ ବସିଛି ଭାଇନା,
1: ଏ
2: ଘୁଡା ଘୁଡି ହେଇଯାଇଛି, ଉଦା ହେଇଯାଇଛି ବୋଲିକିରି
1: ଭଲ ଧନ୍ଦା କରେ।
2: ହେଲେ ଭାଇନା ଶୁଣ, ବୈଠକ ଘରକୁ ଆଇଲେ ହେଲା, ଚାଷୀ ଭାଇ ଭଉଣୀ ମାନେ ତ ଶୁଣୁଥିବେ, ହେଲେ ଝୁଆରମୁଣ୍ଡି ଆଗତରା ଗୋଟେ ବାରଦବା ହେଲା, ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କୁ
1: ଜୁହାର
2: ଲାଗ ହେଲା। ଯେ ଭାଇନା ଆମେ ତ ପ୍ରତି ରବିବାର ଦିନ ଆସୁଛେ, କିଷାନ ବାଣୀ ଡାଇଲ ଆଉଟ କାର୍ଯ୍ୟକ୍ରମ ପ୍ରଚାର କରୁଛେ ହେଲା, ହେଲେ ସେଟା ତ କରିବା ଏକା, ହେଲେ ଆଜି ଗୋଟେ ବଢିଆ ଦିବସ ଭାଇନା,
1: ଦିବସ
2: ହେଲା, ହେଲେ ଦେଖ ଆମର ଶରୀର ଆମର ଅମୂଲ୍ୟ ସମ୍ପଦ କି ନାହିଁ, ହେଲେ ସେଇ ଶରୀରକୁ ଭିତ୍ତି କରିକିରି ବିଶ୍ୱ ରକ୍ତ ରକ୍ତଚାପ ଦିବସ ବୋଲିକିରି ରକ୍ତଚାପକୁ
1: ନିୟନ୍ତ୍ରଣ,
2: ହାଇ ବିପି ବୋଲି,
1: ହାଇ ବିପି
2: ସେଇଟା ମଧ୍ୟ ବଡ ମାରାତ୍ମକ,
1: ତାହା
2: ପାଇଁ ମଧ୍ୟ ଆମକୁ ସଚେତନ ହେବାକୁ ପଡିବ। ବୟସ୍କ ଲୋକ ହଉ କି ମାନେ ଆମର ଯୁବପିଢ଼ି ହଉ, ସେମାନେ ଅତି କମ୍ରେ କିଛି ଦିନରେ ଥରେ, ମାସକରେ ଥରେ ହଉ, ଛଅ ମାସରେ ଥରେ ହଉ, ସେମାନଙ୍କ ରକ୍ତଚାପକୁ ସେମାନେ ପରୀକ୍ଷା କରାଇବାକୁ ପଡିବ
1: ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ
2: ସେ ଅନୁସାରେ ସଜାଗ ରହିବେ। ଆହୁରି ଗୋଟେ ଦିବସ ଅଛି ଭାଇନା, ବିଶ୍ୱ ଦୂର ସଞ୍ଚାର ଓ ସୂଚନା ସମାଜ ଦିବସ। ଦେଖ ଦିଲ୍ଲୀର ଅନେକ ଗୁଡିଏ ଘଟଣା, ଦୁର୍ଘଟଣା, ସମସ୍ୟା ଆମ ପାଖରେ ଆସିକି ପହଞ୍ଚୁଛି କି
1: ନାହିଁ,
2: ଗୋଟେ ଅଞ୍ଚଳର ସୂଚନା ବିଶ୍ୱର ଆଉ ଗୋଟେ ଜାଗାକୁ ପହଞ୍ଚାଉଛି କି ନାହିଁ, ସେଟା ଆକା ଭାଇନା ଦୂର ସଞ୍ଚାର ବୋଲି ହେଲା। ହେଲେ ଭାଇନା ବୈଠକ ଘରକୁ ଆଗକୁ ନବା, ଆଉ ଗୋଟେ କଥା କହି ରଖୁଛି, ଆଜି ଆମେ ଗୋଟେ ବଢିଆ ବିଷୟରେ କଥା ହେବା।
1: କଣ
2: ବୋଇଲେ ଏବେ ଯେମିତି ଆମର ଆମ୍ବୁଲାନ୍ସ ମାନେ ଗାଁ ଗାଁ ବୁଲୁଛି କି ନାହିଁ, ରୋଗୀମାନଙ୍କୁ ଉଠେଇକି ଆଣୁଛନ୍ତି, ସେମିତି ଭାଇନା ଆମର ଗ୍ରାମାଞ୍ଚଳ ମାନଙ୍କ ପାଇଁ ହେଲା ଭ୍ରାମ୍ୟମାଣ ଗାଡି ମାଧ୍ୟମରେ ଗୋ ସେବା ଯୋଗାଇ ଦିଆଯାଉଛି, ଭ୍ୟାକ୍ସିନ, ମେଡିସିନ, ଆହୁରି ସେମାନଙ୍କର ବିଭିନ୍ନ ସମୟରେ ପରୀକ୍ଷା,
1: ଟୀକାକରଣ
2: ପଶୁପକ୍ଷୀ ମାନଙ୍କର ପାଇଁ ନାଇକି ଗୋଟେ ହେଲା ଆଜ୍ଞା ବସ୍ତା ହଉଛନ୍ତି, ତା ସହିତ ଦରକାର ପଡିଲେ ଆମର ଭେଟେନାରୀ ଆଜ୍ଞା ମାନେ ମଧ୍ୟ ଯାଇଥାଉଛନ୍ତି,
1: ଭଲ କଥାରେ ଏଇଟା
2: ହେଲା, ଆମେ ସେଟାକୁ ଯୋଗାଯୋଗ କରିକିରି ଆମର ଗାଁକୁ କେମିତି ଆସିପାରିବେ ତାର ବ୍ୟବସ୍ଥା ମଧ୍ୟ ଆମକୁ କା କରିବାକୁ ପଡିବ।
1: ହେଲେ ଆଜିର ବୈଠକରେ ଆସିଲେ ଆମେ ଆଜିର କଣ କାର୍ଯ୍ୟକ୍ରମଟା ଆମେ କହିଲେ ନାହିଁ,
2: କହିଦବା ଭାଇନା ଆମର ବୈଠକ ଘରକୁ ଯଦି ଆମେ ଆଇଛେ, ପ୍ରତି ରବିବାର ଦିନ ଆମେ କିଷାନ ବାଣୀ ଡାଇଲ ଆଉଟ କାର୍ଯ୍ୟକ୍ରମ ପ୍ରଚାର କରୁଛେ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ହେଲେ ଆଜ୍ଞା ସହିତ କଥା ହେବା, ହେଲେ ତା ପୂର୍ବରୁ ଡାଇଲ ଆଉଟ କାର୍ଯ୍ୟକ୍ରମ କଣ ଟିକେ କହିଦବା। ଆମର କାର୍ଯ୍ୟକ୍ରମ ଯୋଉ ରହିଛି କିଷାନ ବାଣୀ ଡାଇଲ ଆଉଟ, ଏହି କାର୍ଯ୍ୟକ୍ରମରେ ଆମର ଚାଷୀ ଭାଇ ଭଉଣୀ ମାନେ ସେମାନଙ୍କର ସମସ୍ୟା ଚାଷ ଜନିତ ତାକୁ ଜଣାଇବେ ଚିଠି ମାଧ୍ୟମରେ, ତା ପାଇଁ ଠିକଣା ମଧ୍ୟ ରହିଛି ଆମ ପାଖକୁ। ଚିଠି ପଠାଇବାର ଠିକଣା ହେଲା କିଷାନବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଜୟପୁର।
1: ଆଉ ଯୋଉମାନେ ବି ପଢା ଲେଖା ନଥିବେ,
2: ଯଦି କାର୍ଯ୍ୟକ୍ରମ ଶୁଣିବେ
1: ଦଉନଥିବେ,
2: ହଁ ତାର ସମାଧାନର ବାଟ ମଧ୍ୟ ସେମାନେ ପାଇଯିବେ, ତା ପାଇଁ କୌଣସି ଅସୁବିଧା ନାହିଁ। ଆଜିର କାର୍ଯ୍ୟକ୍ରମ ତ ଆମର ଚିଠି ପତ୍ର କାର୍ଯ୍ୟକ୍ରମ, ସେ ପରିପ୍ରେକ୍ଷୀରେ ଆମର ପ୍ରଥମ ଚିଠି କୋର୍ଟରୁ ଆସି ମୁଁ ଦେଖୁଛି, ଆମର ପ୍ରଥମ ଚିଠି ଆସିଛି କାକ୍ରିଗୁମା ବ୍ଲକ ପଡାଗଡ଼ରୁ, ପଠେଇଛନ୍ତି ଜଗଦୀଶ ଚନ୍ଦ୍ର ନାୟକ ଡମ୍ବରୁ ନାୟକ।
1: କଣ
2: ବଢିଆ ପ୍ରଶ୍ନ ଅଛି, ତାଙ୍କେ ଜାଣିବାକୁ ଚାହୁଁଛନ୍ତି ବିଭିନ୍ନ ପ୍ରକାର କୃଷି ଭିତ୍ତିକ ଉପକରଣ କଣ କଣ ସବୁ ରହିଛି, ତାର ବ୍ୟବହାର କଣ ରହିଛି, ଆଉ ତାର ରିହାତି ବ୍ୟବସ୍ଥା କଣ। ହେଲେ ବର୍ତ୍ତମାନ ଆମେ ପ୍ରଥମ ଚିଠିର ଯୋଉ ପ୍ରଶ୍ନ ରହିଛି, କୃଷି ଉପକରଣ କଣ ବ୍ୟବସ୍ଥା ରହିଛି, ତାର ବ୍ୟବହାର ଆଉ ତାର ରିହାତି, ତା ବିଷୟରେ ଆଜ୍ଞାଙ୍କୁ ପଚାରି ବୁଝିବା। ମୁଁ ପଚାରୁଛି, ତମେ ମନ ଧ୍ୟାନ ଦେଇକିରି ଶୁଣ।
1: ପଚାର ପଚାର।
3: ମୋ ନାଁ ବନ୍ଧୁ

ଜେନା ସହକାରୀ ନିର୍ବାହୀ କୃଷି ମନ୍ତ୍ରୀ ରାୟଗଡ଼ା ଏଗ୍ରିକଲଚର ଇଞ୍ଜିନିୟରିଂ ଡିଭିଜନରେ ମୁଁ ଏଠାରେ କର୍ମରତ ଅଛି। ଆପଣଙ୍କ ପ୍ରଶ୍ନ ଭଲ ପ୍ରଶ୍ନ। ଚାଷୀ ଭାଇମାନଙ୍କୁ ସବିଶେଷ ଧାରଣା ଦେବା ପାଇଁ ଆମର ବିଭାଗ ରହିଛି। ଚାଷୀମାନଙ୍କ ପାଇଁ ସରକାର ବହୁତ ସୁବିଧା ସୁଯୋଗ ରଖିଛନ୍ତି। ସେ ସୁବିଧା ସୁଯୋଗ ମଧ୍ୟରୁ ମୁଁ ପ୍ରଥମ ଆପଣଙ୍କର ପ୍ରଶ୍ନର ଉତ୍ତର ଦେବି, ଯୋଉଟାକି କୃଷି ଯନ୍ତ୍ରପାତି ଉନ୍ନତ ମାନର ଆଜିକାଲି କୃଷି ଯନ୍ତ୍ରପାତି ଆସିଲାଣି। ତେଣୁ ବର୍ତ୍ତମାନ ସେଇ ଯନ୍ତ୍ରପାତି ସବୁ ଚାଷୀ ଭାଇମାନଙ୍କୁ ସେଟା ନିହାତି ମୂଲ୍ୟରେ ଯୋଗାଇ ଦିଆଯାଉଛି। ପ୍ରତ୍ୟେକ କାମ ପାଇଁ ଆପଣ କୋଡ଼ା ଖୋସାଠୁ ଆରମ୍ଭ କରି ଚାଷ ହଳ ଲଙ୍ଗଳ କରିବା ପର୍ଯ୍ୟନ୍ତ, ଔଷଧ ସ୍ପ୍ରେ କରିବା ପର୍ଯ୍ୟନ୍ତ ବି ସବୁ ଜିନିଷ ରହିଛି। ସେଥିରେ ବିଭିନ୍ନ ପ୍ରକାର ନୂଆ ନୂଆ ଯନ୍ତ୍ରପାତି ମଧ୍ୟ ବାହାରିଲାଣି। ଦିନ ମଧ୍ୟରେ ହୁଏତ ଆମର ଯୋଉ ସାର ଔଷଧ ଏସବୁ ସିଞ୍ଚନ କରିବା ପାଇଁ ଚାଷୀ ଭାଇମାନଙ୍କ ପାଇଁ ସରକାର ବହୁତ ସୁଯୋଗ ସୁବିଧା ଦେଇଛନ୍ତି ଯନ୍ତ୍ରପାତି, କୃଷି ଯନ୍ତ୍ରପାତି ଉପରେ। ଆଉ ରିହାତି ମୂଲ୍ୟରେ ସେମାନେ ଓଡ଼ିଶାର ସବୁ ସ୍ଥାନରୁ ବ୍ଲକ ଲେଭେଲରୁ ମଧ୍ୟ ସେମାନେ ନେଇପାରିବେ। ଏବଂ ସବିଶେଷ ସେ ବିଷୟରେ ସବିଶେଷ ଧାରଣା ମଧ୍ୟ ପାଇପାରିବେ। ଏବଂ ଆମର ପଞ୍ଚାୟତ ଲେଭେଲରେ ମଧ୍ୟ ଅଛନ୍ତି ଏଗ୍ରିକଲଚରର ଗ୍ରାମ ସେବକ ମାନେ, ସେମାନେ ମଧ୍ୟ ଆୱାରନେସ୍ କରୁଛନ୍ତି। ଆମର ଇଞ୍ଜିନିୟରିଂ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ଇଞ୍ଜିନିୟର ସହକାରୀ କୃଷି ଯନ୍ତ୍ରୀମାନେ ଅଛନ୍ତି, ସେମାନେ ମଧ୍ୟ ଚାଷୀ ଭାଇମାନଙ୍କୁ ବିଭିନ୍ନ ସ୍ଥାନରେ ଡେମନଷ୍ଟ୍ରେସନ ଯୋଉଟା ପରୀକ୍ଷାମୂଳକ ସୁଯୋଗ ଦେଉଛନ୍ତି ଦେଖିବା ପାଇଁ, ଶିଖିବା ପାଇଁ ସେମାନେ କେମିତି ବ୍ୟବହାର କରିବେ ଏସବୁ ବିଷୟରେ ଧାରଣା ଦେଉଛନ୍ତି। ଏହାପରେ ଆମର ଏମିତି ଯୁଗ ଆସିଲାଣି, ଡ୍ରୋନ୍ ବ୍ୟବହାର କରି ସାର ସିଞ୍ଚନ କରିବେ, ଜମିରେ ଔଷଧ ସିଞ୍ଚନ କରିବେ, ଏସବୁ କମ ପରିଶ୍ରମ କମ ଖର୍ଚ୍ଚରେ ଏଗୁଡ଼ାକ ସବୁ ହେଇପାରିବେ। ଏହାପରେ ଆମର ଦେଖନ୍ତୁ କିପରି ସୁଯୋଗ ଦେଇଛନ୍ତି ଚାଷୀ ଭାଇମାନଙ୍କୁ, ଯେ ଯନ୍ତ୍ରପାତି କିଣିବା ପାଇଁ ହେଲେ ତିନି ପ୍ରକାର କ୍ୟାଟେଗୋରିସ କରିଛନ୍ତି ତାଙ୍କୁ ରିହାତି ମୂଲ୍ୟରେ ଦେବା ପାଇଁ। ପ୍ରଥମ କ୍ୟାଟେଗୋରି ହେଲା ଏସ୍ସି ଏସ୍ଟି ଏବଂ ଓମେନ୍, ଅନଗ୍ରସର ଆର୍ଥିକ ଦୁର୍ବଳ ବ୍ୟକ୍ତିଙ୍କ ପାଇଁ, ସେମାନଙ୍କ ପାଇଁ 50% ରୁ 60% ପର୍ଯ୍ୟନ୍ତ ରିହାତି ମୂଲ୍ୟ ରଖିଥାନ୍ତି ପ୍ରତି ଯନ୍ତ୍ରପାତି ଉପରେ। ଆଉ ଯେଉଁମାନେ ସାଧାରଣ ବର୍ଗର ରହିଲେ ସେମାନଙ୍କ ପାଇଁ 40% ରୁ 50% ଭିତରେ ରହିଛି। ଆଉ ଗୋଟେ ରହିଛି ତୃତୀୟ ବ୍ୟବସ୍ଥା ପାଇଁ ରହିଛି 85%। ସେମାନେ ଗୋଟେ ଟ୍ରାକ୍ଟର କିଣିଲେ 125,000 ପର୍ଯ୍ୟନ୍ତ ସବସିଡ଼ି ପାଇପାରିବେ, ସେମାନେ 90,000 ବି କିଣିପାରିବେ। ତେଣୁ ତାଙ୍କୁ 85% ରଖା ହେଇଛି ଏବଂ ସାଧାରଣ ବର୍ଗକୁ 40-50% ସବସିଡ଼ି ରଖା ହେଇଛି। ତେଣୁ ଏମାନେ ସବସିଡ଼ିରେ ସବୁ ଜିନିଷ ପାଇପାରିବେ। ସରକାର ସୁଲଭ ମୂଲ୍ୟରେ ରିହାତି ମୂଲ୍ୟରେ ସବୁ ଚାଷୀ ଭାଇମାନଙ୍କୁ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରଖିଛନ୍ତି ଏବଂ ଚାଷୀ ଭାଇମାନେ ଏହାର ସୁଯୋଗ ନେବେ। ଏ ବିଷୟରେ ସବିଶେଷ ବିବରଣୀ ପାଇବା ପାଇଁ, ଜାଣିବା ପାଇଁ, ଯୋଗାଯୋଗ କରିବା ପାଇଁ ହେଲେ ଆମର ଜିଲ୍ଲା ଲେବଲ୍ଠୁ ଆରମ୍ଭ କରି ଜିଲ୍ଲା ସ୍ତରରୁ କୌଣସି ସେମାନଙ୍କ ସହିତ ଯୋଗାଯୋଗ କରି ସେମାନଙ୍କର ନମ୍ବର ମଧ୍ୟ ଫୋନ୍ ନମ୍ବର ନେଇ ଫୋନ୍ରେ ମଧ୍ୟ କଥାବାର୍ତ୍ତା କରି ସମସ୍ତେ ସୁଯୋଗ ପାଇପାରିବେ। ଏଇଟା ହେଲା କୃଷି ଯନ୍ତ୍ରପାତି ଉପରେ। ଆଉ ଗୋଟେ କଥା କହୁଛି ଯେ ଆପଣଙ୍କର ଯେ ରିହାତି ମୂଲ୍ୟରେ କି ଡିବିଟି ବୋରୱେଲ ଯୋଉଟା ରହିଛି, ଯୋଉଟାକି ଆପଣଙ୍କର ନଳକୂପ ଖନନ, ଗଭୀର ନଳକୂପ ଖନନ, ସେଥିରେ ରିହାତି ରହିଛି। ଯେ ଆପଣଙ୍କର ସମସ୍ତ ବର୍ଗଙ୍କ ପାଇଁ ସମାନ ରହିଛି, ସେମାନେ 75% କିମ୍ବା 50,000 ସବସିଡ଼ି ପାଇପାରିବେ ଦୁଇଟି ବ୍ୟବସ୍ଥାରେ। ଗୋଟେ ହେଉଛି ଆପଣଙ୍କର ଖନନ କାର୍ଯ୍ୟ, ଆଉ ଗୋଟେ ହେଉଛି ତାକୁ ବୈଦ୍ୟୁତିକ ସଂଯୋଗ କାର୍ଯ୍ୟ ଇଲେକ୍ଟ୍ରିଫିକେସନ ପାଇଁ। ଇଲେକ୍ଟ୍ରିଫିକେସନର ଯୋଉ ଆମର ରହିଛି ଟାଟା ପାୱାର ବା ସାଉଥ କୋ ରହିଛି ଆମର ଦକ୍ଷିଣାଞ୍ଚଳ ପାଇଁ, ସେ ସାଉଥ କୋରୁ ଗୋଟେ ଏଷ୍ଟିମେଟ୍ କରେଇବେ କେତେ ଖର୍ଚ୍ଚ ହେବ, ସେ ଏଷ୍ଟିମେଟ୍ ଅନୁସାରେ ପାୱାର ସଂଯୋଗ କରିବେ ଏବଂ ତା କାର୍ଯ୍ୟକ୍ଷମ କରେଇବେ ନଳକୂପକୁ। ସେ ଯାହା ଖର୍ଚ୍ଚ ହେବ ତାର 75% ତା ମାନେ ଏଇଟା ବୁଝନ୍ତୁ 75% ଆଉ 50,000 ଯୋଉଟା କମ ହେବ, ଯୋଉଟା ସର୍ବନିମ୍ନ ଦୁଇଟା ଭିତରୁ କମ ଯୋଉଟା ହବ ସେଇଟା ଚାଷୀଙ୍କୁ ଦିଆଯିବ। କାରଣ 75% ଯଦି

0: हजार हुए कल 40,000 से चाहिए तार ये दो जमीन साधारणतः चाषी 5 एकर जमीन थी सर्वनिम्न से 5 एकर जमीन 10% नियो 10,000 थी डंगल जमीन से दो एकर 2 एकर कि 1.5 एकर एमती थी तेणु से सुविधा पाइपर आउ गोटे रही आमर सौर जलनीति यहाँ है जलनीति जोटा जलनीति ବିଜେଡି ଜଳନୀତି ବା ଜଳନୀତି ବୋରୱେଲ ସୁନ୍ଦରଗଡ ନଳକୂପ ଆଉ ଗୋଟେ ରହିଛି ସୌର ଜଳନୀତି ସୋଲାର ଯୋଉଟା ସେଇଟାରେ ଆପଣମାନଙ୍କୁ ଯେ ଗୋଟେ କିଚେନ ଗାର୍ଡେନ ଯୋଉଟା କହୁଛନ୍ତି 0.5 ଏକର ଜମି ପାଇଁ ସେ ବ୍ୟବସ୍ଥା ରଖାଯାଇଛି 0.5 HP ର ଗୋଟେ ସୋଲାର ମଟର ତାର ବ୍ୟବସ୍ଥା କରାଯିବ ସେ ତାର ଚାଷୀ କେବଳ ଦେବ ସେ ମଟରର ଦାମଟି ଦେବ ଆଉ ବାକି ସରକାର ଦେବେ ତେଣୁ ଏଇସବୁ ବ୍ୟବସ୍ଥା ରହିଛି ତେଣୁ ସିଏ ଚାଷୀର ଗୋଟେ ଛୋଟିଆ ପୋଖରୀଟେ ଥିବ କିମ୍ବା ତାର କୂଅ ଗୋଟେ ଥିବ ତା ବାଡ଼ିରେ ଏଇସବୁରେ ଲାଗିପାରିବ ବିଦ୍ୟୁତ ଶକ୍ତି ନଥିବ ସେ ଜାଗା ମାନଙ୍କରେ ତେଣୁ ସେ ତାକୁ ଆମେ ସୌର ସହିତ ମଟର ଦେଇ ଆମେ ତାକୁ ସହାୟତା କରିପାରିବୁ ଏଇସବୁ ବ୍ୟବସ୍ଥା ରହିଛି ଆହୁରି ଅନ୍ୟାନ୍ୟ ବ୍ୟବସ୍ଥା ସବୁ ରହିଛି ଆମ ଯନ୍ତ୍ରପାତି ଉପରେ ମୁଁ କହିଲି ଆଉ ପ୍ରତି ଇଞ୍ଜିନିୟରିଂ ଡିଭିଜନରେ ପୁରା ଡେମନଷ୍ଟ୍ରେସନ ବା ତାର ଯୋଉ ପ୍ରଶିକ୍ଷଣ ବ୍ୟବସ୍ଥା ରହିଛି ସେଥିରେ ଜଣେ ଜଣେ ଅଛନ୍ତି ପ୍ରଶିକ୍ଷଣ ପାଇଁ ଟେକ୍ନିକାଲ ପର୍ସନ ରହିଛନ୍ତି ସେସବୁକୁ ମାନେ ପ୍ରଦର୍ଶନ କରେଇବେ ଏବଂ କେମିତି ତାର ଚାଳନା ହେଇପାରିବ ରକ୍ଷଣାବେକ୍ଷଣ କଥା ବି କେମିତି ତାକୁ କରିପାରିବେ
1: ବଢିଆ ଜିନିଷ ମାନେ
2: କହିଲେ ଆଜ୍ଞା କେତେ କଥା କହିଲେ
1: ଗୋଟେ ଗୋଟେ କରି ପଚାରୁଛୁ ପିଲା
2: ଜାଣିବାକୁ ପଡିବ ଜାଣିବା ଜଣେଇବା ବୋଲି ତ ହେଲା ଯେ ଭାଇନା ଏମିତି ମୁରମୁରା କରିବ ନା କିନ୍ତି
1: ପିଲା ତୋର ମନର କଥା ମୁଇଁ ଜାଣିନି
2: ନାଇଁ ତମ ଗୋଟେ ଢେମସା କେତେ ଗୋଟେ ବାଜିଲା ଏକା ମନଟା ପର ଚଳଲା
1: ଆମେ ବୈଠକ ଘରକୁ ଆଇଛେ ବୋଲେ ପରମ୍ପରା ଗୋଟେ ଅଛି
2: ଅଛି ଅଛି ବୁଝିଲୁ
1: କି ନାଇଁ ମସ୍ତ ଗୀତ ଗୋଟେ ରଖିଛି
2: ଶୁଣିଦବା ନାଇଁ ଶୁଣିଦବା ନାଇଁ ଶୁଣିଦବା ଭାଇନା
1: ଶୁଣିଦବା

0: କାଲି ଗୋଟେ ସେ ଆପା ସାଙ୍ଗରେ କିସ ଗୋଟେ ବସ ଦେଇକିରି କଥା ହଉଥିଲ
1: ଗୋଟେ ମହିଳା ଚାଷୀ କଣ ମଜାରେ ସେ ଦୁଃଖୀ ସୁଖୀ କରୁଛି ତାର ବୋଲେ ସେ ସାମାନ୍ୟଟା
0: ନାଇଁ
1: ତାକୁ ଯଦି ଆମେ ଠିକ ତାକୁ ଯଦି ବତେଇବା ଆହୁରି ଟିକେ ଉନ୍ନତି
0: କରିବା
1: ତାଙ୍କ ସାଙ୍ଗରେ ମୁଁ ଟିକେ କଥା ହେଇଛି
0: ଶୁଣିଦେବା
1: ଶୁଣିଦେବା
0: ହେଲା ଆଜିର କ୍ରମରେ ଚାଷୀ ମୁହଁରୁ ଚାଷୀର କଥା
1: ଆଜିର ଚାଷୀ ନମସ୍କାର ନିନି
2: ନମସ୍କାର
1: କି ନା ତୋର ନା
2: ମୁକ୍ତା
1: ମୁକ୍ତା କୋ ଗାଁ ଯେ
2: ମାଇଗୁଡ଼ା ମକା ବୁନବୁ ମୂଲା ବୁନବୁ ଭିନିସ ବୁନବୁ
1: ପରିବା ଚାଷ କରୁଛୁ ଆହୁରି ଧାନ ଚାଷ ମିଶାର କରୁଛୁ ମାଣ୍ଡିଆ କରୁଛୁ କି ନାଇଁ
2: ମାଣ୍ଡିଆ ନାଇଁ
1: ମାଣ୍ଡିଆ
2: କରି ନା ପାରୁ ବୋଲି ମାଣ୍ଡିଆ ନାଇଁ କରୁ
1: କେତେ ଏକର ପରା ଅଛି ଯେ
2: ଦୁଇ ଏକର ପରା ଅଛି ବାବୁ
1: ଦୁଇ ଏକର ପରା ଅଛି
2: ଦୁଇ ଏକର
1: ହେଲେ କେତେ ଏକର ଧାନ ଚାଷ କରୁଛୁ କେତେ ଏକର ପରିବା ଚାଷ କରୁଛୁ
2: ଧାନ ଚାଷ କଲୁନି ଖଣ୍ଡେ ପାଞ୍ଚ ଏକର ପାରା ପାଞ୍ଚ ଏକର ପାରା ଧାନ ଚାଷ କଲୁନି ପରିବା ଚାଷ ଆକା ଦୁଇ ଏକର
1: ପରିବା ଚାଷ ଦୁଇ ଏକର କଲୁନି କି କି ପରିବା ଲଗେଇଛୁ
2: ଏବେ ମିଠା ମକା ଆରି ଭେଣ୍ଡି

0: ପାଣି ଗନ୍ଧଲାଇ କରି ଛିଚନ
1: କରିବ ନାଇଁ ହେଲେ ତମେ ଆଗ ମଞ୍ଜି ଲଗେଇବ ନାଇଁ
0: ମଞ୍ଜି ସେ ଲଗାଇ
1: କେତେ ଦିନରେ ସେଟା ହବ ଗଛ ପରା
0: ତାର ମନେ ଡେଙ୍ଗ ହୋଇଯାଇଛି
1: ଡେଙ୍ଗ ଡେଙ୍ଗ ହେଇକି ଯିବ ନାଇଁ କି ସେମିତି ଧୀରେ ଧୀରେ ଧୀରେ ଧୀରେ ତିନି ମାସରେ ପୁରା ହବ ନାଇଁ କି ହେଲେ ଫଳ କେତେବେଳେ ଧରିବ
0: ଫଳ ଏବେ ତିନି ମାସ କେ ବୋଇଲେ ଏଇଟା ଗୋଟେ ମାସ ଏବେ ଗୋଟେ ମାସ ଯାଇଛି ଆରି ଗୋଟେ ମାସ କେତେ
1: ଜାନୁଆରୀ ଆଡେ ନାଇଁ କି ଏବେ ନଭେମ୍ବର ହେଇଛି ହେଲା ଅଛି କି ନାଇଁ ନଭେମ୍ବର ପରେ ଡିସେମ୍ବର ଡିସେମ୍ବର ପରେ ଜାନୁଆରୀରେ ହବ କି ନାଇଁ ହେଲେ ମକା ତମର କେତେ ପୁରା ବାହାରିବ
0: ମକା
1: ଗୋଟେ ଏକର
0: ଗୋଟେ ଗୋଟେ ଏକର କେ ମକା ଭଲ ହେଲେ ବଡ଼ ବଡ଼ ହେଲେ 20,000 30,000 ହେଇଛି ବାବୁ
1: ମିଠା ମକା ନାଇଁ କି ମିଠା ମକା ତମର ବେଶୀ ନଷ୍ଟ ହଉଥିବ ତ ଜନ୍ତୁ ଜନ୍ତା ଥିବେ
0: ନାଇଁ ଜନ୍ତୁ ନାଇଁ ଆସତ ଜନ୍ତୁ ନାଇଁ ଏବେ ସି ଶୁଆ ଖାଇବେ
1: ପକ୍ଷୀ ମନ ନାଇଁ କି ହେଲେ ପୋକ ବେଶୀ ଧରୁଛି କି
0: ପୋକ ଧରିଲେ ଆକା ସେ ଛିଞ୍ଚବା
1: ଉଷ ଛିଞ୍ଚିକିରି ତାକୁ ଇଏ କରିବ ନାଇଁ କି ହେଲେ ମକା ତମେ ଏମିତି ବୁଲେ ବୁଲେ ବିକୁଛ କି ତମେ ଗଭର୍ଣ୍ଣମେଣ୍ଟ କିସ କରୁଛି
0: ଗଭର୍ଣ୍ଣମେଣ୍ଟ ନାଇଁ ବେପାର ନିମନ୍ତେ ମାର୍କେଟ ନେଇଥିବୁ
1: ମାର୍କେଟରେ ବେପାର ନିମନ୍ତେ
0: କଣ୍ଟା ମକା ବଡ଼ ବଡ଼ ହେଲେ 800-900 ଏମିତି ଦେବାଇ ଆମେ ବିକିବାର ହେଲେ ତା ଡାଇରେକ୍ଟ ମକା କେ 600-700 ବିକିବୁ ତାଙ୍କେ ଲାଭ ନହେଲେ ବ୍ୟବହାର କରିବା କି
1: ଏମିତି ବିକୁଛ ନାଇଁ କି ହେଲେ ତମର ପାଣି ସୁବିଧା ଅଛି କି ନାଇଁ ଜମିରେ
0: ସୁବିଧା ନାଇଁ ବାବୁ ମଟର ଉଠାଇ ନେବୁ
1: ମଟର ଉଠେଇଛ ହେଲେ ସେଟା ଗଭର୍ଣ୍ଣମେଣ୍ଟ ଥ୍ରୁରୁ ନେଇଛ କି ଏଲ୍ଆଇ ପଏଣ୍ଟ ବୋଲି
0: ପଇସା ବାନ୍ଧିବୁ
1: ବାନ୍ଧୁଛ ସେଠି ମଟର ଇଏ କରିକି କରୁଛ ପାଣି ଚପାଉଛ
0: ନାଇଁ ବନ୍ଦ ପାରା ଖୋଲୁ ଆଛୁ ଟୁଙ୍କୁ ଲାଗେ ଧରିଲେ ସବୁ ଲୋକ ମାଡ଼ାଇ
1: ହଉ ତୋର ସାଙ୍ଗରେ କଥା ହେଇକିରି ଭଲ ଲାଗିଲା ହଁ ରହିଲିନି ନମସ୍କାର
0: ନମସ୍କାର
2: ବଢିଆ କଥା ମାନେ କହିଲା ମାତ୍ର
1: ନେଇକି
2: ମା ବୋଲେ ମା ମଜା ଲାଗିଲା ହେଲା ଏମିତିକା ଦୁଃଖ ସୁଖ ବାଣ୍ଟିବା ଭାଇନା ବୈଠକ ଘରକୁ ଆଉଥିବା ସୂଚନା ଜଣାଉଥିବା ଚାଷୀମାନେ ମଧ୍ୟ ଆମ ସହିତ ଆମର ପରିବାର ସହିତ ଜଡିତ ହୋଇକି ରୁହନ୍ତୁ
1: ନିଶ୍ଚିତ
2: କାର୍ଯ୍ୟକ୍ରମ ଭାଇନା ଏଠି ରଖିବା
1: ରଖିବା ସମୟ ସଂକେତ ଦେଲାଣି
2: ଯିବା
1: ଯିବା
2: କେତେ କଥା ଅଛି
1: ଯିବା ଯିବା
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ ଭାରତ ସରକାର।

ଶୁଣିଲେ କିଷାନ ବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ଉତ୍ତମ କୁମାର ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1460 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି କଥା ଦେଇଥିଲି ମା'କୁ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ ଏବଂ ସାଧନା ସରଗମ। ନିଜାମଙ୍କ ଗୀତ, ସଙ୍ଗୀତ କୃଷ୍ଣଚନ୍ଦ୍ର।

ଶେଷରେ ଶୁଣନ୍ତୁ ପାଗଳ କରିଛି ପାଉଁଜିତର ଚଳଚ୍ଚିତ୍ରର ଗୀତ। ଶ୍ରୀକାନ୍ତ ଗୌତମଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଶୁଣିଲି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଶ୍ରୋତା।

ଆପଣଙ୍କର ମତାମତ ଅଭିଯୋଗକୁ ନେଇ ମେସେଜର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଅନୁପମା ରାଜୁ, ପ୍ରଯୋଜନା ମନୋଜ କୁମାର ପୂଜାରୀ।

0: ଆଧୁନିକ ଯୁଗରେ ମେସେଜ୍ ଆମର ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି। ଆମେ ଅନେକ ସମୟ ଆମର ପ୍ରିୟ ଲୋକଙ୍କର ଏକ ଛୋଟ ମେସେଜ୍ ପାଇଁ ଅପେକ୍ଷା କରିଥାଉ।
1: ଏହି ଅପେକ୍ଷାରେ ଥାଏ ଏକ ଅଲଗା ଅନୁଭୂତି। ଯେତେବେଳେ ଫୋନ୍ରେ ମେସେଜ୍ ଆସିବାର ଶବ୍ଦ ହୁଏ, ସେତେବେଳେ ମନ ଖୁସିରେ ଭରିଯାଏ।
0: ଏହା ଆମକୁ ଜଣାଇ ଦିଏ ଯେ ଆମେ କାହା ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କର ମେସେଜ୍, ଭଏସ୍ ମେସେଜ୍ ଏଇଥିପାଇଁ ଆମକୁ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ଆମ ପରିଶ୍ରମର ମୂଲ୍ୟ ବୁଝନ୍ତି, କାର୍ଯ୍ୟକ୍ରମ ସମ୍ପର୍କରେ ଦୁଇପଦ ମିଠା ମିଠା କଥା ଲେଖନ୍ତି, ତ୍ରୁଟି ବି ଦେଖନ୍ତି।
1: ସେହି ସମୟରେ ଆଉ ଟିକେ ଭଲ କରିବା ପାଇଁ ଆମକୁ ଉତ୍ସାହ ଆସିଥାଏ। ତେବେ ଆପଣଙ୍କର ମତାମତ, ଅଭିଯୋଗ ଓ ପ୍ରସ୍ତାବକୁ ନେଇ କାର୍ଯ୍ୟକ୍ରମ ହେଉଛି ସମ୍ପର୍କ ସେତୁ।
0: ଆଜିର ସମ୍ପର୍କ ସେତୁ କାର୍ଯ୍ୟକ୍ରମରେ ସ୍ୱାଗତ କରୁଛୁ ଆମେ ଦୁହେଁ, ମୁଁ ରଞ୍ଜନ
1: ଆଉ ମୁଁ ଅନୁପମା।
0: ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
0: ତେବେ ଅନୁ, ଦେଖିବା ଆଜିର ମେସେଜ ଗୁଡ଼ିକ।
1: ପ୍ରଥମ ମେସେଜଟି ଆମର ପଠାଇଛନ୍ତି ଚିନ୍ତାମଣି ପ୍ରଧାନ। ସେ ଲେଖିଛନ୍ତି, ସମ୍ଭାବନା ତୁମେ ବିମୁକ୍ତ ମନର ଭାବନାର ପକ୍ଷୀଟିଏ, ହୃଦୟରେ ଯେତେ ଯାତନା ଥିଲେ ବି ସବୁବେଳେ ହସୁଥାଏ। ଯାହା ପୁଅକୁ କାମୁଡ଼େ ସାପତ, ପାଳ ଦୌଡ଼ିକୁ ମା ଡର, ଲୋକବାଣୀରେ ତ ଲିପିବଦ୍ଧ ସତ, ସମସ୍ତଙ୍କ ପାଇଁ କାଳ। ଶ୍ରୋତାମାନଙ୍କର ମତାମତ ଭାବ ରଞ୍ଜନ ଭାଇଙ୍କ ବାଣୀ, ସୁରଭି ଅପାଙ୍କ ଉପସ୍ଥାପନା ତ ମନକୁ ନେଉଛି କିଣି। ଆଜିର ପବିତ୍ର ଶୁଭ ଦିବସରେ ମଥାନତ ତୁମ ପାଦେ, ସ୍ନେହ ମମତାରେ ବାନ୍ଧି ରଖବାରେ କହିଦିଅ କଥା ପଦେ।
0: ବାଃ, ବଢ଼ିଆ କବିତା ଆକାରରେ ଆପଣ ଲେଖିଛନ୍ତି। ଆପଣ 9 ତାରିଖର ସମ୍ଭାବନା କାର୍ଯ୍ୟକ୍ରମ ଶୁଣିଛନ୍ତି, ଯେଉଁଥିରେ ବିଷୟ ଥିଲା ଯାହା ପୁଅକୁ ସାପ କାମୁଡ଼େ। ବାସ୍ତବିକ ଚିନ୍ତାମଣି ବାବୁ, ଆପଣ ସମ୍ଭାବନା କାର୍ଯ୍ୟକ୍ରମ ପ୍ରତି ଶନିବାର ଶୁଣନ୍ତି ଏବଂ ଖୁବ୍ ସୁନ୍ଦର ମତାମତ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ଦିଅନ୍ତି କବିତା ମାଧ୍ୟମରେ। ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣ ଅଂଶଗ୍ରହଣ କରନ୍ତି ସମ୍ଭାବନାରେ ଏବଂ ତା ସମ୍ପର୍କରେ ମତାମତ ବି ଦିଅନ୍ତି। ଆପଣଙ୍କୁ ଅନୁରୋଧ କରୁଛୁ ଯେ ଆପଣ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବି ଶୁଣନ୍ତୁ ଏବଂ ସେହି କାର୍ଯ୍ୟକ୍ରମ ସମ୍ପର୍କରେ ବି ଖୁବ୍ ସୁନ୍ଦର ମତାମତ ଦିଅନ୍ତୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି କେ ମୋହନ ରାଓ ଆଚାରୀ। ସେ ପଠାଇଛନ୍ତି ସୁନାରୀ ସାହି ଜୟପୁରରୁ। ସେ ଲେଖିଛନ୍ତି, 10 ତାରିଖରେ ପ୍ରଚାରିତ ସମ୍ପର୍କ ସେତୁ କାର୍ଯ୍ୟକ୍ରମ ଏବଂ ଓଡ଼ିଆ କଥାଚିତ୍ରର ଅନୁରୋଧର ଗୀତ ବହୁତ ଭଲ ଲାଗିଲା। ସେହିଦିନ ଯିଏ ଉପସ୍ଥାପନା କରିଥିଲେ ତାଙ୍କୁ ମୋର ଧନ୍ୟବାଦ ଜଣାଇଦେବେ।
0: ହଁ ଆଚାର୍ଯ୍ୟ ବାବୁ, ଆପଣ ଗତ ରବିବାର ସମ୍ପର୍କ ସେତୁ ଶୁଣିଛନ୍ତି ଏବଂ ରାତି 10ଟାରେ ଆମେ ଯେଉଁ ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ, ତାହା ବି ଶୁଣିଛନ୍ତି। ଆପଣଙ୍କୁ ସେହି କାର୍ଯ୍ୟକ୍ରମ ଭଲ ଲାଗିଛି ଏବଂ ଆପଣ ଧନ୍ୟବାଦ ଜଣାଇଛନ୍ତି ସେଦିନର ଉଦ୍ଘୋଷିକା ଏବଂ ଯିଏ ଉପସ୍ଥାପନା କରିଥିଲେ ସମ୍ପର୍କ ସେତୁ, ଆପଣଙ୍କର ଧନ୍ୟବାଦ ଆମେ ସାଦରେ ଗ୍ରହଣ କରୁଛୁ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ଉଦ୍ଘୋଷିକା ଏବଂ ଉପସ୍ଥାପିକାଙ୍କୁ ଜଣାଇ ଦେଉଛୁ।
1: ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ନୀଲୁ ଦାସ। ସେ ପଠାଇଛନ୍ତି ଶାସ୍ତ୍ରୀନଗର ବଲାଙ୍ଗୀରରୁ। ସେ ଲେଖିଛନ୍ତି, 10 ତାରିଖରେ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ବହୁତ ଭଲ ଲାଗିଲା। ଶ୍ରୋତାଙ୍କ ଅଭିଯୋଗ, ଶ୍ରୋତାଙ୍କ ମତାମତ ଏବଂ ନୂଆ କାର୍ଯ୍ୟକ୍ରମ ପ୍ରଚାର କରିବାକୁ ଉଗ୍ରସେନ ଭାଇ ଯେଉଁ ପ୍ରସ୍ତାବ ଦେଲେ ସ୍ୱାଗତ ଯୋଗ୍ୟ। ସମୟ ଆଉ ଟିକେ ବଢ଼ାନ୍ତୁ ସମ୍ପର୍କ ସେତୁ କାର୍ଯ୍ୟକ୍ରମର, ବହୁତ ବଢ଼ିଆ ଲାଗିଲା ସମ୍ପର୍କ ସେତୁ କାର୍ଯ୍ୟକ୍ରମ।
0: ନୀଲୁ ବାବୁ, ଆପଣ 10 ତାରିଖ ରବିବାରର ସମ୍ପର୍କ ସେତୁ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି ଆଉ ଉଗ୍ରସେନ ବାବୁ ଯାହା ପ୍ରସ୍ତାବ ଦେଇଥିଲେ, ମତାମତ ଦେଇଥିଲେ, ତାହା ବି ଆପଣଙ୍କୁ ଭଲ ଲାଗିଛି।

0: ଶେଷରେ ଆପଣ ଯାହା ଲେଖିଛନ୍ତି ଯେ ସମ୍ପର୍କ ସେତୁ କାର୍ଯ୍ୟକ୍ରମର ଅବଧି ଟିକେ ବଢ଼ାଇବା ପାଇଁ, କିନ୍ତୁ ଆମେ ବେଳେବେଳେ କମ୍ ପରିମାଣରେ ମେସେଜ୍ ପାଉଛୁ। ଯଦି ଅଧିକ ସଂଖ୍ୟାରେ ମେସେଜ୍ ଆମ ନିକଟକୁ ଆସେ ତେବେ ନିଶ୍ଚୟ ଆମେ ଭବିଷ୍ୟତରେ ଚେଷ୍ଟା କରିବୁ ଏହି ସମ୍ପର୍କ ସେତୁ କାର୍ଯ୍ୟକ୍ରମର ଅବଧି ବଢ଼ାଇବା ପାଇଁ। ଆପଣଙ୍କର ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ ଦେଉଛୁ।
1: ପରବର୍ତ୍ତୀ ମେସେଜ୍ଟି ଶାଶ୍ୱତ ମହାପାତ୍ର ପଠାଇଛନ୍ତି। ସେ ଲେଖିଛନ୍ତି, ଆଜିର ବିବିଧା କାର୍ଯ୍ୟକ୍ରମ ଶୁଣିଲି ଭଲ ଲାଗିଲା। ଆଶା ବାନିସ୍କାଙ୍କ ସହ ସାକ୍ଷାତକାର ଶୁଣିଲି ବହୁତ ଭଲ ଲାଗିଲା। ସେଇଥିପାଇଁ ରଞ୍ଜନ ସାର୍ ଏବଂ ସସ୍ମିତା ଅପାଙ୍କୁ ଧନ୍ୟବାଦ ଜଣାଇଦେବେ।
0: ନିଶ୍ଚୟ ଶାଶ୍ୱତ ବାବୁ, ଆପଣ ବିବିଧ କାର୍ଯ୍ୟକ୍ରମ ଶୁଣିଛନ୍ତି, ଆପଣଙ୍କୁ ଭଲ ଲାଗିଛି ଆଶା ବାନିସ୍କାଙ୍କ ସହିତ ଅନ୍ତରଙ୍ଗ ଆଳାପ। ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆଶା ବାନିସ୍କାଙ୍କୁ ଏବଂ ସସ୍ମିତା ପାଣିଗ୍ରାହୀ ମ୍ୟାଡାମ୍ଙ୍କୁ ଜଣାଇ ଦେଉଛୁ।
1: ପରବର୍ତ୍ତୀ ମେସେଜ୍ଟି ପ୍ରଫୁଲ୍ଲ କେଉଁଝରରୁ ପଠାଇଛନ୍ତି। ସେ ଲେଖିଛନ୍ତି, ଆଜିର ପ୍ରଚାରିତ କାର୍ଯ୍ୟକ୍ରମ ମହ୍ଲାର ଭଲ ଲାଗିଲା। 90 ବର୍ଷରେ ଆକାଶବାଣୀ, ଏଥିରେ ତପନ କିରଣଙ୍କ ବାର୍ତ୍ତାଳାପ ଭଲ ଲାଗିଲା। ତପନ କିରଣଙ୍କ ଭଳି ଅନ୍ୟ ଶ୍ରୋତାମାନଙ୍କର ମତାମତ ପାଇଁ ଏକ କାର୍ଯ୍ୟକ୍ରମ ରଖିଲେ ପ୍ରାୟତଃ ବହୁତ ଭଲ ଲାଗିଥାନ୍ତା।
0: ପ୍ରଫୁଲ୍ଲ ବାବୁ, ଆପଣ ଯାହା ଗୋଟେ ପ୍ରସ୍ତାବ ଦେଇଛନ୍ତି ଯେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଶ୍ରୋତାଙ୍କୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ପ୍ରଚାର କରିବା ପାଇଁ, ଦେଖନ୍ତୁ ଆମେ ଘର ଓ ଘରଣୀରେ, ଚୈତି ଝର୍ଣ୍ଣରେ, ଯୁବବାଣୀରେ, ମହ୍ଲାରରେ ସାକ୍ଷାତକାର ପ୍ରଚାର କରିସାରିଛୁ, ଆଉ ବିଶେଷ କରି ସଂଯୋଗ କାର୍ଯ୍ୟକ୍ରମରେ ଆମେ ସଂସ୍କୃତି ଓ ପରମ୍ପରା ସୁରକ୍ଷାରେ ଆକାଶବାଣୀ ଏହି ବିଷୟକୁ ନେଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହିତ ସାକ୍ଷାତକାର ମଧ୍ୟ ପ୍ରଚାର କରିଛୁ। ଧନ୍ୟବାଦ ଦେଉଛୁ ଆପଣଙ୍କର ପ୍ରସ୍ତାବ ପାଇଁ, ଆପଣଙ୍କର ଅଭିଯୋଗ ପାଇଁ, ଆପଣଙ୍କର ମତାମତ ପାଇଁ।
1: ପରବର୍ତ୍ତୀ ମେସେଜ୍ଟି ମଧୁମିତା ସାହୁ ପଠାଇଛନ୍ତି। ସେ ଲେଖିଛନ୍ତି, ସାର୍ ନମସ୍କାର, ଅନନ୍ୟ କାର୍ଯ୍ୟକ୍ରମରେ ତନୁଜା ମ୍ୟାଡମ୍ଙ୍କ ସହ ସାକ୍ଷାତକାର ଶୁଣି ବହୁତ ଭଲ ଲାଗିଲା। ବହୁତ ବଢ଼ିଆ ହୋଇଥିଲା ସାକ୍ଷାତକାର, ବହୁତ କଥା ଶିଖିପାରିଲୁ, ଜାଣିପାରିଲୁ। ଏମିତି ନୂତନ ପ୍ରତିଭାଙ୍କ ସହ ସାକ୍ଷାତକାର ପ୍ରଚାର କରିଲେ ବହୁତ ଭଲ ଲାଗିବ।
0: ନିଶ୍ଚୟ, ଘର ଓ ଘରଣୀ କାର୍ଯ୍ୟକ୍ରମରେ ଆମେ ଅନନ୍ୟରେ ସାଧାରଣତଃ ଆମ ଅଞ୍ଚଳର ନାରୀ ପ୍ରତିଭାଙ୍କ ସହିତ ଆଳାପ ପ୍ରଚାର କରିଥାଉ, ଯେମିତିକି ସେଥିରେ ସ୍ଥାନ ପାଇଥିଲେ ତନୁଜା ପଣ୍ଡା। ଯାହା ହେଉ, ଆପଣ ଶୁଣିଛନ୍ତି, ଆପଣଙ୍କର ଧନ୍ୟବାଦ ଆମେ ସାଧାରେ ଗ୍ରହଣ କରୁଛୁ, ଏବଂ ସେଦିନ ଯିଏ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ତାଙ୍କୁ ବି ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ଆମେ ଆଶା କରୁଛୁ ଯେ ଆପଣ ଏମିତି ଆମର କାର୍ଯ୍ୟକ୍ରମ ଶୁଣି ଆପଣଙ୍କର ସୁନ୍ଦର ମତାମତ ଦେବେ।
1: ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ନମିତା ପାଢ଼ୀ। ସେ ଲେଖିଛନ୍ତି, ଅନନ୍ୟ କାର୍ଯ୍ୟକ୍ରମରେ ତନୁଜା ମ୍ୟାଡମ୍ଙ୍କ ସହ ସାକ୍ଷାତକାର ଶୁଣି ବହୁତ ଖୁସି ଲାଗିଲା। ବହୁତ କିଛି ଜାଣିପାରିଲୁ। ଏମିତି ନୂତନ ପ୍ରତିଭାଙ୍କ ସହ ସାକ୍ଷାତକାର ପ୍ରଚାର କରିଲେ ବହୁତ ଭଲ ଲାଗିବ।
0: ଅନନ୍ୟ କାର୍ଯ୍ୟକ୍ରମରେ ଆମେ ତନୁଜା ପଣ୍ଡାଙ୍କ ସହିତ ଆଳାପ ପ୍ରଚାର କରିଥିଲୁ। ସେଦିନ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ଅପର୍ଣ୍ଣା ପଟ୍ଟନାୟକ ଏବଂ ଅନୁପମା ରାଜୁ। ଅନୁପମା ନିଜେ ଏଠି ଆପଣଙ୍କ ସାମ୍ନାରେ ବସିଛନ୍ତି, ସେ ବି ଆପଣଙ୍କର ଧନ୍ୟବାଦ ଗ୍ରହଣ କରିବେ। ତେବେ ତମେ ଶ୍ରୋତାଙ୍କୁ କ'ଣ କହିବ ଅନୁ?
1: ବହୁତ ବହୁତ ଧନ୍ୟବାଦ। ଆପଣମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ମେସେଜ୍ ଆମକୁ ପଠାଉଛନ୍ତି। ଆପଣମାନେ ଏମିତି ଶୁଣୁଥାନ୍ତୁ, ଭବିଷ୍ୟତରେ ଆଉ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ମଧ୍ୟ ଆପଣମାନେ ଶୁଣିବାକୁ ପାଇବେ। ପରବର୍ତ୍ତୀ ମେସେଜ୍ଟି ପଠାଇଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହର। ସେମାନେ ପଠାଇଛନ୍ତି ରେମଣ୍ଡା ବରଗଡ଼ରୁ।
0: ଆଚ୍ଛା।
1: ସେମାନେ ଲେଖିଛନ୍ତି, ଉପସ୍ଥାପକ ଉପସ୍ଥାପିକା ମହାଶୟ, ହୃଦୟର ନିଭୃତ କୋଣରୁ ପ୍ରଣାମ ଗ୍ରହଣ କରିବେ।
0: ଆପଣ ବି ପ୍ରତି ନମସ୍କାର ନେବେ।
1: ଲୁପ୍ତପ୍ରାୟ ଲୋକଗୀତକୁ ବଞ୍ଚାଇ ରଖିଛି ଆକାଶବାଣୀ ଜୟପୁର। 29 ଏପ୍ରିଲ ଅଖିଳ ଚରଣ ଖଟୁଆ ନିଧି ବେହେରାଙ୍କ କଣ୍ଠରୁ ଦିନ 11ଟାରେ ପ୍ରଚାରିତ ଗୀତଗୁଡ଼ିକ ଭଲ ଲାଗିଲା, ବିଶେଷ କରି ରବି ନାରାୟଣ ରଥଙ୍କର କେନ୍ଦ୍ରା ଗୀତ।
0: ଲୋକଗୀତରେ ଆପଣ ଶୁଣିଛନ୍ତି କେନ୍ଦ୍ରା ଗୀତ। ଆପଣଙ୍କୁ ଧନ୍ୟବାଦ ଦେଉଛୁ ଯେ ଆପଣ ଏହି କାର୍ଯ୍ୟକ୍ରମ ଶୁଣିଛନ୍ତି।
1: ବିଭିନ୍ନ କଳା ସଂସ୍କୃତି ପରମ୍ପରାର ଗନ୍ତାଘର ଆକାଶବାଣୀ, ତତ୍ ସଙ୍ଗେ ସଙ୍ଗେ ମନୋରଞ୍ଜନ ଶିକ୍ଷା ସମ୍ବାଦର ଏକମାତ୍ର ଭରସାଯୋଗ୍ୟ ମାଧ୍ୟମ ହେଉଛି ଆକାଶବାଣୀ। ମେ ମାସର 2 ତାରିଖ କିଶୋର ଭାରତୀରେ ପ୍ରଚାରିତ ଆକାଶବାଣୀର 90 ବର୍ଷ ଏକ ଗୌରବମୟ ଯାତ୍ରା, ମିନତୀ ରାଣୀ ନନ୍ଦଙ୍କର ଉପସ୍ଥାପନାରେ ଡକ୍ଟର ବେବିରାଣୀ ନନ୍ଦ, ଡକ୍ଟର କମଳାକୃଷ୍ଣ ତ୍ରିପାଠୀ ଏବଂ ରବି ଶତପଥୀ ବଳିଷ୍ଠ ମତାମତ ରଖିଥିଲେ। ମେ ମାସର 7 ତାରିଖ ଗବାକ୍ଷ କାର୍ଯ୍ୟକ୍ରମରେ ଆଧୁନିକତା ସମ୍ପର୍କରେ ନିଜସ୍ୱ ମତ ରଖିଥିଲେ ଡିସେମ୍ବର ମେହର ଓ ଜିତେନ୍ଦ୍ରନାଥ ପଟ୍ଟନାୟକ। ଆଧୁନିକତା ନାଁରେ ମାନବିକ ମୂଲ୍ୟବୋଧକୁ ଭୁଲି ନ ଯାଇ ସମ୍ପର୍କକୁ ବି ଗୁରୁତ୍ୱ ଦେବା ଉଚିତ। ଉପସ୍ଥାପନା ସହ ଶ୍ରୋତାଙ୍କର ମତାମତ ବହୁତ ଭଲ ଲାଗିଲା। ମେ ମାସ 14 ତାରିଖ ସଜମୌଜରେ ଅନିଲ ପଟ୍ଟନାୟକଙ୍କ ବ୍ୟଙ୍ଗ କବିତା ଫଙ୍କସନ୍ ବହୁତ ଭଲ ଲାଗିଲା।
0: ଯାହା ହେଉ, ଲିଙ୍ଗରାଜ ବାବୁ ଆଉ ସତ୍ୟଭାମା ଭଉଣୀ, ଆପଣ ଯେମିତିକି ଲେଖିଛନ୍ତି ଯେ କିଶୋର ଭାରତୀରେ ମେ ମାସ 2 ତାରିଖରେ ପ୍ରଚାରିତ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀର 90 ବର୍ଷ ଏକ ଗୌରବମୟ ଯାତ୍ରା, ତାହା ଭଲ ଲାଗିଛି। ସେଦିନ ଯେଉଁମାନେ ସବୁ ମତାମତ ଦେଇଥିଲେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ଜଣାଇ ଦେଉଛୁ। ଆଉ ସେଦିନ ଯିଏ ଉପସ୍ଥାପନା କରିଥିଲେ ମିନତୀ ରାଣୀ ନନ୍ଦ, ତାଙ୍କୁ ବି

0: କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ସେମିତି ଗବାକ୍ଷ କାର୍ଯ୍ୟକ୍ରମ ଆପଣ ଶୁଣିଛନ୍ତି। ଆଧୁନିକତା ସମ୍ପର୍କରେ ମତାମତ ରଖିଥିଲେ ଡିସେମ୍ବର ମେହେର ଏବଂ ଜିତେନ୍ଦ୍ରନାଥ ପଟ୍ଟନାୟକ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଜଣାଇ ଦେଉଛୁ। ଶେଷରେ ଆପଣ ସଜମୌଜ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଅନିଲ ପଟ୍ଟନାୟକଙ୍କର କବିତା ଆପଣଙ୍କୁ ଭଲ ଲାଗିଛି। କବିତାର ଶୀର୍ଷକ ଥିଲା ଫଙ୍କସନ। ଯାହା ହଉ ଲିଙ୍ଗରାଜ ଭାଇ, ଆପଣ ଏମିତି କାର୍ଯ୍ୟକ୍ରମ ସବୁବେଳେ ଶୁଣିଥାନ୍ତୁ ଏହା ଆଶା କରୁଛୁ, ଏବଂ ଆପଣ ମେସେଜ ପଠାଇବା ପାଇଁ ଯେମିତି କୁଣ୍ଠାବୋଧ କରିବେନି ଏହା ଆମେ ବିଶ୍ୱାସ କରୁଛୁ। ତେବେ ଅନୁ, ଏସବୁ ଗଲା ତ ମେସେଜ, ଭଏସ୍ ମେସେଜ ଆସିଛି ଆମର ନିୟମିତ ଶ୍ରୋତା ନୀଳାଚଳ ଭାଇଙ୍କ ଠାରୁ, ଶୁଣିବା ତାହେଲେ।
1: ନମସ୍କାର, ଆକାଶବାଣୀ ଜୟପୁର ସମ୍ପର୍କ ସେତୁର ଉପସ୍ଥାପକ ଉପସ୍ଥାପିକା ଆମର ହାର୍ଦ୍ଦିକ ଶୁଭକାମନା। ମୁଁ ନୀଳାଞ୍ଚଳ ଭୋଇ କହୁଛି, ଗ୍ରାମ ତଲଗ ଜିଲ୍ଲା ବଲାଙ୍ଗୀରରୁ। ଗତ ଗୁରୁବାର ଦିନ କାର୍ଯ୍ୟକ୍ରମ ବିଜ୍ଞାନିକା ଶୁଣିଥିଲି, ଯାହାକି ଉପସ୍ଥାପନା ଦାୟିତ୍ୱରେ ଥିଲେ ରାଜେଶ ରାୟ। କାର୍ଯ୍ୟକ୍ରମ ମାଧ୍ୟମରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା, ସମ୍ପାଦକୀୟ ଏବଂ ତା ସହିତ ଆଲୋଚନା ଏବଂ ତା ସହିତ ସାକ୍ଷାତକାର ଏବଂ ତା ସହିତ କୌତୁକିଆ ପ୍ରଶ୍ନକୁ ନେଇକି ବିଜ୍ଞାନିକା କାର୍ଯ୍ୟକ୍ରମ ଖୁବ୍ ଶିକ୍ଷଣୀୟ ଥିଲା। ସୁନ୍ଦର ଉପସ୍ଥାପନା ପାଇଁ ରାଜେଶ ଭାଇଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ବିଶେଷ କାର୍ଯ୍ୟକ୍ରମ ଶୁଣିଥିଲି ଡାଲ ଆକାଶବାଣୀ, ଯାହାକି ବହୁତ ଦିନ ବ୍ୟବଧାନ ପରେ ଉପସ୍ଥାପନାଟି କରିଥିଲେ ସନ୍ତୋଷ ପଣ୍ଡା ଭାଇ। ତାହା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବେ, କାରଣ ତାଙ୍କର କଥାବାର୍ତ୍ତା ଶୈଳୀ ଏବଂ ଯେତେ ବି ଗୀତ ଗୁଡିକ ପ୍ରଚାର ପ୍ରସାର କରିଥିଲେ ଖୁବ୍ ଶିକ୍ଷଣ ହୋଇଥିଲା, ଏବଂ ବିଶେଷ କାର୍ଯ୍ୟକ୍ରମ ଶୁଣିଥିଲେ ସଜମୌଜ, ଖୁବ୍ ଶିକ୍ଷଣ ହୋଇଥିଲା। ସୁନ୍ଦର ଭାବରେ କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରିଥିବା ଯୋଗୁଁ ରଞ୍ଜନ ସାର୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଦେଖନ୍ତୁ, ଯୁଗବାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତଟି ରହିବ। ଦେଖନ୍ତୁ, ଗତ ମେ ମାସ 4 ତାରିଖ ଏବଂ ମଇ ମାସ 11 ତାରିଖ ଯୋଉ ସୃଜନୀ କାର୍ଯ୍ୟକ୍ରମଟି ଆପଣମାନେ ପ୍ରଚାର ପ୍ରସାର କରିଥିଲେ, ସମ୍ପାଦକୀୟ ଆପଣମାନେ ପ୍ରଚାର କରିଥିଲେ, ବିଷୟବସ୍ତୁ ଥିଲା କି ମାତୃଭାଷା ପ୍ରତି ମମତା। ଏଇ ଗୋଟେ ବିଷୟବସ୍ତୁ ଉପରେ 2 ଥର କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାରିଛି, ସେ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ଲାଗିଲା ନାହିଁ। ସେଥିପାଇଁ ମୁଁ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ କରୁଛି ଯେ ଆପଣମାନେ ଯୋଉ ସମୟରେ ସମ୍ପାଦକୀୟଟି କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରୁଛନ୍ତି, ନୂଆ ନୂଆ ବିଷୟବସ୍ତୁକୁ ନେଇକି ଆପଣମାନେ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରନ୍ତୁ, ଗୋଟେ ବିଷୟବସ୍ତୁ ଉପରେ ଯେପରି ନ ବାଜନ୍ତୁ, ଏଇଟା ମୋର ବିଶେଷ ରିକ୍ୱେଷ୍ଟ। ଦେଖନ୍ତୁ, ଯୋଉ ସମୟରେ ଆପଣମାନେ ବିଜ୍ଞାନିକା କାର୍ଯ୍ୟକ୍ରମଟି ପ୍ରଚାର ପ୍ରସାର କରୁଛନ୍ତି, ଯେମିତି 6ରୁ 10 କ୍ଲାସ ପର୍ଯ୍ୟନ୍ତ ଯୋଉ ବିଜ୍ଞାନ ପୁସ୍ତକ ଅଛି ସେ ପୁସ୍ତକ ଉପରେ କିଛି ଆଲୋଚନା କରନ୍ତୁ, ତାହା ନିହାତି ଭାବରେ ଟିକେ ଖୁସି ଲାଗିବ। ଯଦି ସେ ବିଷୟବସ୍ତୁ ଉପରେ ଯଦି ଆପଣମାନେ କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର କରିବେ, ତାର ନିହାତି ଭାବରେ ଶୁଣିବାକୁ ଟିକେ ଖୁସି ଲାଗିବ। ଏହି ହପ୍ତାହର ମୋଟାମୋଟି କହିବାକୁ ହେଲେ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି।
0: ହଁ, ନୀଳାଚଳ ଭାଇ, ଆପଣ ବିଜ୍ଞାନିକା କାର୍ଯ୍ୟକ୍ରମ ସମ୍ପର୍କରେ କହିଛନ୍ତି ଯେ ବିଜ୍ଞାନିକା କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗିଛି, ତେଣୁ ଆପଣ ଧନ୍ୟବାଦ ଜଣାଇଛନ୍ତି। ସେଦିନର ଉପସ୍ଥାପନା କରିଥିବା ରାଜେଶ ଭାଇଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ। ବିଶେଷ କରି ସମ୍ପାଦକୀୟ ଆପଣଙ୍କୁ ଭଲ ଲାଗିଛି, ଯାହା ହଉ ଆପଣ ଏମିତି ସବୁବେଳେ ଶୁଣିଥାନ୍ତୁ। ତା ଛଡ଼ା ଡାଇଲ ଆକାଶବାଣୀରେ ସନ୍ତୋଷ ପଣ୍ଡାଙ୍କର ଉପସ୍ଥାପନା ଆପଣଙ୍କୁ ଭଲ ଲାଗିଛି। ଆମେ ଆଶା କରୁଛୁ ଯେ ଏଭଳି କାର୍ଯ୍ୟକ୍ରମ ମଧ୍ୟ ଆପଣ ଆଗକୁ ଶୁଣିବେ। ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସନ୍ତୋଷ ପଣ୍ଡାଙ୍କୁ ଜଣାଇ ଦେଉଛୁ। ହଁ, ସହଜମୌଜ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ମତାମତ ଦେଇଛନ୍ତି ଯେ ଆପଣଙ୍କୁ ଭଲ ଲାଗିଛି, ଆଉ ବିଶେଷ କରି ବ୍ୟଙ୍ଗ କବିତା ବି ଆପଣ ଶୁଣିଛନ୍ତି। ତାପରେ ଆପଣ ଯୁବବାଣୀରେ ସୃଜନୀରେ ସମ୍ପାଦକୀୟ ସମ୍ପର୍କରେ ଅଭିଯୋଗ କରିଛନ୍ତି ଯେ ଗୋଟିଏ ବିଷୟବସ୍ତୁକୁ ନେଇ ସମ୍ପାଦକୀୟ ବାରମ୍ବାର ପ୍ରଚାର କରାଯାଇଥିଲା। ଧନ୍ୟବାଦ ଦେଉଛୁ ନୀଳାଚଳ ଭାଇ ଯେ ବେଳେବେଳେ ଏମିତି ଭୁଲ ହୋଇଯାଏ, ଆମେ ପ୍ରତିଶ୍ରୁତି ଦେଉଛୁ ଯେ ଭବିଷ୍ୟତରେ ଯେମିତିକି ଏଭଳି ଭୁଲ ଆଉ ହେବନି। ଶେଷରେ ଆପଣ ବିଜ୍ଞାନ ବିଷୟକୁ ନେଇ ଗୋଟିଏ ମତାମତ ରଖିଛନ୍ତି ଯେ 6ଠ-7ମର ବିଜ୍ଞାନ ବିଷୟକୁ ନେଇ କାର୍ଯ୍ୟକ୍ରମରେ ସ୍ଥାନ ଦେବାକୁ। ଆମେ କିଶୋରବର୍ତ୍ତୀ କାର୍ଯ୍ୟକ୍ରମରେ କିଶୋର କିଶୋରୀଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ ଜାଣିବା କଥା ବେଳେବେଳେ ଆଲୋଚନା ବି ପ୍ରଚାର କରୁଛୁ। ଆପଣ ପ୍ରତି ଶନିବାର ଦିନ 1:20 ଆମର ଏହି କାର୍ଯ୍ୟକ୍ରମ ଶୁଣନ୍ତୁ। ଶୁଣିଲା ପରେ ଆପଣ ମତାମତ ଦେଲେ ଆମେ ଆହୁରି ଖୁସି ହେବୁ। ସମୟ ବାହାର କରି ଭଏସ୍ ମେସେଜ ପଠାଇଛନ୍ତି, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛୁ। ତେବେ ଅନୁ, ଯଦିଓ ମେସେଜ ରହିଗଲା କିନ୍ତୁ ସମୟ ଇସାରା ଦେଲାଣି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ। ଯେଉଁ ଶ୍ରୋତାଙ୍କର ମେସେଜ ରହିଯାଇଛି ସେମାନେ ଜମା ଦୁଃଖ କରନ୍ତୁ ନାହିଁ, କାରଣ ଆମର ଆଗାମୀ ସମ୍ପର୍କ ସେତୁରେ ଆମେ ନିଶ୍ଚୟ ତାକୁ ସ୍ଥାନ ଦେବୁ। ତେବେ ଆଜିର ସମ୍ପର୍କ ସେତୁରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ
2: ଆଉ ମୁଁ ଅନୁପମା।
0: ନମସ୍କାର।

ଅଭିଯୋଗକୁ ନେଇ ମେସେଜର ଉତ୍ତର କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ଅନୁପମା ରାଜୁ, ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ସମୟ ରାତି 8:30 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ଦର୍ପଣ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଶୁଣିବେ ସମାଚାର ସନ୍ଧ୍ୟା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ଆମ ଶୁଣୁଛନ୍ତି। ସମୟ ରାତି 9:30 ହେବାକୁ ଯାଉଛି। ଶୁଣନ୍ତୁ ଅଖିଳ ଭାରତୀୟ ନାଟକ ପେଟେଣ୍ଟ ମେଡିସିନ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।

0: ତମେ
1: ପାହୁଲ ପକେଇ ମାପୁନ ଦଶ କଦମ
0: କଦମ ତାହେଲେ କମେଇ ଦିଅ ପାଞ୍ଚ
1: ପାଞ୍ଚ
0: ହଁ ପାଞ୍ଚ
1: ସାତ ହେଲେ କେମିତି ହୁଅନ୍ତା
0: ନାଇଁ ନାଇଁ ମୁଁ କହୁଛି ପାଞ୍ଚ
1: ଆଚ୍ଛା ଆଚ୍ଛା ହଉ ହେଲା ପାଞ୍ଚ
0: ହଁ ଏ ପାଖରେ ପାଞ୍ଚ କୁ ସେ ପାଖରେ ପାଞ୍ଚ କବାଟ ଫାଙ୍କରେ ଚାହିଁଲେ ଯେମିତି ଦୁଶୁଥିବ ବୁଝିଲ
1: ହଁ ବୁଝିଲି ମାନେ କବାଟ ଫାଙ୍କରେ ଦିଶୁଥିବି ତ
0: ହଁ ସେଇଆ
1: ଏକ ଦୁଇ ତିନ ଚାର ପାଞ୍ଚ
2: ବାବୁ
1: ଏକ
2: ଦୁଇ ବାବୁ ବାବୁ
3: କଣ
2: ମୁଁ ଆସିଛି ପୁରା
3: କୁଆଡେ କୋଉଠିକି କାହିଁକି
2: ଏଇଠିକି ଆପଣଙ୍କ ପାଖକୁ
3: ମୋ ପାଖକୁ ତୁ କିଏ
2: ମତେ ମତେ ଚିହ୍ନି ପାରୁନ ବାବୁ ମୁଁ ପରା
3: ହେଲେ କେମିତି ଚିହ୍ନିବି ଘର କୋଉଠି
2: ଆମ ଘର ଭଦ୍ରକ ଆଜ୍ଞା ହାଲ ସାକିନ ତେଲଙ୍ଗା ବଜାର
1: ଆରେ ତୁ ସେଇ ଭଦ୍ରକିଆ ଟୋକା
2: ହଁ ବାବୁ ମୁଁ ସେଇ ଟୋକା
1: ଆଉ ସବୁ ଖବର କଣ
2: ଭଲ ମତେ ସିଏ ପଠେଇଛନ୍ତି ଆଜ୍ଞା
1: କିଏ
2: ମତେ ଦେଖି ବୁଝିପାରୁନ ବାବୁ କିଏ ପଠେଇଛନ୍ତି ମତେ ସେଇ ପଠେଇଛନ୍ତି ସେଇ ସେଇ
1: କଣ କହୁଛୁ ତୁ ମୋ ପାଖକୁ ତତେ ସି ପଠେଇଛନ୍ତି
2: ହଁ ପରା ଚିଠି ଦେଇଛନ୍ତି
1: ଚିଠି କାଇଁ ଦେଖେ ଦେଖେ
2: ଚିଠି ହଁ ଏଇ ଚିଠି
1: ପ୍ରାଣ ବାନ୍ଧବ ହେ ମୁଁ କାଲିଠୁ କଟକ ଆସିଲିଣି ମାତ୍ର ତମ ଶ୍ରୀମୁଖ ଦର୍ଶନ ନ ହେଇଥିବାରୁ ଏ ସଂସାର ତୁଚ୍ଛା ପିତା ଲାଗୁଛି ପତ୍ରପାଠ ଉତ୍ତାରୁ ବାବୁ ହେ ତଡ଼େ ତମ ମୋ ଠିକି ଚାଲି ଆସିବ ତୁମକୁ ମୋହରାଣ ତମରାଣ ତମର ତାଙ୍କର
0: ଦେଖ
1: ଏ କାଗଜରେ ଯୋଉ ବାବୁଙ୍କ ଠିକଣା ଲେଖା ହେଇଛି ତାଙ୍କ ବସା ଘର ହଉଛି ଏଇ ସିଧା ଯା ସେଇଠୁ ବୁଲିଯିବ ଟିକେ ମୋଡ ଟିକେ ମୋଡ ମାରିଗଲେ ଡାହାଣ ପଟକୁ ଡାହାଣରୁ ବାଁକୁ ବାଁରୁ ଡାହାଣକୁ ଡାହାଣରୁ ବାଁକୁ ବୁଝିପାରିଲା ତ
2: ହେନେ ବାବୁ
1: ହେନେ ଫେନେ କିଛି ନାହିଁ ମୁଁ ତମ ସାଙ୍ଗରେ ଯାଇକି ତାଙ୍କ ଘର ଦେଖେଇ ଦେଇପାରିବିନି ତମେ ଯା ଯା
2: ମତେ କଣ ଏଠି ଡାହାଣ ବାଁ ଦେଖିଲେଣି ବାବୁ
1: ଆରେ ପୋକା ତତେ ଦେଖେଇ ନଥିଲେ ମୁଁ ନିଜେ ଏଇନେ ଡାହାଣ ବାଁ ଦେଖି ଦେଇଥାନ୍ତି ସିଏ ତାହେଲେ କାଲିଠୁ ଆସିଲେଣି
2: ହଁ ଆଜ୍ଞା
1: ମୋ ପାଇଁ ଭାରି ମନ ଦୁଃଖ ନା
2: ଭାରି ମନ ଦୁଃଖ ଆଜ୍ଞା
1: କଣ କରିବି କହିଲୁ
2: ଯିବେ ପରା ମୋତେ ପରା ସେ କହିଛନ୍ତି ବାବୁଙ୍କୁ ବସିଲା ଥାନରୁ ଭିଡ଼ି ଆଣିବା ପାଇଁ
1: ଆହା ଭିଡ଼ିକିରି କିଛି ଲାଭ ନାହିଁ ଯେତେ ଭିଡ଼ିଲେ ମୁଁ ପାଞ୍ଚ କଦମରୁ ବେଶୀ ଆଉ ଆଗକୁ ଯାଇପାରିବିନି
2: ଚିଠି ଦେଲେ ମତେ ପଠେଇଲେ ଆପଣ ଯିବେ ନେଇ କହୁଛନ୍ତି
1: ଆରେ ମୁହଁରେ ସିନା କହୁଛି ସତରେ ଯଦି ନ ଯାଏ ତେବେ ପିଣ୍ଡରୁ ପ୍ରାଣଟା ତ ଠୋକରି ଛାଡ଼ିଯିବ ଆଚ୍ଛା ତୁ ଯା ତୁ ଜଲ୍ଦି ଯା ଆଉ ଏଠି ଡେରି କରନା ଏଠି ବେଶୀ ବେଳେ ରହିବାଟା ଠିକ ନୁହଁ
2: ଆପଣ
1: ହଁ ମୁଁ ଯିବି ଯିବି
2: ମୁଁ ତେବେ ତାଙ୍କୁ ଯାଇ କହିଦେବି ବାବା ଆସୁଛନ୍ତି
1: ତୁ ଯା ନା
2: ହଁ ଆଜ୍ଞା
1: ଯା ତୁମକୁ ମୋହରାଣ ତମରାଣ ତମ ତାଙ୍କର ଆସିବ ନ ଆସିଲେ ମୁଁ ବିଷ ଖାଇଦେବି ଆହେଳି କଥାଟି ନ ଲେଖିଲା ମୋଠି ତାର ସେମିତି ଗୋଟେ ମାନେ ମାୟା ଲାଗିଛି ବୋଲି ସିନା କଣ କରିବି ଏଠୁ ୟା କବଳରୁ ତ ମୁକ୍ତି ପାଇଲେ କୁଆଡ଼େ ଯିବି ଆଚ୍ଛା
4: ହଏ କୁଆଡ଼େ ଗଲ କି କୁଆଡ଼େ ଗଲ ମ ହଇକିଏ
0: କଣ କି
1: ଆଲୋ ପପାଲୋ କି ତେଜ
4: ଟିକେ ଶୁଣିଲା
0: ମୋ ଭାଗ୍ୟ ଏମିତିଆ ସୁହାଗ୍ୟ ଡାକ କାହିଁକି ଉଥଳି ପଡୁଛି ବା
4: କଣ ହେଲା କଥା କଣ କି ମାନେ ଆଜିକି ତିନି ଚାରି ଦିନ ହେଇଯିବ ରୋଜର ରାତିରେ ମୁଣ୍ଡଟା ବୁଲଉଛି ପେଟଟା ବି ଟାଣୁଛି ଦେହଟା ଝିମ୍ ଝିମ୍ ହେଇଯାଉଛି ବଡ଼ କଷ୍ଟ।

0: ହଉଛି
1: ହେଇ ହେଲା ପୁଣି ଗୋଟେ କଣ ନୂଆ ପ୍ରେମ ବାହାରିଲାଣି ଆଉ ହଇଏ ଚାରିଦିନ ଦେହ ହେଲାଣି ବୋଲି କହୁଛ ମୁଁ ଜାଣିପାରିଲିନି କେମିତି ମ ଏଇଖିନା ରାସ୍ତାରେ ବୁଲୁ ବୁଲୁ ମୁଣ୍ଡାଏ କଣ ଗୋଟେ ଆସି ଝୁକିଲାଣି
2: ନାଇଁ ମାନେ ରାସ୍ତାରେ ସେମିତି ତ କିଛି ଘଟଣା ଘଟିନି
1: ସେଇ ଯୋଉ ମଦ ଗଞ୍ଜେଇ ଗୁଲି ନିଆଁ ପାଉଁଶ ଗୁଡାକ ଗିଳୁଥିଲ ତାରି ଗୁଣ
2: ଆଉ ତ ଗିଳୁନି ତିନି ମାସ ହେଲାଣି ଛାଡି ଦେଲେଣି ପରା
1: ଏ ନିଆଁ ପାଉଁଶ ନିଶାରେ କଣ ଉଣା ଗୁଣ ମଣିଷକୁ ଅମଣିଷ କରିଦେବ ପରା
2: କିଏ ସେ କଥା ନ ଜାଣିଛି କହିଲ ମୁଁ ନିଜେ ଏବେ ଅମଣିଷ ହେଇଯାଉ ଯୋଉ ବଞ୍ଚିଗଲି ନା ନିଶ୍ଚୟ ନିଶ୍ଚୟ ତମେ ଯାହା କରିଛ ଆଉ କୋଉ ସ୍ତ୍ରୀ ତା ସ୍ୱାମୀ ପାଇଁ କେବେ କଥା କରିବନି
1: ସେଇ ଦୋଷରୁ ତ ଥରକୁ ତିନିଥର ଚାକିରି ଗଲା ଗଲା ତ ଗଲା ସେତିକି ଦୁଃଖ ନାହିଁ ପେଟ ଚିନ୍ତା ତ ଆଉ କରିବାକୁ ପଡୁନି ଏଣିକି ଭଲ ଭଲ ମଣିଷଟି ଘରେ ବସି ରୁହ କେତେ ଲାଗି ପଡି କେତେ ଜଗି ରଖି ବାଟକୁ ଆଣିଥିଲି ଯେ ପୁଣି ସେଆଡକୁ ମନ ଟାଣିଲାଣି ପୁଣି ସେଇଗୁଡାକ ଗିଳିବ ପୁଣି ଯାଇ କାହା ଓଳିତରେ ପଡିବ ଆଜି ପୁଣି କୋଉଠୁ ଡାକରା ଆସିଛି
2: ନା ନା ନା ନା ତମେ ଆଉ ସେ କଥା ଗୁଡା ତୁଣ୍ଡରେ ଧର ନାହିଁ ସେ ପଛ କଥା ଗୁଡାକ ଏକଦମ ଖୋଲି ଯା ମାନେ ମୋ ଦେହଟା ଯେମିତି ବିଗିଡି ଯାଇଛି କାହିଁକି ଜାଣ
1: ଦେହରେ ତ ଦେହ ରୋଗ ଧରି ବସିଥିଲ ମୁଁ ଆଉ ଜାଣିବି କଣ ଜାଣିବି କଣ କୋଉ ଗୁଣ ତମର ନାହିଁ କି
2: ହଁ ନାଇଁ ଗୋ ସେ କଥା ନୁହେଁ ଆଜି ମାଧବାଚାର୍ଯ୍ୟ ଖଡ଼ିରତ୍ନ ଆସିଥିଲେ ସେ କୋଷ୍ଠୀଗଣି କହିଲେ ଶନି ଚଳନ ବିଛା ରାଶିକି ହେଇଛି ମୋର ତ ଶନି ସପ୍ତାହ ମତେ ବିଛା ଲାଉଡ ମାରିଲା ଭଳିଆ ମାରି ପକଉଛି କଣ ଯେ କରିବି ଖଡ଼ିରତ୍ନ କହିଛନ୍ତି କିଛି ପୁଣ୍ୟ କାର୍ଯ୍ୟ କଲେ ସବୁ ଦୋଷ କଟିଯିବ
1: କି ପୁଣ୍ୟ କାର୍ଯ୍ୟ କରିବାକୁ ଖଡ଼ିରତ୍ନ କହିଗଲେ
2: ସେ କହିଲେ ମୁଁ ଭୁବନେଶ୍ୱର ଲିଙ୍ଗରାଜ ପୀଠକୁ ଯିବି ସେଠି ତିନି ଦିନ ରହିବି ସେଠି ଯେତେ ମହାଦେବ ଅଛନ୍ତି ତାଙ୍କୁ ପୂଜା କରିବି ଶହେ କୁମ୍ଭ ନାଇଁ ନାଇଁ ନାଇଁ ସହସ୍ର କୁମ୍ଭ ଜଳ ଢଳାଯିବ ଆଉ ବ୍ରାହ୍ମଣ ଭୋଜନ ହବ ଅବଶ୍ୟ ଟଙ୍କା କିଛି ଖର୍ଚ୍ଚ ହବ କିନ୍ତୁ ଦେହଟା ତ ଭଲ ହେଇଯିବ ନିଶା ପାଣିରୁ ମନ ଛାଡ଼ିଯିବ
1: ଖଡ଼ିରତ୍ନ ଆସିଥିଲେ କାଇଁ ମୁଁ ତ ଜାଣିପାରିଲିନି
2: ଖଡ଼ିରତ୍ନ ଆସିଥିଲେ ବୋଲି କହିଲେ କି
1: ଆଉ କଣ କହିଲ
2: ନା ନା ଭୁଲ ଭୁଲ କହିଥିଲେ ଖଡ଼ିରତ୍ନ ନୁହନ୍ତି ତାଙ୍କ ପୁଏ ଆସିଥିଲେ
1: ପୁଏ ତାଙ୍କର ପୁଣି ପୁଅଟା କାମ ଆଇଲା ବା
2: ମାନେ କଣ ଗୋଟେ ସାମାନ୍ୟ କଥାଟାରେ କାହିଁକି ଯେମିତି ଭୁଲ ଭଟକା ହେଇଯାଉଛି ମୁଁ କିଛି ବୁଝିପାରୁନି ତମେ ତ ଜାଣିଛ ଖଡ଼ିରତ୍ନଙ୍କ ସାଙ୍ଗରେ ମୋର କେମିତି ଭାବ ମୋ ରାଶି ନକ୍ଷତ୍ର ତାଙ୍କୁ ସବୁ ଜଣା ତାଙ୍କ ଚାକର ହାତରେ ଖବରଟା ପଠେଇଥିଲେ
1: ସତେ
2: ଆଉ କଣ ମିଛ କହୁଛି ଖାଣ୍ଟି ସତ
1: ଦେଖି ଦେଖି ମୁଁ ଆଡ଼ିକି ଟିକେ ଚାହିଁଲ ଭଲକି ଚାହିଁଲ
2: ଦେଖ
1: ଦେଖି ତମ ମୁହଁଟା
2: ଦେଖୁନ
1: ନା ମୋର କାହିଁକି ମୋଟେ ବିଶ୍ୱାସ ହଉନି
2: ଦେଖ ତମେ ହଉଛ ଘରର ଘରଣୀ ତମେ ବିଶ୍ୱାସ ନ କଲେ ଘରଟା ଚଳିବ ନା ମୁଁ ଚଳିପାରିବି ରାତିରେ ମୋ ମୁଣ୍ଡ ଯାହା ହେଇଯାଉଛି ନା
1: ବୁଝିଲି
2: ମୁଁ ଜାଣେ ପରା ମାନେ ମୋ ଦେହ କଥା ତମେ ତମେ ନିଶ୍ଚୟ ବୁଝିପାରିବ ଆଚ୍ଛା ଶୁଣ ଆଚ୍ଛା ଟଙ୍କା କେତେଟା ଦେଲ ମୁଁ ଭାବୁଛି ଦିନ ଗାଡ଼ିରେ ଆଜି ବାହାରିଛି ବୋଲି
1: ନାଇଁ ଗୋ ନାଇଁ ମୁଁ ଯାହା ବୁଝିଲି ତମେ କୁଆଡେ ନ ଯାଇ ଘରେ ତୁ ନେଇ ବସ ଦେହ ଆପେ ଆପେ ଭଲ ହେଇଯିବ
2: ତା ବି ଠିକ କଥା ତିନି ଦିନ କାଳ କୁଆଡେ ବି ଯାଇକି କୋଉଠି ରହିବି ଆଚ୍ଛା ମୁଁ ଉଛୁଣି ଯାଉଛି ଧବଳେଶ୍ୱର ଦର୍ଶନ କରି ରାତି ଦି ଘଡ଼ିକୁ ଫେରି ଆସିବି
1: ନା ଘର ଛାଡି କୁଆଡେ ଯାଇପାରିବନି
2: ତା ବି ସହି ଆଚ୍ଛା କିନ୍ତୁ ଦେହ ମୁଣ୍ଡ କଥା ଯେତେବେଳେ କିସ୍ତ ଗୋଟେ ବିଧି ପାଳିବା ଦରକାର କେଇଟା ଟଙ୍କା ବାହାର କଲ ମୁଁ ଏଇ କଟକ ସହର ଭିତରେ ଯେତେ ମହାଦେବ ଅଛନ୍ତି ନଣ୍ଡାଦେଉଳ ଅମରେଶ୍ୱର ଧବଳେଶ୍ୱର
1: କଟକ ସହର କଥା ତ ମକରା ଯାଉ ଗୋଟାଏ ବଗି ଡାକି ଆଣୁ ତମେ ଆଉ ମୁଁ ଦିହେ ସାଙ୍ଗ ହେଇଯାଏ ମହାଦେବ ଦର୍ଶନ କରି ଆସିବ ଭାରି ଭଲ ହବ ଆରେ ମକରା
2: କଣ ହେଲା ରାତିରେ ହଉଥିଲା ଏବେ ଦିନରେ ବାହାରି ପଡ଼ିଲା ଲୋ ମୁଣ୍ଡ ବଥା ପେଟ ବଥା ଦେହ ଝିମିଝିମି ମକରାକୁ କାହିଁକି ଡାକୁଛ ତମେ ପାଖରେ ବସ
1: ବସିଛି
2: ମୋ ଦେହ ହଉଛି ବୋଲି ତ ତମର ବିଶ୍ୱାସ ହଉନି ନାଇଁ
1: ଆଖିରେ ଦେଖୁଛି ଏତେ କଷ୍ଟ ପାଉଛ
2: ବିଛା ରାଶିକୁ ଶନି ଚଳନ ବିଛା ପରି ମାରି ଦଉଛି
1: ଦେହ ନେଇ କେମିତି ବାହାରକୁ ଯିବ ବୋଲି କହୁଛ କହିଲ
2: ଖଡ଼ିରତ୍ନ ବି ସେୟା କହି ପଠେଇଥିଲେ ଯେ ଦେହ ଅତିଶୟ ହେଲେ ବାହାରକୁ କୁଆଡେ ନ ଯାଇ ଏଇ ଘର ଭିତରେ ଧାରଣା ଥବ ସେଥିରେ ବି ସୁଫଳ ମିଳିବ
1: କେମିତି ଧାରଣା କଣ କହିବ ଟି କହିବ
2: କହୁଛି କହୁଛି ଶୁଣ ଏକରେ ଦେହରୁ ମୁଣ୍ଡ ଯାଏ କମ୍ବଳରେ ଘୋଡ଼ି ହେଇ ଶୋଇ ଧାରଣା ଦବ ଦୁଇରେ ତୁନି ତୁନି ମନେ ମନେ ସବୁ ମହାଦେବଙ୍କୁ ସ୍ମରଣ କରିବ ତିନିରେ ନିରୋଳା ସ୍ଥାନରେ ଧାରଣା ଦବ ସେଠି ସ୍ତ୍ରୀ ଲୋକଙ୍କର ଛାଇ ସୁଦ୍ଧା ପଡିବନି
1: ଗୋଟେ ଛାଇ ପଡିବନି
2: ଚାରିରେ ଏ ମୁଣ୍ଡ ତଳେ ମାନସିକ କରି ଟଙ୍କା କିଛି ରଖିବ ଦେହ ଭଲ ହେଇଗଲେ ସେଇ ଟଙ୍କାରେ ମାନେ ଭୋଗରାଗ ଯାହା
1: ଟଙ୍କା ରହିବ
2: ପାଞ୍ଚରେ

ନଖାଇ ନପି ସେଇ ଦିନ ଦେହପୁର ଭୁଇଁଟାରେ କମଳ ଘୋଡ଼ି ଅଧା ପଡ଼ିଛନ୍ତି ଯେ ଆସି ସଞ୍ଜ ହେଲାଣି। ସୁକୁମାରିଆ ମଣିଷ ଦେହକୁ କେଡ଼େ ପାଥ ନଥିବ। ଲିଙ୍ଗରାଜ ମହାପ୍ରଭୁ ତାଙ୍କ ଦେହ ଭଲ କରିଦିଅ, ନିଶା ପାଣି ଛଡ଼େଇ ଦିଅ। ମୁଁ 108 ପାଣି 108 ବେଲପତ୍ର ଚଢ଼େଇବି। ଆଜି ତ ଶଙ୍କୁଡ଼ି ହେବେନି ବୋଲି କହିଛନ୍ତି, ବଜାରରୁ କଣ ଫଳ ଦିଟା ମଗେଇଥାନ୍ତି ଯେ ଏ ଅଳପ ପଇସା ମକରାଟାରେ କଣ।

0: ଖାଚି ଛାଇ ପଡ଼ିବନି ବୋଲି କହୁଥିଲେ, ସଞ୍ଜ ତ ଗଡ଼ିଗଲାଣି, ଆଉ ଛାଇ କାହୁଁ ଆସିବ? ଠାକୁରଙ୍କ ନାଁ ନେଇ ଧାରଣା ପଡ଼ିଛନ୍ତି, ଏତିକି ବେଳେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲେ ମୋର ପୁଣ୍ୟ ହବ ଆଉ ତାଙ୍କ ମନୋକାମନା ବି ପୂର୍ଣ୍ଣ ହବ। ଯାଏ
1: ମୁଁ କଣ କଲି, ମୁଣ୍ଡ ଉପରେ ମୋ ପାଦ ପଡ଼ିଗଲା, ଏଇଠି ମୁଁ ନଜାଣି ପାପ କରିଛି, ମୋ ଦୋଷ ତମେ ଖେନିବନି, ତମ ପାଦ ଧରି ଏଇଠି ତିନିବାର ମୁଣ୍ଡିଆ ମାରୁଛି, ମରିଯାନ୍ତି ଭୋକ ଉପାସରେ ପଡ଼ି କେଡ଼େ ସୁନ୍ଦର ପାଦ କୁଆଡ଼େ ସିମିଟି ସମିଟି ଗଲାଣି, ଦେହ ସାରା ପୁଣି ଛାଳରେ ଚୁଡ଼ୁ ପୁଡ଼ୁ, ଥୋଡ଼େ କଷ୍ଟ ଦେହ ନ ସହିଲାଣି, ଛାଳ ଗୁଡା ଖାଲି ପୋଷିଦିଏ, ଏମିତି ଥରି ଉଠିଛ କାହିଁକି? ଯେ ନାଇଁ ନାଇଁ, ତମେ ଧୀ ଦେଇଛୁ, ମୁଁ କମଳ କାଢ଼ୁନି, କମଳ ଭିତରେ ହାତ ପୁରେଇ ଖାଲି ଛାଳ ପୋଛି ଦଉଛି, ପଶମ ପରି କେରି କେରି ମୁଣ୍ଡ ବାଳ, ହାତ କେମିତି ଟାଁସା କାହିଁକି ଲାଗୁଛି, ଧାରଣା ପଡ଼ିଲେ କଣ ଏମିତି ସବୁ ପତଳି ଯାଏ। ଠାକୁରେ
2: ମୋ କାମ ପ୍ରାୟ ଏଇଠି, ବାବୁଙ୍କୁ ଆସିବା ଯାଏ ଏଇଠି କମଳ ଘୋଡ଼ି ଏଇ ଶୋଇବେ ଆଜ୍ଞା।
3: ଆରେ ମକୁରୁ, ଏ ମକୁରୁ, ତୁ ପଟାମୁଣ୍ଡି ତୋ ମାଉସୀ ଘରକୁ ଯିବାକୁ କହୁଥିଲୁ ପରା,
2: ବାବୁଙ୍କୁ ଦି ଦିନ ଛୁଟି ମାଗି,
3: ବାବୁ କେ, ବାବୁ କେ, ମୁଁ ତତେ କାଲି ଚାରି ଦିନ ଛୁଟି ଦେଲି, ଯା ତୋ ମାଉସୀ ଘରକୁ ଯା, ହଁ ବାଟ ଖର୍ଚ୍ଚ, ବାଟ ଖର୍ଚ୍ଚ ଅଛି ଟି
2: କାହୁ ପାଇବି ଆଜ୍ଞା,
3: ହଉ ନେ ଏ ଚାରି ଟଙ୍କା ରଖ, ବାଟ ଖର୍ଚ୍ଚ କରିବୁ, ମାଉସୀ ପାଇଁ ଖଜା ମୁଁ କିଣ ବୁଝିଲୁ, ଆଉ ଶୁଣୁ ତୋର ଅଙ୍ଗା ନଥିଲା କହୁଥିଲୁ,
2: ଆଜ୍ଞା ଖାଲି ଅଙ୍ଗା କଣ ହବ, ଯଥା ତ ମୂଳରୁ ନାହିଁ,
3: ହଉ କାଲି ମୁଁ ତତେ ଯୋଡେ ମାଣିଆ ବନ୍ଦୀ କିଣିଦେବି ବୁଝିଲୁ, ଯା ଏକଥା କାହାକୁ କିଛି ନ କହି ଗୁହାଳ ଘର କଣରେ ଚୁପ୍ ହେଇ ଲୁସି ବସିବୁ ବୁଝିଲୁ, ମୁଁ କମଳ ଘୋଡ଼ି ମୁଁ ଶୋଇବି,
2: ତେବେ ତ ସବୁ ଅଡୁଆ ତୁଟିଗଲା ମା, ଆଉ ବାବୁ ଶୋଇଥାନ୍ତେ ନହେଲେ ଆପଣ ଶୋଇବେ, ହଉ ଶୁଣୁ ମୁଁ ଯାଉଛି,
3: ଯା
4: ଏକ ଦୁଇ ତିନି ଚାର କିଏ? ଆରେ ମକରୁ ବାବା, ମକରମ ଭାଇ, ମକରମ ତୁ ମତେ ଆଜି ବଞ୍ଚେଇ ଦେଲୁ ରେ ମକରୁ, ଉଠ ବାବା ଉଠ, ଆଉ କି ବର ମାଗୁଛୁ ମାଗ, ଆରେ ମାମୁଁ ଘରକୁ ଯିବୁ ପୁରା କହୁଥିଲୁ, ଏବେ ତତେ ଶ୍ୱଶୁର ଘରକୁ ପଠେଇ ଦେବି, ଯା ଆରେ ମୁଁ ତ ମୋ ଶ୍ୱଶୁର ଘରକୁ ଯାଇ ବୁଲି ଆସିଲି, ତୁ ତୋ ଶ୍ୱଶୁର ଘରକୁ ଯା, ଆଠ ଦିନ ଛୁଟି ଦେଲି, ଉଠ। ଆରେ ଉଠୁନୁ କ୍ୟା ବାବା ମକରମ, ଶୋଇବାକୁ ଆରାମ ଲାଗୁଛି, ହଁ ଶୋଇଥା ଶୋଇଥା, ଶୁଅ ଶୁଅ, ବୁଝିଲୁ ତୋ ସାନ୍ତାଣୀ, ସାନ୍ତାଣୀ କିଏ ବେ, ଗୋଟାଏ ଡାଣୀ ସେ ଡାଣୀ, ଦି ମାସ ହେଲା ମତେ ଘରେ ବାନ୍ଧିକି ରଖିଛି, ଏ ଦି ମାସରେ ଟିକି ବି ନିଶା ପାଣି ବାଜିନିରେ ମକରୁ, ପାଟିଟା ଏକଦମ ପଡ଼ି ଯାଇଥିଲା,

0: ଆସି ମୋ ପାଟିର ଅରୁଚି ଛାଡ଼ିଛି। କି ବଢ଼ିଆ ମାଲ, ମଧୁ ନୁହଁ ତ ଅମୃତା, ଖାଣ୍ଟି ବିଲାତି,
1: ଏକ୍ସା ନମ୍ବର ୱାନ୍। ଆରେ
0: ମକ୍ରୁ, ମୁଁ ତତେ ଏତେ କଥା ଗପି ଯାଉଛି, ତୋ ସାନ୍ତାଣୀ କୋଉଠି ଶୁଣିନି ତ?
1: ଶୁଣିଲେ ଶୁଣ, ସେଇଟା ମୋର କଣ କରିବ? ସେଇଟା ଗୋଟେ ମଣିଷ ନୁହଁ, ଗୋଟେ କାଠ ଗଣ୍ଡିଟାଏ, ନା ପୁଣି କଣ ସୁଲୋଚନା।
0: ଆରେ ସୁଲୋଚନା ଗୋଟାଏ କି ନା? ସୁଲ ସୁଲ ସୁଲ ନା ସୋଲ, ପୋଖରୀରେ ହୁଏ, ବଞ୍ଚିରେ ତେରେଣ୍ଡା ଚୁନା ବିରି ଚୁନା କୋଳତ ଚୁନା। ଆଉ ତାନା ଉସ୍ମାନ ତାରା, ନୀଳ ଆକାଶର ତାରା, ସନ୍ଧ୍ୟା ତାରା, ରାତି ଅଧିଆ ତାରା, ପାହାନ୍ତି ତାରା, ଦିନରେ ତାରା, ଖରାବେଳିଆ ତାରା, ଦିନେ ଅଧେ ନୁହେଁରେ ମକୁ, ତା ସାଙ୍ଗରେ ମୋର ତିନି ବର୍ଷର ଭାବପ୍ରୀତି, ଆଜି ଯେମିତି ଭେଟ ହେଇଯାଇଛି, ବୋତଲ ପରେ ବୋତଲ ଚାଲିଲା।
1: ଆଉ ଖାଇବାକୁ ଦେଲା କଣ ଜାଣୁ ଦୋସ୍ତ? ତୋ ସାନ୍ତାଣୀ ଖାଇବାକୁ ଦେବ ସରୁ ଛିଞ୍ଚି ପତ୍ର, ଅଥର ମଣ୍ଡା, ଘୋଡ଼ା ଖାଏ ଗୁଡ଼ାକ।
0: ସିଏ ଦେଲା କଟଲେଟ, ସିଝା ଅଣ୍ଡା, ଡେଭିଲ, ଆଉ ମାଲ ସାଙ୍ଗକୁ ଚାଟ ଚାଟ କଣ ଜାଣୁ ଦୋସ୍ତ, ଶୁଖୁଆ ପୋଡ଼ା ପେଟେ ଟଙ୍ଗି ଦେଇଛି।
1: ପୁଣି କାଲିକି ଯିବି, କାଲିକି ଯିବି, ତୁ କହିଲୁ ରେ କା ଭାଇ ମକରା, ଉସ୍ମାନ ତାରାକୁ ଛାଡ଼ି ମୁଁ ଭଲା ରହିପାରିବି? ସେ ମଜଲିସ୍ ସେଠି ମତେ କିଏ ଦବ? ଏଠି ମତେ ବିଲାତି ମାଲ ସାଙ୍ଗକୁ ଶୁଖୁଆ ପୋଡ଼ା ମତେ କିଏ ଦବ? ତୋ ସାନ୍ତାଣୀ ଗୋଟେ ଶୁଖିଲା କାଠଟା, ତା ବାପା
2: ମକର ହେଲା ଭାଇ, ମୋ ବାପା ଶଳା,
3: ସେତିକି ନିଶା ଛାଡି ଗଲାଣି, ନିଶା ଛାଡି ଗଲାଣି,
2: କୋଳତଚନା ସେ ସଜୁଆ ତାରା, ମୁଁ ଶୁଖିଲା କାଠ, ସେ ଉସ୍ମାନ ତାରା।

0: ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜିଠାରୁ ସବୁ ନିଶା ଗୋରକ୍ତ ବିଷ୍ଠା। ଦୁଇ ମାସ ଗଲା, ଚାରି ମାସ ଗଲା, ଛଅ ମାସ ବି ଗଲାଣି। ସାଇ ପଡ଼ିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣାଶୁଣି ନାହିଁ। ଦୁଇ ଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାବ ପଢ଼ନ୍ତି। ବାବୁ ହେଣ୍ଡନୋଟ୍ରେ ଢେର ଟଙ୍କା ଦେଣ କରି ପକାଇଥିଲେ, ବର୍ଷଟା ଭିତରେ ଅଧାଅଧି ଶୁଝିଗଲାଣି। ବାବୁ ଘରୁ ବାହାରନ୍ତିନି, କୋଉ ଜାଗାରୁ ନାଟତାମସାର ନିମନ୍ତ୍ରଣ ଆସିଲେ ସାଆନ୍ତାଣୀ ହେଣ୍ଟାରିଲେ ପେଲାପେଲି କଲେ ବି ସେ ଆଉ ବାହାରୁ ନାହାନ୍ତି। ଦିନେ ଦିନେ ସଞ୍ଜବେଳେ ଦୁଇ ଜଣ ବଗିଟିରେ ବସି ସହର ଯାକ ବୁଲି ଆସନ୍ତି। ସହର ଲୋକେ ସାଙ୍ଗସଙ୍ଗା ବାବୁମାନେ ଦେଖି ଶୁଣି ତ ଆଶ୍ଚର୍ଯ୍ୟ, ଆରେ କଥା କ'ଣ? ଗୋପୀ ବାବୁ ଜଣେ ମସ୍କରିଆ ଭଳିଆ ଲୋକ, ହସି ହସି କହିଲେ, ସେଦିନ ରାତିରେ ସାଆନ୍ତାଣୀ ଯେ ଅର୍ଦାଳିଆ ଛାଞ୍ଚୁଣି ବୃଷ୍ଟି କରିଥିଲେ, ଏଇଟା ତାରି ଫଳ। ନିଶା ବଦଖିଆଲି ଯେତେ ଉତ୍କଟ ରୋଗ, ଛାଞ୍ଚୁଣି ପ୍ରହାର ଔଷଧରେ ସବୁ ଛାଡ଼େ। ଘନଶ୍ୟାମ ବାବୁ ହସି ହସି କହିଲେ, କାହିଁ ବୈଦ୍ୟଶାସ୍ତ୍ର ଡାକ୍ତରୀ କିତାବ କାହିଁରେ ଏ ରୋଗକୁ ଏ ଔଷଧର ତ ବ୍ୟବସ୍ଥା ନାହିଁ। ଗୋପୀ ବାବୁ କହିଲେ, ଆରେ ତମେ ବୁଝିଲ ନାହିଁ, ଏଇଟା ସାଆନ୍ତାଣୀଙ୍କର ଆବିଷ୍କାର, ପେଟେଣ୍ଟ ମେଡିସିନ।
1: ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମରେ ଶୁଣିଲେ ନାଟକ ପେଟେଣ୍ଟ ମେଡିସିନ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବାବୁ ଚନ୍ଦ୍ରମଣି, ହେମନ୍ତ କୁମାର ଦାସ, ମକରା, ଦୀନବନ୍ଧୁ ଦାସ, ଭଦ୍ରକ୍ଷା ଟୋକା, ଭଗବାନ ମହାନ୍ତି ଓ ସାନ୍ତାଣୀ ଉର୍ବଶୀ ଯୋଶୀ। ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତା ରୂପାନ୍ତର ଗୋପାଳ ଛଟ୍ରାଏ, ପ୍ରଯୋଜନା ହେମନ୍ତ କୁମାର ଦାସ।
2: ଶୁଣିଲେ ଅଖିଳ ଭାରତୀୟ ନାଟକ ପେଟେଣ୍ଟ ମେଡିସିନ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ ଯେ ଆକାଶବାଣୀ ଜୟପୁର କେନ୍ଦ୍ରର ଯୁବବାଣୀ କାର୍ଯ୍ୟକ୍ରମରେ ମେ ମାସର 21 ତାରିଖ ଗୁରୁବାର ଅପରାହ୍ନ 5ଟାରେ ପ୍ରଚାର କରିବୁ ହାଲସ୍ପନ୍ଦନ କାର୍ଯ୍ୟକ୍ରମ। ଏଥିପାଇଁ ବିଷୟ ରହିଛି, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି? ଏ ସମ୍ପର୍କରେ ଆପଣ ନିଜର ମତାମତ ଦେବା ପାଇଁ ଫୋନ୍ କରନ୍ତୁ ମେ ମାସର 20 ତାରିଖ ବୁଧବାର ଅପରାହ୍ନ 3:40 ପର୍ଯ୍ୟନ୍ତ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଆତଙ୍କବାଦ ଦେଶର ଉନ୍ନତି ପାଇଁ ସବୁଠାରୁ ବଡ଼ ବାଧା କି? ପୁଣି ଥରେ ଆମ ଫୋନ୍ ନମ୍ବରଟି କହି ରଖୁଛୁ 06854230690। ଏହି ଘୋଷଣାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ସମୟ ରାତି 10:00। ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆପଣଙ୍କର ଉପସ୍ଥାପିକା ଗୀତା। ନମସ୍କାର ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଅନୁରୋଧ କରିଛନ୍ତି ରାୟଗଡ଼ା ବିଷ୍ମକଟକରୁ ରାବଣା, ଶ୍ରୀନୁ, ମମତା, ରାଜୁ, ସିଲୁ, ସୁକାନ୍ତ, ମୋନାଲି, ରୀତା, ଶ୍ରୀକାନ୍ତ, ଜଗନ୍ନାଥ ଆଉ ଜଗତସିଂହପୁରରୁ ମୁନା ଭାଇ, ଅନ୍ୟ ସାଥୀ ଶ୍ରୋତାମାନେ ସେମାନେ ଅନୁରୋଧ କରିଛନ୍ତି ଦିୱାନା ଚଳଚ୍ଚିତ୍ରର ଗୀତ। ଶିଳ୍ପୀମାନେ ହେଲେ କୃଷ୍ଣ ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ମଳୟ ମିଶ୍ର।

ତୁ ଏକା ଆମ ସାହା ଭରସା ଚଳଚ୍ଚିତ୍ର ପାଇଁ ଅନୁରୋଧ କରିଛନ୍ତି ଶଶାହାଣ୍ଡି ନୂଆଗାଁରୁ ବଲ୍ଲଭ ଲିଙ୍ଗା ବୁଡ଼ୁ ପବିତ୍ର ରାମ ନୀର ତରୁଣ ଟୁନା ମୁନା ରିଣ୍ଟୁ ରମେଶ ରାମରାଜୁ ଏବଂ ପଣ୍ଡାବାବୁ ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍ ଗୀତ ରଚନା ଦେବଦାସ ଛୋଟରାୟ ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଜୟପୁର ଆଦର୍ଶନଗରରୁ ନୀଳକଣ୍ଠ ତ୍ରିପଦୀ, କାବୁଲୁ ରବି, ମହେଶ ଏବଂ ଭାସ୍କର। ସେପରି କଟପାଡ଼ରୁ ଅମରୀଶ, ଶିଶି, ରିତେଶ, ପ୍ରୀତେଶ, ମନୋଜ ଏବଂ ରମାରାଣୀ। ଶ୍ରୋତାବନ୍ଧୁମାନେ ଅନୁରୋଧ କରିଛନ୍ତି ପାଗଳ ପ୍ରେମୀ ଚଳଚ୍ଚିତ୍ରର ଗୀତ। ଏହି ଗୀତରେ କଣ୍ଠଦାନ କରିଛନ୍ତି କୁମାର ବାପି, ବସନ୍ତରାଜ ସାମଲଙ୍କ ଗୀତ, ସଙ୍ଗୀତ ମନ୍ମଥ ମିଶ୍ର।

ଚାନ୍ଦନା ତୁମେ ତାରା ଏହି ଚଳଚ୍ଚିତ୍ରର ଗୀତ ପାଇଁ ରାଇଘରରୁ ଅନୁରୋଧ କରିଛନ୍ତି ଫୁଲମତୀ, ଦୀପାନ୍ୱିତା, ସସ୍ମିତା, ମିକି, ଲକି, ଟିକି ଏବଂ ବାପୁନ ଲେଙ୍କା। ଆହୁରି ମଧ୍ୟ ଅନୁରୋଧ କରିଛନ୍ତି ଜୟପୁର ପାଇକ ସାହିରୁ ସଞ୍ଜନା, ସାଗରିକା, ଦୀପ୍ତିରେଖା, ଅବିନାଶ ଏବଂ ଅନୁଷ୍କା। ଏହି ଗୀତରେ ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ବସନ୍ତରା ସାମଲ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମିଛା ଗାଁ କଳାହାଣ୍ଡିରୁ। ସେ ଲେଖିଛନ୍ତି, ମହାଶୟ ନମସ୍କାର ଗ୍ରହଣ କରିବେ, ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ସେ ଅନୁରୋଧ କରିଛନ୍ତି ଛାତିରେ ଲେଖିଛି ତୋରି ନା ଚଳଚ୍ଚିତ୍ରରେ ଉଦିତ ନାରାୟଣ ଗାଇଥିବା ଗୀତ ତୋ ଭିତରେ ଏଇ ଗୀତଟିକୁ। ନିଶ୍ଚୟ ଭାଇ, ଆପଣଙ୍କୁ ଏହି ଗୀତଟି ଶୁଣେଇଦେବୁ। ଏହି ଗୀତଟିକୁ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର।

ଶେଷ ଅନୁରୋଧରେ ଆସିଛି ଚିଲିଗୁଡ଼ା ନବରଙ୍ଗପୁରରୁ। ସେ ଲେଖିଛନ୍ତି, ସାର୍ ନମସ୍କାର। ଆଜ୍ଞା, ଆପଣଙ୍କୁ ମଧ୍ୟ ପ୍ରତି ନମସ୍କାର। ସେ ଅନୁରୋଧ କରିଛନ୍ତି ପାଉଁଜି ପାଦକୁ ଗୀତଟି ଶୁଣିବା ପାଇଁ। ଏହି ଗୀତଟିକୁ ଶୁଣିବା ପାଇଁ ଶ୍ରୋତାମାନେ ହେଲେ ଘାସିରାମ, ପଦ୍ମନ, ମୋହନ, ଯୁଧିଷ୍ଠିର ଆଉ ସାଥୀ ସାଙ୍ଗମାନେ। ଏହି ଗୀତଟିକୁ ପାଗଳ କରିଛି ପାଉଁଜିତର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଗୀତ ଶ୍ରୀକାନ୍ତ ଗୌତମ, ସଙ୍ଗୀତ ପ୍ରେମ ଆନନ୍ଦ।

ଶୁଣିଲେ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଥିଲି ଆପଣଙ୍କର ରେଡିଓ ସାଥୀ ଗୀତା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ସଙ୍ଗୀତ। ଏଥିରେ ମେଣ୍ଡୋଲିନ୍ ପରିବେଷଣ କରିବେ ମାଷ୍ଟର ୟୁ ଶ୍ରୀନିବାସ।

ଇଫୋନିନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଦିନ ଗୋଟାଏ ବାଜି 20 ମିନିଟ୍ରେ ପ୍ରଚାର କରିବୁ ଘର ଅଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଏଡ୍ସ କ'ଣ ଓ କାହିଁକି, ଏ ସମ୍ପର୍କରେ ସାକ୍ଷାତକାର ଡକ୍ଟର ସଞ୍ଜୟ କୋବ୍ରାଙ୍କ ସହିତ। ପରେ ରହିଛି ଅନ୍ୟ ଏକ ସାକ୍ଷାତକାର ମିତାରାଣୀ ଦାସଙ୍କ ସହିତ ମହିଳାଙ୍କ ପାଇଁ ଯୋଗ ଓ ଧ୍ୟାନର ଉପକାରିତା ସମ୍ପର୍କରେ। ଅପରାହ୍ନ 5ଟାରେ ଯୁବବାଣୀ, ଏଥିରେ ଶୁଣିବେ କିଛି କଥା କିଛି ଗୀତ। ବିଷୟ ରହିଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ସମୟର ସଦୁପଯୋଗ କରିବା କିପରି। ଚୈତିଜାନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଏଥିରେ ହାଲଚାଲରେ ରହିଛି ଏଡ୍ସଠାରୁ ଦୂରେଇ ରହିବା। ଭେଟଘାଟରେ ଜାଣିବେ ଏଡ୍ସ ସୁଜା କାଇଟା। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 6:10। ସନ୍ଧ୍ୟା 6:30 ଯୁବଶକ୍ତି, 6:55 ଆଜିର ପ୍ରସଙ୍ଗ ଏବଂ 7:25 ଜିଲ୍ଲା ହାଲଚାଲରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପଲ୍ଲୀ ଗୀତ ଶୁଣିବେ 8:15। 9:30 ଶୁଣିବେ ଲୋକନାଟ ଉଷାବତୀ ହରଣ, ରଚନା ଲକ୍ଷ୍ମୀଧର ସାହୁ, ପ୍ରଯୋଜନା ମନୋଜ କୁମାର ସାମନ୍ତରାୟ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। କେତୋଟି ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 10:40। ଶୁଣିଲେ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ 11:13।